ଆକାଶବାଣୀ ଜୟପୁର ଆଜି ଗୁରୁବାର 1948 ଶତାବ୍ଦ ଆଷାଢ଼ ମାସର 27 ଦିନ 2026 ମସିହା ଜୁଲାଇ ମାସ 9 ତାରିଖ ଆପଣମାନଙ୍କୁ ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ୍ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଟ୍ଜ୍ ଯୋଗେ ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ସମୟ ବର୍ତ୍ତମାନ ସକାଳ 5:57 ମାଙ୍ଗଳିକ

0: ଏଇଠି ଶେଷ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 71ତମ ଭାଗ।
1: ଏପିସୋଡ 71 7-1।

0: ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 71ତମ ଭାଗ ଶୁଣିଲେ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ଅଶୋକ ମିଶ୍ର।
1: ପିଲାଟିର ନାଁ ଗୋପାଳ। ଘରେ ତାର ବାପା ମା, ବୟସ ତାର 11 ପାଖାପାଖି। ଘରେ ବାପା ମା ଦୁହେଁ ଯାକ ନୀତି ପୂଜାପାଠ କରନ୍ତି। ଇଏ ମାନେ ଗୋପାଳ ପୂଜାପାଠ କରେ ନା, ତଥାପି ନୀତି ସେସବୁ ସେ ଦେଖେ। ଥରେ କୌଣସି ଗୋଟେ କାମବଶତଃ ବାପା ମାଙ୍କୁ ବାହାରକୁ ଯିବାକୁ ପଡ଼ିଲା। ଗୋପାଳ ଛୋଟ ପିଲାଟିଏ ହେଇଥିଲେ ବି ସେମାନେ ଗୋପାଳକୁ ଘରର ଦାୟିତ୍ୱ ଦେଇ ସେଇଠୁ ଗଲେ। ଘରେ ଯେହେତୁ ଚାକରାଣୀଟିଏ ଥାଏ, ତେଣୁ ସେଭଳି କୌଣସି ବିଶେଷ ଅସୁବିଧା ହେବାର ସମ୍ଭାବନା ଯେହେତୁ ନଥାଏ, ତେଣୁ ଛୋଟ ପିଲା ହେଲେ ବି ଗୋପାଳକୁ ଛାଡ଼ି ସେମାନେ ବାହାରକୁ ଗଲେ। ତାକୁ ଘରେ ଛାଡ଼ିଯିବାର ଉଦ୍ଦେଶ୍ୟ ମାତ୍ର ଗୋଟିଏ। କ'ଣ ସେ ଉଦ୍ଦେଶ୍ୟ ତା ଜାଣିଛନ୍ତି? ମୁଁ ନ କହିଲେ ଆପଣ ବା ଜାଣିବେ କେମିତି? କହୁଛି ମୁଁ, ଘରେ ତାଙ୍କର ଦିଅଁ ବସିବା ସମୟରେ ଜଣେ ସାଧୁ କହିଯାଇଥାନ୍ତି ଦିଅଁଙ୍କୁ କେବେ ମଧ୍ୟ ଅପୂଜ୍ୟ ନ ରଖିବା ପାଇଁ। ଅଶୌଚ କାଳକୁ ଛାଡ଼ି ଏଯାଏ ତାଙ୍କ ଘରେ ନୀତି ପୂଜାପାଠ କେବେ ବି ବନ୍ଦ ହେଇନି, ଆଉ ଠାକୁରଙ୍କ ପାଖରେ ଅନ୍ନଭୋଗ ପ୍ରତିଦିନ ତାଙ୍କ ଘରେ ଲାଗି ହେଇଛି ଏଯାଏ। ତେଣୁ ଗୋପାଳକୁ ସାଙ୍ଗରେ ଧରି ଯଦି ସେମାନେ ଯିବେ, ତେବେ ପୂଜାପାଠ ଘରେ କରିବ କିଏ? ପୁଣି ଅନ୍ନଭୋଗ କିଏ ଦେବ ଠାକୁରଙ୍କୁ? ଅତଏବ ଗୋପାଳକୁ ବାପା ମା କହିଗଲେ, ବାପା ଠାକୁରଙ୍କ ପାଖରେ ଅନ୍ନଭୋଗ ନୀତି ଲଗେଇବୁ, ଆଗ ଠାକୁର ଖାଇବେ ତାପରେ ତୁ ଖାଇବୁ। ଗୋପାଳ ସେମାନଙ୍କର କଥା ଶୁଣି ହଁ କଲା। ବାପା ମା ତାପରେ ଘର ଛାଡ଼ି ବାହାରକୁ ଯେଉଁଠିକି ସେମାନଙ୍କର ଯିବାର ଥିଲା ସେଠିକି ଗଲେ। ଗୋପାଳ ଚାକରାଣୀ ସାଥିରେ ଘରେ ରହିଲା। ପରଦିନ ସକାଳ ହେଲା। ସକାଳ ହେବାରୁ ସେ ତା ଦ୍ୱାରା ଯେମିତି ଯାହା ହେଲା ଯଥା କଥା ଭାବେ ଡାଲିଟିଏ

0: ଇଣଟେ କଲା, କଛାଟେ ତାପରେ ମାରିଲା, କାନ୍ଧରେ ଗାମୁଛାଟେ ପକେଇଲା, ଠାକୁରଙ୍କ ପାଇଁ ବଢ଼ାବଢ଼ି କରି ନେଇ ତାଙ୍କ ଖଟୁଳି ସାମ୍ନାରେ ସବୁଯାକ ଥୋଇଲା। ସେ ତ ମନ୍ତ୍ରଫନ୍ତ୍ର କିଛି ବି ଜାଣିନଥିଲା, ତେଣୁ ଖଟୁଳି ସାମ୍ନାରେ ସିଏ ଚକା ପିଢ଼ାଟିଏ ମାଡ଼ି ବସିଲା। ତାପରେ କହିଲା, ଠାକୁରେ ଆସ, ବଢ଼ାବଢ଼ି କରିଦେଇଛି, ତମେ ଚଞ୍ଚଳ ଖାଅ, ମୋତେ ବି ଭୋକ ଲାଗିଲାଣି, ତମେ ଖାଇ ନ ସାରିଲେ ମୁଁ କେମିତି ଖାଇବି। ସିଏ ଭାବୁଥିଲା ଏମିତି ଭାବରେ ଡାକିଦେଲେ ଠାକୁର ବୋଧହୁଏ ଖଟୁଳିରୁ ଓହ୍ଲେଇ ଆସି ଭାତ ଡାଲି ଆଉ କିଅଣ ସିଏ ଯାହା ସବୁ ବଢ଼ାବଢ଼ି କରି ରଖିଥିଲା ତାକୁ ଖାଇବେ, ପୁଣି ଥରେ ଖଟୁଳିରେ ଯାଇ ବିଜେ ହେବେ। ହେଲେ ସେମିତି କିଛି ହେଲା ନାହିଁ। ପିଲା ମନରେ ସେ ଯାହା ଭାବୁଥିଲା ସେଭଳି କେବେ ହୁଏ ମଧ୍ୟ ନାହିଁ। ଅନେକ ସମୟ ଗଲା, ତଥାପି ଠାକୁର ନା ଖଟୁଳି ତଳକୁ ଆସିଲେ ନା କିଛି ଖାଇଲେ। ଗୋପାଳ ଥର ଥର କରି ଅନେକ ଥର ଡାକିଲା, ଠାକୁର କିନ୍ତୁ ଆସିଲେ ନାହିଁ। ଏସବୁ ଦେଖି ବଡ଼ କ୍ଷୋଭ ହେଲା ଗୋପାଳ ମନରେ। ସିଏ ତାପରେ ଉଚ୍ଚ ସ୍ୱରରେ କହିଲା, ଦେଖ ତମେ ଯଦି ଖାଇବନି ତାହେଲେ ମୁଁ ବି ଅଖିଆ ଅପିଆ ଏଇଠି ବସିଲେ ତମକୁ ପାପଟା ଲାଗିବ, ତମେ ଏଠି ଖାଇବ ବୋଲି କେଡ଼େ ସରଧାରେ ମୁଁ ରନ୍ଧା ବଢ଼ା କରି ଏବେ ଆଣି ଏଠି ଥୋଇଛି, ଆଉ ଏବେ ମୁଁ ତମକୁ ଡାକିଲା ବେଳକୁ ତମେ ଆସୁନ, କି ଠାକୁର ତମେ, ମୁଁ ତମକୁ ଏଡ଼େ ଭଲ ପାଏ, ହେଲେ ତମେ ଯଦି ମୋତେ ଭଲ ପାଉଥାନ୍ତ ତାହେଲେ ନିଶ୍ଚିତ ଆସନ୍ତ, ଭାତ ଡାଲି ଖାଇକିରି ଏଠୁ ଯାଆନ୍ତ। ତଥାପି ଠାକୁର ଆସିଲେ ନାହିଁ। ହଉ ହେଲା, ତମେ ନ ଆସିଲେ ନାହିଁ, ମୁଁ କିନ୍ତୁ ତମେ ଆସି ନ ଖାଇଲା ଯାଏ ଏଇଠୁ ଆଉ ଉଠିବିନି ବୋଲି କହି ଗୋପାଳ ସେଇଠି ଆଖି ବନ୍ଦ କରି ବସିଲା। ଠାକୁର ତେଣେ ଭାବୁଥିଲେ ପିଲାଟା ତ ପେଟରେ ଭୋକ ଯେତେବେଳେ ଜଳିବ ନିଶ୍ଚୟ ସେଇ ସମୟରେ ସିଏ ଉଠିଯିବ ଖାଇବାକୁ ଏବଂ ପେଟ ପୁରା ଖାଇବ। କିନ୍ତୁ ସେଭଳି କିଛି ନ ହେବାରୁ ସିଏ ବାଧ୍ୟ ହୋଇ ମଣିଷ ପରି ରୂପ ଧରି ଗୋପାଳ ପାଖରେ ଆସି ଉଭା ହେଲେ। ସିଏ ତ ସର୍ବବ୍ୟାପୀ, ସବୁଠି ଥାନ୍ତି ପୁଣି କେଉଁଠି ନଥାନ୍ତି। ପ୍ରହ୍ଲାଦ ଡାକିଲେ ସେ ସ୍ତମ୍ଭ ଫଟେଇବି ତା ଭିତରୁ ବାହାରି ଆସନ୍ତି। ତେଣୁ ଗୋପାଳର ଅନାବିଳ ବିଶ୍ୱାସ ଆଗରେ ସିଏ ହାର ମାନିଲେ। ଡାକିଲେ ଗୋପାଳ, ଗୋପାଳ ଆଖି ମେଲି ଚାହିଁଲା, ପଚାରିଲା, ତମେ କ'ଣ ଠାକୁର? ଠାକୁର କହିଲେ, ହଁ ବାପା, ମୁଁ ଠାକୁର, ତମ ଘର ଖଟୁଳିରେ ବସିଥାଏ ସବୁବେଳେ। ତୁ ଜିଦି ଆଗରେ ମୁଁ ଆଜି ହାରିଗଲି ରେ ବାପା, ତୋ ବିଶ୍ୱାସ ଆଜି ମୋତେ ତୋ ପାଖକୁ ଟାଣି ଆଣିଲା, ତୋ ପାଖରେ ପହଞ୍ଚେଇ ଦେଲା, ଦେ ଖାଇବି କହି ଠାକୁର ଚକା ପିଢ଼ା ମାରି ସେଠି ବସିଲେ। ସବୁ ଭୋଗ ଯାହା ସବୁ ତିଆରି କରିଥିଲା ଗୋପାଳ ସେସବୁକୁ ଖାଇଲେ, ମୁହଁ ହାତ ଧୋଇଲେ, ହାତ ପୋଛିଲେ ଗାମୁଛାରେ। ତାପରେ ଖଟୁଳିରେ ଥିବା ଠାକୁର ପ୍ରତିମା ଭିତରେ ସେ ପଶିଗଲେ। ବାପା ମା ଆସିବାକୁ ପ୍ରାୟ 7 ଦିନ ଲାଗିଗଲା, ଆଉ ସେଇ 7 ଦିନ ଯାକ ଠାକୁର ଖଟୁଳିରୁ ଓହ୍ଲେଇ ଆସି ଗୋପାଳ ହାତ ତିଆରି ଭୋଗ ରାଗ ସବୁ ଖାଇଲେ। ବାପା ମା ଘରେ ଆସି ପହଞ୍ଚିଲେ, ଗୋପାଳକୁ ଆସି ପଚାରିଲେ, ଠାକୁରଙ୍କ ପାଖରେ ପ୍ରତିଦିନ ଭୋଗ ଲଗାଉଥିଲୁ ନା? ଗୋପାଳ କହିଲା, ଭୋଗ ଲଗେଇଛି ନୀତି, ଆଉ ଠାକୁର ନିଜେ ଖଟୁଳିରୁ ଓହ୍ଲେଇ ଆସି ମୋ ସାମ୍ନାରେ ବସି ଭୋଗ ଖାଇ ଖଟୁଳି ଭିତରେ ଥିବା ତାଙ୍କ ମୂର୍ତ୍ତି ଭିତରେ ପଶି ଯାଇଛନ୍ତି। ଈଶ୍ୱର ବିଶ୍ୱାସ ଯାହାର ଦୃଢ଼, ଭକ୍ତି ଯାହାର ଅନାବିଳ, ତା ପାଇଁ ଈଶ୍ୱର ସର୍ବତ୍ର ବିରାଜିତ, ସବୁଠି ସେ ଅଛନ୍ତି। ହେଲେ ବିଶ୍ୱାସ ଯାହାର ଦୁର୍ବଳ, ତାହା ପାଇଁ ଈଶ୍ୱର କେଉଁଠି ନାହାନ୍ତି। ଠିକ୍ କହିଛି ନା? ସବୁ କହିସାରିଛି ଆଜି ପାଇଁ, ଆଉ ବିଶେଷ କିଛି କହିବାର ନାହିଁ ମୋର। ତେଣୁ ଯଦି କହିଲା ବେଳକୁ କିଛି ଭୁଲ କହିଛି ତେବେ ଦୟାକରି ମୋତେ କ୍ଷମା ଦେବେ।
1: ଶୁଣିଲେ ଆଜିର ଅନୁଚିନ୍ତା, ରଚନା ଏବଂ ଉପସ୍ଥାପନା କରିଥିଲେ ଅଶୋକ ମିଶ୍ର। ଆକାଶବାଣୀ ଜୟପୁର। ଏବେ ଆସନ୍ତୁ ଶୁଣିବା ଆଜି ସକାଳର ଚାଷବାସ କଥା।
2: ଆସନ୍ତୁ ଆଜିର ଚାଷବାସ କଥାରେ ଜାଣିବା ନଡ଼ିଆ ଚାଷ ସମ୍ପର୍କରେ। ଓଡ଼ିଶାର ଜଳବାୟୁ ଏବଂ ମାଟି ନଡ଼ିଆ ଚାଷ ପାଇଁ ଅତ୍ୟନ୍ତ ଉପଯୁକ୍ତ। ଏହା ଏକ ଦୀର୍ଘକାଳୀନ ଏବଂ ଲାଭଜନକ ଚାଷ, ଯାହା ଚାଷୀଙ୍କୁ ବର୍ଷସାରା ରୋଜଗାର ଦେଇଥାଏ। ନଡ଼ିଆ ଚାଷ ପାଇଁ ବାଲିଆ ଦରସା ମାଟି, ପଟୁମାଟି କିମ୍ବା ନାଲି ମାଟି ସବୁଠାରୁ ଭଲ ହୋଇଥାଏ। ମାଟିରେ ଯେପରି ଜଳ ନିଷ୍କାସନର ଭଲ ବ୍ୟବସ୍ଥା ରହିଥିବ ସେଥିପ୍ରତି ଧ୍ୟାନ ଦେବାକୁ ହେବ।

0: ଗରମ ଏବଂ ଆର୍ଦ୍ର ଜଳବାୟୁ ଏହି ଚାଷ ପାଇଁ ଅନୁକୂଳ। ଉପକୂଳବର୍ତ୍ତୀ ଅଞ୍ଚଳରେ ଏହା ଖୁବ୍ ଭଲ ଚାଷ ହୋଇଥାଏ। ନଡ଼ିଆ ଗଛକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି, ଡେଙ୍ଗା କିସମ ଓ ଗେଡ଼ା କିସମ। ଡେଙ୍ଗା କିସମଗୁଡ଼ିକ 6-7 ବର୍ଷରେ ଫଳ ଦିଅନ୍ତି ଏବଂ ପ୍ରାୟ 60-80 ବର୍ଷ ଯାଏଁ ବଞ୍ଚନ୍ତି। ଏଥିରେ ଦେଖାଯାଉଥିବା ବିହନଗୁଡ଼ିକ ହେଉଛି ପଶ୍ଚିମ ଉପକୂଳ ଡେଙ୍ଗା, ସାକ୍ଷୀ ଗୋପାଳ ଡେଙ୍ଗା। ଗେଡ଼ା କିସମର ବିହନଗୁଡ଼ିକ 3-4 ବର୍ଷରେ ଫଳ ଦିଅନ୍ତି ଏବଂ ଏହାର ପଇଡ଼ ପାଣି ମିଠା ହୋଇଥାଏ। ଏଥିରେ ଦେଖାଯାଉଥିବା ବିହନଗୁଡ଼ିକ ହେଉଛି ଚୌଘାଟ ଅରେଞ୍ଜ ଡ୍ୱାର୍ଫ, ଗଙ୍ଗା ବନ୍ଧନ। ହାଇବ୍ରିଡ୍ କିସମର ମଧ୍ୟ କିଛି ନଡ଼ିଆ ଦେଖିବାକୁ ମିଳେ। ଡେଙ୍ଗା ଓ ଗେଡ଼ା କିସମର ମିଶ୍ରଣ ଏହି ହାଇବ୍ରିଡ୍ କିସମରେ ଦେଖିବାକୁ ମିଳେ, ଯେଉଁଥିରେ ଶୀଘ୍ର ଏବଂ ଅଧିକ ଫଳ ଆସେ। ସାଧାରଣତଃ ବର୍ଷା ଋତୁର ଆରମ୍ଭରେ ଜୁନ୍ ଜୁଲାଇ କିମ୍ବା ବର୍ଷା ଶେଷରେ ସେପ୍ଟେମ୍ବର ଅକ୍ଟୋବର ମାସରେ ନଡ଼ିଆ ଗଛ ଲଗାଇବା ଉଚିତ। ନଡ଼ିଆ ଗଛ ପୋତିବା ସମୟରେ ଗୋଟିଏ ଗଛରୁ ଆଉ ଗୋଟିଏ ଗଛର ଦୂରତା ପ୍ରାୟ 7.5 ମିଟରରୁ 8 ମିଟର ରହିବା ଆବଶ୍ୟକ। ନଡ଼ିଆ ଗଛ ଲଗାଇବା ପାଇଁ ପ୍ରଥମେ ଗାତ ଖୋଳିବା ଏବଂ ସେଥିରେ ଗୋବର ଖତ, କିଛି ବାଲି ଏବଂ ଉପର ମାଟିକୁ ମିଶାଇ ଭର୍ତ୍ତି କରିଦେବା। ଗଛ ଶୀଘ୍ର ବଡ଼ ହେବ ଏବଂ ଫଳ ଦେବା ପାଇଁ ପ୍ରତିବର୍ଷ ବର୍ଷାଦିନେ ଗଛମୂଳରେ ଭଲଭାବେ ସଢ଼ିଥିବା ଗୋବର ଖତ କିମ୍ବା କମ୍ପୋଷ୍ଟ ସହ ରାସାୟନିକ ସାର ଯେପରିକି ୟୁରିଆ, ସୁପର ଫସ୍ଫେଟ୍ ଏବଂ ପୋଟାସ ସାରକୁ ପ୍ରଦାନ କରିବା ଉଚିତ। ନଡ଼ିଆ ଗଛ ପାଇଁ ପୋଟାସ ସାର ଏବଂ ଲୁଣ ଅତ୍ୟନ୍ତ ଜରୁରୀ ହୋଇଥାଏ। ନଡ଼ିଆ ଗଛରେ ଜଳସେଚନର ମଧ୍ୟ ଆବଶ୍ୟକତା ରହିଥାଏ। ଗଛ ଛୋଟ ଥିବା ବେଳେ ନିୟମିତ ପାଣି ଦେବା ଆବଶ୍ୟକ। ଖରାଦିନେ ବଡ଼ ଗଛ ମୂଳରେ ମଧ୍ୟ 7-10 ଦିନ ବ୍ୟବଧାନରେ ପାଣି ଦେଲେ ଫଳ ଭଲ ହୁଏ। ବୁନ୍ଦା ଜଳସେଚନ ଏଥିପାଇଁ ସବୁଠାରୁ ଉତ୍ତମ ହୋଇଥାଏ। ନଡ଼ିଆ ଗଛରୁ ଅଧିକ ଅମଳ ପାଇବା ପାଇଁ ଏହାର ରୋଗ ଓ ପୋକ ପରିଚାଳନା କରିବା ନିହାତି ଜରୁରୀ। ନଡ଼ିଆ ଗଛରେ ଦେଖାଯାଉଥିବା ପ୍ରମୁଖ ପୋକ ଏବଂ ରୋଗଗୁଡ଼ିକ ମଧ୍ୟରେ ରହିଛି ଗଣ୍ଡାର ପୋକ। ଏହି ପୋକ ଗଛର ଅଗ ବା କଅଁଳ ବାହୁଙ୍ଗାକୁ କାଟି ଭିତରକୁ ପଶିଯାଏ। ବାହୁଙ୍ଗା ବଡ଼ ହେଲେ ତାହା ଇଂରାଜୀ ଅକ୍ଷର ଭି ଆକାରରେ କଟିଥିବା ଦେଖାଯାଏ। ଏହାର ପ୍ରତିକାର ପାଇଁ ଗଛର ଅଗକୁ ସଫା ରଖିବା, ଏକ ସରୁ ଲୁହାକଣ୍ଟା ବା ଶାଗୁଆତି ସାହାଯ୍ୟରେ ଗାତ ଭିତରୁ ପୋକକୁ ବାହାର କରି ମାରିଦେବା। ଗଛର ଅଗ ବା ବାହୁଙ୍ଗା ସନ୍ଧିରେ ନିମ୍ବ ପିଡ଼ିଆ ଏବଂ ଶୁଖିଲା ବାଲି ସମାନ ପରିମାଣର ମିଶାଇ ଭର୍ତ୍ତି କରିବା। ଅନ୍ୟ ଏକ ପୋକ ହେଉଛି ନାଲି ଶୁଣ୍ଢିଆ ପୋକ। ଏହା ନଡ଼ିଆ ଗଛର ସବୁଠାରୁ ମାରାତ୍ମକ ପୋକ। ଏହାର ଶୁକ ଗଛ ଗଣ୍ଡିର ଭିତର ଅଂଶକୁ ଖାଇ ସନ୍ତସନ୍ତିଆ କରିଦିଅନ୍ତି। ଗଣ୍ଡିରେ ଛୋଟ ଛୋଟ ଗାତ ହୋଇ ସେଥିରୁ ଅଠା ଭଳି ନାଲିଆ ରସ ଏବଂ କାଠଗୁଣ୍ଡ ବାହାରେ, ଶେଷରେ ଗଛର ଅଗା ଭାଙ୍ଗିପଡ଼େ। ଏହାର ପ୍ରତିକାର ପାଇଁ ଗଛର ଗଣ୍ଡିରେ କୌଣସି ଆଘାତ ଲାଗିବାକୁ ଦେବା ନାହିଁ। ଆକ୍ରାନ୍ତ ଗଛର ଗାତଗୁଡ଼ିକୁ ସଫା କରି ସେଥିରେ ଉପଯୁକ୍ତ କୀଟନାଶକ ଯେପରିକି କ୍ଲୋରୋପାଇରିଫସ୍ ଇଞ୍ଜେକ୍ସନକୁ ପ୍ରୟୋଗ କରିବା। ସାଧାରଣତଃ ନଡ଼ିଆ ଗଛ ଲଗାଇବାର ପ୍ରଥମ 3-4 ବର୍ଷ ପର୍ଯ୍ୟନ୍ତ ଗଛଗୁଡ଼ିକ ମଧ୍ୟରେ ଥିବା ଫାଙ୍କା ଜାଗାରେ ଅନ୍ତଚାଷ ଭାବରେ ହଳଦୀ, ଅଦା, କଦଳୀ କିମ୍ବା ପନିପରିବା ଚାଷ ମଧ୍ୟ କରାଯାଇପାରିବ।
1: ଶୁଣିଲେ ଆଜି ସକାଳର ଚାଷବାସ କଥା। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ କୟା ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ମୁକୁନ୍ଦ ପଡ଼ିଆମୀ ଏବଂ ସାଥୀ।
2: କୋରାପୁଟ ଜିଲ୍ଲାର ଅନ୍ୟାନ୍ୟ ଆଦିବାସୀମାନଙ୍କ ଭିତରେ କୋୟା ଆଦିବାସୀ ହେଉଛନ୍ତି ଅନ୍ୟତମ। ଏହି କୋୟାମାନେ ମାଲକାନଗିରି ଜିଲ୍ଲା ଏବଂ ଆନ୍ଧ୍ରପ୍ରଦେଶର କିଛି ଅଂଶରେ ବସବାସ କରିଥାନ୍ତି। ଏମାନେ ବହୁତ ପରିଶ୍ରମୀ। ପରିଶ୍ରମ ପରେ ସନ୍ଧ୍ୟାବେଳେ ସେମାନେ ନାନା ପ୍ରକାର ଗୀତ ଗାଇଥାନ୍ତି। ସେମାନଙ୍କର ନାନା ପ୍ରକାର ଉତ୍ସବରେ ସେମାନେ ଗୀତ ଗାଇଥାନ୍ତି। ଆସନ୍ତୁ ଶୁଣିବା ପ୍ରଥମେ କନ୍ୟା ବିଦା କରିବା ସମୟର ଗୀତ। ପରିବେଷଣ କରୁଛନ୍ତି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ରାକାଲଗୁଡ଼ା ଗ୍ରାମର ମୁକୁନ୍ଦ ପଡ଼ିଆମୀ ଏବଂ ସାଥୀ।

ବର୍ଷର ବାର ମାସ ମଧ୍ୟରେ ଏମାନେ ବହୁତ ରକମର ପର୍ବ ପାଳନ କରିଥାନ୍ତି। ଏଥିମଧ୍ୟରୁ ଆମ୍ବ ନୂଆଖିଆ ଅନ୍ୟତମ। ଆସନ୍ତୁ ଶୁଣିବା କୋୟାମାନଙ୍କର ଆମ୍ବ ନୂଆଖିଆ ଗୀତ। ପରିବେଷଣ କରୁଛନ୍ତି ମୁକୁନ୍ଦ ପଡ଼ିଆମି ଏବଂ ସାଥୀ।

ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30ରେ ପ୍ରଚାର କରିବ କିଷାନବାଣୀ କାର୍ଯ୍ୟକ୍ରମ। ରାତି 8:15ରେ ଶୁଣିବେ ଧାରାବାହିକ ନାଟକ ପରଜା। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବ ରାତି 8:30ରେ। ରାତି 9:30ରେ ଶୁଣିବେ ସଜ ମୌଜ। ରାତି 10:00ରେ ଶୁଣିବେ ବିଜ୍ଞାନ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋଳାଙ୍କ ଯାଏ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ଉପରାଷ୍ଟ୍ରପତି ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଗଭୀର ସମୁଦ୍ରରୁ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବଣ୍ଟନ କରିବେ। ଏଥିସହ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିବେ। ଏହି ମାଛଧରା ମିଶନ କାର୍ଯ୍ୟକାରୀ ହେବା ଦ୍ୱାରା ରାଜ୍ୟର ମତ୍ସ୍ୟଜୀବୀମାନେ ସମୁଦ୍ରର 370 କିଲୋମିଟର ସୀମା ମଧ୍ୟରେ ମାଛ ଧରିପାରିବେ। କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନଠାରେ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ମାଝୀ ପ୍ରଥମ ପର୍ଯ୍ୟାୟରେ 2200 ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ 2027 ମସିହା ମାର୍ଚ୍ଚ ମାସ ସୁଦ୍ଧା ଜମି ଚିହ୍ନଟ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି କାର୍ଯ୍ୟର ଅଗ୍ରଗତି ପାଇଁ ଜିଲ୍ଲାପାଳମାନେ ପ୍ରତି ସପ୍ତାହରେ ଏହାର ତଦାରଖ କରିବା ସହ ଏକ ସାପ୍ତାହିକ ରିପୋର୍ଟ ପ୍ରସ୍ତୁତ କରିବେ। ମୁଖ୍ୟମନ୍ତ୍ରୀ ନିଜେ ପ୍ରତିମାସରେ ପ୍ରକଳ୍ପର ସମୀକ୍ଷା କରିବେ ବୋଲି ବୈଠକରୁ ଜଣାପଡ଼ିଛି। ରାଜ୍ୟରେ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ବର୍ତ୍ତମାନ ସୁଦ୍ଧା 322 ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଦୂରଗାମୀ କ୍ଷେପଣାସ୍ତ୍ର ପିନାକର ସଫଳ ପରୀକ୍ଷଣ ହୋଇଛି। ପରୀକ୍ଷଣ ସମୟରେ ନିୟୋଜିତ ସମସ୍ତ ଅତ୍ୟାଧୁନିକ ଦୂରଗାମୀ ଲକ୍ଷ୍ୟଭେଦୀ କ୍ଷେପଣାସ୍ତ୍ରର ଗତିପଥକୁ ସଫଳତାର ସହ ଟ୍ରାକ୍ କରିଥିଲା। ଏହି କ୍ଷେପଣାସ୍ତ୍ର 60 କିଲୋମିଟର ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ରାସ୍ତା, ସେତୁ ଓ କୋଠାବାଡ଼ି ନିର୍ମାଣ ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ଉପରେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୁରୁତ୍ୱାରୋପ କରିଛନ୍ତି। ଲୋକସେବା ଭବନଠାରେ ଅନୁଷ୍ଠିତ ବିଭାଗୀୟ ସମୀକ୍ଷା ବୈଠକରେ ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରିବା ଏବଂ ମାସିକ ସମୀକ୍ଷା ବୈଠକ ମାଧ୍ୟମରେ କାର୍ଯ୍ୟର ଅଗ୍ରଗତି ଓ ସମସ୍ୟାର ସମାଧାନ ପାଇଁ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଥିଲେ। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଭୁବନେଶ୍ୱରରେ ଆୟୋଜିତ ଜାତୀୟ କର୍ମଶାଳା ଭୁବନେଶ୍ୱର ଘୋଷଣାନାମା ଗ୍ରହଣ ସହ ଉଦ୍ଯାପିତ ହୋଇଛି। ଜନଜାତି ଜ୍ଞାନ, ଗବେଷଣା, ନବସୃଜନ ଓ ପ୍ରମାଣଭିତ୍ତିକ ନୀତି ନିର୍ଦ୍ଧାରଣକୁ ସୁଦୃଢ଼ କରି ବିକଶିତ ଭାରତ 2047 ଲକ୍ଷ୍ୟ ସାକାର ଦିଗରେ ଏହି ଘୋଷଣାନାମାକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କର୍ମଶାଳାରେ କୁହାଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ବେସରକାରୀ ନର୍ସିଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ବ୍ୟାପକ ଯାଞ୍ଚ କରି ଚଳିତ ମାସ ଶେଷ ସୁଦ୍ଧା ଡିଏମ୍ଇଟିଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ୍ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶ୍ରୀ ମହାଲିଙ୍ଗ୍ କହିଛନ୍ତି ଯାଞ୍ଚ

0: କୌଣସି ଅନିୟମିତତା ଧରା ପଡ଼ିଲେ ସମ୍ପୃକ୍ତ ଅନୁଷ୍ଠାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ କଟକ ମହାନଗର ନିଗମ ପକ୍ଷରୁ ଏକ ନୂଆ ଆହାର କେନ୍ଦ୍ରର ଶୁଭାରମ୍ଭ ହୋଇଛି। 60 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି କେନ୍ଦ୍ରରେ ପ୍ରତିଦିନ 600 ଜଣଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଓ 400 ଜଣଙ୍କ ପାଇଁ ରାତ୍ରି ଭୋଜନ ବ୍ୟବସ୍ଥା ରହିଛି। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଆଜି ପୂର୍ବାହ୍ନ 11ଟାରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ପ୍ରଥମ ଦିନ ପର୍ଯ୍ୟାୟକ୍ରମେ 1 ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ହେବ। ନିୟମ ଅନୁସାରେ ପ୍ରଥମେ 7 ନମ୍ଘର ଗେଟ୍ ଖୋଲାଯିବା ପରେ 4ଟି ଗେଟ୍ ଖୋଲିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ନିଷ୍ପଭି ନିଆଯାଇଛି। ଆଜି ସକାଳ 6ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର 614.65 ଘନଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 1,64,900 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ସେହି ସମୟ ମଧ୍ୟରେ 27,590 ଘନଫୁଟ ଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରରୁ ଜଳ ନିଷ୍କାସନକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାପାଳ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମହାନଦୀ ଓ ଏହାର ସମସ୍ତ ଶାଖା ନଦୀରେ ଗାଧୋଇବା ପହଁରିବା କିମ୍ବା ମାଛ ଧରାକୁ ନିଷିଦ୍ଧ କରିଛନ୍ତି। ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟାନ୍ୱୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ ଆଗାମୀ କାର୍ଯ୍ୟ ଯୋଜନାର ସମୀକ୍ଷା କରାଯିବା ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା। ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ନନ୍ଦାହାଣ୍ଡି ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ସରକାରୀ ସେବା ପ୍ରଦାନର ସ୍ଥିତି ସମୀକ୍ଷା କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ 181 ଗ୍ରାମ ଚୟନ କରାଯାଇଛି। ସେଥିମଧ୍ୟରୁ 40% ଅଧିକ ଅନୁସୂଚିତ ଜାତି ଜନସଂଖ୍ୟା ଥିବା ଗ୍ରାମଗୁଡ଼ିକର ଭିଭିଭୂମି ବିକାଶ ପାଇଁ ପ୍ରତି ଗ୍ରାମ ନିମନ୍ତେ 40 ଲକ୍ଷ ଟଙ୍କା ବ୍ୟୟ କରାଯିବ ବୋଲି ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିକ୍ଷୟ ପୋଷଣ ଯୋଜନା ଅଧୀନରେ 60 ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷଣ କିଟ୍ ବଣ୍ଟନ କରାଯାଇଛି। ଏହି ଅଭିଯାନ ମାଧ୍ୟମରେ ଜିଲ୍ଲାର 800 ଜଣ ରୋଗୀଙ୍କୁ ଓ ସେମାନଙ୍କ ପରିବାରଙ୍କୁ ପ୍ରତିମାସ ନିୟମିତ ଭାବେ ପୋଷଣ କିଟ୍ ଦିଆଯାଉଛି। ନବରଙ୍ଗପୁର ଜିଲ୍ଲାରେ ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ରଥଯାତ୍ରାକୁ ନେଇ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଲାଗି ବୈଠକରେ ମତ ପ୍ରକାଶ ପାଇଛି। ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 4 ଦିନ ପର୍ଯ୍ୟନ୍ତ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ପ୍ରସାରଣ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆଲୋଚନା, ବୟସ୍କ ଲୋକଙ୍କ ମୁଖ ଗହ୍ୱରର ସ୍ୱାସ୍ଥ୍ୟ ରକ୍ଷା। ଆଲୋଚନା କରିଛନ୍ତି ଡାକ୍ତର ଅଦିତି ପ୍ରଭାରଥ।
2: ଦେଶରେ ଆର୍ଥିକ ଅଭିବୃଦ୍ଧି ଓ ସ୍ୱାସ୍ଥ୍ୟ ସଚେତନତା ବଢ଼ିବା ଫଳରେ ହିଁ ବରିଷ୍ଠମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆସନ୍ତୁ ଦେଖିବା ବରିଷ୍ଠ ନାଗରିକମାନଙ୍କର ମୁଖ ଗହ୍ୱର ସମସ୍ୟାଗୁଡ଼ିକ କ'ଣ ଓ ତା'ର ସରଳ ସମାଧାନ କିପରି କରିହେବ। ମୁଖ ଗହ୍ୱର ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକ ମୁଖ୍ୟତଃ ଦାନ୍ତ, ମାଢ଼ି, ଜିଭ, କଳତନ୍ତୁ ଓ ତାଳୁକାତନ୍ତୁରେ ହୋଇଥାଏ। ଦାନ୍ତ ପୋକ କାଟିବା ହେଉଛି ଦାନ୍ତର ମୁଖ୍ୟ ରୋଗ। ଦାନ୍ତ ପୋକ କଟା ରୋଗ ଏକ ସଂକ୍ରାମକ ରୋଗ ନହେଲେ ମଧ୍ୟ ଅନେକ ଲୋକ ଏହି ରୋଗର ଶିକାର ହୋଇଥାନ୍ତି। ଦାନ୍ତଗୁଡ଼ିକର ବାହାରକୁ ଦେଖାଯାଉଥିବା ଉଜ୍ଜଳ ଶୁଭ୍ର ଅଂଶଟିକୁ ଏନାମେଲ କହିଥାଉ। ଏହି ଏନାମେଲ ଉପରେ ଯଦି ଶର୍କରା ଜାତୀୟ ଖାଦ୍ୟର ଆସ୍ତରଣ ଅଧିକ ସମୟ ଧରି ରୁହେ ତେବେ କେତେକ ନିର୍ଦ୍ଦିଷ୍ଟ ପ୍ରଜାତିର ବୀଜାଣୁ ବା ବ୍ୟାକ୍ଟେରିଆ ଏହି ସ୍ତର ଉପରେ ବଂଶ ବିସ୍ତାର କରି ଲାକ୍ଟିକ୍ ଅମ୍ଳ ସୃଷ୍ଟି କରିଥାନ୍ତି। ଲାକ୍ଟିକ୍ ଅମ୍ଳ ଏନାମେଲରୁ କ୍ୟାଲସିୟମ ଓ ଫସ୍ଫରସକୁ ଦ୍ରବୀଭୂତ କରି ଦାନ୍ତରେ ଛିଦ୍ର ସୃଷ୍ଟି କରିଥାଏ। ଛିଦ୍ରଗୁଡ଼ିକ ହିଁ ଦନ୍ତକ୍ଷୟ ରୋଗର ପ୍ରାଥମିକ ଅବସ୍ଥା। ଥରେ ଦାନ୍ତରେ ଛିଦ୍ର ସୃଷ୍ଟି ହେଲେ ତାହା ଦାନ୍ତର ଉପର ଅଂଶକୁ ନଷ୍ଟ କରି କ୍ରମେ ଦାନ୍ତ ମଜାକୁ ଛୁଇଁଥାଏ। ଦାନ୍ତ ମଜାରେ ଦାନ୍ତର ସ୍ନାୟୁ ଓ ରକ୍ତଜାଲକ ସବୁ ଥାନ୍ତି, ତେଣୁ ଦାନ୍ତଗୁଡ଼ିକ ସମ୍ବେଦନଶୀଳ ହୋଇଯାଆନ୍ତି ଏବଂ ଯନ୍ତ୍ରଣା ଅନୁଭୂତ ହୁଏ। ରୋଗାକ୍ରାନ୍ତ ଦାନ୍ତଗୁଡ଼ିକର ସଠିକ୍ ଚିକିତ୍ସା କରାନଗଲେ ଯନ୍ତ୍ରଣାରୁ ରକ୍ଷା କରିବା ପାଇଁ ଦାନ୍ତଗୁଡ଼ିକୁ ଓପାଡ଼ିବାକୁ ହୋଇଥାଏ। ତେଣୁ ଦାନ୍ତ ପୋକ କଟା ରୋଗ ଆରମ୍ଭ ହେଲା ମାତ୍ରେ ଡାକ୍ତରଙ୍କ ପରାମର୍ଶରେ ଦାନ୍ତର ଫିଲିଂ ଓ ରୁଟ୍ କେନାଲ ଉପଚାର ଇତ୍ୟାଦି କଲେ ପ୍ରାକୃତିକ ଦାନ୍ତଗୁଡ଼ିକୁ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚାଇ ରଖିହେବ। ଦାନ୍ତ ପୋକ କାଟିବା ବା ଦନ୍ତକ୍ଷୟ ରୋଗ ବ୍ୟତୀତ ମୁଖ ଗହ୍ୱରରେ ଆଉ କେତେକ ରୋଗ ବା ସମସ୍ୟା ହୋଇଥାଏ, ଯଥା ପାଟି ଓ କଣ୍ଠ ଅଳତି, ଯାହାକୁ ଆମେ ଓରୋଫ୍ୟାରିଞ୍ଜିଆଲ କ୍ୟାଣ୍ଡିଡିଆସିସ୍ କହିଥାଉ। ଏହି ରୋଗ ହେଲେ ଜିଭ ଓ ପାଟି ସାରା ଛତୁ ଫୁଟିଲା ପରି ଧଳା ଧଳା ସଂକ୍ରମଣର ଦାଗ ସବୁ ଦେଖାଯାଏ। ଏହା ପାଟିରେ ଫଙ୍ଗଲ ବା ଇଷ୍ଟ ସଂକ୍ରମଣ ଯୋଗୁଁ ହୋଇଥାଏ। ଯେଉଁ ବ୍ୟକ୍ତିମାନେ ଦୀର୍ଘଦିନ ଧରି ଶ୍ୱାସଜନିତ ରୋଗରେ ପୀଡ଼ିତ ହୋଇ ଷ୍ଟିରଏଡ୍ ଇନ୍ହେଲର ବ୍ୟବହାର କରୁଥାନ୍ତି ବା

0: କର୍କଟ ରୋଗ ପାଇଁ ରେଡିଏସନ୍ ବା କେମୋଥେରାପି ନେଉଥାନ୍ତି ସେମାନଙ୍କଠାରେ ମଧ୍ୟ ଏଭଳି ଲକ୍ଷଣମାନ ଦେଖାଦେଇଥାଏ। ଏଭଳି ରୋଗର ଚିକିତ୍ସା ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା କରାଯିବା ଉଚିତ। ମୁଖ ଗହ୍ୱର ଜଳନ ସଂରକ୍ଷଣ, ଯାହାକୁ ଆମେ ମାଉଥ୍ ବର୍ଣ୍ଣିଂ ସିଣ୍ଡ୍ରୋମ କହିଥାଉ, ଏଥିରେ ସବୁବେଳେ ପାଟି ପୋଡ଼ା ଜଳା ହୁଏ, କିନ୍ତୁ ଏହା କୌଣସି ଏକ ନିର୍ଦ୍ଦିଷ୍ଟ ପାଟି ରୋଗ ନୁହେଁ। ମାତ୍ର ଏହା କେତେକ ଗୁରୁତର ରୋଗ ଯଥା ମଧୁମେହ, ଯାହାକୁ ଆମେ ଡାଇବେଟିସ୍ କହିଥାଉ, ରଜ ନିବୃତ୍ତି, ଯାହାକୁ ଆମେ ମେନୋପଜ୍ କହିଥାଉ, ଥାଇରଏଡ୍ ହରମୋନ୍ର ନ୍ୟୁନତା, ଯାହାକୁ ଆମେ ହାଇପୋଥାଇରଏଡିଜିମ୍ କହିଥାଉ, ବା କେତେକ ଆଲର୍ଜିକ୍ ରୋଗର ପରିପ୍ରକାଶିତ ଲକ୍ଷଣ ହୋଇପାରେ। ଦେହରେ କେତେକ ଭିଟାମିନ୍ ଏବଂ ଖଣିଜ ଲବଣର ଅଭାବ ହେଲେ ମଧ୍ୟ ଏପରି ଲକ୍ଷଣମାନ ଦେଖାଦେଇଥାଏ। ତେବେ ସଠିକ୍ ରୂପେ ରୋଗ ନିର୍ଣ୍ଣୟ ନହେଲେ ଚିକିତ୍ସାର ସୁଫଳ ମିଳେ ନାହିଁ। ମୁଖ ଗହ୍ୱର ଶୁଷ୍କତା, ଯାହାକୁ ଆମେ ଜେରୋଷ୍ଟୋମିଆ କହିଥାଉ, ଏହା ମଧ୍ୟ କୌଣସି ଏକ ନିର୍ଦ୍ଦିଷ୍ଟ ରୋଗ ନୁହେଁ। ବୟସାଧିକ ଲୋକଙ୍କର ଲାଳ ଗ୍ରନ୍ଥି ଶୁଖିଗଲେ ବା ଅନ୍ୟ କୌଣସି ରୋଗ ପାଇଁ ଖିଆ ହେଉଥିବା ଔଷଧର ପ୍ରଭାବରେ ମଧ୍ୟ ଏହା ହୋଇପାରେ। ଯଦି ମୁଖ ଗହ୍ୱର ଶୁଷ୍କତା ଅନୁଭୂତ ହୁଏ, ତେବେ କିଛି ସମୟ ବ୍ୟବଧାନରେ ଅଳ୍ପ ଅଳ୍ପ ପାଣି ପିଇବା ଉଚିତ। ମୁଖ ଗହ୍ୱର ଦୁର୍ଗନ୍ଧ, ଯାହାକୁ ଆମେ ହାଲିଟୋସିସ୍ କହିଥାଉ, ମୁଖ ଗହ୍ୱର ଦୁର୍ଗନ୍ଧ ମୁଖ୍ୟତଃ ପାଟି ଭିତରେ ଅପରିଷ୍କାର ରହିଲେ ହୋଇଥାଏ। ଦାନ୍ତ ସନ୍ଧିରେ ବା ଜିଭ ଉପରେ ଖାଦ୍ୟ କଣିକା ସବୁ ଲାଗି ରହିଲେ ସେଗୁଡ଼ିକ ବ୍ୟାକ୍ଟେରିଆ ମାନଙ୍କ ଦ୍ୱାରା ବିଘଟିତ ହୋଇ ଦୁର୍ଗନ୍ଧ ବାହାରେ। ଏହିପରି ଦୁର୍ଗନ୍ଧରୁ ମୁକ୍ତି ପାଇବା ପାଇଁ ମୁଖ ଗହ୍ୱରକୁ ପରିଷ୍କାର ରଖିବା ଉଚିତ। ଦରକାର ହେଲେ ଡାକ୍ତରଙ୍କ ପରାମର୍ଶରେ ଔଷଧ ବା ମାଉଥ୍ୱାଶ୍ ବ୍ୟବହାର କରାଯାଇପାରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା, ବୟସ୍କ ଲୋକଙ୍କ ମୁଖ ଗହ୍ୱର ସ୍ୱାସ୍ଥ୍ୟ ରକ୍ଷା। ଆଲୋଚନା କରିଥିଲେ ଡାକ୍ତର ଅଦିତି ପ୍ରଭାରଥ। ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ କ୍ରମେ ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତ ସନ୍ଧ୍ୟାରେ ମେଲବୋର୍ଣ୍ଣରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଆଜି ଭୁବନେଶ୍ୱରଠାରେ ଶୁଭାରମ୍ଭ କରିବେ ଉପରାଷ୍ଟ୍ରପତି। କୋଚିଠାରେ ଚାଲିଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ସମାପ୍ତ ହେବ ଆଜି। ଇରାନ ଉପରେ ଆମେରିକାର ପୁନର୍ବାର ବିମାନ ଆକ୍ରମଣ। ପଶ୍ଚିମ ଏସିଆରେ ଉତ୍ତେଜନା ସ୍ଥିତିକୁ ନେଇ ଭାରତର ଉଦ୍ବେଗ ପ୍ରକାଶ। ଏବଂ ଭାରତ ଇଂଲଣ୍ଡ ଚତୁର୍ଥ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ବ୍ରିଷ୍ଟଲରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମେଲବୋର୍ଣ୍ଣଠାରେ ତାଙ୍କର ଅଷ୍ଟ୍ରେଲୀୟ ପ୍ରତିପକ୍ଷ ଆନ୍ଥୋନି ଆଲବାନିଜ୍ଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକ କରିବେ। ବିଶେଷକରି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା, ଗୁରୁତ୍ୱପୂର୍ଣ୍ଣ ବୈଷୟିକ ଜ୍ଞାନକୌଶଳ, ଶିକ୍ଷା ଏବଂ ଜନସମ୍ପର୍କ ଆଦି କ୍ଷେତ୍ରରେ ଜାରି ରହିଥିବା ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଦୁଇ ନେତା ଆଲୋଚନା କରିବାର ଆଶା କରାଯାଉଛି। ଏହାଛଡ଼ା ଶ୍ରୀ ମୋଦିଙ୍କ ଏହି ଗସ୍ତ ଭାରତ ଅଷ୍ଟ୍ରେଲିଆ ସମନ୍ୱିତ ରଣନୈତିକ ଭାଗିଦାରୀକୁ ଏକ ନୂତନ ଗତି ଦେବାର ସମ୍ଭାବନା ରହିଛି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଫୋରମ୍ରେ ଉଦ୍ବୋଧନ ଦେବା ସହିତ ଉଭୟ ଦେଶର ବ୍ୟବସାୟିକ ନେତୃବୃନ୍ଦଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ମେଲବୋର୍ଣ୍ଣଠାରେ ଭାରତୀୟ ସମ୍ପ୍ରଦାୟଙ୍କ ସହିତ ଭାବ ବିନିମୟ କରିବେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଗତ ସନ୍ଧ୍ୟାରେ ଏକ ତିନିଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣରେ ପହଞ୍ଚିଛନ୍ତି। ଶ୍ରୀ ମୋଦି ତାଙ୍କର ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ସେଠାରେ ପହଞ୍ଚିବା ପରେ ଭାରତୀୟ ସମ୍ପ୍ରଦାୟଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିସହିତ ସ୍ଥାନୀୟ କଳାକାରଙ୍କ ଦ୍ୱାରା ତାଙ୍କ ସ୍ୱାଗତ ନିମନ୍ତେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଛି। ଏହି ଅବସରରେ ଅଷ୍ଟ୍ରେଲିଆ ଓ ଭାରତ ପକ୍ଷରୁ ମିଳିତ ଭାବେ ମା ତୁଝେ ସାଲାମ ସଙ୍ଗୀତକୁ ବାଦ୍ୟଯନ୍ତ୍ରରେ ପରିବେଷଣ କରାଯାଇଛି। ଏହାଦ୍ୱାରା ଦୁଇ ଦେଶର ଜନସମ୍ପର୍କକୁ ସଶକ୍ତ କରିବା ଦିଗରେ ସଙ୍ଗୀତର ଭୂମିକା ପ୍ରତିଫଳିତ ହେଉଛି। 10 ବର୍ଷ ମଧ୍ୟରେ ଶ୍ରୀ ମୋଦିଙ୍କର ତୃତୀୟ ଥର ଲାଗି ଏହି ଅଷ୍ଟ୍ରେଲିଆ ଗସ୍ତ ଦ୍ୱିପକ୍ଷୀୟ ସମ୍ପର୍କରେ ଏକ ଉଲ୍ଲେଖନୀୟ ଅଭିବୃଦ୍ଧିର ପ୍ରତିଫଳନ ବୋଲି ଅଷ୍ଟ୍ରେଲିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନାଗେଶ ସିଂ କହିଛନ୍ତି। ସେ କହିଛନ୍ତି ବିଶ୍ୱରେ ଦେଖାଦେଇଥିବା ବିଭିନ୍ନ ପରିସ୍ଥିତି ପରିପ୍ରେକ୍ଷୀରେ ଭାରତ ଅଷ୍ଟ୍ରେଲିଆ ପରସ୍କରର ନିକଟତର ହୋଇପାରିଛନ୍ତି। ଏଥିସହିତ ଦୁଇ ଦେଶ ଏକକ ରଣନୈତିକ ସ୍ୱାର୍ଥ ଏବଂ ଭାଗିଦାରୀ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ଥିବା ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି। ଉପରାଷ୍ଟ୍ରପତି ସିବି

କ୍ଷେତରେ ଚାଷ କରୁଥିବା କୃଷକ ଉଭୟ ଦେଶର ଆତ୍ମସମ୍ମାନକୁ ସୁରକ୍ଷିତ ରଖିବା ଦିଗରେ ସମାନ ଧରଣର ଜାତୀୟ କର୍ତ୍ତବ୍ୟ ସମାପନ କରିଥାନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗତକାଲି ତାଙ୍କର ଆଫଗାନ ପ୍ରତିପକ୍ଷ ମାଓଲାଏ ଆତାଉଲ୍ଲା ଓମାରୀଙ୍କ ସହିତ ମିଳିତ ଭାବେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା କୃଷି ଭାଗିଦାରୀର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। କୃଷି, ଜଳସେଚନ, ପଶୁପାଳନ, କୃଷି ଗବେଷଣା, ଶିକ୍ଷା, କ୍ଷମତା ନିର୍ମାଣ ଓ କୃଷି ବ୍ୟବସାୟ ଆଦି କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବା ଉପରେ ଉଭୟ ଦେଶ ଆଲୋଚନା କରିଛନ୍ତି। ଏହାଛଡ଼ା ଖାଦ୍ୟ ସୁରକ୍ଷା, ଶସ୍ୟ ଉତ୍ପାଦନ

0: ହଁ, ବର୍ଷାର ଟିପ୍ ଟିପ୍ ସୁର, ଭିଜା ମାଟିର ସୁଗନ୍ଧ ଆଉ ସବୁଜ ପ୍ରକୃତିର ମନୋରମ ପରିବେଶ ମଧ୍ୟରେ ଆପଣ ସମସ୍ତଙ୍କୁ ଜଣାଉଛୁ ଆମର ଆନ୍ତରିକ ଶୁଭେଚ୍ଛା।
1: ବର୍ଷା କେବଳ ଧରିତ୍ରୀକୁ ନୁହେଁ, ମନକୁ ମଧ୍ୟ ଛୁଇଁଥାଏ। ଭିଜା ମାଟିର ମହକ ଯେପରି ମନରେ ନୂଆ ସତେଜତା ଭରିଦିଏ, ସେହିପରି ସୁନ୍ଦର ଚିନ୍ତା ଆଉ ଉତ୍ତମ ବିଚାରଧାରା ଜୀବନକୁ ନୂଆ ଆଲୋକ ଦେଇଥାଏ।
0: ଏହି ସୁନ୍ଦର ସକାଳରେ ପ୍ରକୃତିର ସ୍ନିଗ୍ଧ ପରିବେଶ ସହ ମନରେ ମଧ୍ୟ କିଛି ସୁନ୍ଦର ଭାବନାର ଫୁଲ ଫୁଟୁ।
1: ସେହି ଆଶା ଆଉ ଶୁଭେଚ୍ଛା ସହିତ ଆମେ ପହଞ୍ଚିଛୁ ଆପଣଙ୍କ ପାଖରେ।
0: ହଁ, ସମୟ 7:25। ଆପଣ ଶୁଣୁଛନ୍ତି ଗବାକ୍ଷ କାର୍ଯ୍ୟକ୍ରମ।
1: ଗବାକ୍ଷରେ ଆଜି ରହିଛି ବିଚାରଧାରାର ଶେଷ ଭାଗ।
0: ତେବେ ଆସନ୍ତୁ ବର୍ଷାର ଏହି ସୁନ୍ଦର ଅନୁଭୂତିକୁ ସାଥୀ କରି ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ।
1: ଉପସ୍ଥାପନାରେ ଆମେ ଦୁହେଁ, ମୁଁ ରଞ୍ଜନ,
0: ମୁଁ ସୁପ୍ରଭା।

0: ବିଚାରଧାରା। ହଁ, ବିଚାରଧାରା ହେଉଛି ଆମର ଚିନ୍ତା କରିବାର ପଦ୍ଧତି, ଜୀବନକୁ ଦେଖିବାର ଦୃଷ୍ଟିକୋଣ ଆଉ ନିଷ୍ପତ୍ତି ନେବାର ଆଧାର।
1: ହଁ, କହିବାକୁ ଗଲେ ମଣିଷ ଯେମିତି ଭାବେ ସେମିତି ହିଁ କାମ କରେ, ଆଉ ଯେମିତି କାମ କରେ ଠିକ ସେମିତି ହିଁ ଫଳ ପାଏ।
0: ସେଇଥିପାଇଁ କୁହାଯାଏ ବିଚାରଧାରା ବଦଳିଲେ ଜୀବନ ବଦଳିଯାଏ। ଜଣେ ସକାରାତ୍ମକ ବିଚାରଧାରାର ବ୍ୟକ୍ତି ବିଫଳତାକୁ କେବେ ବି ଶେଷ ବୋଲି ଭାବିନି, ବରଂ ସେ ବିଫଳତାକୁ ଶିଖିବାର ସୁଯୋଗ ବୋଲି ଭାବିଥାଏ।
1: କିନ୍ତୁ ନକାରାତ୍ମକ ବିଚାରଧାରା ଥିବା ବ୍ୟକ୍ତି ଛୋଟ ଅସୁବିଧାରେ ବି ହାର ମାନିଯାଏ। ତେଣୁ ଏହା କୁହାଯାଇପାରିବ ଯେ ସଫଳତା ଆଉ ବିଫଳତାର ମୂଳରେ ଆମର ବିଚାରଧାରାର ବଡ଼ ଭୂମିକା ରହିଛି।
0: ଆମ ଇତିହାସରେ ଏଭଳି ଅନେକ ଉଦାହରଣ ଅଛି ଯେଉଁମାନେ କି ନିଜର ବିଚାରଧାରାକୁ ପରିବର୍ତ୍ତନ କରି ସମାଜ ଆଉ ଦେଶ ପାଇଁ ବହୁତ ବଡ଼ ବଡ଼ କାମ କରିଛନ୍ତି।
1: ହଁ, ମହାତ୍ମା ଗାନ୍ଧୀ ଅହିଂସା ଆଉ ସତ୍ୟାଗ୍ରହର ବିଚାରଧାରାକୁ ଆପଣେଇ ଭାରତର ସ୍ୱାଧୀନତା ଆନ୍ଦୋଳନକୁ ନୂଆ ଦିଗ ଦେଖାଇଥିଲେ।
0: ସେହିପରି ସ୍ୱାମୀ ବିବେକାନନ୍ଦ ଆତ୍ମବିଶ୍ୱାସ, ଯୁବଶକ୍ତି ଆଉ ସେବା ଭାବର ବାର୍ତ୍ତା ଦେଇ ଭାରତୀୟମାନଙ୍କ ମନୋଭାବକୁ ଜାଗ୍ରତ କରିଥିଲେ।
1: ସେମାନଙ୍କର ସଫଳତାର ମୂଳ କାରଣ ଥିଲା ଦୃଢ଼ ଇଚ୍ଛାଶକ୍ତି, ସକାରାତ୍ମକ ଚିନ୍ତା ଆଉ ନିରନ୍ତର ପ୍ରୟାସ।
0: ତେଣୁ ଆମେ ସବୁବେଳେ ସକାରାତ୍ମକ ଚିନ୍ତା କରିବା, ସତ୍ୟ, ସଚ୍ଚୋଟତା ଆଉ ପରିଶ୍ରମକୁ ଜୀବନର ମୂଳମନ୍ତ୍ର କରିବା, ଅନ୍ୟମାନଙ୍କ ପ୍ରତି ସମ୍ମାନ, ଦୟା ଆଉ ସହଯୋଗର ଭାବ ରଖିବା।
1: କାହିଁକି ନା ଭଲ ବିଚାରଧାରା କେବଳ ଜଣେ ବ୍ୟକ୍ତିଙ୍କୁ ନୁହଁ, ବରଂ ଗୋଟିଏ ପରିବାର, ସମାଜ ଆଉ ଦେଶକୁ ମଧ୍ୟ ଉନ୍ନତିର ପଥରେ ନେଇଯାଏ।
0: ଆମର ଭାଗ୍ୟ ଗଢ଼ିବାର ସବୁଠାରୁ ବଡ଼ ଶକ୍ତି ହେଉଛି ଆମର ବିଚାରଧାରା। ତେଣୁ ଆସନ୍ତୁ ଆମେ ସମସ୍ତେ ଉତ୍ତମ ବିଚାରଧାରା ଗଢ଼ିବା ଆଉ ନିଜ ଜୀବନକୁ ସଫଳ ଆଉ ସୁନ୍ଦର କରିବା।

ଡକ୍ଟର ଶରତ ଚନ୍ଦ୍ର ପରିଡ଼ା। ଭାରତୀୟ ସଂସ୍କୃତି, ଜଗନ୍ନାଥ ସଂସ୍କୃତି, ଓଡ଼ିଆ ପର୍ବପର୍ବାଣୀ, ଏସବୁ ବିଷୟରେ ମୋର ଗବେଷଣା ରହିଛି। ଆଜିର ଆମର ଆଲୋଚନା ବିଷୟ ରହିଛି ବିଚାରଧାରା। ମନରେ ପ୍ରଶ୍ନ ଉଠେ, ବିଚାର ଅର୍ଥ କ'ଣ? ଚର ଗୋଟିଏ ଧାତୁ, ଏହା ପୂର୍ବରୁ ବି ଉପସର୍ଗ ବ୍ୟବହୃତ ହୋଇ ଘୟା ପ୍ରତ୍ୟୟ ଯୋଗରେ ବିଚାର ଶବ୍ଦ ନିଷ୍ପନ୍ନ। ଚର ଧାତୁ ଅର୍ଥ ସବୁ ଦିଗରେ ଗତି କରି ଜ୍ଞାନ ଲାଭ କରିବା। ବିଚାର ଶବ୍ଦର ଅର୍ଥ ବ୍ୟାପକ। ଏହା ଏକ ଗୁଣ ଓ ଶକ୍ତି, ଯାହା ବିଭିନ୍ନ ଉତ୍ସରୁ ରସ ସଂଗ୍ରହ କରି ପରିପୁଷ୍ଟ ହୋଇଥାଏ। ମନ ଭାବନାର ପ୍ରବାହ, ଗୋଟିଏ ନିର୍ଦ୍ଦିଷ୍ଟ ଭାବନା ମନରେ ବାରମ୍ବାର ପ୍ରବାହିତ ହେଲେ ତା ଧୀରେ ଧୀରେ ବିଚାର ରୂପ ନିଏ। ମଣିଷର ଜୀବନ ତାର ପରିସ୍ଥିତି ପରିବେଶ ଦ୍ୱାରା ପ୍ରଭାବିତ ହେବା ଠାରୁ ତାର ମନର ଭାବନା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାଏ। ବିଚାର ପ୍ରକ୍ରିୟାରେ ସତ୍ୟର ଅନ୍ୱେଷଣ କରାଯାଇଥାଏ। ଭଲ ମନ୍ଦ, ହାନି ଲାଭ, ସତ୍ୟ ମିଥ୍ୟା, ନ୍ୟାୟ ଅନ୍ୟାୟ, ଧର୍ମ ଅଧର୍ମ, ନିତ୍ୟ

ଅନିତ୍ୟ ଆଦି ପରସ୍ପର ବିରୋଧୀ ତତ୍ତ୍ୱ ମଧ୍ୟରେ ଯାହା ଯୁକ୍ତି ଓ ଶାସ୍ତ୍ରସମ୍ମତ ତାହା ନିରପେକ୍ଷ ଭାବରେ ପରୀକ୍ଷା ନିରୀକ୍ଷା କରି ନିଷ୍ପତ୍ତି ନେବା ହେଉଛି ବିଚାର। ବିଚାରର ବୀଜ ଆମ ଶିକ୍ଷା, ସଂସ୍କୃତି ଓ ସଂସ୍କାର ଦ୍ୱାରା ରୋପିତ ହୋଇଥାଏ। ପରିବେଶରୁ ପାଣି ପବନ ପାଇ ତା ବଢେ। ବିଚାର ଆମ ବ୍ୟକ୍ତିତ୍ୱ ସାରବତ୍ତାର ବିକାଶ ଓ ପ୍ରକାଶ। ସନ୍ଦିଗ୍ଧ ବସ୍ତୁ ବିଷୟରେ ପ୍ରମାଣ ବା ଯୁକ୍ତି ଦ୍ୱାରା ଅର୍ଥ ପରୀକ୍ଷା କରାଯାଇଥାଏ। ବିଚାର ଏକ ସାମଗ୍ରିକ ମାନସିକ ପ୍ରକ୍ରିୟା ଯେଉଁଥିରେ ଗୋଟିଏ ବସ୍ତୁ ବା ଘଟଣାକୁ ନାନା ଦିଗରୁ ବିଶ୍ଳେଷଣ ଓ ଅନୁସରଣ କରାଯାଇଥାଏ। ଏଥିରେ ବ୍ୟକ୍ତିର ସଂସ୍କାର, ଅନୁଭୂତି, ଅଭିଜ୍ଞତା, ଅର୍ଥ ଅନୁସନ୍ଧାନ, ଅନ୍ତର୍ଦୃଷ୍ଟି ଓ ଦୂରଦୃଷ୍ଟି, ଯୁକ୍ତି ପ୍ରୟୋଗ, ପ୍ରତିଫଳନ, ବସ୍ତୁର ସ୍ୱରୂପ ନିର୍ଣ୍ଣୟ, ପ୍ରଭେଦର୍ଶୀ ଶକ୍ତି ଆଦି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି। ବିଚାର ବିଶ୍ୱାସ, ଭାବ, ଭାବ ପ୍ରବଣତା ଓ ଧାରଣା ସବୁକୁ ନେଇ ଗଭୀର ଅଧ୍ୟୟନ ଓ ଅନୁସନ୍ଧାନ କରେ। ଅନୁସରଣ ଜ୍ଞାନକୁ ପ୍ରଜ୍ଞାରେ ପରିଣତ କରେ। ମନୁଷ୍ୟ ବିଚାରପତି ସାଜି ଏମାନଙ୍କ ଓକିଲାତିରେ ନିଷ୍ପତ୍ତି ନିଏ। ବିଚାରର ଇଂରାଜୀ ଅନୁବାଦ ନାହିଁ। ମୁଁ ଏ କାର୍ଯ୍ୟ କଲେ ତାର ପରିଣାମ କଣ ହେବ, ନକଲେ ପରିଣାମ କଣ ହେବ, କର୍ତ୍ତା ପ୍ରଥମେ ଏହିଭଳି ଚିନ୍ତା କରିବା ଉଚିତ। ଏହା ବିଦୁର ନୀତିରେ ଉଲ୍ଲେଖ କରାଯାଇଛି। କିଂ ନୁମେଷାତ୍ ଇଦମ୍ କୃତ୍ୱା କିଂ ନୁମେଷାତ୍ ଅକୁରୁବତ ଇତି କର୍ମାଣି ସଞ୍ଚିନ୍ତ୍ୟ କୁର୍ଯ୍ୟାତ୍ ବା ପୁରୁଷ ନବା। ବିଚାର ଦ୍ୱନ୍ଦ୍ୱରୁ ମନକୁ ମୁକ୍ତ କରେ, ଚଞ୍ଚଳ ଭାବନାକୁ ସ୍ଥିର କରେ। ବ୍ୟକ୍ତି ବିଚାରଶୀଳ ଓ ବିଚାରଜ୍ଞ ହୁଏ। ବିଚାରବନ୍ତ ଜନ ଭାବପ୍ରବଣତାରେ କିଛି ଭୁଲ କରେ ନାହିଁ। ବିଚାର ଏକ ଚିନ୍ତନ ପ୍ରକ୍ରିୟା, ନିଷ୍ପତ୍ତି ନେବାର ପୂର୍ବ ଅବସ୍ଥା। ବିଚାର ପ୍ରକ୍ରିୟାରୁ ବିବେକର ଜନ୍ମ, ବିବେକରୁ ବୈରାଗ୍ୟ ଆସେ। ବ୍ୟକ୍ତି ବିଦ୍ୱାନ ହୁଏ, ଆତ୍ମବିଚାର ଓ ତତ୍ତ୍ୱ ବିଚାର କରେ, ଜ୍ଞାନ ଲାଭ କରେ। ତେଣୁ ବିଚାର ହିଁ ପରମ ଜ୍ଞାନ ବୋଲି କୁହାଯାଇଛି।

ବ୍ୟକ୍ତିଗତ ସାମାଜିକ ରାଜନୈତିକ ଓ ଆଧ୍ୟାତ୍ମିକ ଜୀବନରେ ବିଚାର ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ। ବିଚାର ଏବଂ ବିଚାରଧାରା ମଧ୍ୟରେ କିଛି ସାମାନ୍ୟ ପ୍ରଭେଦ ରହିଛି। ଧାରା ଅର୍ଥ ସ୍ରୋତ ବା ପ୍ରବାହ। ଜୀବନର ପ୍ରତି ମୁହୂର୍ତ୍ତରେ ପ୍ରତି କ୍ଷେତ୍ରରେ ବିଚାର କରିବାର ପରିସ୍ଥିତି ଉପସ୍ଥିତ ହୁଏ। ବ୍ୟକ୍ତିଠାରୁ ବିଚାର ଆଶା କରାଯାଏ। ଗୋଟିଏ ବିଚାର ଗୋଟିଏ ସମୟରେ ନିଆଯାଇଥାଏ। ମଣିଷ ଜୀବନ ସାରା ବିଚାର ପରେ ବିଚାର କରିଚାଲିଛି। ସୁତରାଂ ବିଚାର ଧାରାବାହିକ, ଜୀବନ ବ୍ୟାପୀ ଏକ ଲଗାତାର ପ୍ରକ୍ରିୟା। ବିଚାରର ଧାରା ନଦୀର ସ୍ରୋତ ପରି ଅଖଣ୍ଡିତ। ବିଚାରଧାରା ଜୀବନ ଯାତ୍ରାରେ ଅବିଚ୍ଛିନ୍ନ ରହି ବ୍ୟକ୍ତି ଓ ଜାତିର ଚରିତ୍ର ନିର୍ମାଣରେ ସହାୟକ ହୋଇଥାଏ। ବିଚାର ଏକ ଦୀପ ହେଲେ ବିଚାରଧାରା ଏକ ସୂର୍ଯ୍ୟ, ଯାହାର ନିରନ୍ତର ଆଲୋକ ସମଗ୍ର ଜୀବନକୁ ଉଦ୍ଭାସିତ କରିଥାଏ।

ଯାହାର ମଣିଷକୁ ନାନା ଭାବରେ ପ୍ରଭାବିତ କରେ। ମନ ଭାବନାର ସ୍ରୋତ, ମନ ହିଁ ମଣିଷ, ମନ ହିଁ ବନ୍ଧନ ଓ ମୁକ୍ତିର କାରଣ। ମନର ଚିନ୍ତା ଓ ଭାବନା ବିଚାରର ଆଧାର, ଇନ୍ଧନ ଓ ଖୋରାକ। ଜଣେ ଯାହା ଚିନ୍ତା କରେ ତାହା କାର୍ଯ୍ୟରେ ପରିଣତ କରିଥାଏ। ଚିନ୍ତା ସୂକ୍ଷ୍ମ ହେଲେ କାର୍ଯ୍ୟ ତାର ସ୍ଥୂଳ ରୂପ। ଜଣଙ୍କର ଚିନ୍ତା ତାର କାର୍ଯ୍ୟକଳାପର ନୀଳ ନକ୍ସା ବା ବ୍ଲୁ ପ୍ରିଣ୍ଟ କୁହାଯାଏ। ଏହି କଥା ଅମୃତବିନ୍ଦୁ ଉପନିଷଦରେ କୁହାଯାଇଛି। ମନ ଏବ ମନୁଷ୍ୟାଣାମ କାରଣଂ ବନ୍ଧ ମୋକ୍ଷୟୋ। ଆମର ବ୍ୟକ୍ତିତ୍ୱ ଆମର ବିଚାରବୋଧର ଦର୍ପଣ ଜୀବନ।

ପରିଚାଳନାର ଚାବି। ବିଚାର ଅନୁସାରେ ବ୍ୟକ୍ତିର ଉଚ୍ଚାରଣ, ଆଚରଣ ଓ ବ୍ୟବହାର ନିୟନ୍ତ୍ରିତ ହୋଇଥାଏ। କଥାର ଅଛି, ଯଥା ବିଚାର ତଥା ଆଚାର। ମଣିଷର ଭାବ ଓ ଭାବନା ରୂପକ ବିଚାର ବହୁତ ଶକ୍ତିଶାଳୀ। ଏହା କାର୍ଯ୍ୟରେ ରୂପାନ୍ତରିତ ହୋଇ ଅଭ୍ୟାସ, ଚରିତ୍ର ଓ ଭାଗ୍ୟ ନିର୍ମାଣ କରିଥାଏ। ବିଚାର ବ୍ୟକ୍ତିକୁ ଆତ୍ମସଚେତନ କରେ। ବିଚାରର କଷଟିରେ ବ୍ୟକ୍ତି ନିଜକୁ ଓ ନିଜର ଭାବନାକୁ ପରଖିବା ପାଇଁ ସୁଯୋଗ ପାଏ। ନିଜକୁ ଆକଳନ କରେ, ତାର ଅନ୍ତଃଦୃଷ୍ଟିରେ ଅଧିକ ସ୍ୱଚ୍ଛତା ଆସେ, ଦୂରଦୃଷ୍ଟି ତିଆରି ହୁଏ, ଚେତନା ସମ୍ପ୍ରସାରିତ ହୁଏ। ନିଜ ବିଷୟରେ ଓ ନିଜ ଚାରିପଟରେ ଥିବା ବାହାର ଦୁନିଆ ବିଷୟରେ ଅବବୋଧ ବଢ଼େ। ଅନୁଶୀଳନରେ ଅହଙ୍କାରର ଖେଳ ଧରା ପଡ଼ିଯାଏ। ନିଜକୁ ଚିହ୍ନିବାକୁ ବ୍ୟକ୍ତି ସମର୍ଥ ହୁଏ। ଭାବନା ସ୍ଥୂଳତ ଦୁଇ ପ୍ରକାର, ସକାରାତ୍ମକ ଓ ନକାରାତ୍ମକ। ସକାରାତ୍ମକ ବିଚାର ମଣିଷକୁ ଶକ୍ତିଶାଳୀ, ପ୍ରଭାବୀ ଓ ପ୍ରତିଷ୍ଠିତ କରେ। ଦୂରଦର୍ଶିତା, ଆଶାବାଦ, ଉତ୍ସାହ, ସହାନୁଭୂତି ଓ କୃତଜ୍ଞତା ଆଦି ମଣିଷକୁ ସକ୍ରିୟ ଓ ସଚେଷ୍ଟ କରି ତାକୁ ଉପରକୁ ଉଠାଏ। ପଞ୍ଚତନ୍ତ୍ରରେ ବିଷ୍ଣୁ ଶର୍ମା କହନ୍ତି, ମନ୍ତ୍ର, ତୀର୍ଥ, ବ୍ରାହ୍ମଣ, ଦେବତା, ଦୈବଜ୍ଞ, ଚିକିତ୍ସକ, ଗୁରୁଙ୍କ ଠାରେ ଯାହାର ଯେମିତି ବିଶ୍ୱାସ ଓ ଶ୍ରଦ୍ଧା, ସେ ସେହି ଅନୁରୂପ ଫଳଲାଭ କରେ। ଯାଦୃଶୀ ଭାବନା ଯସ୍ୟ ସିଦ୍ଧି ଭବତି ତାଦୃଶୀ। ଦେଖାଯାଉଛି ସମାଜର ତଳ ସ୍ତରରେ ଥିବା କେତେକ ଗରିବ ପରିବାରର ପିଲାମାନେ ଦୃଢ଼ ମନା, ସ୍ୱାଧ୍ୟାୟୀ ଓ କଠିନ ପରିଶ୍ରମୀ ହୋଇ ଅଭୂତପୂର୍ବ ସଫଳତା ଅର୍ଜନ କରୁଛନ୍ତି। ସେମାନଙ୍କର ସକାରାତ୍ମକ ଚିନ୍ତା ଓ ସଦ୍ବିଚାର ଯୋଗୁଁ।

ଡକ୍ଟର ଏପିଜେ ଅବଦୁଲ କାଲାମ ଦିନେ ପେପର ହକର କାର୍ଯ୍ୟ କରୁଥିଲେ। ନିଜର ଉଚ୍ଚ ବିଚାର ଯୋଗୁଁ ଶ୍ରୀ ଭାରତର ନିଜର ଉଚ୍ଚ ବିଚାର ଯୋଗୁଁ ଶ୍ରୀ ଭାରତର ଲୋକପ୍ରିୟ ରାଷ୍ଟ୍ରପତି ହୋଇପାରିଥିଲେ। ବ୍ୟକ୍ତି ସର୍ବଦା ଉଚ୍ଚ ବିଚାର ଯୁକ୍ତ ହେଲେ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରିଯାଇପାରେ। ସ୍ୱଭାବ କବି ଗଙ୍ଗାଧର ମେହର କହନ୍ତି, ଉଚ୍ଚ ମନା ଉଚ୍ଚି ଅମୃତ ଲଭଇ ନିଚ ମନା ଲଭେ ବିଷ। ଉଚ୍ଚ ବିଚାର ଯୋଗୁଁ ଦସ୍ୟୁ ରତ୍ନାକର ବାଲ୍ମୀକିରେ ପରିଣତ ହୋଇଥିଲେ। ଆମର ଶାସ୍ତ୍ର ଓ ମହାପୁରୁଷ ମାନେ କହିଛନ୍ତି, ଆମେ ଆଜି ଯାହା ହୋଇଛେ ତାହା ଆମର ଭାବନା ଓ ବିଚାର ଆମକୁ କରିଛି। ଯେମିତି ବିଚାର ସେମିତି ଉଚ୍ଚାରଣ ଓ ଆଚରଣ ହୋଇଥାଏ। ମଣିଷ କରୁଥିବା କାର୍ଯ୍ୟ ତାର ବିଚାରର ପ୍ରତିଫଳନ ଓ ପରିପ୍ରକାଶ। ଜଣକର ସୌଭାଗ୍ୟ ଉଚ୍ଚ ବିଚାର ଆଧାରିତ କର୍ମ ଦ୍ୱାରା ନିର୍ଦ୍ଧାରିତ।

ହୋଇଥାଏ। ସତ୍ ବିଚାର ଓ ସତ୍କର୍ମ ଦ୍ୱାରା ତଳ ସ୍ତରରୁ ଉପରକୁ ଉଠି ଯେଉଁମାନେ ନିଜର ଭାଗ୍ୟ ନିର୍ମାଣ କରିଥାନ୍ତି ସେହି ଭାଗ୍ୟ ସ୍ଥାୟୀ ଓ ଆନନ୍ଦଦାୟକ, ସେମାନଙ୍କର ସତ୍ ସ୍ୱଭାବ ବଦଳି ନଥାଏ। ଅସତ୍କର୍ମ ଦ୍ୱାରା ଧନ କ୍ଷମତା ରୂପକ ଯେଉଁ ଭାଗ୍ୟ ନିର୍ମିତ ହୋଇଥାଏ ତାହା କ୍ଷଣସ୍ଥାୟୀ, ଶଙ୍କାରେ ଆକୁଳ ଓ ଦୁଃଖଦାୟକ। ସେମାନଙ୍କର ଆର୍ଥିକ ଓ ସାମାଜିକ ସ୍ଥିତି ସିନା ବଦଳି ଯାଇଥାଏ, ସେମାନଙ୍କର ମନ୍ଦ ପ୍ରକୃତି ବା କଳୁଷିତ ବିଚାରଧାରାରେ ବିଶେଷ କିଛି ପରିବର୍ତ୍ତନ ଘଟିନଥାଏ। ସେମାନେ ନାନା ଲୋଭ ମୋର ଗର୍ତ୍ତରେ ପଡନ୍ତି, ବିଚାରହୀନତା ସେମାନଙ୍କୁ ଗ୍ରାସ କରେ। ଭାରତୀୟ ସଂସ୍କୃତି ବିଶ୍ୱ ଦରବାରରେ ଆଦର ଲାଭ କରିବା ପଛରେ ଆମ ମୁନି ଋଷିଙ୍କ ଉଚ୍ଚ ଚିନ୍ତା ଓ ବିଚାର ନିହିତ। ରାଜ୍ୟ ବା ରାଷ୍ଟ୍ରର ଶାସନ ବକ୍ଷଙ୍କ ବିଚାର ଦେଶବାସୀଙ୍କ ଉପରେ ପ୍ରଭାବ ପକାଇଥାଏ। ଜଣେ ଧନୀ ହୋଇ ଧନକୁ ନିଜ ଉଚ୍ଚ ବିଚାର ଦ୍ୱାରା ଯଦି କଲ୍ୟାଣ ମୂଳକ କାର୍ଯ୍ୟରେ ବିନିଯୋଗ କରିପାରିଲା ତେବେ ତାର ସମ୍ପତ୍ତିର ମର୍ଯ୍ୟାଦା ବଢେ। ଆତ୍ମସେବା ପାଇଁ ଧନ ସଞ୍ଚୟ କରି କେହି କେବେ ସମାଜରେ ସ୍ମରଣୀୟ ହୋଇନାହିଁ। ଗାନ୍ଧୀ ଗୋପବନ୍ଧୁଙ୍କ ଭଳି ଦେଶ ସେବକ, ସାହିତ୍ୟିକ, ବୈଜ୍ଞାନିକ, କଳାକାର ଓ ସିଦ୍ଧ ସାଧକ ମାନେ ନିଜର ଉଚ୍ଚ ବିଚାର ଓ ସାଧନା ଯୋଗୁଁ ଆଜି ବନ୍ଦନୀୟ ହୋଇପାରିଛନ୍ତି। ନଦୀରେ ପ୍ରବାହିତ ଜଳ ନଦୀ ନିଜେ ପାନ କରିନଥାଏ, ଫଳୁଥିବା ଗଛର ଫଳ ଗଛ ନିଜେ ଖାଏ ନା। ଏହିପରି ସଜ୍ଜନ ମାନଙ୍କର ଧନ ସମ୍ପତ୍ତି ପର ପାଇଁ ଉଦ୍ଦିଷ୍ଟ, ଧନ ସମ୍ପତ୍ତିର ଭୋଗ ଭାବନାରେ ନୁହେଁ, ତ୍ୟାଗ ଭାବନାରେ ହିଁ ମହାନତା ଥାଏ। କିଛି ଲୋକଙ୍କ ବିଚାରଧାରା କଳୁଷିତ ଥିବାରୁ ସେମାନେ ଲୋଭଗ୍ରସ୍ତ ହୋଇ ଦୁର୍ନୀତି କରି କାରାଗାରରେ ଦଣ୍ଡ ଭୋଗୁଛନ୍ତି, ସେମାନଙ୍କର ମାନ ସମ୍ମାନ ମାଟିରେ ମିଶିଛି। ବିଚାରରେ ବିଭ୍ରାଟ ଥିଲେ ପର୍ବତ ସମାନ ଧନ ବିନାଶ ମୁଖକୁ ଠେଲି ହୋଇଯାଏ, ରାଜା ଫକୀର ପାଲଟି ଯାଆନ୍ତି। ଆଜିକାଲିର ଅନଲାଇନ ଠକେଇ ଲୋଭ ରୂପକ କଳୁଷିତ ବିଚାରର ପରିଣାମ। ସତ୍ ବିଚାର ଦ୍ୱାରା ସମ୍ପତ୍ତି ଉପାର୍ଜିତ ହୋଇଥାଏ, ଅସତ୍ ବିଚାର ଦ୍ୱାରା ପାଖରେ ଥିବା ସମ୍ପତ୍ତି ପଳାଇଯାଏ। ତେଣୁ ବ୍ୟକ୍ତିର ମହତ୍ତ୍ୱ ତାର ସମ୍ପତ୍ତିରେ ନୁହେଁ, ତାର ବିଚାରଧାରା ଉପରେ ନିର୍ଭର କରେ। ଶାନ୍ତିର କୁପୁତ ଲାଲବାହାଦୁରଙ୍କ ପାଖରେ ଗଙ୍ଗା ନଦୀ ପାରି ହେବା ପାଇଁ 25 ପଇସା ନଥିଲା, ତେଣୁ ସେ ନିଜର ବିଚାରଧାରା ଯୋଗୁଁ ଭାରତୀୟଙ୍କ ଆଗରେ କାଳ କାଳ ପାଇଁ ପୂଜନୀୟ ହୋଇ ରହିଛନ୍ତି। ଉଚ୍ଚ ବିଚାର ମଣିଷର ମୂଲ୍ୟ ବଢାଏ, ମୂଲ୍ୟବାନ ସମ୍ପତ୍ତି ନୁହେଁ। ଆମ ଭିତରେ ସତ୍ ପ୍ରବୃତ୍ତି ଥିଲେ ତାହାର ବିକାଶ ଓ ପ୍ରକାଶ କରିବା, ଅସତ୍ ପ୍ରବୃତ୍ତି ଥିଲେ ସେଥିପ୍ରତି ସତର୍କ ରହିବା ଚାହିଁ। ଆମର ପାରିବାରିକ ସଂସ୍କାର, ପାଉଥିବା ଶିକ୍ଷା, ସାମାଜିକ ପରିବେଶ, ସାଂସ୍କୃତିକ ଚେତନା ଆମ ବିଚାର ନିର୍ମାଣ କରିବାରେ ସହାୟକ ହୋଇଥାଏ। ସତ୍ ସାହିତ୍ୟ ଅଧ୍ୟୟନ, ସତ୍ ସ୍ୱଭାବ ସମ୍ପନ୍ନ ଲୋକମାନଙ୍କ ସଙ୍ଗ, ସାଧୁସଙ୍ଗ, ସତ୍ସଙ୍ଗ, ଦୈନିକ ମନନ ଓ ଆତ୍ମବିଶ୍ଳେଷଣ, ପ୍ରାର୍ଥନା ଓ ଧ୍ୟାନ, ପରୋପକାର, ପରସେବା, ପ୍ରେରଣାଦାୟୀ ଆତ୍ମବାକ୍ୟ ଯଥା ସର୍ବେ ଭବନ୍ତୁ ସୁଖିନ, ଅସତ୍ମା ସତ୍ ଗମୟ, ମାନବ ସେବା ହିଁ ମାଧବ ସେବା, ଏହିଭଳି ବାକ୍ୟ ଗୁଡିକର ସ୍ମରଣ ଓ ଅନୁସରଣ କରିବା ଦରକାର। ବେଦରେ କୁହାଯାଇଛି, ମୋ ଆଡକୁ ସବୁ ଦିଗରୁ ଭଲ ଓ ଉତ୍ତମ ଭାବନା ଆସୁ, ଆନୋ କ୍ରତବ ୟନ୍ତୁ ବିଶ୍ୱତ। ସଫଳତା ପ୍ରାପ୍ତ ଲୋକଙ୍କୁ ଦେଖିଲେ, ଶୁଣିଲେ, ସଂସ୍ପର୍ଶରେ ଆସିଲେ ସେଭଳି ହେବା ପାଇଁ ମନ ମଧ୍ୟରେ ପ୍ରେରଣା ଜାତ ହୁଏ। ଉତ୍ତମ ସଂସର୍ଗରୁ ଉତ୍ତମ ବିଚାର ଜନ୍ମ ନିଏ, ନିରୁତ୍ସାହ ଆତ୍ମବିଶ୍ୱାସକୁ ଭ୍ରଂଶ କରେ, ମନ କ୍ଷୀଣ ହେଲେ ସ୍ଫୁର୍ତ୍ତି ଆମକୁ ଛାଡ଼ି ଅନ୍ୟତ୍ର ପଳାଇଯାଏ। ଜଳ ଆବିଳ ଓ ଅଶୁଦ୍ଧ ଥିଲେ ଯେପରି ବର୍ଜନୀୟ, ସେପରି ବିଚାର ଶୁଦ୍ଧତା ନଥିବା ଲୋକ ସମାଜ ଦ୍ୱାରା ଅଗ୍ରାହ୍ୟ ହୋଇଥାନ୍ତି। ଗାନ୍ଧୀ ମହାତ୍ମା ସବୁବେଳେ କହୁଥିଲେ, ଉଚ୍ଚ ବିଚାର ଓ ସରଳ ଜୀବନଯାପନ ମଣିଷର ଧ୍ୟେୟ। ନାରଦଙ୍କ ଉଚ୍ଚ ଆଦର୍ଶ ଦ୍ୱାରା ଅନୁପ୍ରାଣିତ ହୋଇ ଦସ୍ୟୁ ରତ୍ନାକରରୁ ମହର୍ଷି ବାଲ୍ମୀକି ହୋଇପାରିଥିଲେ। ସଂକ୍ଷେପରେ, ଆତ୍ମନିରୀକ୍ଷଣ ପାଇଁ ସମୟ ଦେବା, ନିରବରେ ବସି ନିଜର ଭାବନାକୁ, ଚିନ୍ତାକୁ, ଅନୁଭବକୁ, ବିଶ୍ୱାସକୁ, ଅବିଶ୍ୱାସକୁ ପରଖିବା, ନିଜକୁ ପ୍ରଶ୍ନ ପଚାରିବା, ବର୍ତ୍ତମାନ କାର୍ଯ୍ୟରେ ସମ୍ପୂର୍ଣ୍ଣ ମନକୁ ମଜାଇ ଏକାଗ୍ରତା ଆଣିବା, ଅଭିଜ୍ଞ ଗୁରୁ ଓ ଗୁରୁଜନଙ୍କ ଠାରୁ ପରାମର୍ଶ ନେବା, ଜୀବନର ଆହ୍ୱାନକୁ

0: କାର୍ଯ୍ୟର ସହିତ ମୁକାବିଲା କରିବା, ନିଜ ସହ ଆଲୋଚନା କରିବା ଦ୍ୱାରା ଆମର ବିଚାର ଉଚ୍ଚ ହୋଇପାରିଥାଏ।
1: ଗୋଟିଏ ନିରାଟ ସତକଥାଟି ହେଲା, ଆମେ ସମସ୍ତେ ଏହି ପୃଥିବୀକୁ ଏକା ଆସିଛୁ, ଆଉ ଦିନେ ନା ଦିନେ ଏକା ହିଁ ଚାଲିଯିବୁ।
2: ହଁ, ଆମ ସହିତ ଧନ, ସମ୍ପତ୍ତି, ପଦବୀ କି ଖ୍ୟାତି କିଛି ବି ଯିବନି, କିନ୍ତୁ ଏହି ସଂସାରରେ ରହିଯିବ ଆମର ଚିନ୍ତାଧାରା, ଆମର ବିଚାରଧାରା, ଆମର କର୍ମ ଆଉ ଆମର ପରିଚୟ।
1: ମଣିଷର ପ୍ରକୃତ ପରିଚୟ ତାର ଚେହେରାରେ ନୁହେଁ, ବରଂ ତାର ଚରିତ୍ରରେ ରହିଥାଏ। ଆମେ ଲୋକମାନଙ୍କ ସହ କିପରି କଥା ହେଉଛୁ, କିପରି ବ୍ୟବହାର କରୁଛୁ, ଅନ୍ୟର ସୁଖରେ ଦୁଃଖରେ କିପରି ସାଥି ହେଉଛୁ, ତାହା ହିଁ ତିଆରି କରିଥାଏ ଆମର ପ୍ରକୃତ ପରିଚୟ।
2: ଭଲ ବିଚାରଧାରା ମଣିଷକୁ ବିନମ୍ର କରେ, ଦୟାଳୁ କରେ, ସତ୍ୟବାଦୀ କରେ, ଆଉ ଏ ସମାଜରେ ସମ୍ମାନ ଦିଏ। ଖରାପ ବିଚାରଧାରା ମଣିଷକୁ ସ୍ୱାର୍ଥପର କରେ, ଆଉ ସମ୍ପର୍କକୁ ଦୁର୍ବଳ କରିଦିଏ।
1: ଅନେକ ସମୟରେ ଆମେ ଭାବିଥାଉ ଯେ ଲୋକେ ଆମକୁ ଆମର ଧନ କିମ୍ବା ପଦବୀ ପାଇଁ ମନେ ରଖିବେ, କିନ୍ତୁ ସତ କଥାଟି ହେଲା, ଲୋକେ ଆମକୁ ମନେ ରଖିବେ ଆମର ଭଲ ପାଇବା, ସାହାଯ୍ୟ, ସମ୍ମାନ ଆଉ ସୁନ୍ଦର ବ୍ୟବହାର ପାଇଁ। ଜଣେ ଭଲ ମଣିଷ ସବୁବେଳେ ଲୋକଙ୍କ ହୃଦୟରେ ବଞ୍ଚିକି ରହେ।
2: ଆମ ଜୀବନର ପ୍ରତ୍ୟେକ କଥା, ପ୍ରତ୍ୟେକ କାମ ଆଉ ପ୍ରତ୍ୟେକ ଆଚରଣ ଆମର ଭବିଷ୍ୟତ ଗଢ଼ିଥାଏ। ତେଣୁ ଆସନ୍ତୁ ଆମେ ସମସ୍ତେ ଭଲ ଚିନ୍ତା କରିବା, ଭଲ କାମ କରିବା, ଆଉ ସମସ୍ତଙ୍କ ସହିତ ଭଲ ବ୍ୟବହାର କରିବା।
1: କାହିଁକି ନା ଶେଷରେ ଆମର ନା ନୁହେଁ, ଆମର ଭଲ କର୍ମ, ଆମର ସୁନ୍ଦର ବ୍ୟକ୍ତିତ୍ୱ ହିଁ ଲୋକଙ୍କ ହୃଦୟରେ ଅମର ହୋଇକି ରହିଥାଏ।
0: ବହୁ ବାଧାବିଘ୍ନ ଦେଇ ଗତି କରି ଅଧ୍ୟୟନ କରିଆସିଛି, କିନ୍ତୁ ଭାରତର ଆତ୍ମା ସଂସ୍କୃତ ଅଧ୍ୟୟନ ପ୍ରତି କେବେ ହେଲେ ବିମୁଖ ହୋଇନାହିଁ। ରେଭେନ୍ସା ଓ ବାଣୀଭାର ଭଳି ଭାରତ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନରେ ସୁନାମ ଅର୍ଜନ କରିଛି। ଆଜି ପର୍ଯ୍ୟନ୍ତ ସଂସ୍କୃତରେ ଗବେଷଣା କରି ଯାହା ଅମୃତ ତଥ୍ୟ ପାଉଛି, ପତ୍ରପତ୍ରିକାରେ ଶହଶହ ଲେଖା, ଦୂରଦର୍ଶନ ଓ ଆକାଶବାଣୀ ଭଳି ଗଣମାଧ୍ୟମରେ, ଏକାଧିକ ଭାଷଣ ମାଧ୍ୟମରେ ଲକ୍ଷ ଲକ୍ଷ ପାଠକ ଓ ଶ୍ରୋତାମାନଙ୍କ ଆଗରେ ପରିଚୟ ଦେଉଛି। ଏହା କେବଳ ସଂସ୍କୃତ ପଠନ ରୂପକ ଉଚ୍ଚ ବିଚାର ଯୋଗୁଁ ସମ୍ଭବ ହୋଇପାରିଛି। ମୁଁ ଥରେ ଅଧ୍ୟକ୍ଷ ଦାୟିତ୍ୱରେ ଥିଲାବେଳେ ଜଣେ ଅଭିଭାବକ ତାଙ୍କର ପୁତ୍ରକୁ ଧରି ଆସିଲେ। 3 ବର୍ଷ ହେଲା ଦୌଡ଼ି ଦୌଡ଼ି ଥକିଲିଣି ସାର୍, ମୋ କଥା କେହି ବୁଝୁନାହାନ୍ତି, ମୋ ପୁଅ କିଛି ବି କରିପାରୁନାହିଁ। ବୁଝିଲା ବେଳକୁ କିରାଣୀ ଅଧ୍ୟକ୍ଷଙ୍କୁ କହୁଛି, ଏ ପିଲାର ପ୍ରମାଣପତ୍ରରେ ଜାଲିଆତି ଅଛି, ଅଧ୍ୟକ୍ଷ କିଛି କହୁନାହାନ୍ତି କି କିଛି କରୁନାହାନ୍ତି। ଲୋକଟି ବିଚରା ହଇରାଣ ହେଉଛି, ମୁଁ କିଛି ପ୍ରମାଣ ଅଛି କି ପଚାରିବାରୁ କିରାଣୀ ନିରବ ରହିଲେ। ମୁଁ କାଳ ବିଳମ୍ବ ନ କରି ଶିକ୍ଷା ବିଭାଗର କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କଲି। ସେ ଉତ୍ତରରେ କହିଲେ, ପ୍ରମାଣପତ୍ର ଠିକ୍ ଅଛି, ମୁଁ ସାଙ୍ଗେ ସାଙ୍ଗେ ତା ଦେବାର ବ୍ୟବସ୍ଥା କଲି। ମୁଁ ଜଣେ ଅସହାୟକୁ ସାହାଯ୍ୟ କରିପାରିଥିବାରୁ ନିଜକୁ ଭାଗ୍ୟବାନ ମନେ କରେ। ଏହା ନିଶ୍ଚିତରେ ଏକ ଉଚ୍ଚ ବିଚାରର ପ୍ରମାଣ। ଯେଉଁ ବିଚାର ମଣିଷକୁ ଉପରକୁ ଉଠାଏ, ଯେଉଁଥିରେ ଜନକଲ୍ୟାଣ ଭାବନା ଓ ଆତ୍ମସଂଶୋଧନର ବାର୍ତ୍ତା ଥାଏ, ତାହା ଶ୍ରେଷ୍ଠ ବିଚାର। ସାତ୍ୱିକ ଭାବନା ବିଚାରବୋଧ ନିର୍ମାଣ କରେ, ତାମସିକ ଭାବନା ତାକୁ ଭାଙ୍ଗି ଚୋରମାର କରେ। ଆଜି ଯୁବକ ଯୁବତୀ ପରୀକ୍ଷାରେ ଅସଫଳ ହେଲେ, ଚାକିରି ହରାଇଲେ, ପ୍ରେମରେ ବିଫଳ ହେଲେ, ନରହତ୍ୟା ବା ଆତ୍ମହତ୍ୟା କରୁଛନ୍ତି। ଆଦିବାସୀଙ୍କ ମଧ୍ୟରେ କଙ୍ଗାରୁ କୋର୍ଟ ଚାଲିଛି। ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସ ଯୋଗୁଁ ଏଭଳି ବିଚାର ବିଭ୍ରାଟ ଦେଖାଯାଉଛି, ତା ଦୂର ହେଉ। ଅଜ୍ଞାନତାର ନାନା ମୋହରୁ ଲୋକେ ମୁକ୍ତ ହୁଅନ୍ତୁ, ସଂକୀର୍ଣ୍ଣତା ଛାଡ଼ି ଲୋକେ ସମ୍ପ୍ରସାରିତ ହୁଅନ୍ତୁ। ଆମ ମନର ଚିନ୍ତା, ଚେତନା, ଭାବନା ସାଧାରଣ ନୁହେଁ, ଅସାଧାରଣ। ଜୀବନରେ ରୂପାନ୍ତର ଆଣିବାକୁ ହେଲେ ପ୍ରଥମେ ଆମର ଭାବନା ଓ ବିଚାରକୁ ଉଚ୍ଚ କରିବାକୁ ପଡ଼ିବ।
1: ବେଳେବେଳେ ଆମ ଜୀବନରେ ଖରାପ ପରିସ୍ଥିତି ଆସିଥାଏ, ଆଉ ସେହି ଖରାପ ପରିସ୍ଥିତିରେ ବି ଭଲ ବିଚାରଧାରା ବଜାୟ ରଖିବା ପାଇଁ ହେଲେ ପ୍ରଥମେ ତ ନିଜ ଉପରେ ବିଶ୍ୱାସ ରଖିବା ଦରକାର।
2: ହଁ, ଧୈର୍ଯ୍ୟ, ପରିଶ୍ରମ ଆଉ ସକାରାତ୍ମକ ଚିନ୍ତା ଆମକୁ କଠିନ ସମୟରୁ ବାହାର କରିଦେଇପାରେ। ପ୍ରତିଦିନ କିଛି ସମୟ ଆତ୍ମଚିନ୍ତନ କରିବା, ଧ୍ୟାନ କରିବା ଆଉ ନିଜର ଭୁଲକୁ ସୁଧାରିବାକୁ ଚେଷ୍ଟା କରିବା।
1: ଇତିହାସ ସାକ୍ଷୀ ଯେ ସମାଜରେ ଯେତେ

0: ବଡ଼ ବଡ଼ ପରିବର୍ତ୍ତନ ଆସିଛି, ସେସବୁ ପ୍ରଥମେ କାହାର ଭଲ ଚିନ୍ତାଧାରାରୁ ଆରମ୍ଭ ହୋଇଛି। ତେଣୁ ଯଦି ଆମେ ସମାଜକୁ ବଦଳାଇବାକୁ ଚାହୁଁ, ତେବେ ପ୍ରଥମେ ନିଜର ବିଚାରଧାରାକୁ ବଦଳାଇବାକୁ ପଡ଼ିବ। ଆଜିର ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ଯେ ମଣିଷର ଜୀବନକୁ ଗଢ଼ି ତୋଳିବାରେ ବିଚାରଧାରାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
1: ପରିସ୍ଥିତି ଯେତେ କଠିନ ହେଉ ନା କାହିଁକି, ଯଦି ଆମର ଚିନ୍ତା ସକାରାତ୍ମକ, ଆମର କାମ, ଆମର ବ୍ୟବହାର ମାନବିକ ହୁଏ, ତେବେ ଆମେ କେବଳ ନିଜ ଜୀବନକୁ ନୁହେଁ ବରଂ ସମାଜକୁ ମଧ୍ୟ ସୁନ୍ଦର କରିପାରିବା।
0: ପ୍ରତ୍ୟେକ ବଡ଼ ପରିବର୍ତ୍ତନର ଆରମ୍ଭ ହୋଇଥାଏ ଗୋଟିଏ ଛୋଟ ଚିନ୍ତାରୁ। ସେଥିପାଇଁ ପ୍ରଥମେ ଆମେ ଆମ ମନକୁ ସୁନ୍ଦର କରିବା, ନିଜର ବିଚାରକୁ ଉନ୍ନତ କରିବା, ଆଉ ଆମର ଆଚରଣ ଦ୍ୱାରା ଅନ୍ୟମାନଙ୍କ ପାଇଁ ଗୋଟିଏ ଭଲ ଉଦାହରଣ ସୃଷ୍ଟି କରିବା।
1: ତେବେ ଏହି ସୁନ୍ଦର ବାର୍ତ୍ତା ସହ ଆଜିର ଗବାକ୍ଷ କାର୍ଯ୍ୟକ୍ରମରୁ ଆପଣଙ୍କଠାରୁ ବିଦାୟ ଚାହୁଁଛୁ।
0: ଆପଣମାନଙ୍କର ସ୍ନେହ, ସହଯୋଗ ଆଉ କାର୍ଯ୍ୟକ୍ରମ ଶୁଣୁଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
1: ତେବେ ଆଜି ଗବାକ୍ଷରେ ଶୁଣିଲେ ବିଚାରଧାରାର ଶେଷ ଭାଗ। ବିଚାରଧାରା ସମ୍ପର୍କରେ ନିଜସ୍ୱ ମତ ରଖିଥିଲେ ଡକ୍ଟର ଶରତ ଚନ୍ଦ୍ର ପରିଡ଼ା।
0: ତେବେ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ତାଙ୍କୁ ଅନେକ ଅନେକ ଧନ୍ୟବାଦ ଏବଂ ସାଧୁବାଦ ଜଣାଉଛୁ। ତେବେ ଆଜିର ଗବାକ୍ଷରୁ ବିଦାୟ ନେଉଛୁ। ଆମେ ଦୁହେଁ, ମୁଁ ରଞ୍ଜନ,
1: ମୁଁ ସୁପ୍ରଭା।
0: ନମସ୍କାର।

ବର୍ଣ୍ଣାଳୀ କ୍ରମରେ ଶୁଣିଲେ ଗବାକ୍ଷ କାର୍ଯ୍ୟକ୍ରମ ଉପସ୍ଥାପନାରେ ଥିଲେ ରଞ୍ଜନ କୁମାର ବେହେରା ଏବଂ ସୁପ୍ରଭା ପାଢ଼ୀ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶବାଣୀ ଜୟପୁର। ଏବେ ଆସନ୍ତୁ ଶୁଣିବା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ରାତି 10ଟାରେ ଶୁଣିବେ ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀଯୁକ୍ତ ସିପି ରାଧାକ୍ରିଷ୍ଣନଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ଏକ ବେତାର ବିବରଣୀ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଅପରାହ୍ନ 5:30ରେ ପ୍ରଚାର କରିବୁ ଚୈତି ଜହ୍ନ। ଏଥିରେ ହାଲଚାଲରେ ଶୁଣିବେ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଭେଟଘାଟରେ ରହିଛି ଟିଟି ସୁଜା ବୋଇଲେ କାଇଟା। ଏବଂ ଶେଷରେ ଶୁଣିବେ ଆଉ ଏକ ସାକ୍ଷାତକାର ପଡ଼ିକାର୍ଡ କେନ୍ତାର ମିଲ୍ସେ। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ 6:20ରେ। 6:30ରେ ବିକାଶ ମନ୍ତ୍ର, 6:55ରେ ଆଜିର ପ୍ରସଙ୍ଗ ଏବଂ ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30ରେ ପ୍ରଚାର କରିବୁ କିଷାନ।

0: 2026. For details of these stories and more, log on to our website www.newsonair.gov.in and News on AIR app. And with that, we end the morning news. Have a nice day.
1: ପ୍ରଚାର କରୁଛୁ ଶ୍ରୀକ୍ଷେତ୍ର ମାଥୁରୀ। ଆଜିର ବିଷୟ ରହିଛି ଭିତରଛୁ ତଳଛୁ ସେବା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ରବୀନ୍ଦ୍ରନାଥ ପ୍ରତିହାରୀ।

ଶ୍ରୀମନ୍ଦିରରେ ପ୍ରଚଳିତ ଦୈନିକ ନୀତିମାନଙ୍କ ମଧ୍ୟରେ ଦ୍ୱାର ଭିଟା ହେଉଛି ପ୍ରଥମ ନୀତି। ଶ୍ରୀମନ୍ଦିରରେ ଚାରିଗୋଟି ଦ୍ୱାର ଥାଏ, ସେଗୁଡ଼ିକ ହେଲା ପୂର୍ବଦ୍ୱାର ବା ସିଂହଦ୍ୱାର, ପଶ୍ଚିମ ଦ୍ୱାର ବା ବ୍ୟାଘ୍ର ଦ୍ୱାର, ଦକ୍ଷିଣ ଦ୍ୱାର ବା ଅଶ୍ୱଦ୍ୱାର ଏବଂ ଉତ୍ତର ଦ୍ୱାର ବା ହସ୍ତିଦ୍ୱାର। ଏହି ଚାରିଦ୍ୱାର ବ୍ୟତୀତ ଶ୍ରୀଜୀଉଙ୍କ ସମ୍ମୁଖରେ ଥିବା ଦ୍ୱାର ଛାମୁଦ୍ୱାର ବା କଳାହାଟ ଦ୍ୱାର, ଆଉ ତା ଆଗକୁ ପ୍ରଥମ ଦ୍ୱାର ହେଉଛି ଜୟ ବିଜୟ ଦ୍ୱାର। ପୂର୍ବ ରାତ୍ରରେ ଠାକୁରଙ୍କର ପହୁଡ଼ ପରେ ମନ୍ଦିର ଭିତର ଓ ବାହାରୁ ଶୋଧ କରାଯାଇ ଛାମୁଦ୍ୱାର ଓ ଜୟ ବିଜୟ ଦ୍ୱାରକୁ ମୁଦ ଦିଆଯାଇ ତଳଛୁ ମହାପାତ୍ରଙ୍କ ଦ୍ୱାରା ବନ୍ଦ କରାଯାଇଥାଏ।

ପ୍ରାତଃକାଳରେ ଭିତରଛୁ ମହାପାତ୍ର ସିଂହଦ୍ୱାର ଫିଟାଇବାକୁ ଆଦେଶ ଦିଅନ୍ତି, ଆଉ ପତିତ ପବନ ଦ୍ୱାର ନିଜେ ଖୋଲନ୍ତି। ତତ୍ପରେ ଭିତରଛୁ ମହାପାତ୍ର ପ୍ରତିହାରୀ, ମୁଦୁଲି, ଅଖଣ୍ଡ ମେକାପ ଓ ପାଳିଆ ମେକାପଙ୍କ ସହିତ ଜୟ ବିଜୟ ଦ୍ୱାରକୁ ଯାଇ ମୁଦ ଯାଞ୍ଚ କରି ଦ୍ୱାର ଖୋଲିବାକୁ ଆଦେଶ ଦିଅନ୍ତି। ତାପରେ କଳାହାଟ ଦ୍ୱାର, ମଣିମା ମଣିମା ଡାକ ଦେଇ ସେହି ଦ୍ୱାର ଖୋଲାଯାଇଥାଏ। ଘଣ୍ଟା, ଚାରି ଶଙ୍ଖ, ମହୁରୀ, ବୀଣା, ଭାଟ, ତାଳ, ସିଂହା, ଭେରି, ମୃଦଙ୍ଗର ଧ୍ୱନି ସାଙ୍ଗକୁ ଗମ୍ଭୀର ଦ୍ୱାର ଫିଟାଯାଏ।

0: ସକାଳର ଦ୍ୱାରଫିଟା ଏବଂ ରାତିରେ ପହୁଡ଼ ନୀତି ପରେ ଦ୍ୱାର ବନ୍ଦ କରିବା ଦାୟିତ୍ୱ ଭିତରଛୁ ଓ ତଳଛୁ ମହାପାତ୍ର ସେବକମାନଙ୍କ ଉପରେ ନ୍ୟସ୍ତ। ତେଣୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିଥିବା ଏହି ସେବା ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ବିଷୟ। ଆଉ ସେ ସମ୍ପର୍କରେ ଆଲୋଚନା କରିବାକୁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ରବୀନ୍ଦ୍ରନାଥ ପ୍ରତିହାରୀ।
1: ସେହି ମନ୍ଦିରରେ ଭିତରଛ ସେବା ଏକ ବଡ଼ ମହତ୍ୱପୂର୍ଣ୍ଣ ସେବା। ମୁଦୁଲି ମହାଜନ ଓ ଅମଣିଆ ପରିଚ୍ଛା ସେବା ମଧ୍ୟ ଭିତରଛ ସେବାର ଅନ୍ତର୍ଭୁକ୍ତ। ଏହି ସେବକ ହେଉଛନ୍ତି ଏକାଏକ ସେବକ। ପ୍ରତିଦିନ ଶୁଦ୍ଧପୂତ ଭାବରେ ସକାଳେ ସିଂହଦ୍ୱାରରେ ଉପସ୍ଥିତ ହୋଇ ଗୋଡ଼ ଧୋଇ ଆସିବା ପରେ ସିଂହଦ୍ୱାର କବାଟ ଓ ପତିତ ପାବନ ଠାକୁରଙ୍କର ଦ୍ୱାର ଫିଟାଇବା ପାଇଁ ସେ ଆଦେଶ ଦିଅନ୍ତି। ପରେ ଭିତରଛ ଶ୍ରୀମନ୍ଦିର ଜୟବିଜୟ ଦ୍ୱାରଠାରେ ପ୍ରତିହାରୀ ମୁଦୁଲି ମେକାପ ଓ ଅଖଣ୍ଡଙ୍କ ଉପସ୍ଥିତିରେ ପୂର୍ବ ରାତ୍ରିରୁ ତଳଛ ମହାପାତ୍ର ଦେଇଥିବା ଛାପ ତନଖି କରିବା ପରେ ମୁଦୁଲି ମୁଦ ଭାଙ୍ଗି ଚାବି ଫିଟାଇଲେ ଓ ପ୍ରତିହାରୀ କିଳିଣୀ ଫିଟାଇଲେ। ପାଞ୍ଚ ଜଣ ସେବକ ଭିତରକୁ ଯିବା ପରେ ଜୟବିଜୟ ଦ୍ୱାର ଭିତରପଟୁ ବନ୍ଦ ହୁଏ। ଭିତର କାଠ ପାଖେ ପାଳିଆ ପ୍ରତିହାରୀ ଡାକିବା ପରେ ଭିତରଛ କଳାହାଟ ଦ୍ୱାର ନିକଟକୁ ଯାଆନ୍ତି ଓ ଜୟବିଜୟ ଦ୍ୱାର ଭଳି ମୁଦ ଭଙ୍ଗା ଯାଇ ବଡ଼ଦ୍ୱାର ପ୍ରତିହାରୀ ମଣିମା ଡାକ ଦେଲେ ଦ୍ୱାର ଖୋଲାଯାଏ। ପରେ ପରେ ଭିତରଛ ସେବକ ରତ୍ନସିଂହାସନ ଚଢ଼ି ଶ୍ରୀଅଙ୍ଗମାନଙ୍କରୁ ଖସି ପଡ଼ିଥିବା ମାଳ ଫୁଲ ବସ୍ତ୍ରକୁ ପୂର୍ବପରି ସଜାଡ଼ି ଦିଅନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗଭା ଯଦି ଖସି ପଡ଼ିଥାଏ ତାହେଲେ ତାକୁ ତାଟରେ ଶ୍ରୀନଗରକୁ ପଠାଇବା ପାଇଁ ମେକାପକୁ ଦିଅନ୍ତି। ସେହିପରି ଶ୍ରୀବଳଭଦ୍ରଙ୍କ ଶ୍ରୀଅଙ୍ଗରୁ ଖସିଥିଲେ ମା ବିମଳାଙ୍କ ପାଖକୁ ପଠାଯାଏ ଓ ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗରୁ ଖସିଥିଲେ ଗରୁଡ଼ଙ୍କ ପାଖକୁ ଭିତରଛ ପଠାଇଥାନ୍ତି।

ରତ୍ନ ସିଂହାସନର ଦୁଇପଟେ ବୈଠା ଦୀପ ବସି ପୂର୍ବରାତ୍ରର ରଥ ପଲଙ୍କ ବାହାରି ଭିତର କାଠ ଲାଗିଲେ ଅନ୍ୟ ସିଂହାରୀ ଆଳତୀ କରିବା ପାଇଁ ଆସିଲେ ଭିତର ଛ ମଧ୍ୟ ଜଣେ ସିଂହାରୀ ପୁଷ୍ପାଳକ ଭାବରେ ମହାପ୍ରଭୁଙ୍କ ବାଳରେ ଆଳତୀ କରନ୍ତି। ପ୍ରତ୍ୟେକ ଦିନ ପହୁଡ଼ ସମୟରେ ମା ଲକ୍ଷ୍ମୀଙ୍କ ଲାଗି ପାଇଁ ଧୂପ ଦିଅନ୍ତି।

ଅମଣିଆ ପରିଚ୍ଛା ରୂପେ ଭୋଗ ସମୟରେ ଭୋଗ ପନ୍ଥୀରେ ଠିକ୍ ଲାଗିଲା କି ନାହିଁ ଭିତର୍ଚ୍ଛ ସେବକ ତଦାରଖ କରନ୍ତି ଓ କୌଣସି କାରଣରୁ ଦୈବାତ ଯଦି ଭୋଗ ମାରା ହୋଇଯାଏ ତାହେଲେ ଭୋଗ ଛାଡ଼ି ଚାଲି ଆସିବା ପାଇଁ ପଣ୍ଡାଙ୍କୁ କହନ୍ତି। ଅନୁପଯୁକ୍ତ ଅମଣିଆ ଏହାଙ୍କ ଆଦେଶରେ ହିଁ ପୋତାଯାଏ। ଭିତର୍ଚ୍ଛ ଏକାଏକ ସେବାମାନେ ଆଉ ଅନ୍ୟ ଲୋକ କେହି ତାଙ୍କର ବିନା ଅନୁମତିରେ ସେ ସେବା କରିପାରିବ ନାହିଁ, ସେଥିପାଇଁ ତାକୁ ଏକାଏକ ସେବା କୁହାଯାଏ। ପ୍ରତ୍ୟେକ ଗୁରୁବାରର ମାଜାଳାରେ ବନ୍ଦାପନା ଓ ପ୍ରସାଦ ଲାଗି ଗୁରୁବାର ଏକାଦଶୀ ପଡ଼ିଲେ ଦଣ୍ଡଛତ୍ର ଲାଗି ରୀତିରେ ଓ ପୌଷ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ବାଡ଼ରେ ଦଣ୍ଡଛତ୍ର ଧରି ଲକ୍ଷ୍ମଣଙ୍କ ଭଳି ସେବା କରନ୍ତି। ପାଳିଆ ମେକାପ ସେବକ ଦଣ୍ଡଛତ୍ରର ତଳଭାଗକୁ ହନୁମାନ ରୂପେ ଧରି ରଖନ୍ତି। ଶ୍ରୀବିଗ୍ରହମାନଙ୍କୁ ଷୋଡ଼ଶୋପଚାର ନୈବେଦ୍ୟ ହେଉଥିବା ସମୟରେ ସିଂହାସନରେ ଶ୍ରୀଜୀଉମାନଙ୍କ ସହ ପୂଜାପଣ୍ଡାଙ୍କ ବ୍ୟତୀତ ଭିତରଛ ମେକାପ ସେବକ ହିସାବରେ ରତ୍ନ ସିଂହାସନରେ ଉପସ୍ଥିତ ରହିବା ଏହା ପ୍ରକୃତରେ ଏକ ଅତ୍ୟନ୍ତ ବିରଳ ସେବା ଅଟେ। ପ୍ରତ୍ୟେକ ଏକାଦଶୀ ଦିନ ଜୟ ବିଜୟ ଦ୍ୱାରରେ ଶ୍ରୀ ମଦନମୋହନଙ୍କୁ ବନ୍ଦାପନା କରିବା, ଦୟଣାଚରରେ ପରମେଶ୍ୱରଙ୍କୁ ଦୟଣା ଅର୍ପଣ କରିବା, ସେହିଦିନ ଜଗନ୍ନାଥ ବଲ୍ଲଭ ମଠ ଅଧିକାରୀଙ୍କୁ ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନବେଦୀରେ ରାଘବ ଦାସ ମଠ ମହନ୍ତଙ୍କୁ ଶାଢ଼ୀ ବାନ୍ଧନ୍ତି, ଏହା ବ୍ୟତୀତ ରାଜା ମହାରାଜା ସନ୍ତ ମହନ୍ତ ତଢ଼ାଉ ଓ ଦେଉଳକରଣ ଆଦିଙ୍କୁ ମହାନାୟକ ଶାଢ଼ୀ ବାନ୍ଧନ୍ତି। ସେଥି କାରଣରୁ ଭିତରଛଙ୍କର ଏହା କେବଳ ଏକାଏକ ଦାୟିତ୍ୱ, ସେଥିପାଇଁ ଏକାଏକ ସେବା। ବର୍ଷର ମହାପ୍ରଭୁଙ୍କର ବିଭିନ୍ନ ଯାନୀ ଯାତ୍ରା ଉପଯାତ୍ରା ପର୍ବପର୍ବାଣୀ ସବୁ ରହିଛି। ଏ ସମସ୍ତ ଯାନୀଯାତ୍ରା ପର୍ବପର୍ବାଣୀରେ ବିଶେଷ ବନ୍ଦାପନା ଆଳତି ପ୍ରସାଦ ଲାଗି ଇତ୍ୟାଦି ଭିତରଛ ମୁଦୁଲି ମହାଜନ ହିସାବରେ ସେ କାମ କରିଥାନ୍ତି। ଏହି ସେବକ ସମସ୍ତ ବିଜେରେ ଜଳ ଲାଗି ଚନ୍ଦନ ଚକଡ଼ାରେ ଚାପକୁ ବିଜେ ହେବା ପୂର୍ବରୁ 21 ଦିନ ଯାକ ଜଳ ଲାଗି ଲକ୍ଷ୍ମୀଙ୍କୁ ଚାପକୁ ବିଜେ ଜଳ ବିଜେ ଚନ୍ଦନ ବେଶ କରିଥାନ୍ତି।

0: ଭିତରଛୁ ଓ ତଳଛୁ ମହାପାତ୍ରଙ୍କର ସେବା ଅତ୍ୟନ୍ତ ବ୍ୟାପକ। ଭିତରଛୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ପ୍ରତ୍ୟହ ମଙ୍ଗଳ ଆଳତୀ କରନ୍ତି। ଗୁରୁବାର ଦିନ ଏକାଦଶୀ ପଡ଼ିଲେ ପ୍ରଭୁଙ୍କର ବାଡ଼ରେ ଦଣ୍ଡଛତ୍ର ଧରନ୍ତି। ଗୁରୁବାର ଦିନ ଏକାନ୍ତରେ ପ୍ରସାଦ ଲାଗି କରିଥାନ୍ତି। ଲକ୍ଷ୍ମୀ ନାରାୟଣଙ୍କର ଭେଟରେ ଦହିପଟି ମଣହି ମଧ୍ୟ କରିଥାନ୍ତି। ଶ୍ରୀକୃଷ୍ଣ ଜନ୍ମରେ ଗୋଦହନ, କୋଳିପିକା ଏବଂ ନିଜେ ନନ୍ଦ ସାଜି ନନ୍ଦୋତ୍ସବ କରିବା ସହିତ ରୁକ୍ମିଣୀ ପରିଣୟରେ କନ୍ୟା ପିତା ରୂପରେ କନ୍ୟାଦାନ, ଚିଟାଉ ମୁଦ ଲାଗି ନୀଳାଦ୍ରି ବିଜେ ପରେ ଗଇଁଠାଳ ଫିଟେଇଥାନ୍ତି। ତେଣୁ ଏହି ସେବା ବାସ୍ତବରେ ଏକ ମହାନ ସେବା। ଗଜପତି ଓ ମହାପ୍ରଭୁଙ୍କ ତରଫେ କାର୍ଯ୍ୟ କରନ୍ତି, ଷାଠିଏ ପୌଟି ଭୋଗର ତତ୍ତ୍ୱ ନିଅନ୍ତି। ବଡ଼ ଦେଉଳର ବିସ୍ତୃତ ଯାନିଯାତ୍ରାରେ ବଡ଼ ସେବକ ଭାବରେ ସେବା ସୁଯୋଗ ପାଇ ଧନ୍ୟ ହୋଇଛନ୍ତି ଏବଂ ତାଙ୍କରି ଉଦାର ମହାନୁଭବତାରେ ଅସଂଖ୍ୟ ଭକ୍ତଙ୍କର ଅନ୍ତରର ଦୁଃଖ ପ୍ରଭୁଙ୍କୁ ଜଣାଇ ସଭିଙ୍କୁ କୃତ୍ୟକୃତ୍ୟ କରୁଛନ୍ତି।
1: ଭିତରଛ ସେବା ଭଳି ତଳିଛ ସେବା ମଧ୍ୟ ଏକ ବଡ଼ ମହତ୍ତ୍ୱପୂର୍ଣ୍ଣ ସେବା।

ଏହି ସେବକଙ୍କର କେବଳ ବଡ଼ ପୁଅ ହିଁ ଶାଢ଼ୀ ବନ୍ଧେଇ ପାରିବ, ସେ ତଳଛ ସେବା କରିପାରିବ, ଆଉ କେହି ବନ୍ଧେଇ ପାରିବେ ନାହିଁ। ଏ ସେବକ ପ୍ରତିଦିନ ସନ୍ଧ୍ୟା ଆଳତୀ ସମୟରେ ମହାପ୍ରଭୁଙ୍କ ବାଡ଼ରେ ଆସି ଆଳତୀ କରନ୍ତି। ରାତି ପହୁଡ଼ ପରେ ଭିତର ସଧ ହେବା ପରେ କଳାହାଟ ଦ୍ୱାର ଜୟବିଜୟ ଦ୍ୱାର ବନ୍ଦ ହୋଇ ମୁଦ୍ରା ସେବକ ମାଟି ଲଗାଇ ମୁଦ ଦେଲେ ତଳୁଛ ସେବକ ତାହା ଉପରେ ଛାପା ବା ସିଲ୍ ଦିଅନ୍ତି। ପ୍ରତିଦିନ ସେହିଭଳି ପ୍ରକାର ସିଲ୍ ଦିଆଯାଏ। ଅମଣିଆ ପରୀକ୍ଷା ହିସାବରେ ମଧ୍ୟ ତଳୁଛ ସେବକଙ୍କର ବି କାର୍ଯ୍ୟ ଅଛି। ଅମଣିଆ ପରୀକ୍ଷା ଭାବେ ରୋଷ ଧୋପ ଖାଳ ବା ପ୍ରତିଦିନ ପରିଷ୍କାର ହୋଇ ଚୂନପାଣି ପଡ଼ିବା ପରେ ପୂଜାପଣ୍ଡାଙ୍କୁ ରୋଷ ହୋମ କରିବା ପାଇଁ ରୋଷ ପାଇକ ଓ ମହାସ୍ୱାରଙ୍କୁ କହନ୍ତି। ରୋଷ ଭିତରକୁ ଅମଣିଆ ପଦାର୍ଥର ଶୁଦ୍ଧତାର ଦାୟିତ୍ୱ ତଳିଛ କର। ଭୋଗ ସମୟରେ ଅଣସର ପିଣ୍ଡରେ ଚାମର ସେବା କରିବା, ଘଣ୍ଟ ଛତା ଭୋଗ, ବେତ ଓ ନିର୍ଦ୍ଦିଷ୍ଟ ଜଳ ବିଜେମାନଙ୍କରେ ପଧାନୀ ସହିତ ହାତପଟ ହୋଇ ପଟୁଆର କରି ଆଗେ ଆଗେ ସେ ଆସନ୍ତି। ସାତପୁରୀ ଅମାସ୍ୟା ଦିନ ତାର ଠିକ୍ ପୂର୍ବ ଦିନ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନିଜେ ନେଇ ଦକ୍ଷିଣ କାଳୀକୁ ଦିଅନ୍ତି। ସେବକମାନେ ଶାଢ଼ୀ ବନ୍ଧା ହେଲେ ଅନୁମତି ଦିଅନ୍ତି ଏବଂ ଅଧରପଣା ସମୟରେ ମଧ୍ୟ ରଥ ଉପରେ ମହାପ୍ରଭୁଙ୍କ ବାଡ଼ରେ ଟେରା ଧରି ଠିଆ ହୁଅନ୍ତି।

ଶ୍ରୀମନ୍ଦିରର ପ୍ରାତକାଳର ଦୁଆର ଫିଟା ନୀତି ସମାପ୍ତ ହେବା ପରେ ଭିତରଛ ମହାପାତ୍ର ଭିତର ତନଖି କରନ୍ତି ଏବଂ ତାପରେ ତାଙ୍କ ସହିତ ଅନ୍ୟ ସେବକମାନେ ଗମ୍ଭୀରା ଭିତରେ ପ୍ରବେଶ କରନ୍ତି। ସେଜଘର ମେକାପ ଖଟ ବିଜେ କରାଇ ସେଜଘରକୁ ନେଲା ପରେ ଗମ୍ଭୀରାର ସମ୍ମୁଖ ଓ ଦକ୍ଷିଣ ଦ୍ୱାର ଖୋଲା ହୁଏ। ମଣିମା ମଣିମା ଶବ୍ଦରେ ଗଗନ ପବନ ମୁଖରିତ ହୋଇଉଠେ। ଏହାପରେ ପ୍ରହରୀମାନେ ମନ୍ଦିରର ଚତୁର୍ଦ୍ୱାର ଖୋଲିଦିଅନ୍ତି। ଏହି ସମୟରେ ଜଗନ୍ନାଥ ପୂର୍ବରାତ୍ରିର ବଡ଼ସିଂହାର ବେଶରେ ଥାଆନ୍ତି। ହାତରେ ସୁନା ବୈଠା ନେଇ ଭଣ୍ଡାର ମେକାପ ଠାକୁରମାନଙ୍କ ଶ୍ରୀଅଙ୍ଗ ମଣନ୍ତି। ପରେ ପରେ କର୍ପୂର ଆଳତୀ, ଦୀପ ଆଳତୀ ଓ ଶେଷରେ ପିଠଉ ଆଳତୀ କରାଯାଏ। ଏହି ସମୟରେ ଭକ୍ତମାନେ ଗରୁଡ଼ ପଛରେ ରହି ଗୀତଗୋବିନ୍ଦ ଗାନ କରିଥାନ୍ତି। ଦିନକ ଭିତରେ ଶ୍ରୀଜଗନ୍ନାଥଙ୍କ ପାଖରେ ଆଳତୀ ତିନିଥର ହୋଇଥାଏ। ପ୍ରଥମେ ମଙ୍ଗଳ ଆଳତୀ, ତାପରେ ସନ୍ଧ୍ୟା ଆଳତୀ ଏବଂ ଶେଷରେ ବଡ଼ସିଂହାର ଆଳତୀ। ସନ୍ଧ୍ୟା ଆଳତୀ ଓ ବଡ଼ସିଂହାର ଆଳତୀ ସମୟରେ ପିଠଉ ଆଳତୀ ହୁଏ ନାହିଁ, କେବଳ କର୍ପୂର ଆଳତୀ ଓ ଦୀପ ଆଳତୀ ହୁଏ। ଦହି ଓ ଚାଉଳ ଛଟାଣ ମିଶି ଏହି ପିଠଉ ଆଳତୀ ପ୍ରସ୍ତୁତ ହୁଏ। ପୁଷ୍ପାଳକ ଏହି ଆଳତୀ କରନ୍ତି। ଅନ୍ୟ ଆଳତୀଗୁଡ଼ିକ ପୂଜା ପଣ୍ଡାଙ୍କ ଦ୍ୱାରା ସମାପନ ହୁଏ। କାର୍ତ୍ତିକ ମାସରେ ଓ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମଙ୍ଗଳ ଆଳତୀ ନିର୍ଦ୍ଧାରିତ ସମୟଠାରୁ ଶୀଘ୍ର ହୁଏ। ଧନୁ ସଂକ୍ରାନ୍ତି ଠାରୁ ଲକ୍ଷ୍ମୀ ବାପଘରକୁ ଚାଲିଯାଆନ୍ତି। ସେହିଦିନଠାରୁ ମନ୍ଦିରରେ ପହିଲି ଭୋଗ ହୁଏ। ଅଣସର ବେଳେ ମଙ୍ଗଳ ଆଳତୀ ପୂର୍ବରୁ ଗୀତ ବା ବାଜଣା ହୁଏ ନାହିଁ। ଏହି ଆଳତୀ ସମୟରେ ମନ୍ଦିରର ମନୋଜ୍ଞ ପରିବେଶ, ଆଳତୀ ଓ ତୁଳସୀ ସେବନ ଯେକୌଣସି ଭକ୍ତର ମନକୁ ପ୍ରଭାବିତ କରିଦିଏ।

0: ଶେଷ ହେଲା ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ଭିତରଛୁ ତଳଛୁ ସେବା। ଏ ସମ୍ପର୍କରେ ଆଲୋଚନା କରିଥିଲେ ରବୀନ୍ଦ୍ରନାଥ ପ୍ରତିହାରି। ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ।
1: ଶ୍ରୀକ୍ଷେତ୍ର ମାଧୁରୀ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଟ୍ଜ ଯୋଗେ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି, ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ କୁମାର ବାପି ଏବଂ ତପୁ, ଗୀତିକାର ପ୍ରତିମା ଦାସ, ସଙ୍ଗୀତ ପରିଚାଳନା ରଞ୍ଜନ କୁମାର।

0: କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ। ଫୋନ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ ଆକାଶବାଣୀ, ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା।

0: ନମସ୍କାର। ଜୀବନରେ ଅତୀତକୁ ସମୀକ୍ଷା କରି ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ସବୁଠାରୁ ସୁନ୍ଦର ସମୟ ହେଉଛି ବର୍ତ୍ତମାନ। ଆରମ୍ଭ କରୁଛୁ ଫୋନ୍ ଇନ୍ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ। ଆପଣଙ୍କର ମନପସନ୍ଦର ଓଡ଼ିଆ ଗୀତକୁ ନେଇ ଆଜି କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ରଞ୍ଜନ କୁମାର ବେହେରା। ତାହେଲେ ଚାଲନ୍ତୁ ଦେଖିବା ଆଜିର ପ୍ରଥମ ଶ୍ରୋତା କିଏ। ହ୍ୟାଲୋ, ଡାଏଲ୍ ଆକାଶବାଣୀ।
1: ହ୍ୟାଲୋ, ନମସ୍କାର ଆଜ୍ଞା।
0: ହଁ ନମସ୍କାର
1: ସାର୍। ଭଲ ଭଲ
0: ଗାଁ? ହଁ ଭଲ ଭଲ।
1: ମୁଇଁ ବଡ଼ମାଲ ଫସିନ କହୁଥିନି ଆଜ୍ଞା।
0: ହଁ, ନାଁଟା ଆପଣଙ୍କର?
1: ଋତୁରାଜ ଆଜ୍ଞା।
0: ଆଚ୍ଛା, ଭଲ ଅଛନ୍ତି ତ?
1: ହଁ ଭଲ ଆଜ୍ଞା। ସେ ମଝିରେ ବି ଆପଣଙ୍କ ଦୁଇ ତିନି ଥର ଲଗେଇଥିନି ଯେ
0: ଲାଗିଲା ନାଇଁ
1: ଲାଗିଲା ଯେ ଆଜ୍ଞା କଥା ହେଇଥିଲା ଯେ।
0: ଆଉ କୁହନ୍ତୁ ଆଜି କେନ୍ ଗୀତ ଶୁଣିବେ?
1: ସମଲେଇ ଭଜନ ଗୋଟେ ଦେବେ ଆଜ୍ଞା।
0: ମା ସମଲେଇଙ୍କର ଭଜନ?
1: ହଁ, ମା ସମଲେଇ ଭଜନଟେ ଦେବେ।
0: ଗୀତର ଲାଇନ୍ ମନେ ନାହିଁ କି ଆପଣଙ୍କୁ?
1: ନାଇଁ ଆଜ୍ଞା, ସମଲେଇ ଭଜନଟେ ଶୁଣିଲେ ଟିକେ ମଙ୍ଗଳବାର ଦିନ ଭଲ ଲାଗ୍ତା ଯେ।
0: ବର୍ତ୍ତମାନ କେମିତି ଆପଣଙ୍କର ସେପଟେ ବର୍ଷା ପାଗ?
1: ବର୍ଷା ପାଗ ଆଜ୍ଞା, ଆମର ଇଆଡ଼େ ଟିକେ ଖରା ଟିକେ ଦେଖଉଛେ ଆଜ୍ଞା। ସୂର୍ଯ୍ୟ ଟିକେ ଉଦୁଛେ, ଆରୁ କାଲି ଟିକେ ପାନ ପୁନି ଆଣୁଥିଲା, ଆଜି ତ ନେଇ ଆଣବାର ନ।
0: ଆପଣଙ୍କୁ ପ୍ରକୃତରେ କୋଉ ଋତୁଟା ବେଶୀ ଭଲ ଲାଗେ?
1: ବେଶୀ କରି ଆଜ୍ଞା ଆମର ଚାଷୀ ମାନଙ୍କର ଲାଗି ଅଷାଢ଼ ମାସ ଏକା ଭଲ ଲାଗେ, ଆରୁ ଏଇ ଅଷାଢ଼ ଚାର ମାସରେ ଆମର ଚାଷବାସ ହେଲେ ଟିକେ ଆଗେ ବଢ଼ମା ଆଜ୍ଞା ଚାଷୀ ମାନେ। ଆମର ଏଇ ବର୍ଷା ଋତୁ ଏକା ଭଲ ଲାଗେ।
0: ଆଚ୍ଛା, ଆପଣ ଚାଷବାସ ମାନେ କଣ ଚାଷ କରୁଛନ୍ତି?
1: ଧାନ ଚାଷ ମାନେ କରୁଛୁ ଆଜ୍ଞା, ମେକା ମୁଗି ବି ବୁଣୁଛୁ, କପା ମାନେ ବି କରୁଛୁ।
0: କେତେ ଏକର ଜମି ଅଛି ଆପଣଙ୍କର?
1: ଜମି ବାଡ଼ି ଏତେ କରୁଛୁ ଆଜ୍ଞା।
0: ଆଚ୍ଛା, ଆପଣଙ୍କର ସେପଟେ ଧାନ ମାନେ କୋଉ ଧାନ କରନ୍ତି?
1: ଆମର ଇନେ ହଜାର ସ୍ୱର୍ଣ୍ଣା ପୂଜା ଯମୁନା
0: ଏଟା
1: ତ କରନ୍ତି ଆଜ୍ଞା।
0: ଆଉ କପା ଚାଷ କହିଲେ ଯେ, କପା ଚାଷ କେବେ କରନ୍ତି?
1: ବିହନ ବୁନା ପକା ପକି ଚାଲୁଛି ଆଜ୍ଞା।
0: ଆଚ୍ଛା, ଆପଣଙ୍କର ସେଠି ମଣ୍ଡିରେ ବ୍ୟବସ୍ଥା ଅଛି?
1: ମଣ୍ଡିରେ ଅଛି ଯେ, ଆମେ ମଣ୍ଡିରେ ନାଇଁ, ମଣ୍ଡିରେ ଅଛି ଆଜ୍ଞା ଯେ ନେଇ ଦଉଁ, ଆମେ ଏନ୍ତା ପ୍ରାଇଭେଟ୍ ବାଲେ କନ ବିକା ବିକି କରୁଛୁ।
0: ପାଣିର ସୁବିଧା ଅଛି ନା? ବର୍ଷା ହେଲା ଚାଷ ହୁଏ ନା
1: ଖରା ଦିନେ ନେଇ ହୁଏ ଆଜ୍ଞା? ବାହାଲି ମାନେ ବେଶୀ ଦିନ ଆମଟା ବର୍ଷା ଦିନ ମାନଙ୍କୁ ପାଇସୁଁ ଧାନ ମାନେ।
0: ଆଉ ଘରେ ସବୁ କିଏ କିଏ ଅଛନ୍ତି ଆପଣଙ୍କର?
1: ଘରେ ଅଛନ୍ ଆଜ୍ଞା, ମା ଅଛନ୍, ବାପା ଅଛନ୍, ମୁଁ ଅଛି।
0: ପଢାପଢି କରୁଛନ୍ତି ପିଲାମାନେ?
1: ସରିଗଲାନ ଆଜ୍ଞା।
0: ଆଚ୍ଛା, କାମ ଦାମ କଣ କରୁଛନ୍ତି ସେମାନେ?
1: କାମ ଦାମ ବୋଲେ ଆଜ୍ଞା ଗାଈ ଅଛନ୍, ଗାଈ ମାନେ ଚରାଚରି ଚାଲିଛେ।
0: ଠିକ ଅଛି, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଭଜନଟି ଶୁଣେଇ ଦଉଛୁ।
1: ହଉ ଆଜ୍ଞା, ନମସ୍କାର ଆଜ୍ଞା।
0: ନମସ୍କାର ନମସ୍କାର।

0: रथयात्रा उपलक्षे 12 जुलाई रु 16 जुलाई पर्यंत उत्कल कारणीची हस्ततंत्रे 10% प्लस 20% ओ हस्तशिल्पर 10% रो विशेष रिहाती। एही ऑफर उत्कलकर समस्त शाखा ओ www.utkalikaodisha.com रे उपलब्ध।
1: हेलो डायलॉग असवणी
2: महाराज नमस्कार।
1: हां नमस्कार।
2: लक्ष्मी आळ बाग वदले सिंग सोनापूर रु
1: कोंतु बाग बाबू आज केन गीत सुनबे
2: आज गोडे केते नमे दोसा ଗୀତ ଗାଇଛନ୍ତି ଗଙ୍ଗା।
1: ଆଚ୍ଛା
2: ଗୀତ ହଉଛି ଶୁଣିଦେଉଛି
1: ଏଇ ଗୀତଟି।
2: ଆଜ୍ଞା।
1: ଆଚ୍ଛା ବାଘବାବୁ ବର୍ତ୍ତମାନ ଆପଣଙ୍କର ସେପଟେ କେମିତି ବର୍ଷା ହଉଛି କି ନାହିଁ?
2: ବର୍ଷା ହଉଛି ଆଜ୍ଞା।
1: ଆଚ୍ଛା ଏଇ ବର୍ଷାକୁ ଚାଷବାସ କେମିତି ହବ?
2: ଚାଷବାସ ତ ହବ ବହୁତ ବନ୍ଧୁ ନିଜେ ବି ଚାଷ କରୁଛି ଏଥର ଆଜ୍ଞା।
1: କଣ ଚାଷ କରୁଛନ୍ତି?
2: ଅଲଗା ଲୋକ ନିଜେ କରୁଛି ଏବେ।
1: ଆଚ୍ଛା ନିଜେ କଲେ ଭଲ ନା ଆଉ କାହାକୁ ଦେଲେ ଭଲ?
2: ନିଜେ କଲେ ଭଲ କାରଣ କାହାକେ ଦେବା ତିନି ପଟା ସେଥିରୁ ମାନେ ସେଥିରୁ ତିନି ପଟା ଆଇବା କିନ୍ତୁ ନିଜେ କଲେ ଗୋଟେ ଦୁଇଟି ପଲ ଗୋଟେ ପଟା ଖାଇପାରିବ।
1: ଆଚ୍ଛା ଆଚ୍ଛା ଆଉ ଆପଣଙ୍କର ସେପଟେ ରଥଯାତ୍ରା କୋଉଠି ହୁଏ?
2: ରଥଯାତ୍ରା ତରଭା ବଲାଙ୍ଗୀର ଆମର ବାଲିକମର ଆମର ପଞ୍ଚାୟତରେ।
1: ଆଚ୍ଛା କୋଉଟା ପାଖ ହବ ଆପଣଙ୍କର?
2: ଆମର ପାଖ ବୋଲେ ବାଲିକମର କିନ୍ତୁ ପୁରୀ ବୋଲି ଭାବନ୍ତି ଆଜ୍ଞା।
1: ତରଭାକୁ ତିନୋଟି ରଥ ହୁଏ ନା ଗୋଟେ ରଥ?
2: ଗୋଟେ ରଥ।
1: ଆଚ୍ଛା ପ୍ରବଳ ଭିଡ ହୁଏ ନା କି?
2: ମାନେ
1: ଯୋଉଦିନ ରଥଯାତ୍ରା ହୁଏ ସେଦିନ ରଥ ଟଣା ହୁଏ ନା?
2: ଆଜ୍ଞା ଆଜ୍ଞା।
1: ଠିକ ଅଛି ବାଘବାବୁ ଆପଣଙ୍କର ପସନ୍ଦର କିଛି ଶୁଣି ଦଉଛୁ। ହଁ କୁହନ୍ତୁ।
2: ଅମିତ ଭାଇ ଆଦିତ୍ୟ ଶର୍ମା ଦୁଷଣ ବିକ୍ରମ ସାହୁ ଶବରାମ ଭାଇ ବାସୁଦେବ ମୁରଲୀ ଚନ୍ଦ୍ର ପଣ୍ଡା ରବୀନ୍ଦ୍ର ନାଥ ମେହର ମୁରଲୀ ସୁଖଦେବ ତ୍ରିମୁଖ ଭାଇ ଆଉ ବିଷ୍ଣୁ ଧରେଶ ବରୁଆ ବାକି ଆପଣଙ୍କୁ।
1: ଠିକ ଅଛି ଆପଣଙ୍କର ମନ ପସନ୍ଦର ଗୀତଟି ଶୁଣନ୍ତୁ।
2: ଆଜ୍ଞା ନମସ୍କାର। ଆଜ୍ଞା
1: ନମସ୍କାର।

0: ହ୍ୟାଲୋ, ଡାଇଲ ଆକାଶବାଣୀ।
1: ଆଜ୍ଞା ନମସ୍କାର।
0: ହଁ ନମସ୍କାର,
1: ମୁଁ ଚିତ୍ରରଞ୍ଜନ ସଗର କହୁଛି।
0: ଆଚ୍ଛା କୁହନ୍ତୁ, ଆପଣଙ୍କର ମନ ପସନ୍ଦର ଓଡ଼ିଆ ଗୀତ
1: ରଖିଲେ ଶିବ ମାରିବ କିଏ ଗୀତଟା ଶୁଣେଇ ଦେବେ?
0: ରଖିଲେ ଶିବ ମାରିବ କିଏ?
1: ହଁ
0: କୋଉ ଗୀତ?
1: ଆପଣ ଯୋଉ ଗୀତ ବି ଦେଇଦେବେ। ଆଜ୍ଞା
0: କୋଉଠି ଅଛନ୍ତି ବର୍ତ୍ତମାନ?
1: ଏଇଟା ଘରେ ଅଛି ଆଜ୍ଞା।
0: ଆଜି ଯାଇନାହାନ୍ତି ବଜାରକୁ?
1: ନାଇଁ ଆଜ୍ଞା, ଆମର ନାତୁଣୀକି ଏବେ ଏକା ଆଣିଲି ସେ ସ୍କୁଲରୁ, ଆର ଏଇଟା କୋଲ ଟିକେ କୋଲି। ଆଜ୍ଞା
0: କୋଉ ଶ୍ରେଣୀରେ ପଢୁଛି ନାତୁଣୀ?
1: UKG। ଆଜ୍ଞା।
0: ଆଚ୍ଛା, ତା ମାନେ ଘରଠୁ କେତେ ଦୂର ସ୍କୁଲ?
1: 2 କିଲୋମିଟର ହବ ଆଜ୍ଞା।
0: ମାନେ ଗାଡ଼ିରେ ଆଣିଲେ ଆପଣ?
1: ହଁ ହଁ।
0: ସବୁଦିନ ନେବା ଆଣିବା କରୁଛନ୍ତି?
1: ହଁ ସବୁଦିନ ଆଜ୍ଞା।
0: ଆଚ୍ଛା ବର୍ଷା ହେଲେ?
1: ବର୍ଷା ହେଲେ ବି ଯାଉଛି ଆଜ୍ଞା ରେନକୋଟ ପିନ୍ଧିକରି।
0: ଆଚ୍ଛା, ନାତୁଣୀ ନାତୁଣୀରେ ଅଛି ରେନକୋଟ?
1: ହଁ।
0: ଆଚ୍ଛା, ମାନେ ଭିଜିବାର ନାହିଁ ନାଇଁ କି?
1: ହଁ ଆଜ୍ଞା।
0: ତେବେ ଏଇ ଯୋଉ ସମୟରେ ଆପଣ ଯାଉଛନ୍ତି, ଆପଣଙ୍କର ହୋଟେଲ କିଏ ଦେଖୁଛି?
1: ବାବୁ ଦେଖୁଛି ଆଜ୍ଞା।
0: ଆଚ୍ଛା, ଅସୁବିଧା ନାହିଁ ନାଇଁ କି?
1: ନାଇଁ ଆଜ୍ଞା।
0: ଆଚ୍ଛା, ଆପଣ ତ ସବୁ ମଙ୍ଗଳବାର ଯାଆନ୍ତି ମାର୍କେଟକୁ, ଆଜି ଆଉ ଯିବେ ନାଇଁ କି?
1: ଯିବି ଆଜ୍ଞା, ଏବେ ଯିବି ଆଜ୍ଞା।
0: ମାନେ ଏବେ
1: ଆଣିଗଲି ତ ଆଜ୍ଞା, ସେଥିପାଇଁ ଯାଇନି ଆଉ।
0: ଆଚ୍ଛା, କେତେ ସମୟ ଆପଣ ଯାଆନ୍ତି ବଜାରକୁ?
1: ଗୋଟେ ଘଣ୍ଟା ଲାଗେ ଆଜ୍ଞା।
0: ଆଚ୍ଛା, ଗୋଟେ ଘଣ୍ଟା କଣ କରନ୍ତି କି ଏତେ ସମୟ?
1: ନାଇଁ ଆଜ୍ଞା, ଦେଖନ୍ତୁ ମୁଁ ଯିବା ଦୋକାନକୁ, ସେନେ ରହିବି 10-15 ମିନିଟ୍, ଆଉ ଫେର ଆସିବି 15-20 ମିନିଟ୍ ଆଉ।
0: ଆଚ୍ଛା, ମାନେ ଆଜି
1: ସାମାନ ଧରିକି ଆସୁ ଘଣ୍ଟେ ଲାଗ୍ସି ଆଜ୍ଞା।
0: କଣ କଣ ଆଣିବେ କି?
1: ଆଜି ମଇଦା ଆଣିବି ଆଜ୍ଞା, ତେଲ 2 ଟିପା ଆଣିବି।
0: ହୁଁ
1: ଆଜ୍ଞା।
0: ଆଚ୍ଛା, ମଇଦା ମାନେ କେତେ ଆଣିବେ ଆପଣ?
1: ଗୋଟିଏ ବସ୍ତା ଆଜ୍ଞା, ଗୋଟେ ପୁରା 45 କିଲୋ।
0: ଆଚ୍ଛା, 45 କିଲୋ ମାନେ ଆପଣଙ୍କର ଏଇଟା କେତେ ଦିନ ଯିବ?
1: 2 ଦିନ ଆଜ୍ଞା।
0: ଓହୋ, ତା ମାନେ 2 ଦିନ ଥରେ ଆପଣ କିଣିବାକୁ ପଡୁଛି ମଇଦା ନେଇକି?
1: ହଁ ଆଜ୍ଞା।
0: ଆଚ୍ଛା, ଏଇଟା ମଇଦା କେବଳ ମଇଦାର ନା ଆଉ ତା ସହିତ ଗହମ ଚୁନା ମିଶାଉଛନ୍ତି?
1: ନାଇଁ ଆଜ୍ଞା, ଖାଲି ମଇଦା ଏକା ଆଜ୍ଞା।
0: ଆଚ୍ଛା, ଏ ମଇଦାରେ କଣ ହୁଏ?
1: ମଇଦାରେ ସିଙ୍ଗଡ଼ା ହୁଏ ଆଜ୍ଞା।
0: ଆଚ୍ଛା,
1: ଆଉ ଲବଙ୍ଗ ଲତା ତିଆରି ହୁଏ, ଗଜା ତିଆରି ହୁଏ, ମାଲପୁଆ ଜିଲେପି।
0: ମାନେ ଅଟା ଚୁନା ମିଶିଲେ ହବ ନାଇଁ କି?
1: ନା ଆଜ୍ଞା,
0: ଖରାପ ହେଇଯିବ।
1: ହଁ ଆଜ୍ଞା, ଅଟା ଖାଲି ପୁରୀ କରୁଛୁ ଆଜ୍ଞା।
0: ଆଚ୍ଛା, ମାନେ ମଇଦାରେ କଲେ ତାର ସ୍ୱାଦ ଅଲଗା ନା କେମିତି?
1: ଅଲଗା ଟିକେ ଟାଣ ହବ ଆଜ୍ଞା।
0: ଆଚ୍ଛା, ତେଣୁକରି ମଇଦାରେ କରନ୍ତି ନାଇଁ କି? ଓହୋ, ତା ମାନେ ଗୋଟେ ବସ୍ତା ମାନେ 45 କେଜି ଆପଣ ନିଶ୍ଚୟ ଆଣୁଛନ୍ତି ସବୁବେଳେ ନାଇଁ କି?
1: ହଁ ଆଜ୍ଞା, ଦିନେ ଛଡ଼ା ଦିନେ ଆଜ୍ଞା।
0: ଓହୋ, ତା ମାନେ ବେଳେ
1: ଆଜ୍ଞା ପରଦିନ ଆଣିବି ଆଜ୍ଞା।
0: ତା ମାନେ ଏଇ ଯୋଉ ବେଳେବେଳେ ଆପଣଙ୍କର ଏଇଟା 2 ଦିନ ଯାଉଛି ନା ବେଳେବେଳେ ଗୋଟେ ଦିନରେ ମଧ୍ୟ ସରିଯାଉଛି?
1: ହଁ, ଗୋଟେ ଦିନ ବି ହେଇଯାଉଛି ଆଜ୍ଞା।
0: ଆଚ୍ଛା, ଧରନ୍ତୁ ଏବେ ଆପଣଙ୍କର ରଥଯାତ୍ରା ଆସୁଛି, ରଥଯାତ୍ରା ସମୟରେ ମିଠା ଏସବୁ ବେଶୀ ବିକ୍ରି ହବ ନା?
1: ହଁ ଆଜ୍ଞା।
0: ସେଦିନ କେମିତି କରିବେ ପୁଣି ଅଧିକ?
1: ଆଜ୍ଞା, ଗୋଟେ ପୁରା 50

0: କିଲୋ ଆଣିବାର ପଡ଼ିବ ଆଜ୍ଞା।
1: ହୁଁ ସେଇଟା ମୁଁ କହୁଛି
0: ଟିକେ ଭିଡ଼ କିଲୋ ବି ଆସୁଛି ଆଜ୍ଞା,
1: ଟିକେ ଭିଡ଼ ହବ ଦୋକାନ ନେଇକି।
0: ହଁ ଆଜ୍ଞା
1: ଠିକ ଅଛି ଚିତ୍ରସେନୀ ବାବୁ, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତଟି ଶୁଣି ଦଉଛୁ।
0: ରହିଲି ଆଜ୍ଞା, ନମସ୍କାର, ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ।

0: हॅलो, डायल आकाशवाणी।
1: हा आज्ञा, दुलगोविंद मिश्र सुलेगा किंगा ब्लॉक झारसुगुडा जिल्हा कहुचे।
0: अच्छा मिश्र बाबू, भल अछन?
1: हा आज्ञा, भल आज्ञा।
0: कहतु आज केन गीत सुनबे?
1: आज सुनवा आज्ञा, ई आमर पुनर्मिलन रो मु रिक्शा वाला मिलवा।
0: मु रिक्शा वाला
1: भल अछन कि आज्ञा?
0: पूरा पूरी भल रे अछि।
1: हा आज्ञा,
0: आउ बरसा
1: कथा रे भल लागे आज्ञा।
0: अच्छा, आउ बरसा बरसा होची आपनकर सेपटे?
1: हा आज्ञा, बरसा एटा माने ହଉଥିଲା ଆଜ୍ଞା, କାଲି ରାତି ଟିକେ ଛାଡ଼ିଛି, ଆଜି ଟିକେ ମେଘୁଆ ପାଗ ହେଇଛି, କିନ୍ତୁ ବର୍ଷା ଟିକେ ହଉନି।
0: ଆଚ୍ଛା, ବର୍ଷା ହେଲେ ଭଲ ନା ନହେଲେ ଭଲ?
1: ଆଜ୍ଞା, ବର୍ଷା ନିହାତି ଜରୁରୀ ଆଜ୍ଞା, କାହିଁକି ଆମର ଏପଟେ ଆଜ୍ଞା ମାନେ ବର୍ଷା ପାଣିରେ ହିଁ ଆମେ ନିର୍ଭର ଆଜ୍ଞା, ମାନେ ଆମେ ଚାଷବାସ ଲାଗି ଆଜ୍ଞା।
0: ଓହୋ,
1: ମାନେ ବର୍ଷା ପାଣି ଯଦି ନାଇଁ ହେଲେ ଆମର ଚାଷ ନାଇଁ ହେବ।
0: ତେବେ ଆପଣ ରିକ୍ସାରେ ବସିଛନ୍ତି କି ନାଇଁ କେବେ?
1: ଆଜ୍ଞା ବସିଛି ଆଜ୍ଞା, ବହୁତ ବସିଛି ଆଜ୍ଞା।
0: ଆଜିକାଲି ଆଉ ରିକ୍ସା ମିଳୁଛି କି ନାଇଁ?
1: ନାଇଁ ଆଜ୍ଞା, ନାଇଁ ମିଳିବାର ଆଜ୍ଞା। କିନ୍ତୁ ମାନେ ଏଇଟା ଆପଣଙ୍କର ମାଧ୍ୟମରେ ମୁଁ ସମସ୍ତଙ୍କୁ ଗୋଟେ ବାର୍ତ୍ତା ଦେବାକୁ ଚାହୁଁଛେ ଯେ କମ୍ ସେ କମ୍ ଆଜ୍ଞା ଆମେ ଯେନ୍ତା କି ବାଇକ୍ ବ୍ୟବହାର କରୁଛୁ, କିନ୍ତୁ ଜରୁରୀ ଜାଗାରେ ବାଇକ୍ଟା ବ୍ୟବହାର କଲେ ଭଲ ଆଜ୍ଞା।
0: ନିଶ୍ଚୟ,
1: ଆଉ ଆମର ନିଜର ଗାଁ ଭିତରେ କିମ୍ବା ଏକ ଦୁଇ କିଲୋମିଟର ଭିତରେ ଆମେ ସାଇକେଲରେ ଯାତ୍ରା କଲେ ଭଲ ଆଜ୍ଞା।
0: ନିଶ୍ଚୟ ନିଶ୍ଚୟ,
1: ଆମର ଘରେ ଆଜ୍ଞା ମୋର ଛୁଆ ବେଳେ ଗୋଟେ ସାଇକେଲଟେ ଅଛି ଯେ ଏବେ ଜାଗାରେ ଅଛି, ଆଉ ସେ ସାଇକେଲରେ ହିଁ ଆମେ ପାଖ ପନ୍ଥରେ ଯେତେ ବି କାମ କୁମା ଆସି ମୁଇଁ ସେ ସାଇକେଲରେ ହିଁ ଯାଆସ କରସି ଆଜ୍ଞା।
0: ଆମେ ଯେତେ ପ୍ରକାର ମାନେ ଇନ୍ଧନ ଜନିତ ଯାନବାହନ ବ୍ୟବହାର କରିବା ପରିବେଶ ସେତେ ପ୍ରଦୂଷଣ ହେବ
1: ଆଜ୍ଞା, ସତ କଥା ଆଜ୍ଞା।
0: ରିକ୍ସାରେ ଗଲେ ଭଲ, ସାଇକେଲରେ ଗଲେ ଭଲ, କିନ୍ତୁ କହିଲା ଭଳିଆ ବାଇକ୍ ହଉ ବା ବିଭିନ୍ନ ଚାରିଚକିଆ ଯାନ ଯୋଉ ଅଛି ତା ଫଳରେ ଆମର ପରିବେଶ ପ୍ରଦୂଷଣ ହଉଛି
1: ଆଜ୍ଞା।
0: ଯେତେ ହେଲେ ମଧ୍ୟ ଆମେ ସଚେତନ ହେଉନେ
1: ଆଜ୍ଞା,
0: ତାମାନେ ଆସ୍ତେ ଆସ୍ତେ ଜନସଂଖ୍ୟା ବଢୁଛି, ଘର ସଂଖ୍ୟା ବଢୁଛି, ଗାଡି ସଂଖ୍ୟା ବି ବଢୁଛି, ନାଇଁ କି
1: ଆଜ୍ଞା? ବଢୁଛି ଆଜ୍ଞା।

0: କଥା। ଆଚ୍ଛା ମିଶ୍ରବାବୁ,
1: କିନ୍ତୁ ଆଜ୍ଞା ସମସ୍ତେ ଯଦି ଚାହିଁଲେ ଯଦି ମାନେ ଯଦି ଯାହା ପାଖରେ ଯଦି ପଇସା ଅଛି କି ଇଏ ଅଛି ହେଲେ ଗାଡି ଯଦି ଦରକାର ହେଲେ ଇଲେକ୍ଟ୍ରିକ ଯଦି ଗାଡି ସେମାନେ ବ୍ୟବହାର କଲେ ବହୁତ ଭଲ ଆଜ୍ଞା।
0: ନିଶ୍ଚୟ ନିଶ୍ଚୟ ଆମର ଶ୍ରୋତା ମାନେ
1: ଯେଉଁମାନେ ଗାଡି ନାଇଁ ହେଲେ ନାଇଁ ଚଲେ, ଯାହା ପାଖରେ ପଇସା ଅଛି ସେମାନେ ଇଲେକ୍ଟ୍ରିକ ଗାଡି ୟୁଜ କରନ୍ତୁ। ଆମେ ଇନ୍ଧନ ଗାଡି ୟୁଜ କରିକି ପରିବେଶକୁ ଆମେ ନିଜେ ହିଁ ମାନେ ଖରାପ କରୁଛୁ ଆଜ୍ଞା।
0: ଆଚ୍ଛା ଆଚ୍ଛା, ତେବେ ମିଶ୍ର ବାବୁ ଆପଣ କେବେ ଆପଣଙ୍କର ସ୍ୱପ୍ନ କେବେ ସତ୍ୟ ହେଇଛି କି?
1: ଆଜ୍ଞା ମୋର ସ୍ୱପ୍ନ ତ ମାନେ ଭାବିଛି ଏଇଟା ହେଇଯିବ କହିକିରି, କିନ୍ତୁ ଠିକ ସମୟରେ ହେଇନି, କିନ୍ତୁ ତାର ପରବର୍ତ୍ତୀ ସମୟରେ ହେଇଯାଇଛି ଆଜ୍ଞା।
0: ଆଚ୍ଛା

0: ବାବୁ, ଆପଣ କେବେ ଆପଣଙ୍କର ସ୍ୱପ୍ନ କେବେ ସତ୍ୟ ହେଉଛି କି?
1: ଆଜ୍ଞା, ମୋ ସ୍ୱପ୍ନ ତ ମାନେ ଭାବିଛି ଏଇଟା ହେଇଯିବ କହିକିରି, କିନ୍ତୁ ଠିକ ସମୟରେ ହେଇନି, କିନ୍ତୁ ତାର ପରବର୍ତ୍ତୀ ସମୟରେ ହେଇଯାଇଛି ଆଜ୍ଞା।
0: ଆଚ୍ଛା
1: ଆଜ୍ଞା,
0: ତାମାନେ ଆପଣ ସ୍ୱପ୍ନ ଦେଖନ୍ତି ନାଇଁ କି?
1: ହଁ ଦେଖୁ ଆଜ୍ଞା, ଯେ ଏଇ କାମଟା ମୋର, ମୁଁ ମାନେ ଆକୁ ଏମିତି କରିବି, ଏମିତି ହେଲେ ମୋର ଭଲ ହେବ, ଏମିତି ହେଲେ ଠିକ ହେବ କହିକି ଭାବିଛି, ଆଉ ସେଇଟା ସେଇ ସମୟରେ ନାଇଁ ହେଲେ ବି ତାର ପରବର୍ତ୍ତୀ ସମୟରେ ହେଇଛି ଆଜ୍ଞା।
0: ନାଇଁ, ବେଳେବେଳେ ଆମେ ସ୍ୱପ୍ନ ଦେଖୁ ଯେ କେତେବେଳେ ଆମେ ଉଡାଜାହାଜରେ ଉଡୁଛୁ, କେତେବେଳେ ପାଣିରେ ପହଁରୁଛୁ, କେତେବେଳେ ଭଲ ଭଲ ଖାଦ୍ୟ ଖାଉଛୁ, ଏମିତି ନାନା ପ୍ରକାର ସ୍ୱପ୍ନ ଆସେ।
1: ନାଇଁ ସେଟା ଯେମିତି ସ୍ୱପ୍ନ ତ ଆସିନି ଆଜ୍ଞା, କିନ୍ତୁ ମୋର ସ୍ୱପ୍ନ ଏମିତି ଆସିଛି ଯେ ଭାଇ ଗୋଟେ, ମୁଁ ଯେତେବେଳେ ଆଜ୍ଞା ମୋର ପାଖରେ ମୋବାଇଲ ନେଇଛି, ସତ କଥା ହେଲେ ମୋ ପାଖରେ ଗୋଟେ ମୋବାଇଲଟେ ହେଲେ ମୁଁ ବି ଏମିତି ଟିକେ କୌଣସି କାର୍ଯ୍ୟକ୍ରମ ଦେଖନ୍ତି, ଟିକେ ଭଲ ଲାଗନ୍ତା, ମୁଁ ବି ଟିକେ ଗୀତ ଶୁଣନ୍ତି, ଏମିତି ମୁଁ ଆଜ୍ଞା ମୁଁ ମନରେ ଭାବିଛି ଆଜ୍ଞା।
0: ଆଚ୍ଛା, ହଁ, ଆଉ ଘର ସବୁ ଭଲ?
1: ଭଲ ଆଜ୍ଞା, ଆଜି ଗୋଟେ ଏଇଟା ବାହାଘର କରିଯିବାର ଅଛି ଏଇଟା ଆଜ୍ଞା।
0: ଠିକ ଅଛି ମିଶ୍ର ବାବୁ, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗାନାଟି ଶୁଣି ଦଉଛୁ।
1: ଠିକ, ଧନ୍ୟବାଦ ଆଜ୍ଞା,
0: ଧନ୍ୟବାଦ।

0: ହ୍ୟାଲୋ, ଡାଇଲ ଆକାଶବାଣୀ।
1: ନମସ୍କାର।
0: ହଁ ନମସ୍କାର,
1: ମୁଁ ନରେନ୍ଦ୍ର କୁମାର ସାହୁ ଆଠଗଡ଼ କଟକରୁ କହୁଥିଲି।
0: ଆଚ୍ଛା, କୁହନ୍ତୁ ଆପଣଙ୍କର ପସନ୍ଦର ଗୀତ।
1: କନ୍ୟାଦାନର ଗୀତ ଅଛି, ଫେରି ଆସିଲା ପୁଣି ବରଷା, ନିଆଁ ଲାଗେରେ ମନେ ସହସା।
0: ଆଉ ଭଲ ଅଛନ୍ତି ନରେନ୍ଦ୍ର ବାବୁ?
1: ହଁ ହଁ, ଭଲ ଅଛି। ବର୍ଷା ଟିକେ ଆଜି ଛାଡି ଯାଇଛି, କାଲି ହେଇଥିଲା, ଆଜି ବର୍ଷା ଛାଡି ଯାଇଛି।
0: ମାନେ ବର୍ଷା ବେଶୀ ହଉଥିଲା ନା କମ ହଉଥିଲା?
1: ହଁ ବେଶୀ ହଉଥିଲା, 3 ଦିନ ଯାଏ ପୁରା ଜୋରସୋର ବର୍ଷା ହେଇଥିଲା।
0: ତାହେଲେ ଏ ବର୍ଷ ରଥ ଟାଣିବା ପାଇଁ ଯିବେ କି ନାହିଁ?
1: ହଁ, ରଥ ଟାଣିବାକୁ ଯିବୁ ଆମେ ଆଠଗଡ଼।
0: ଆଠଗଡ଼ ନେଇକି? ଆଚ୍ଛା, ଆଠଗଡ଼ ମାନେ କେତେ ଦୂର ଆପଣଙ୍କର ସେଇଠୁ?
1: 10 କିଲୋମିଟର।
0: ମାନେ ବାଇକ୍ରେ ଯିବେ ନେଇକି?
1: ହଁ ଯିବୁ।
0: ଆପଣଙ୍କର ଗାଁ ପାଖ ମାନେ ସେଇ ଆଠଗଡ଼?
1: ହଁ, ଆମର ଗାଁ ପାଖରେ ଆହୁରି ପାଖରେ ଅଛି, ଗୋଟେ 2 କିଲୋମିଟର ନା। ଆଠଗଡ଼ଟା ଟିକେ ଭଲ ହୁଏ, ଏଠିକି ପଳାଇବୁ। ଟାଉନ୍ଟା ପାଖରେ।
0: ଆଚ୍ଛା, ଆଉ ସେଠି ଆପଣଙ୍କର ରଥଯାତ୍ରାରେ କଣ କଣ ସବୁ ଦୋକାନ ପଡ଼େ?
1: ଦୋକାନ ସବୁ ଦୋକାନ ପଡ଼େ, କୋଉ ଦୋକାନ ବାକି ନାହିଁ, ସବୁ ଦୋକାନ ଯୋଉ ଦୋକାନ ଖୋଲିବ ଦୋକାନ
0: ନାହିଁ। ମାନେ ବିଭିନ୍ନ ପ୍ରକାର ଖେଳଣା ତ ବିକ୍ରି ହୁଏ?
1: ଖେଳଣା, ଲୁହା ଜିନିଷ ସବୁ ତ, ଜଗନ୍ନାଥଙ୍କ ରଥ, ଛୋଟ ଛୋଟ ଯୋଉ ରଥ ପିଲା ସବୁ ଖେଳେ ଜଗନ୍ନାଥଙ୍କର ସବୁ ରଥ, ଆଉ ମୂର୍ତ୍ତି, ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମୂର୍ତ୍ତି ସବୁ କାଠରେ ତିଆରି କରି ବିକି ଦିଏ ଛୋଟ ଛୋଟ।
0: ଆଚ୍ଛା, ମୀନା ବଜାର?
1: ମୀନା ବଜାର ସବୁ ପଡ଼େ।
0: ଖାଇବା ଜିନିଷ କଣ ବିକ୍ରି ହୁଏ?
1: ଖାଇବା ଜିନିଷ ତ ଯେମିତି ଆଜିକାଲି ଚଟପଟି ସବୁ ଚାଟ ଫାଟ ଯହ ସବୁ, ଆଉ ଦୋକାନ ମାନେ ତ ଯେମିତି ଅଛି ମିଠା ଜିନିଷ, ଅନ୍ୟାନ୍ୟ ଜିନିଷ ସବୁ ଅଛି, ସବୁ ତ ଜିନିଷ ଆଜିକାଲି ଭେରାଇଟି ଜିନିଷ ବିକ୍ରି ହୁଏ।
0: କିନ୍ତୁ ଏ ବର୍ଷା ଦିନେ ବାହାରର ଖାଦ୍ୟ ଖାଇବା ଠିକ କି?
1: ନା, ବାହାର ଖାଦ୍ୟ ଖାଇବା କଥା ନୁହେଁ, ଖାଇବା ସବୁ ଇଏ ହବ ଆଜିକାଲି ଯୋଉ ଜଣ୍ଡିସ ଡାଇରିଆ ସବୁ ବାହାର ଜିନିଷ ଖାଇଲେ।
0: ଠିକ ଅଛି ନରେନ୍ଦ୍ର ବାବୁ, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତଟି ଶୁଣି ଦଉଛୁ।
1: ହଁ ଆଜ୍ଞା, ରହିଛି, ନମସ୍କାର।
0: ନମସ୍କାର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ। ହ୍ୟାଲୋ, ଡାଇଲ ଆକାଶବାଣୀ।
2: ଆଜ୍ଞା, ଉଗ୍ରେଶ ହୋଟେଲ କହୁଛି। ଆଜ୍ଞା, ରୂପଧର ବଲାଙ୍ଗୀର ଜିଲ୍ଲାରୁ।
0: କୁହନ୍ତୁ ଉଗ୍ରେଶନ ବାବୁ, ଆଜି କେନ୍ ଗୀତ ଶୁଣବେ?
2: ଗୋଟେ ଭଜନ ଟିକେ ଦେବେ ଆଜ୍ଞା, ଯୋଉଟାକି ଶୈଳ ମହାପାତ୍ର ଗାଇଛନ୍ତି। ଗୀତଟା ହଉଛି ମୁଁ ନାଟ ମନ୍ଦିର ଦେବଦାସୀ।
0: ବହୁତ ଦିନ ପରେ ଗୋଟେ ଭଜନ କେମିତି ଶୁଣିଲେ ଆଜି?
2: ନାଇଁ, ଟିକେ ମୁଁ ଶୁଣେ ଆଜ୍ଞା, ଭଜନ ମଧ୍ୟ ମୁଁ ଶୁଣେ। ଆଜି ଭଲ ଲାଗିଲା ଆଜ୍ଞା, ଟିକେ ଶୁଣିବା ପାଇଁ ଶୁଣିଦେଲି ଆଜ୍ଞା।
0: ଟିକେ ଭଗବାନ କାଳୁ ଢଳି ଗଲେ ଆପଣ ଆଉ ନାଇକି
2: ଆଜ୍ଞା।
0: ଆଉ ଉଗ୍ରସେନ ବାବୁ, ପାଣିପାଗ କେମିତି ଅଛି ଆପଣଙ୍କର ସେପଟେ?
2: ଦୀର୍ଘ ଚାରିଦିନ ତ ଲଗାତାର ବର୍ଷା ହେଲା ଆଜ୍ଞା, ଆଜି ଟିକେ ବର୍ଷା କମିଛି, କିନ୍ତୁ ମେଘୁଆ ପାଗ ମଧ୍ୟ ଅଛି ଆଜ୍ଞା।
0: ଆଚ୍ଛା,
2: କିନ୍ତୁ ବର୍ଷା ହୁଏ ତ ହେଇପାରେ, କିନ୍ତୁ ଚାରିଦିନ ବର୍ଷାଟା ଆଜ୍ଞା ବହୁତ ପ୍ରବଳ ବର୍ଷା ସବୁ ହେଲା, ମାନେ ଆମ ଅଞ୍ଚଳରେ ତ ବିଭିନ୍ନ ଲୋକଙ୍କ ଘର ମଧ୍ୟ ଭାଙ୍ଗି ଯାଇଛି, ଚାଷ ତ ସବୁ ବନ୍ଦ ଅଛି ଆଜ୍ଞା। ଚାରିଦିନ ବର୍ଷା ହେଲା ମାନେ ଦୁଇ ତିନି କିଛି କାମ କରିହବନି, କାହିଁକି ନା ବର୍ତ୍ତମାନ ଜମିରେ ମଧ୍ୟ ପାଣି ଅଛି ଆଜ୍ଞା।
0: ତେବେ ଏଇ ଯୋଉ ବର୍ଷାରେ ଆପଣଙ୍କର କାମ ହଉଥିଲା କି ନାଇଁ? ଆପଣ ଘରେ ରହିଯାଉଥିଲେ?
2: ନାଇଁ ନାଇଁ, ଘରେ ରହିଯାଉଥିଲେ ଆଜ୍ଞା, ମାନେ ପ୍ରବଳ ବର୍ଷା ଆଜ୍ଞା, 5 ମିନିଟ୍ ମଧ୍ୟ ବର୍ଷା ବନ୍ଦ ହଉନଥିଲା, ମାନେ ଡେଲି ବର୍ଷା ବନ୍ଦ ହଉନଥିଲା, ସେଥିପାଇଁ ଘରେ ହିଁ ରହିଯାଉଥିଲୁ।
0: ଆଚ୍ଛା, ଯଦି କିଛି ଆପଣଙ୍କର କାମ ବାକି ରହିଯାଏ ଏଇ ବର୍ଷାରେ, କେମିତି ଆପଣ ମେକଅପ୍ କରୁଥିଲେ?
2: ମାନେ ଦେଖନ୍ତୁ, ବର୍ଷାରେ ତ ଯେକୌଣସି କାମ କରି ହଉନି, ବିଲ କାମ କିମ୍ବା ଅନ୍ୟ କାମ, ତାକୁ ଛାଡିଲା ପରେ ସରିଯାଏ ସେଇଟା।
0: ଉଗ୍ରସେନ ବାବୁ, ଆପଣଙ୍କର ସ୍ୱପ୍ନ କେବେ ସତ ହେଇଛି କି ନାହିଁ କୁହନ୍ତୁ?
2: ସ୍ୱପ୍ନ ସତ ହେଇଛି ଆଜ୍ଞା, ସ୍ୱପ୍ନ ସତ ବି ହେଇଛି, କିଛି ସ୍ୱପ୍ନ ସତ ମଧ୍ୟ ହେଇନି। ସ୍ୱପ୍ନ କହିଲେ ଆଜ୍ଞା, ଯେମିତି ମୁଁ ପୂର୍ବରୁ ମଧ୍ୟ ଏଇଟା କହିଥିଲି, ଗୋଟେ ଜିନିଷ ପାଇବା ପାଇଁ ମୁଁ ଦୀର୍ଘ 4-5 ବର୍ଷ ଲଗାତାର ସଂଘର୍ଷ କଲି।
0: ଆଚ୍ଛା,
2: ତ ସଂଘର୍ଷ କଲେ ମୁଁ ସେ କାମଟା ପାଇଛି ଆଜ୍ଞା, ତାହା ମଧ୍ୟ ସଫଳ, ଆଉ ସ୍ୱପ୍ନ ସଫଳ ମଧ୍ୟ ହେଲା। କିଛି ସ୍ୱପ୍ନ ଯୋଉଟା ରହିଥିଲା ସେଟା ମଧ୍ୟ ହେଲା ନାହିଁ, ଯୋଉଟା ହେଇଛି ସେଟା ତ ମୁଁ କହୁଛି, ନହେଲାଟା କହିବନି,
0: ମାନେ କିଛି ଅଧୁରା ରହିଗଲା ନାଇଁ କି
2: ଆଜ୍ଞା।
0: ହୁଏତ ସଫଳ ହେଇଥିଲେ, ସ୍ୱପ୍ନ ସତ ହେଇଥିଲେ ଆପଣଙ୍କର ମନ ଆଉ ଟିକେ ଖୁସି ହେଇଥାନ୍ତା।
2: ହଁ ହଁ,
0: ଅଧୁରା ରହିଗଲା ବୋଲି ଟିକେ ଦୁଃଖ ଅଛି କି?
2: ଦେଖନ୍ତୁ, ଏମିତି ତ ସମସ୍ତଙ୍କ ମଣିଷର ଗୋଟେ ସ୍ୱପ୍ନ ଥାଏ, ସେ ସ୍ୱପ୍ନ ସତ ହୁଏନି, କିନ୍ତୁ ତାକୁ ଅବଶେଷ କରିବାଟା କିମ୍ବା ଏଇଟା ତ ମୁଁ ଟିକେ ଭାବିନି ଭଲ ବୋଲିକି, ତ ଯୋଉଟା ଭାଗ୍ୟରେ ଅଛି କିମ୍ବା ଯୋଉଟା ମିଳିଲାନି ତାକୁ ତାକୁ ଭୁଲିଯାଇକି

0: ଯୋଉଟା ମିଳିଛି ସେ ସନ୍ତୁଷ୍ଟ ରହିବାଟା ହିଁ ଭଲ।
1: ସବୁ ସ୍ୱପ୍ନ ସତ ହୁଏ ନାହିଁ କି?
0: ନାଇଁ,
1: କିନ୍ତୁ ଲକ୍ଷ୍ୟ ରଖିବା ଦରକାର କି ନାହିଁ ଜୀବନରେ?
0: ନିହାତି ଗୋଟେ ଲକ୍ଷ୍ୟଟେ ନିହାତି ରଖିବା କଥା ଆଜ୍ଞା। ଗୋଟେ ଜିନିଷ ନହେଲେ ଅନ୍ୟ ଜିନିଷ ତ ହେଇପାରିବ, ଆଉ ଜୀବନଟା ମାନେ ସେଇଟା ଆଜ୍ଞା। ସବୁ ଜିନିଷ ତ ଆମେ ଚାହିଁଲେ ହୁଏନି, ଆମେ ଯୋଉଟା ଚାହିଁଲେ ସେଟା ବେଶୀ ହୁଏନି, ଆଉ ଯେତେବେଳେ ଯୋଉଟା ମିଳୁଛି ସେତେ ଖୁସି ରହିଲେ ଭଲ ଭାବୁଛି ମୁଁ।
1: ମାନେ ଯାହା ଆମକୁ ମିଳୁଛି, ଯାହା ଆମର କର୍ମର ଫଳ ଯେତିକି ମିଳୁଛି ସେତିକି ଆମେ ଖୁସି ହେବା କଥା ନାଇଁ କି?
0: ନିହାତି।
1: ଆଉ କୁଆଡେ ପ୍ଲାନ ଅଛି ଆପଣଙ୍କର ରଥଯାତ୍ରା ପାଇଁ?
0: ସେଟା ଗାଁରେ ହିଁ ଦେଖିଦେବା ଆଜ୍ଞା, ଆଉ ବାହାରକୁ କିଛି ପ୍ଲାନ ନାହିଁ। କିଛି କିଛି ସାଙ୍ଗସାଥୀ ଯାଉଛନ୍ତି ପୁରୀ ଦେଖିବା ପାଇଁ, ତ ବର୍ତ୍ତମାନ ଟିକେ ସେମିତି ସୁଯୋଗ ବେଶୀ ହେଇନି ଆଜ୍ଞା, ତ ଏଇ ଗାଁ ପାଖରେ ହିଁ ଦେଖିଦେଲେ ଭଲ।
1: ଆଚ୍ଛା, ଆପଣଙ୍କ ଗାଁରେ ମନ୍ଦିର ଅଛି ଜଗନ୍ନାଥ ମନ୍ଦିର?
0: ନାଇଁ ଆଜ୍ଞା, ଗାଁରେ ନାହିଁ, ଆମ ଯୋଉ ପାଖ ଗାଁରେ ଗୋଟେ ଅଛି।
1: ଆଚ୍ଛା, କେତେ ଦୂର ହବ ଗାଁରୁ?
0: ଏଇ 3-4 କିଲୋମିଟର ଆଜ୍ଞା।
1: ଆଚ୍ଛା, ପ୍ରତିବର୍ଷ ହୁଏ ନା କି?
0: ପ୍ରତିବର୍ଷ।
1: ଆଚ୍ଛା, ତାମାନେ ବଡ ଧରଣର ହୁଏ ନା କେମିତି ଛୋଟ?
0: ସେଟା ବଡ ଧରଣ ଆଜ୍ଞା, ଦେଖନ୍ତୁ ଯେମିତି ପୁରୀର ଯୋଉଦିନ ପଡିଥାଏ ତା ଦୁଇ ଦିନ ପରେ ସେଇଟା ହୁଏ, ମାନେ ସବୁ ଶେଷରେ ଦୁଇ ଦିନ ପରେ ସେଇଟା ହେଇଥାଏ। ଆଖାପାଖି ଲୋକ ଯେହେତୁ ଶେଷ ଦିନ କହିକି ଆଖାପାଖି ଲୋକ ବହୁତ ଭିଡ଼ ବାହାରନ୍ତି।
1: ଛେରା ପହଁରା କିଏ କରନ୍ତି?
0: ସେଟା ଗାଁରେ ଯୋଉ ପୂଜାରୀ ସବୁ କରନ୍ତି ଆଜ୍ଞା, କାହିଁକି ନା ସେ ଛୋଟ ବେଶୀ ମନ୍ଦିର ନୁହଁ, ତ ପୂଜାରୀ ମାନେ କରନ୍ତି ସେଟା।
1: ଦୁଇ ଦିନ ପରେ ହୁଏ ରଥଯାତ୍ରା ନାଇଁ କି?
0: ହଁ, ତାର ଗୋଟେ ଅଛି ବୋଧେ, କିଛି ଗୋଟେ ଅଛି କି ମନ୍ଦି ନା କଣ, କିଛି ତ କହିପାରିବିନି, କିନ୍ତୁ ଦୁଇ ଦିନ ପରେ ସେଇଟା ହୁଏ।
1: ଠିକ ଅଛି, ଉଗ୍ରସେନ ବାବୁ ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଭଜନଟି ଶୁଣି ଦଉଛୁ।
0: ଆଜ୍ଞା, ଧନ୍ୟବାଦ ଆଜ୍ଞା,
1: ଧନ୍ୟବାଦ।

0: ଅଭିବ୍ୟକ୍ତ କୋରାପୁଟ ଜିଲ୍ଲା ଆମର ଯୋଉ ଦେଓମାଳି ପର୍ବତ ହେଲା କି ଅନେକ ଯୋଉ ଦର୍ଶନୀୟ ସ୍ଥାନ ମଧ୍ୟ ସେଇଟା ଟିକେ ବୁଲିବା ପାଇଁ ଟିକେ ଆଶା ଅଛି, ତା ସହିତ ଆକାଶବାଣୀ ଜୟପୁର କେନ୍ଦ୍ର ଟିକେ ଆଶା ଅଛି ଯିବା, ସେଇଟା ଯୋଉ ସ୍ୱପ୍ନ ପୂରଣ ହେଲା ତା ନିହାତି ଭାବେ ଖୁସି ଲାଗିବ। ଆର୍ ବିଶେଷ କରି ଆଶା ଅଛି ଯେ ଆମର ଯୋଉ ଚିଲିକା କାଲିଜାଇ ହେଲା କି ଅନେକ ବର୍ତ୍ତମାନ ଦର୍ଶନୀୟ ସ୍ଥାନ ଗୁଡାକ ଅଛି, ସେଇଟା ଟିକେ ସ୍ୱପ୍ନ ଅଛି, ଯଦି ସେଇଟା ଯଦି ଆଶା ପୂରଣ ହେଇଗଲା ନିହାତି ଆର ଗୋଟେ ଖୁସି ଲାଗିବ ସ୍ୱପ୍ନଟି।
1: ଆଚ୍ଛା,
0: ଅନେକ ଥର ଆମେ ସ୍ୱପ୍ନ ଅଛୁ, ଅନେକ ଥର ଏଇଟା କରୁଛୁ, ଅନେକ ସ୍ୱପ୍ନ ଏଇଟା କରୁଛୁ, କିନ୍ତୁ ଟୋଟାଲି ସେ ସ୍ୱପ୍ନ ଆମେ ଲାଗୁନାହାନ୍ତି କଳି ଯୁଗରେ, ସତ୍ୟ ଯୁଗରେ ଲାଗୁଥିଲା କି ତ୍ରତା ଯୁଗରେ ଲାଗୁଥିଲା, କଳି ଯୁଗରେ ସେ ସ୍ୱପ୍ନ ଯେତେ ବି ମଣିଷ ସ୍ୱପ୍ନ ଥିବେ ସେ ସ୍ୱପ୍ନଟା ଆଶା ପୂରଣଟା ପାବା।
1: ଆଚ୍ଛା, ତଥାପି ଆପଣଙ୍କର ଜୀବନର କିଛି ଗୋଟେ ଅଭିଳାଷ ଇଚ୍ଛା ପୂରଣ ହେଇଛି କି ନାହିଁ?
0: ହଁ, ଇଚ୍ଛା ତ ନିହାତି ପୂରଣ ହେଇଛି, ମୁଁ ଯୋଉଟା ସ୍ୱପ୍ନ ଦେଖିଥିଲି ଯେ ଇଏ କଣ କିନ ଭାନିପାନ୍ନା ହାଇସ୍କୁଲ ଯଦି ତାର ଯଦି ମିଳନ୍ତା ଟିକେ ପଢିବା ପାଇଁ, ଯାହା ବି ସେଠି ବର୍ତ୍ତମାନ ପଢିଛି ସେଟା ସ୍ୱପ୍ନ ପୂରଣ ହେଇଛି। ତାପରେ ଦୁରିଆ ମୁଁ କେବେ ଇଏ କଟକ ଭୁବନେଶ୍ୱର ଦେଖିନଥିଲି, ତାପରେ ପୁରୀ ଜଗନ୍ନାଥ ମହାପୁର ପ୍ରଭୁ ଜଗନ୍ନାଥ ମହାପୁର ବି ଦେଖିନଥିଲି, କିନ୍ତୁ ସେଇଟା ମୁଁ ଭାବିଥିଲି ଯେ ସ୍ୱପ୍ନ ଦେଖିନଥିଲି କିନ୍ତୁ ଭାବିଥିଲି, କିନ୍ତୁ ଭାବିଥିଲି ସେଟା ଦେଖିବା ପାଇଁ ସେଟା କିନ୍ତୁ ପୂରଣ ହେଇଯାଇଛି ଅଲରେଡି, ସେଟା ବହୁତ ଖୁସି ଲାଗୁଛି। ଆଉ ସେମିତି ସାର୍ ଗାଡ଼ି ଗାଡ଼ି ଗଲେ ତ ଆମେ ଯୋଉଟା ଭାବୁଥିବା ପାଖେକେ କିନ୍ତୁ ଘଟିବା ପାଖେକେ ସ୍ୱପ୍ନ ଥିବା ପାଖେକେ ସ୍ୱପ୍ନ ପୂରଣ ହେବ ପାଖେକେ, ଏମିତି ଭାବରେ ତ କଳିଯୁଗ ସାର ପରମ୍ପରା ଲାଗି ରହିଛି ସାର୍।
1: ଏ ବର୍ଷ କୋଉଠି ଦେଖିବେ ରଥଯାତ୍ରା?
0: ରଥଯାତ୍ରା ଏ ବର୍ଷ ଦେଖିବା ପାଇଁ ଆମ ଏପଟ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ତ ହୁଏ ପ୍ରାୟତଃ ତର୍ଭା ସାର ଗୋଟେ ସେଠି ବର୍ତ୍ତମାନ ତିନିଟି ରଥ ଦୁଇଟି ରଥ ଘିଚନ୍ତି, ଦେଖିବା ପାଇଁ ବହୁତ ଖୁସି ଲାଗେ। ପ୍ରାୟତଃ ଲୋକମାନେ କହନ୍ତି ଯେ ପ୍ରଭୁ ଜଗନ୍ନାଥ ମହାପୁରୁ ପୁରୀ ଦେଖିଯିବ ତାହା ଏବଂ ତା ସହିତ ତର୍ଭାରେ ଦେଖିବ ତାହା ବୋଲି କହନ୍ତି, ଆଉ ସେଥିରେ ଅନେକ ଲୋକମାନେ ଭିଡ଼ନ୍ତି, ଖୁସି ଲାଗେ। ତାପରେ ଆଶା ଅଛି ଦେଖୁ ଘୋଷଯାତ୍ରା ହଉ କି ଦୌଡ଼ଯାତ୍ରା ହଉ କି ଶ୍ରୀଗୁଣ୍ଡି ଯାତ୍ରା ହଉ, ଏଟା ଦେଖିବା ପାଇଁ ଟିକେ ପୁରୀ ଯିବା ପାଇଁ ଆଶା ଅଛି, ଦେଖୁ ଯଦି ଭଗବାନଙ୍କ ଡୋରି ଲାଗିଲା ତାହେଲେ ନିହାତି ଭାବରେ ଜଗାକୁ ଦର୍ଶନ କରିକି ଆସିବା। ଆଉ ତ ଅନେକ ଥର ତ ଆକାଶବାଣୀ ମାଧ୍ୟମରେ ପ୍ରଚାରିତ ହେବ, ଟିଭି ମାଧ୍ୟମରେ ପ୍ରଚାରିତ ହେବ, ସବୁଥିରେ ତ ଆମେ ଶୁଣିବା ଦେଖିବା, କିନ୍ତୁ ଯଦି ଭଗବାନଙ୍କ ପାଖରୁ ଯଦି ଆମେ ଯିବା ଯେ ତାଙ୍କୁ ଯଦି ଦର୍ଶନ ନ କରିବା ତାହେଲେ କେମିତି ଖୁସି ଲାଗିବ? ଯେହେତୁ ଭଗବାନ ଯେହେତୁ ଆମକୁ ଦର୍ଶନ କରିବା ପାଇଁ ଯେହେତୁ ଥରେ ଆସୁଛନ୍ତି, ଆଉ ଥରେ ଯଦି ଗୋଟେ ମୌକାଟା ଛାଡ଼ିଦେବା ଆଉ ଯଦି ଆମେ ଯିବାନି ତାହେଲେ କେମିତି ଲାଗିବ? ତ ଆଉ ଗୋଟେ କଥା କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ କହିବା ପାଇଁ ଚାହିଁବି, ଦେଖନ୍ତୁ ସମସ୍ତେ ଭାବିଥିମା କିନ୍ତୁ ଯାହାକୁ ଯଦି ଯୋଉଟା ଡୋରି ଲାଗିଥିବ ସେ ଯେମିତି ହେଲେ ବି ଯିଏକି ପ୍ରଭୁକୁ ଦେଖିକିରି ଆସିପାରିବ, ଯାହାକୁ ଯଦି ଡୋରି ନ ଲାଗିଥିବ ସେ ହଜାର ଥର ମୁଣ୍ଡରେ ପଶିକି ଯିବି ବୋଲି ତାହେଲେ ଯାଇପାରିବ। ସେଥିପାଇଁ ହେଉଛି ଭଗବାନଙ୍କ ଦ୍ୱାରା, ଯଦି ଭଗବାନ ଚାହିଁବେ ଆଉ ଭଗବାନଙ୍କୁ ଡୋର ଯଦି ନିହାତି ଲାଗିଯିବ ଜଣଙ୍କ ପାଖରେ, ସେ ଯେତେ ବନ୍ୟା ବାତ୍ୟା ଆସୁ ଯେତେ ଝଡ଼ ଜଞ୍ଜାଳ ଆସୁ ସେଟାକୁ ଫାଟି ନ କରିବେ, ସେ ନିହାତି ଆଉ ଚାଲି ଆସିବେ ପ୍ରଭୁଙ୍କୁ ଦର୍ଶନ କରିକିରି।
1: ଠିକ ଅଛି, ନୀଳାଚଳ ବାବୁ ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତଟି ଶୁଣି ଦଉଛୁ।

0: ହ୍ୟାଲୋ, ଡାଇଲଗ୍ ଆସିବଣି।
1: ହ୍ୟାଲୋ ସାର୍, ନମସ୍କାର।
0: ହଁ ନମସ୍କାର, ଆପଣଙ୍କ ନାଁ କୁହନ୍ତୁ।
1: ମାନସୀ ସାମଲ।
0: କୋଉଠୁ କହୁଥିଲେ?
1: କେନ୍ଦ୍ରାପଡ଼ାରୁ କହୁଥିଲି ସାର୍, ମୁଁ କଥା ହେଇଥିଲି ବା ଆପଣଙ୍କ ସହିତ।
0: ହଁ ଭଲ ଅଛନ୍ତି?
1: ଆଜ୍ଞା।
0: କୁହନ୍ତୁ, ଆଜି କୋଉ ଗୀତ ଶୁଣିବେ?
1: ଯଦି ମନ ଭାଙ୍ଗିବାର ଥିଲା ସେଇ ଗୀତଟା ଶୁଣିବି।
0: ଯଦି ମନ ଭାଙ୍ଗିବା
1: ଓଡ଼ିଆ ଆଲବମ୍ ଗୀତ, ଯଦି ମନ ଭାଙ୍ଗିବାର ଥିଲା।
0: କିଏ ଗାଇଛନ୍ତି ମନେ ଅଛି? ଆଚ୍ଛା, ଗୀତ ଗାଇପାରିବେ ଟିକେ? ବର୍ଷା ହଉଛି ଆପଣଙ୍କର ସେପଟେ?
1: ଆଜ୍ଞା ବର୍ଷା ହଉଛି।
0: ଆପଣଙ୍କର ଜୀବନରେ କୋଉ ସ୍ୱପ୍ନ ସତ ହେଇଛି? କେବେ ସ୍ୱପ୍ନ ଦେଖିଥିବେ ତ ନିଶ୍ଚୟ?
1: ନାଇଁ, ସେମିତି ତ ସ୍ୱପ୍ନ କିଛି ସତ ହେଇନି।
0: କିଛି ବି ସ୍ୱପ୍ନ ସତ ହେଇନି? କିଛି ବି ଅଭିଳାଷ ଥିବ, କିଛି ଗୋଟେ ଇଚ୍ଛା ଥିବ, କିଛି ଗୋଟେ ଆପଣଙ୍କର ଲକ୍ଷ୍ୟ ଥିବ, ତାହା ବି ପୂରଣ ହେଇନି?
1: ହେଇଛି ଗୋଟେ ଗୋଟେ କଣ କଣ ହେଇଛି
0: ମନେ ନାହିଁ ଆପଣଙ୍କର?
1: ଆଜ୍ଞା।
0: ଆଚ୍ଛା, ବର୍ତ୍ତମାନ କଣ କରୁଛନ୍ତି? ଆଉ
1: ଘରେ?
0: ନାଇଁ, ଘରେ ଆପଣଙ୍କର ସମୟ କେମିତି ବିତୁଛି?
1: ଏଇ ମୋବାଇଲ ଫୋନ ଦେଖିକି ସମୟ କାଟୁଛି। ଆଉ ଅଛନ୍ତି
0: ନା, ଯେମିତିକି ଆପଣଙ୍କର କିଛି ଲେଖାଲେଖି କରିବା, କିଛି ଗୀତ ଶୁଣିବା, କିଛି ଗୀତ ଅଭ୍ୟାସ କରିବା। ବିଶେଷ କରି ଓଡ଼ିଆ ଗୀତ ବେଶୀ ଶୁଣନ୍ତି ନା ହିନ୍ଦୀ ଗୀତ ବେଶୀ ଶୁଣନ୍ତି?
1: ଓଡ଼ିଆ ଶୁଣେ।
0: ଓଡ଼ିଆର ଆଧୁନିକ ବେଶୀ ଶୁଣନ୍ତି ନା ଭଜନ ଶୁଣନ୍ତି?
1: ଭଜନ ଶୁଣେ, ବେଶୀ ମୋ ତାରିଣୀମାଙ୍କ ଭଜନ ଫେଭରେଟ।
0: ଆପଣ କେତେବେଳେ କେମିତି ଘରେ ଗୀତ ଗାଆନ୍ତି ଗୁଣୁଗୁଣୁ ହେଇକିରି?
1: ଗୀତ ଗାଏ ସେମିତି ଅଳ୍ପ ଅଳ୍ପ ତାଳ କଟେ।
0: ଆପଣ କଣ ଭଲ ରୋଷେଇ କରନ୍ତି କୁହନ୍ତୁ ଟିକେ?
1: ରୋଷେଇ ଶିଖିନି।
0: ବର୍ଷା ହଉଛି କି ନାହିଁ ଆପଣଙ୍କର ସେପଟେ?
1: ନାଇଁ ବର୍ଷା ଏବେ ନାହିଁ, କାଲି ବର୍ଷା ହେଇଥିଲା।
0: ଆଚ୍ଛା, ବର୍ଷା ଋତୁ ଭଲ ଲାଗେ ଆପଣଙ୍କୁ?
1: ଆଜ୍ଞା, ବର୍ଷା ତ ହଉଛି ଅଳ୍ପ ଅଳ୍ପ, ବର୍ଷା ତ ସବୁ କପଡା ପକେଇ ଶୁଖୁନି ଆଉ ସବୁ ଋତୁ ଆସୁଛି ଆଉ।
0: ଆଚ୍ଛା, ବିରକ୍ତ ଲାଗେ ନାଇଁ କି? ଠିକ ଅଛି, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତଟି ଶୁଣି ଦଉଛୁ।

0: ହ୍ୟାଲୋ ଡାଇଲକ ଶୁଣି
1: ଆଜ୍ଞା ନମସ୍କାର
0: ହଁ ନମସ୍କାର
1: ନାଗୁ ପାତ୍ର କହୁଥିଲି ସନ୍ଦଗୁଡି ଗୁଡା କଳାହାଣ୍ଡିରୁ
0: କୁହନ୍ତୁ ନାଗୁ ବାବୁ କେନ୍ ଗୀତ ଶୁଣିବେ
1: ଆଜି ଗୀତ ଶୁଣିବା ଆଜ୍ଞା ଓଡିଆ ଗୀତ ଆଲବମ୍ ହେଲା ଲେଖିଛି ନା ତୋର
0: ଲେଖିଛି ନା ତୋର
1: ଆଜ୍ଞା
0: ଆଉ ନାଗୁ ବାବୁ କାଣା କରୁଥିଲେ ଯେ ଏବେ
1: ଏବେ ଏଟା ଗାଧା ଗୁଳି କରିକି ଖାନା ପିନା କରିକି ଫୋନ ଲଗାଉଛନ୍ତି ବାର ଅଠେଇଶ ରୁ ଲଗାଉଛନ୍ତି ଏବେ ଲାଗଲା ଆଉ
0: ବର୍ଷା ହଉଛି
1: ବର୍ଷା ହଉଥିଲା ଜୋର ବର୍ଷା ହଉଥିଲା ଏଟା କାଲି ଠାରୁ ଛାଇଛି
0: ଆଚ୍ଛା କିଛି ଦିନ ତଳେ ଆମେ କଥା ହଉଥିଲେ ଟାଣ ଖରା ହଉଛି ବୋଲି କହୁଥିଲେ ନାଇକି
1: ହଁ ଆଜ୍ଞା ଟାଣ ଖରା ତ ବହୁତ ହଉଥିଲା ଯାହା ବି ହଉ ଟିକେ ବର୍ଷା ହେବା ଯୋଗୁଁ ଖରାରୁ ଟିକେ ଆଶ୍ୱସ୍ତି ମିଳିଛି
0: ନାଇଁ ବର୍ଷା ଋତୁରେ କେମିତି ଲାଗେ ଆପଣଙ୍କୁ
1: ବର୍ଷା ଋତୁ ଭଲ ଲାଗେ
0: କଣ ଖାଇବାକୁ ଭଲ ଲାଗେ ବର୍ଷା ଋତୁରେ
1: ବର୍ଷା ଋତୁରେ ଆଜ୍ଞା ଟିକେ ଆଇଁଷ ଖାଇବାକୁ ବେଶୀ ଇଚ୍ଛା ହୁଏ
0: ମାନେ ଗରମ ଗରମ ଆଇଁଷ ନାଇକି
1: ଗରମ ଗରମ ଆଇଁଷ ତାପରେ ସକାଳୁ ସକାଳୁ ପକୁଡ଼ି
0: ଆଚ୍ଛା ବିଶେଷ କରି ସାଧାରଣତଃ ଆପଣଙ୍କର ବର୍ଷା ଦିନେ ହଜମ ହୁଏ ନା ଠିକରେ ତେଣୁକରି ଆମେ ସେଇଭଳିଆ ଖାଦ୍ୟ ଖାଇବା ଦରକାର ଯାହାକି ଆମର ମାନେ ଶୀଘ୍ର ହଜମ ହବ ନାଇ କି
1: ନାଇଁ ଆମେ ଖାନା ଖାଇଲେ ଚଳିବ ଆମେ ଟିକେ ଦେଖି ଯାଇକରି ଟିକେ ତାକୁ ଖାଇବା ଆମେ ପାଇ ଯାଇଛୁ ବୋଲିକରି ପେଟ ଭରିକରି ଖାଇଦେଲେ ସେଟା ବି ହବନି ଟିକେ ଆମେ କମ୍ କମ୍ ଟିକେ ଖାଇବାକୁ
0: ପଡିବ ଆଶାରେ ଖାଇଦେଲେ ଅସୁବିଧା ଅଳ୍ପ ଖାଇବା ଦରକାର ଆଉ ନାଇକି ଆଚ୍ଛା ନାଗବାବୁ ଆପଣଙ୍କର ସ୍ୱପ୍ନ କେବେ ସତ ହେଇଛି କି ନାଇଁ
1: ଗୋଟେ ଗୋଟେ ହେଇଛି ସାର୍
0: କଣ ସ୍ୱପ୍ନ ଖାଇବା ସ୍ୱପ୍ନ ନା ବୁଲିବା ସ୍ୱପ୍ନ ନା କଣ
1: ନାଇଁ ଖାଇବା ବୁଲିବାର ତ ସେଭଳିଆ ନାଇଁ ଯେ ଆମର ଯୋଉ କିଛି କିଛି ସ୍ୱପ୍ନ ମୋର ସତ ହେଇଯାଏ
0: ରାତିରେ ସ୍ୱପ୍ନ ଦେଇଥିବେ ସକାଳୁ ସତ ହେଇଯାଏ
1: ସକାଳୁ ହୁଏତ ସକାଳୁ ହବ ନହେଲେ ଦୁଇ ଦିନ ଛାଡିକରି ବି ସେଟା ହେଇଯିବ
0: ମାନେ କିଛି ଦିନ ପରେ ବି ହଉଛି ଆପଣଙ୍କର ସ୍ୱପ୍ନ ସତ
1: ନିହାତି ନିହାତି ଆଜ୍ଞା ହଁ
0: ଆଉ କୁଆଡେ ଯିବାର ପ୍ଲାନ ନାହିଁ ଆପଣଙ୍କର
1: କୁଆଡେ ତ ଯିବାର ବର୍ତ୍ତମାନ ନାଇଁ ନାଇଁ ଦେଖମା ଆମର ଯୋଉ ଶୀତ ଦିନ ଆସିଲା ଯୋଉ ବୁଲାବୁଲି କରିବାକୁ ଇଚ୍ଛା
0: ରଥଯାତ୍ରା ଅଛି ଆଗକୁ
1: ହଁ ରଥଯାତ୍ରା ତମର ଗାଁ ପାଖେ ସବୁ ହଉଛି
0: କୋଉଠି କୋଉଠି ହଉଛି
1: ଆମର ତେରେସିଙ୍ଗାରୁ ହୁଏ ତାପରେ କର୍ଲାମୁଣ୍ଡା ଋଷିରା ଏସବୁ ଜିଲ୍ଲାରେ ଏସବୁ ଜାଗାରେ ହଉଛି
0: ଆଚ୍ଛା ଆପଣ ଯାଆନ୍ତି ଦେଖିବା ପାଇଁ
1: ହଁ ହଁ ହଁ ସାର୍
0: ଠିକ ଅଛି ଆପଣଙ୍କୁ ଧନ୍ୟବାଦ ଦଉଛୁ ଆପଣଙ୍କର ପସନ୍ଦର ଗୀତରେ ଶୁଣି ଦଉଛୁ
1: ଠିକ ଅଛି ଆଜ୍ଞା ରହୁଛି ନମସ୍କାର
0: ନମସ୍କାର।

ଏହି ଗୀତଟି ସହିତ ଶେଷ କରୁଛୁ ଫୋନ୍ ଇନ୍ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଇଲ୍ ଆକାଶବାଣୀ। ଏଇଠି ଶ୍ରୋତାମାନଙ୍କୁ କହି ରଖୁଛୁ, ଆସନ୍ତା ଗୁରୁବାର 16 ତାରିଖ ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କର ପ୍ରସିଦ୍ଧ ରଥଯାତ୍ରାର ଧାରାବିବରଣୀ ଆକାଶବାଣୀ କଟକ କେନ୍ଦ୍ରରୁ ଆମେ ରିଲେ କରି ପ୍ରଚାର କରିବୁ। ତେଣୁ 16 ତାରିଖର ଡାଇଲ୍ ଆକାଶବାଣୀ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ ନାହିଁ। ତାହେଲେ ଆଜିର ଡାଇଲ୍ ଆକାଶବାଣୀରୁ ବିଦାୟ ନେଉଛି, ମୁଁ ରଞ୍ଜନ କୁମାର ବେହେରା, ନମସ୍କାର।

0: বাণী।
1: ଶୁଣିଲେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ। ଉପସ୍ଥାପନା କରିଥିଲେ ରଞ୍ଜନ କୁମାର ବେହେରା। ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ପୂର୍ବାହ୍ନ 10:00। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଏଥର ଶିଳ୍ପୀମାନେ ହେଲେ ଅଲକା ୟାଗ୍ନିକ, ହରିହରନ୍ ଏବଂ ଜସ୍ପିନ୍ଦର ନାରୁଲା, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରାବଣ, ଚଳଚ୍ଚିତ୍ର ଜୁଦାଈ।

ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ବିଚିତ୍ର କାର୍ଯ୍ୟକ୍ରମ। ପ୍ରଥମେ ଶୁଣିବା ଦେଶାତ୍ମବୋଧକ ଗୀତ। ଶିଳ୍ପୀ ସୁରେଶ ଚନ୍ଦ୍ର ମିଶ୍ର, ଗୀତ ରଚନା କରିଛନ୍ତି ଲଳିତ ମୋହନ ପଟ୍ଟନାୟକ।

0: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳ କାରଣୀଛି ହସ୍ତତନ୍ତରେ 10% ପ୍ଲସ 20% ଓ ହସ୍ତଶିଳ୍ପରେ 10%ର ବିଶେଷ ରିହାତି। ଏହି ଅଫର ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ଉପଲବ୍ଧ।
1: ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ ଶୁଣନ୍ତୁ ଛାନ୍ଦ, ଶିଳ୍ପୀ ହେଲେ ଭୁବନେଶ୍ୱର ମିଶ୍ର।
2: ପରମାନନ୍ଦ।

ବିଚିତ୍ର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଦାସକାଠିଆ ଗୀତ ଅହଲ୍ୟା ମୁକ୍ତି। ପରିବେଷଣ କରିଛନ୍ତି କୁଳମଣି ପଣ୍ଡା ଏବଂ ସାଥୀମାନେ।

0: ଦାସେ
1: ଆଜ୍ଞା
0: ବିଶ୍ୱବ୍ୟାପକ ବିଶ୍ୱ ଚିନ୍ତାମଣି ବିଶ୍ୱାତ୍ମା ବିଶ୍ୱସ୍ରଷ୍ଟାଙ୍କର ଅଭୟ ପାଦ ପଦ୍ମ ଯୁଗଳରେ ସର୍ବାଦୌ ବିଶ୍ୱ ଚିନ୍ତାମଣିକୁ ଲକ୍ଷ୍ୟ କରି ଭାରତର ମଙ୍ଗଳ କାମନାକୁ ଆଖି ଆଗରେ ରଖି
1: ରଖି
0: ପାଲା ସଂସ୍କୃତି ଭିତରେ ଗୋଟିଏ ପଦ ପ୍ରାରମ୍ଭିକ ସଙ୍ଗୀତ ପାଠ କରାଯାଇଛି। ତାରି ଭିତରେ ମଧ୍ୟ ଆମର ବିଷୟବସ୍ତୁଟି ସମାପ୍ତ କରିବାକୁ ପଡିବ। ଯାରେ ଜୀବନ ଯାରେ ଯାରେ ଭେଟି ପରମ ରାଜା ଜାରେଣୁ ସାରସ ପାଦରୁ ସ୍ପରଶ ପାଷାଣ ନାରୀ ଚେତନା କହୁଛି ରେ ମନ
1: ମନ
0: ଯେଉଁ ପରମ ପୁରୁଷଙ୍କର ଅଭୟ ପାଦ ପଦ୍ମରୁ କଣିକା ଏ ଧୂଳି କଣା ପଡିଯିବାରୁ ପାଷାଣ ନାରୀ ରାଜା
1: ରାଜା
0: ଅର୍ଥାତ୍ ପାଷାଣ ବୁଝେଇଲେ ପଥରଟି
1: ପଥର।

ତାପରେ ଯୁଗକୁ ଯୁଗ ଏହି ମତେ ଆଜ୍ଞା ସତ୍ୟ ଯୁଗ ଯାଇଛି ସତ୍ୟ ଯୁଗ ପରବର୍ତ୍ତୀ ଯୁଗ ଆସିଲା ଆପଣଙ୍କର ତ୍ରେତୟା ଯୁଗ ତ୍ରେତୟା ଯୁଗରେ ବିଶ୍ୱ ଚିନ୍ତାମଣି ଭଗବାନ ଅବତାର ଧାରଣ କରିଛନ୍ତି କାହାକୁ ବଦ୍ଧ କରିବା ପାଇଁ ନା ବିଶ୍ୱରେ ଯିଏ ଦୁଃଖ ଦଉଛି ଦେବତା ମାନଙ୍କୁ ଯନ୍ତ୍ର

ଦେଉଛି ଏ ବିଶ୍ୱକୁ ତ୍ରାସ ଦେଉଛି ବା ଦଶାନନ ରାବଣକୁ ବଦ୍ଧ କରିବା ପାଇଁ ପ୍ରଭୁ ପରମ ବ୍ରହ୍ମ ଭଗବାନ ରାମ ଅବତାରରେ ଜନ୍ମ ହେଲେ। ଯେତେବେଳେ ଜନ୍ମ ହେଇଛନ୍ତି ଆଜ୍ଞା ଆପଣ ମାନେ ସମସ୍ତେ ଜାଣନ୍ତି ସେତେବେଳେ ଜାଗ ଯଜ୍ଞ କରୁଥିଲେ ଭଗବାନଙ୍କୁ ପାଇବା ପାଇଁ ମୁନି ଋଷି ମାନେ। ତେଣୁ ବିଶ୍ୱାମିତ୍ର ବୋଲି ଜଣେ ମହର୍ଷି ଥିଲେ, ସେ ଜାଗ ଯଜ୍ଞ କରୁଥିବା ସମୟରେ ତାଙ୍କର ଜାଗ ଯଜ୍ଞକୁ ନଷ୍ଟ କରନ୍ତି ରାକ୍ଷସ ମାନେ। ତେଣୁ ସେ ସଦାବେଳେ ପ୍ରଭୁ ପରମ ବ୍ରହ୍ମଙ୍କୁ ଧ୍ୟାନ କରନ୍ତି। ହେ ପ୍ରଭୁ, ଶ୍ରୀମଦ ଭଗବତ ଗୀତାରେ ଆପଣ ନିଜେ କହିଛନ୍ତି, ୟଦା ୟଦା ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭିବୃଥାନ ଅଧର୍ମସ୍ୟ ତଦାତ୍ମାନ ସୃଜାମିହ ପରିତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତମ୍ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ବିଶ୍ୱରେ ଯେଉଁ ଜାଗ ଯଜ୍ଞ ଆମେ କରୁଛୁ ଆପଣଙ୍କ ପାଇଁ, ହେ ବିଶ୍ୱ ଚିନ୍ତାମଣି, ଯଦି ଏ ବିଶ୍ୱକୁ ଏ ସୃଷ୍ଟିକୁ ଆପଣ ରକ୍ଷା ନ କରିବେ ତାହେଲେ ଆଜ୍ଞା ଏ ସୃଷ୍ଟି ନିଶ୍ଚିତ ଭାବରେ ଧ୍ୱଂସ ହେଇଯିବ। ଏଇ କଥା କହି ବିଶ୍ୱାମିତ୍ର ଭଗବାନଙ୍କୁ ପ୍ରାର୍ଥନା କରନ୍ତେ, ପ୍ରଭୁଙ୍କ ଅବତାର ହେଲା, ଶୂନ୍ୟବାଣୀ ହେଲା। କବି ସମ୍ରାଟ ଭଞ୍ଜ ବୈଦେଶ ବିଳାସରେ ଗୋଟିଏ ପଦ ଲେଖିଛନ୍ତି, କହିଲେ ବିଖୁକି

0: ବିଶ୍ୱାମିତ୍ରଙ୍କ ଶୂନ୍ୟବାଣୀ ହେଲା ଅଯୋଧ୍ୟାରେ ପ୍ରଭୁ ଜନ୍ମ ହେଇଛନ୍ତି,
1: ପ୍ରଭୁ ଜନ୍ମ ହେଇଛନ୍ତି,
0: ବ୍ରହ୍ମଙ୍କର ଅବତାର ଘଟିଛି, ତେଣୁ ବିଶ୍ୱାମିତ୍ର ତୁମେ ଯାଅ ସେଇଠି ପ୍ରଭୁଙ୍କୁ ଆଣିବ, ଏ ଜାଗ ଯଜ୍ଞ ସିଏ ରକ୍ଷା କରିବ। ଯେତେବେଳେ ଶୂନ୍ୟବାଣୀ ହେଲା ଆଜ୍ଞା, ବିଶ୍ୱାମିତ୍ର ଥିଲେ ବ୍ରହ୍ମଜ୍ଞାନୀ ବ୍ରହ୍ମର୍ଷି, ରାଜର୍ଷିରୁ ସେ ବ୍ରହ୍ମର୍ଷି ଉପାଧି ପାଇଛନ୍ତି, ବହୁତ କଷ୍ଟ କରିଛନ୍ତି, ଚିନ୍ତା କଲେ ସତରେ କଣ ଭଗବାନ ଆସିଛନ୍ତି, ଯାଉଛି ଟିକେ ପ୍ରଭୁଙ୍କୁ ଆଣିବି ଆଉ ପରୀକ୍ଷା କରିବି ମଧ୍ୟ, କାରଣ ଆଜ୍ଞା ଭକ୍ତ ସଦାବେଳେ ଭଗବାନଙ୍କୁ ପରୀକ୍ଷା କରେ, ଯଦି ମୋ ପରୀକ୍ଷାରେ ଭଗବାନ ନିଶ୍ଚିନ୍ତ ଭାବରେ ହୋଇଥିବେ ତାହେଲେ ପ୍ରଭୁର ଅଭୟ ପାଦ ପଦ୍ମ ପରମ ପଦ ପଦର ଟିକେ ଆଶ୍ରୟ ନେବେ ନିଶ୍ଚିନ୍ତ ଭାବେ। ଏଇ କଥାକୁ ଚିନ୍ତା କରି ଆପଣଙ୍କର ପହଞ୍ଚି ଯାଇଛନ୍ତି କେଉଁଠି ନା ଦଶରଥଙ୍କ ସାମ୍ରାଜ୍ୟରେ, ଅଯୋଧ୍ୟା କଟକରେ ଯେତେବେଳେ ବିଶ୍ୱାମିତ୍ର ପହଞ୍ଚି ଗଲେ ଆପଣ ମାନଙ୍କର ମହର୍ଷି ଜନକ ବସିଛନ୍ତି, ବସିଛନ୍ତି ଯେତେବେଳେ ଦଶରଥ ମହାରାଜ ବସିଛନ୍ତି ବିଶ୍ୱାମିତ୍ର ପହଞ୍ଚିଗଲେ, ଆପଣ ମାନଙ୍କର ସୁନ୍ଦର ଭାବରେ ହନୁମାନ କବି ଗୋଟିଏ ଶ୍ଳୋକ ଲେଖିଛନ୍ତି ମହାନାଟକରେ, ସପ୍ରାହ ଦେହି ତନୟମ ସବନା ବନାୟ। ରାଜା ଦେଖିଲେ ଋଷି ଆସିକି ପହଞ୍ଚି ଯାଇଛନ୍ତି, ଋଷିଙ୍କର ପାଦ ଧୋଇ ଦେଇଛନ୍ତି, ଆସନ ଦେଲେ ସେଇଠି ବସିବା ପାଇଁ, ଯାହାକୁ ଭାଗବତ ସୁନ୍ଦର ଭାବରେ କହିଛନ୍ତି, କହିଲେ ପବିତ୍ର ଅଜଳ।

ରାଜା କଣ କଲେ ଋଷିଙ୍କର ପାଦ ଧୋଇଦେଇ ବିଶ୍ୱାମିତ୍ରଙ୍କୁ ଆସନ ଦେଲେ, କାହିଁକି ନା ମହର୍ଷି ନା ବସିଛନ୍ତି, ଆପଣ କୁଆଡେ ଆସିଲେ ମଣିମା କହିବା ହୁଅନ୍ତୁ, ରାଜା ତୁ ରାଜ୍ୟକୁ ମୁଁ ଆସିଛି ଗୋଟିଏ କଥା, ତଂ କୌଶିକ ମୁନିବର ସଗଣ ସପୁତ୍ର ଦୃଷ୍ଟ୍ୱାମ୍ ରୂପ ଦଶରଥ ମୁନିମା ଶୀଘ୍ର ପୂଜ୍ୟ କିଂ ପୂଜ୍ୟ କରୋ ମିତ୍ୟର୍ଥମ୍ ସପ୍ରାହ ଦେହି ତନୟ ସବନା ବନାୟ। ହେ ଦଶରଥ, ତୋ ପୁତ୍ର ଯୁଗଳକୁ ବା ଦୁଇଟି ଯାକ ପୁତ୍ରଙ୍କୁ ରାମ ଏବଂ ଲକ୍ଷ୍ମଣଙ୍କୁ ନବା ପାଇଁ ମୁଁ ଆସିଛି। ଆଜ୍ଞା, ଏତେ ଦିନ ପରେ ଯେ ବହୁତ କଷ୍ଟ କରି ଋଷି ଯେତେବେଳେ ଯଜ୍ଞ ସ୍ତରରୁ ଭଗବାନଙ୍କୁ ପାଇଛନ୍ତି ପୁଅ ବୋଲିକି ଚିନ୍ତା କରି ରଖିଛନ୍ତି, ଆଜ୍ଞା କେହି କଣ କେବେ ହେଲେ କାହା ପୁଅକୁ ଦେଇଦେବ, ଜାଣିଛନ୍ତି ଆପଣ କାହିଁକି ନେବେ ବୋଲି ଗୁରୁଙ୍କୁ ପ୍ରଶ୍ନ କରନ୍ତି, କହିଲା ରେ ତୋ ପୁଅ ରାମ ଲକ୍ଷ୍ମଣଙ୍କୁ ନେବି, ଜଙ୍ଗଲ ଭିତରେ ମୋ ଜାଗ ଯଜ୍ଞ ରକ୍ଷା କରିବି, ତେଣୁ ତୁ ଦବୁ କି ନାହିଁ କହ, ଯଦି ମତେ ନାହିଁ କରିବୁ ତାହେଲେ ମୁଁ ଅଭିଶାପ ଦେବି। ରାଜା ଦଶରଥ ଭୟଭୀତ ହେଇଗଲେ ଋଷିଙ୍କର କଥା ଶୁଣି, ସପୂଜ୍ୟ କିଂ ପୂଜ୍ୟ କରୋ ମିତ୍ୟର୍ଥ ସପ୍ରାହ ଦେହି ତନୟ ସବନା ବନାୟ। ତେଣୁ ବନସ୍ତକୁ ଯିବା ପାଇଁ ଆଜ୍ଞା ରାମ ଏବଂ ଲକ୍ଷ୍ମଣଙ୍କୁ ଆଣି ଋଷିଙ୍କ ହସ୍ତରେ ଅର୍ପଣ କଲେ। ଯେତେବେଳେ ଆସିଛନ୍ତି ଗୁରୁଙ୍କ ପାଦ ତଳେ ପ୍ରଣାମ କରିଛନ୍ତି ରାମ ଏବଂ ଲକ୍ଷ୍ମଣ, କହିଲେ ଚାଲନ୍ତୁ ଆଜ୍ଞା ଯେତେବେଳେ ଆପଣ ଆସିଛନ୍ତି ଆମେ ଆପଣଙ୍କ ସହିତ ନିଶ୍ଚିନ୍ତ ଯିବୁ। ଆଜ୍ଞା ଆସିକିରି ପହଞ୍ଚାଇଛନ୍ତି, ବିଶ୍ୱାମିତ୍ର ପରୀକ୍ଷା କରିବେ ଇଏ ପ୍ରକୃତରେ ଭଗବାନ କି ଆଉ କିଏ। କବି ସମ୍ରାଟ ଭଞ୍ଜ ଲେଖିଲେ ଜଙ୍ଗଲ ଭିତରେ ପହଞ୍ଚି ଯାଇଛନ୍ତି, ଆଜ୍ଞା ଯୋଉ ଗୋଟିଏ ତୀର୍ଥକିଟି ପଡିଲା ଯାହାକୁ ଆପଣ ମାନଙ୍କର ତା ପୂର୍ବରୁ ଗୋଟିଏ ପଦ କହୁଛନ୍ତି କୃଷ୍ଣ ପ୍ରସାଦ ବସୁ, କହିଲେ ଧାତିନୀ ନାତିନୀ।

ପଶୁ ସାହିତ୍ୟରେ ଲେଖା ଅଛି ଆଜ୍ଞା, ଗୋଟେ ତ୍ରିଛକିରେ ରାମ ଲକ୍ଷ୍ମଣ ଏବଂ ବିଶ୍ୱାମିତ୍ର ପହଞ୍ଚିଲେ। ଆପଣ ଯାଉଥିବେ ସାର, ବାଟରେ ଯାଉଥିବେ, ଦେଖିବେ ଗୋଟେ ତିନି ଛକି ପଡିଗଲେ ଆଜ୍ଞା, ଆପଣ ଟିକେ ନିଶ୍ଚିନ୍ତ ପଥଭ୍ରଷ୍ଟ ହେଇଯିବେ। ତେଣୁ ପୁଣି ଆଉ ଗୋଟିଏ ପଦ ଲେଖା ହେଇଛି ସୁନ୍ଦର ଭାବରେ, ମହାକବି ଲେଖିଛନ୍ତି, କହିଲେ ତିନି ଦ୍ରବ୍ୟ ସମର୍ପିଲେ ଗୋ ପ୍ରୀତି ଭଙ୍ଗ।

ଖରିଆର ତିନୋଟି ଆଖି, ତାର ଧର୍ମ କଣ? ଭଗବାନଙ୍କ ପାଖରେ ସେ ପିଟା ଯାଉଛି, ତେଣୁ ପ୍ରୀତିରେ ତିନୋଟି ଦ୍ରବ୍ୟ ସମର୍ପଣ କରାଯାଏ ନା ପ୍ରୀତି ଭ୍ରଷ୍ଟ ହେଇଯିବ। ତେଣୁ ଧାତିନି ନାତିନି।

ତିନି ତାତିନି କଫ ବାତ ପିତ ତିନି ଯେତେବେଳେ ଏକତ୍ରିତ ହେଇଯାଏ ଏ ଶରୀରରୁ ଆଜ୍ଞା ପ୍ରାଣଟା ଚାଲିଯିବ। ତାହେଲେ ଏ କଥା ମୁଁ କାହିଁକି କହିଲି ନା ପ୍ରଭୁ ଠିଆ ହେଇଛନ୍ତି ତ୍ରିପଥରେ ତ୍ରିଛକିରେ ଗୁରୁ ଅଛନ୍ତି ପଛ ବାଘରେ ଗୁରୁଙ୍କୁ ଚାହିଁଦେଲେ କହିଲେ ଗୁରୁଜୀ ଆମେ କୁଆଡେ ଯିବା ଏ ତ ଜଙ୍ଗଲ ଭିତରେ ପହଞ୍ଚିଗଲେ ତିନୋଟି ଛକି ଆମେ କୁଆଡେ ଯିବା ଲକ୍ଷ୍ୟଟା କଣ ନା ଗୁରୁ କହିଲେ ବାପା ଟିକେ ଲକ୍ଷ୍ୟଟା ହଉଛି କଣ ନା ଯୋଉଠି ଯଜ୍ଞ କରାଯାଉଛି ସେ ଜାଗାକୁ ଯିବା ଯଜ୍ଞ ଦର୍ଶନ କରିବା। ଆଚ୍ଛା ଯିବା ଯେ କିନ୍ତୁ ଏ ସାମ୍ନା ଏଇ ପଥରେ ଗଲେ ଆମକୁ ବିପଦ ପଡିବ। କଣ ବିପଦ? କବି ସମ୍ରାଟ ଭଞ୍ଜ ଗୋଟିଏ ପଦ ବୈଦେଶିକ ବିଳାସରେ କହିଲେ ବାବୁ ଏବଂ ନେତା

ଭଞ୍ଜ କହୁଛନ୍ତି ବିଶ୍ୱାମିତ୍ର ରାମଚନ୍ଦ୍ରଙ୍କୁ ବୁଝେଇଲେ, କହିଲେ ବାବୁ ଏ ବନେ ତାରକି ନିବାସ, ବାଟ ଭାଙ୍ଗି ଯିବା ବହିବ ତ୍ରାସ, ତ୍ରାସ ବୁଝେଇଲେ ଭୟ, ଯଦି ଆମେ ଏଇ ପୂର୍ବ ଦିଗ ଦେଇ ପୂର୍ବ ପଥ ଦେଇ ଯଦି ଆମେ ଯିବା ତାହେଲେ ତାରକି ରାକ୍ଷସୀର ଭୟ ରହିଛି, କାରଣ ତାରକି ରାକ୍ଷସୀ ମହାଭୟଙ୍କରୀ ଅତ୍ୟାଚାରୀ, ତେଣୁ ସିଏ ଦେଖିଲେ ନରଙ୍କୁ ବା ମନୁଷ୍ୟକୁ ଦେଖିଲେ ସେ ଆହାର କରିବ, ତେଣୁ ଆମେ ଏପଟେ ଯିବାନି। କାହିଁକି ଏ କଥା କହୁଛନ୍ତି ନା, ଭକ୍ତର କିଛି ଇଚ୍ଛା ରହିଯାଇଛି, ଜିଜ୍ଞାସା ରହିଯାଇଛି ଭଗବାନଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟ। ବିଶ୍ୱାମିତ୍ର ପ୍ରଥମ ପରୀକ୍ଷାରେ ପକାଉଛନ୍ତି ଯେ ତାରକି କଥା କହିଲେ ଯଦି ଏ ଭଗବାନ ହେଇଥିବେ ତାହେଲେ ଡରିବେନି, ଯଦି ଅନ୍ୟ କିଏ ମାନବ ରୂପ ଧରିକି ଆସିଥିବ ତାହେଲେ ସେ ନିଶ୍ଚିତ ଡରିବ। ତେଣୁ ରାମଚନ୍ଦ୍ର ସେଇଠି କହିଦେଇଛନ୍ତି, ଭଞ୍ଜ କହିଦେଲେ, ବୋଲେ ରାମ ଏକ ରାକ୍ଷସୀ ଡରେ। ରାମଚନ୍ଦ୍ର ତ ପରମ ବ୍ରହ୍ମ ପ୍ରଭୁ ଜନ୍ମ ହେଇଛନ୍ତି, କହିଲେ ଆରେ ଗୋଟିଏ ସାମାନ୍ୟ ରାକ୍ଷସୀ କି ଡରି ଏ ଗୁରୁ ଆମେ ଅନ୍ୟ ପଥ ଦେଇକି ଯିବା? ନାଇଁ ନାଇଁ ନାଇଁ ନାଇଁ, ଆପଣ ଆପଣଙ୍କୁ ଯଦି ଭୟ ଲାଗୁଛି ଆପଣ ପଛ ପଟ ଦେ, ମୋ ପଛ ପଛେ ଆସନ୍ତୁ, ମୁଁ ଆଗେ ଆଗେ ଯାଉଛି। ଆଜ୍ଞା ପ୍ରଭୁ ଚାଲିଛନ୍ତି, ଯେତେବେଳେ ଚାଲିଛନ୍ତି ଗୋଟିଏ ଓଡ଼ିଆ ସାହିତ୍ୟ ଛାନ୍ଦ ଆଜ୍ଞା ମନେ ପଡେ, ଆପଣ ମାନଙ୍କର ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର ଲେଖିଲେ, କହିଲେ ରାମ ରା

0: ମଧ୍ୟ ପାଲା ସଂସ୍କୃତିକୁ ବହୁତ ଦାନ ଅଛି।
1: ସେ
0: ମଧ୍ୟ କହୁଛନ୍ତି ରାମଙ୍କୁ ଲକ୍ଷ୍ମଣଙ୍କୁ ଧନୀ ଧରି ଗୁରୁଜୀ ଆଗେ ଆଗେ ଚାଲିଛନ୍ତି। ତେଣୁ ମାର୍ଗରେ ମାର୍ଗର ଧର ଚଳନ୍ତି, ମାର୍ଗଣ ଧର ହଉଛନ୍ତି ଭଗବାନ ରାମଚନ୍ଦ୍ର। ପୁଣି ଧନୁ ଧାରଣ କରିଛନ୍ତି, ଉଦନ୍ନ ଧନୁକୁ ଠାକୁର ଧାରଣ କରିଛନ୍ତି, ଦୁଷ୍ଟ ଦମନ କରିବା ପାଇଁ ପ୍ରଭୁଙ୍କର ଅବତାର ହେଇଛି ପୃଥିବୀରେ, ଚାଲିଛନ୍ତି ଧୀରେ ଧୀରେ ଆଗକୁ ଆଗକୁ ଚାଲିଛନ୍ତି। ପଥେ ଗାଧିଜ ଶରଣୀ ଦେଖାନ୍ତି, ଶରଣୀ ବୁଝିଲେ ପଥ, ଗାଧିଜ ହେଲେ ବିଶ୍ୱାମିତ୍ର, ଗାଧିଙ୍କର ପୁଅ ଆଜ୍ଞା। ସେ ପଥ ଦେଖି ଦେଖି ପ୍ରଭୁକୁ ଚାଲିଛନ୍ତି, ଗଲାବେଳେ ଆଜ୍ଞା ହେଇଛି କଣ, ତାଡ଼କୀର ବର୍ଣ୍ଣନା, ଭୟାନକ ରାକ୍ଷସୀ ବାଟରେ ଜଗି ବସିଛି ଅପେକ୍ଷା କରିଛି, ଅନେକ ଦିନ ହେଲା କିଛି ଖାଇନି, ଆଜି କିଛି ସୁନ୍ଦର ମାଂସ ମୋତେ ମିଳିବ। ଯେତେବେଳେ ଆଜ୍ଞା ଚାଲି ଯାଇଛନ୍ତି, ଦେଖିଦେଲା ଯାହା ହଉ ସୁନ୍ଦର ସୁନ୍ଦର ପିଲା ଛନ ଛନିଆ ପିଲା ଯୋଡ଼ି ଆସୁଛନ୍ତି, ଆଉ କାହିଁକି ଡେରି କରିବା, କବି ସମ୍ରାଟ ଭଞ୍ଜ ବୈଦେଶ ବିଳାସରେ ସୁନ୍ଦର ଭାବରେ ଲେଖିଲେ,
1: କହିଲେ
0: ଆଜ୍ଞା ବିସ୍ତାରରେ।

ଏରେ କାହାର ଯେତେବେଳେ କରିକିରି ଆଜ୍ଞା ତାଳକି ମାରି ଆସୁଛି କହିଲେ ଆରେ ରେ ମୂର୍ଖ ମୋ ପଥ ଦେଇକିରି କିଏ ଆସୁଛି ମୁଁ ଆଜି ତାକୁ ନିଶ୍ଚିନ୍ତ ଭକ୍ଷଣ କରିବି ଆଜ୍ଞା ଏଇ କଥା କହି ରେ ରେ କାହାର ଶବ୍ଦ କରି ପାଟି ଖୋଲି ଦେଲା ବେଳେ କବି ସମ୍ରାଟ ଭଞ୍ଜ କଲେ ତା ଜିହ୍ୱାରୁ ଆଜି କଣ ଅଗ୍ନି ଗୁଡାକ ବାହାରୁଛି କି ବର୍ଣ୍ଣି ଯୋଗେ ତାର ଜିହ୍ୱା ଜଳୁଛି ପୁଣି ବିଳ ପରା ନାସା ସର୍ପ ଫୁତକାର କବି ସମ୍ରାଟ ଭଞ୍ଜ କହୁଛନ୍ତି ବିଳ ହେଲା ଗୁମ୍ଫା ତା ନାସା ଗୁଡାକ ଆପଣ ଦେଖିବେ ତା ନାସିକା ଗହ୍ୱର ଗୁଡାକ ଗୁମ୍ଫା ଭଳିଆ ଦେଖାଯାଏ ତା ଭିତରେ ଯୋଉ ପବନ ଗୁଡାକ ବାହାରୁଛି ଆଜ୍ଞା ସେ ପବନ ଯେମିତି ଆପଣଙ୍କର 300 କିଲୋମିଟର ବାତ୍ୟା ଭଳି ଜଣାପଡୁଛି ତେଣୁ ଆଜ୍ଞା ଏଇ ଭୟାନକ ରୂପକୁ ଧାରଣ କରି ଯେତେବେଳେ ଆପଣ ମାନଙ୍କର ରାକ୍ଷସୀ ମାରି ଆସୁଛି ତାଡ଼କି ରାମଚନ୍ଦ୍ରଙ୍କୁ ଆସ୍ୱାଦନ କରିବ ଖାଇବ ବୋଲି ଲକ୍ଷ୍ମଣଙ୍କୁ ଖାଇବ ବିଶ୍ୱାମିତ୍ରଙ୍କୁ ଖାଇବା ପାଇଁ ଗିଳି ଦେବା ପାଇଁ ଯେତେବେଳେ ମୁଖ ବିସ୍ତାର କରି ମାରି ଆସୁଛି ଆଜ୍ଞା ଗୋଟିଏ ସର ରଖିଥିଲେ ପ୍ରଭୁ ତାକୁ ଦେଇଥିଲେ ବିଶ୍ୱାମିତ୍ର ହନୁମାନ ମହାନଟକରେ ସୁନ୍ଦର ଭାବରେ ଲେଖିଛନ୍ତି କହିଲେ ବିଶ୍ୱାମିତ୍ରମ ଯଦସ୍ତ୍ରାଣି ସପ୍ରାପ୍ତୋ ରଘୁପୁଙ୍ଗବ ଜଘାନବ ତାଡ଼କାଶ୍ଚୈବ ଶ୍ୟାପି ଶିକ୍ଷା ଶ୍ରମମ ଯଜୌ ବିଶ୍ୱାମିତ୍ରମ ଯଦସ୍ତାରି ବିଶ୍ୱାମିତ୍ର ଗୋଟିଏ ଅସ୍ତ୍ର ଦେଇଥିଲେ ରାମଚନ୍ଦ୍ର ସର୍ବପ୍ରଥମେ ଜଙ୍ଗଲକୁ ଆସୁଛନ୍ତି ତପସ୍ୟାର ଶକ୍ତି ସାଧନାର ଶକ୍ତିରେ ତିଆରି କରିଥିବା ଅମୋଘ ଅସ୍ତ୍ରଟିକୁ ପ୍ରଭୁଙ୍କ ତୃଣୀର ଭିତରେ ଭରି କରିଥିଲେ କି ନା ବିଶ୍ୱାମିତ୍ର କହିଲେ ରାମ ଯେତେବେଳେ ବିପଦ ପଡିବ ଏଇ ଅସ୍ତ୍ରଟାକୁ ଛାଡ଼ିଦେବୁ ତୋର କୌଣସି ପ୍ରକାର ଅନିଷ୍ଟ ହବ ନା ବିଶ୍ୱାମିତ୍ର ଯଦସ୍ତ୍ରାଣି ସପ୍ରାପ୍ତ ରଘୁପୁଙ୍ଗବ ଭଗବାନ ସେ ଅସ୍ତ୍ରଟିକି ରଖିଥିଲେ ଯେତେବେଳେ ତାଡ଼କି ଆଜି ମାରି ଆସୁଛି ଠାକୁରଙ୍କର ମନେ ପଡିଗଲା ସେଇ ଅସ୍ତ୍ରଟିକି ବାହାର କଲେ ଆଉ କଣ ତାକୁ ଆଜ୍ଞା କୋଦଣ୍ଡ ଧନୁରେ ବସେଇ ସରଟିକୁ ଛାଡି ଦେଉଛନ୍ତି ଧୀରେ ଧୀରେ ଏବେ ପୁଣି ସର ଚଳି

ଗୁରୁଜୀ ପ୍ରଥମ ପରୀକ୍ଷାରେ ରାମଚନ୍ଦ୍ର ଉତ୍ତୀର୍ଣ୍ଣ ହେଲେ କାହିଁକି ନା ତାଡ଼କି ବର ପାଇଥିଲା ପ୍ରଭୁଙ୍କ ହସ୍ତରେ ମରିବେ ବୋଲି, ତେଣୁ ଆଜ୍ଞା ତାଡ଼କିକି ବଦ୍ଧ କରିଦେଇଛନ୍ତି ପ୍ରଭୁ ରାମଚନ୍ଦ୍ର। ଏଇ ତାଡ଼କିର ରୂପକୁ ଦେଖି ଏଣେ ଆଜ୍ଞା ବିମୋହିତ ଅବସ୍ଥାରେ ପଡିଥିଲେ କି ନା ବିଶ୍ୱାମିତ୍ର। ତାଡ଼କି ମରିସାରିଲା ପଞ୍ଚତ୍ୱ ପ୍ରାପ୍ତି ହେଲା, ତାର ଆତ୍ମା ଯାଇକି ବୈକୁଣ୍ଠରେ ପ୍ରାପ୍ତି ହେଇଯାଇଛି। ଆଜ୍ଞା କିଛି ସମୟ ପରେ ପ୍ରଭୁ ଡାକିଲେ, ଗୁରୁଜୀ ଆପଣ ଟିକେ ଉଠନ୍ତୁ, ସେଇଠି ଆଜ୍ଞା ଟିକେ ପାଣି ଛିଞ୍ଚି ଦେଇଛନ୍ତି ଝରଣା ଜଳ, ଟିକେ ପଦ୍ମପତ୍ରରେ ବିଞ୍ଚି ଦେଇଛନ୍ତି, ଗୁରୁ ବିଶ୍ୱାମିତ୍ରଙ୍କ ଚେତା ଫେରି ଆସିଛି। ଚାହିଁଦେଲା ଆଜ୍ଞା ପ୍ରଭୁ ସମ୍ମୁଖରେ ପ୍ରଭୁ ବିରାଜମାନ କରିଛନ୍ତି, ତେଣୁ ଆଜ୍ଞା ବିଚାର କଲେ ଯାହା ହଉ ନା ଇଏ ପ୍ରକୃତରେ ଭଗବାନଙ୍କର ଅବତାର ହେଇଛି। ତେଣୁ ଆପଣଙ୍କ ରାମ ଗୀତ ଗୋବିନ୍ଦ ଭକ୍ତ କବି ଜୟଦେବଙ୍କ ରଚନାରୁ ଗୋଟିଏ ପଦ ମନେ ପଡେ। ତୁମେ ଚିନ୍ତାମଣି ସୁର ଧେନୁ କଳପତରୁ କୋଟି ଦାନ ଗୁଣଶୀଳମ ହରି କୋଟି।

ବିଶ୍ୱଚିନ୍ତାମାନଙ୍କୁ ପ୍ରାର୍ଥନା କରୁଛନ୍ତି ମନେ ମନେ କି ଗୁରୁ ବିଶ୍ୱାମିତ୍ର କହିଲେ ପ୍ରଥମ ପରୀକ୍ଷାରେ ମୁଁ ପ୍ରଭୁଙ୍କୁ ଜାଣିପାରିଲି ହଉ ହଉ ରାମଚନ୍ଦ୍ର ଚାହିଁଦେଇଛନ୍ତି କହିଲେ ଗୁରୁ ଏଥରକ କଣ କରିବା ନା ବାପା ଏତେ ବାଟ ଆମେ ଆସିଲେ ତାଡ଼କିକି ଆପଣ ବଦ୍ଧ କଲେ ତାକୁ ପଞ୍ଚତ୍ୱ ପ୍ରାପ୍ତି କରେଇଲେ ସେ ବୈକୁଣ୍ଠକୁ ଗଲା ଆଉ ଗୋଟିଏ କଥା କରିବା ଟିକେ ଚାଲନ୍ତୁ ଏଠି ଆଉ ଜଣେ ଋଷି ଅଛନ୍ତି ଗୌତମ ଋଷି ତାଙ୍କରି ଆଶ୍ରମକୁ ଆମେ ଟିକେ ଭ୍ରମଣ କରିବା ପାଇଁ ଯିବା ଆଉ ପଦିଏ ଭଞ୍ଜ ସାହିତ୍ୟ ମନେ ପଡେ କବି ସମ୍ରାଟ ଭଞ୍ଜ କହିଲେ ବିପୁଳ କାମ୍ୟ

0: ଯେଉଁଠି ଆଜ୍ଞା ଋଷି ପତ୍ନୀ ଅହଲ୍ୟା ପଥରେଇଛନ୍ତି ତା ନାଁ ହଉଛି କାମ୍ୟକ ବନ। ରାମ ଚାଲ ଟିକେ କାମ୍ୟକ ବନକୁ ଯିବା। ଭଞ୍ଜ କହିଲେ ବୋଲି ବାହାରିଲେ ଘେନି ବେନି ଯିବା, ବୋଲି ବାହାରିଲେ ମୁନି ଘେନି ବେନି
1: ଯିବା।
0: ଏଇଠି ଆଜ୍ଞା ବିଶ୍ୱାମିତ୍ର ଦୁଇ ଜଣଙ୍କୁ ଧରି ପହଞ୍ଚିଗଲେ। ଆଶ୍ରମ ସୁନ୍ଦର ଭାବରେ ସୌନ୍ଦର୍ଯ୍ୟ ବର୍ଦ୍ଧନ କରୁଛନ୍ତି। ଆଜ୍ଞା ମେହେର ସାହିତ୍ୟରୁ ଗୋଟିଏ ପଦ କହିବା, ଗଙ୍ଗାଧର ଗଙ୍ଗାଧର ମେହେର କଣ ଲେଖିଲେ କହିଲେ, ଜୁଆରେ ଆପଣ ମାନେ ଚାହୁଁଛନ୍ତି, ଏତେ ସୁନ୍ଦର ଦେଖାଯାଉଛି ଆଜ୍ଞା, ଜୁଆରେ ରାଜା ଜୁଆରେ ପ୍ରଭୁଙ୍କର ଦୃଷ୍ଟି ପଡୁଛି ଆଜ୍ଞା। ମେହେର କହିଲେ ସିଏ ଆଉ ଦୃଷ୍ଟି ଫେରିବା ପାଇଁ ଇଚ୍ଛା ହଉନାହିଁ। ତେଣୁ ସୁନ୍ଦର ଭାବରେ ସୁନ୍ଦର ସୌନ୍ଦର୍ଯ୍ୟ ବର୍ଦ୍ଧନ କରୁଛନ୍ତି ଯୋଉ ଆଶ୍ରମ, ମୁନିଙ୍କର ଆଶ୍ରମ, ସେଇ ଆଶ୍ରମ ଭିତରେ ପ୍ରଭୁ ଯାଇ ପହଞ୍ଚାଇଛନ୍ତି, ମେହେର କହିଛନ୍ତି। ତେଣୁ ଆଜ୍ଞା ଯାହା ହଉ, ସେଇ ଆଶ୍ରମ କକ୍ଷରେ ଦେଖିଲା ବେଳକୁ ସୁନ୍ଦର ପ୍ରସ୍ତରଟିଏ ସୌନ୍ଦର୍ଯ୍ୟ ବର୍ଦ୍ଧନ କରୁଛି। ଋଷି କହିଲେ, ରାମ ଆପଣ ତ ଏତେ ବାଟ ଚାଲି ଚାଲି ଆସିଲେଣି, ଆଚ୍ଛା ଏତେ ବାଟ ଆସିଲେଣି, ପଥ ଶ୍ରାନ୍ତ ହେଲାଣି, ଆପଣଙ୍କ ପଦକୁ ଟିକେ କଷ୍ଟ ହଉଥିବ ବୋଧେ, ଟିକେ ଏଇଠି ବିଶ୍ରାମ କର। ବାଟେ ସେ ବନ

0: ବିଶ୍ୱାମିତ୍ର ବୁଝେଲେ କହିଲେ ରାମ, ବିଧାତା ବୁଝେଲେ ବ୍ରହ୍ମା, ବ୍ରହ୍ମା ସୃଷ୍ଟିକର୍ତ୍ତା ସୃଷ୍ଟି ତିଆରି କରିଛନ୍ତି, ଆପଣଙ୍କ ମୁହଁକୁ ମୋ ମୁହଁ ସହିତ ମିଶେଇ ନାହାନ୍ତି କି ତାଙ୍କ ମୁହଁକୁ ତାଙ୍କ ମୁହଁ ସହିତ ମିଶେଇ ନାହାନ୍ତି, ତେଣୁ ସମସ୍ତଙ୍କୁ ଅଲଗା ଅଲଗା କରିଛନ୍ତି। ବ୍ରହ୍ମା ଯଦି ଏକାଠି ସମସ୍ତଙ୍କ ମୁହଁ କରିଦେଇଥାନ୍ତି ଆଜ୍ଞା କେହି କାହାକୁ ଚିହ୍ନି ପାରନ୍ତି, ତେଣୁ ବ୍ରହ୍ମା ଏମିତି ତିଆରି କରୁ କରୁ ଗୋଟିଏ ସୁନ୍ଦରୀ କନ୍ୟା ତିଆରି କଲେ, କରିବା ଦ୍ୱାରା ସେ କନ୍ୟାଟିର ନାଁ ଦିଆଗଲା ଅହଲ୍ୟା।
1: ଏଇଠି ଶେଷ ହେଲା ଦାସକାଠିଆ ଗୀତ ଅହଲ୍ୟା ମୁକ୍ତି। ପରିବେଷଣ କରିଥିଲେ କୁଳମଣି ପଣ୍ଡା ଏବଂ ସାଥୀମାନେ।

0: ଆକାଶବାଣୀ ଯୋଗ କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8203069279 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଆକାଶବାଣୀ ଜୟପୁର ଶୁଣନ୍ତୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ କୁର୍ବାନ ଚଳଚ୍ଚିତ୍ରରେ ସୋନୁ ନିଗମ, ଶ୍ରେୟା ଏବଂ ସଲିମ ମର୍ଚେଣ୍ଟ।

ମାଇ ନେମ୍ ଇଜ୍ ଖାନ୍। ଏହି ଚଳଚ୍ଚିତ୍ରର ଗୋଟିଏ ଗୀତ ଶୁଣନ୍ତୁ, ଗାଇଛନ୍ତି ରାହତ ଫତେ ଅଲି ଖାଁ, ଶଙ୍କର ମହାଦେବନ ଏବଂ ରିଚା ଶର୍ମା।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍?
1: ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ତାହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଏଥର ଶିଳ୍ପୀ ହେଲେ ସୋନୁ ନିଗମ। ଚଳଚ୍ଚିତ୍ର ଅଗ୍ନିପଥ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1917ରେ ତିଆରି ହେଇଥିଲା ରାଇଟ୍?
1: ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ତାହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଏଥର ଶିଳ୍ପୀ ହେଲେ ରାହତ ଫତେହ ଅଲ୍ଲୀ ଖାଁ, ଚଳଚ୍ଚିତ୍ର ମେରେ ବ୍ରଦର କି ଦୁଲ୍ହନ।
5: बिल्लू मुन्नी और शम्स की रामपुर मेरठ और इटावा से, संगीत है सोहेल सेन का, बोल है डॉक्टर इरशाद कामिल के, पेश करते हैं हर आशिक के दिल को कुरेदने वाला गाना कैसा ये इश्क है।

0: ଶୁଣିଲେ କେତେବେଳେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ସୌରାବାସର କାର୍ଯ୍ୟକ୍ରମ ତାରବା।
1: ଏତେ ନମି ତିଙ୍ଗାଲେଣ୍ଡେ ଆଇନ୍ତିକି ଆମନ୍ରା ରେଗାମଙ୍ଗଲାମ ତାଜିରେ ଗର୍ଜାଙ୍ଗ ବାଲେ ନେଇତି ଏରିଆ ବାଲେ ନେଇତି ଆନିଞ୍ଜି ଧରମ ଗେଲେ ମାଲେ ରେଜିଷ୍ଟ୍ରେସନ ଆତର ପୁଲିସ ଆଞ୍ଜି ଅନୁରୋଧ ମେତେ ବୁଡ ଆଞ୍ଜି ତେଜ ଡିସେମ୍ବର ଶିଶୁ ମେଲେଞ୍ଜରେ କାନି ବିଦ୍ୟାନାଥ ଲୁ ଉ ତେଗ୍ରାଙ୍ଗ
2: ଲୁ ତେ କୈ ଆଇ ବଗା ତଲେ ବାଇ ବଗା ଦେ ୟାଙ୍ଗମ ଜନଙ୍ଗ କିଆ ଡାଙ୍ଗଡା ଅନନ କି ଭୂତି ଜାପ ଅବିରିନ୍ଦା ଆମନ ରା ନିଙ୍ଗ ନିଙ୍ଗ ତିନ୍ଦେ ତେ ଡକୋତି
1: ଡକୋତି ଲୋତି
2: ଲୋତି
1: ଏତେଲେ ଅମ୍ପଲ ଅମ୍ପଲ ପିଡି ପିଡି ଗାମଚି
2: ହଁ
1: ମେ ଲକୋତି
2: ଓ
1: ଏତେ ନା ସଙ୍ଗାନେ ମାଲେ ସରା ବୟଙ୍ଗ ଲଙ୍ଗ ଆମନ ଅଙ୍ଗବା ଡଜନ ଡଜନ ଡଜନ ରେଗମ ଗଲମ ଡକୋ ମନ୍ତ୍ରମ ବମନରା ଶିଶୁ ଆମେଜ କି ବମନରା ଆ ପୁଞ୍ଜା ସେଲେ କେତାମନରା କହିଲେ ନେ କେତାରେ ଅବିଦ୍ୟା ତ ତେନ ଲୋପୁଟେ ସସତେ ଯଦି କେତା ବିଦ୍ୟା ବମନରା ତିନଲେଞ୍ଜରେ ବମନରା ନଙ୍ଗଲେଞ୍ଜରେ ଶିଶୁ ଆମେଲେଞ୍ଜରେ କେତା ବିଦ୍ୟା ତେ ମେଙ୍ଗତେ ଲୋତେ ଏତେ ତ୍ରେ ତ୍ରେ ଡକୋତ ଗ୍ରାଙ୍ଗ କାନା ସେଲେ ମାଲେ ତେଙ୍ଗାଲେ ମେଣ୍ଡେ କାନି ବତେନ୍ତ ସମାଇ ରେଗମ ସୁତମ ଆଜେରେନ ଗଲମେତେନ୍ଦେ ଧରମ ଗଲେ ଆଞ୍ଜା ଡଙ୍ଗ ଆନାପ ମେତେବେ ମାନେ ରେଡିଓ ତର୍ପନା ରେଡିଓ ପ୍ରଚାର ଗାମ ମଲାଞ୍ଜା ଡଙ୍ଗ ଅନୁଜା ମେତା ଡ ଞାଙ୍ଗାଣ୍ଡେ ଲେଆଞ୍ଜା ଡଙ୍ଗ ବମରବାର ଶିଶୁ ମେଚି ଏତେଲେ ବମରବାର ଆନାପ ମେଲେଞ୍ଜରେ ରେଗମ ସୁତନାତେ ଆଜେରେନ ଅବିଦ୍ୟା ଲୋତେ
2: ଲୋତେ ଗାମ
1: ନମି କାନି ଆଣ୍ଡଙ୍ଗଲଜି ବର୍ଣ୍ଣାଳା ଆଣ୍ଡଙ୍ଗଲଜି ପରଜାଞ୍ଜି ଆଣ୍ଡଙ୍ଗ କୁଲମଞ୍ଜି ଞାଙ୍ଗାଣ୍ଡେ ଲେ ଞାଙ୍ଗାଇଜା ଆଣ୍ଡ ଜିରୋ ଲାଇଞ୍ଜରେ ଆଡ଼ୁ

ಬಂಗಸ ಇರ್ಗಾಗಾನ ನಪ್ಪ ರೋಗಿ ನಾಸ.

16 କାର୍ଯ୍ୟକ୍ରମ ତାରବା ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ଭକ୍ତିଗୀତ ପ୍ରଚାର କରୁଛୁ। ପ୍ରଥମେ ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚନାରୁ ଶିଳ୍ପୀ ହେଲେ ଲୋପିତା ମିଶ୍ର।

0: ସୟିଦ୍ ରାହିଙ୍କ ରଚନାରୁ ଶିଳ୍ପୀ ଥିଲେ ହରିହରନ୍। ଗଜଲ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଟ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଟ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଟ୍ ସିମେଣ୍ଟ, ଦ ପରଫେକ୍ଟ କଣ୍ଟ୍ରି ଚଏସ୍।
4: ଆଚ୍ଛା ତମର ସବୁ ରିପୋର୍ଟ ଦେଖାଇଲା, ଏଚ୍ଆଇଭି ଟେଷ୍ଟ ହେଇଛି?
5: ନାଇଁ ଡାକ୍ତର ବାବୁ, ସେଇଟା କଣ ନିହାତି ଜରୁରୀ?
6: ଆଜ୍ଞା ହଁ, ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର ଏଚ୍ଆଇଭି ପରୀକ୍ଷା କରେଇ ନେଇ ଅଜଣା ଆତଙ୍କଠୁ ଦୂରେଇ ରୁହନ୍ତୁ।
7: ଯଦି ରିପୋର୍ଟ ପଜିଟିଭ ଆସେ ତାହେଲେ ଉପଯୁକ୍ତ ଚିକିତ୍ସା ଜରିଆରେ ନିଜେ ତଥା ଶିଶୁ ଉଭୟ ଏଡ୍ସ ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରନ୍ତୁ।
6: ମନେ ରଖନ୍ତୁ, ଏହି ପରୀକ୍ଷା ଏବଂ ଚିକିତ୍ସା ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଥିବା ICTC କେନ୍ଦ୍ରରେ ମାଗଣାରେ ଉପଲବ୍ଧ।
8: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1097 ସହ ଯୋଗାଯୋଗ କରନ୍ତୁ।
6: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଟ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଟ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଟ୍ ସିମେଣ୍ଟ, ଦ ପରଫେକ୍ଟ କଣ୍ଟ୍ରି ଚଏସ୍।
0: ଏଥର ଆଗୁଡେ ଗଜଲ ଶୁଣନ୍ତୁ, ଗାଇଛନ୍ତି ଭୂପିନ୍ଦର ସିଂ, ଗୀତିକାର ହେଲେ ଇବ୍ରାହିମ ମାସ୍କ।

0: ଗଜଲ ଶୁଣିଲେ ଶିଳ୍ପୀମାନେ ଥିଲେ ହରିହରନ୍ ଏବଂ ଭୂପିନ୍ଦର। ଆକାଶବାଣୀ ଜୟପୁର ଚାଷବାସ କଥା ଶୁଣନ୍ତୁ।
1: ଆସନ୍ତୁ ଆଜିର ଚାଷବାସ କଥାରେ ଜାଣିବା ଗୁଆ ଚାଷ ସମ୍ପର୍କରେ। ଓଡ଼ିଶାରେ ଗୁଆ ଚାଷ ଏକ ଲାଭଜନକ ଫସଲ, ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଏବଂ ଅନୁକୂଳ ପାଣିପାଗ ଥିବା ଅଞ୍ଚଳରେ ଏହି ଚାଷ ବହୁଳ ଭାବରେ କରାଯାଏ। ଗୁଆ ଚାଷ ପାଇଁ ଗରମ ଏବଂ ଆର୍ଦ୍ର ଜଳବାୟୁ ସବୁଠାରୁ ଭଲ ହୋଇଥାଏ। ଏଥିପାଇଁ ପ୍ରଚୁର ବର୍ଷା ବା ନିୟମିତ ଜଳସେଚନର ଆବଶ୍ୟକତା ଥାଏ। ସାଧାରଣତଃ ନିଗିଡ଼ା ଦୋରସା, ବାଲିଆ ଦୋରସା କିମ୍ବା ଲାଟେରାଇଟ୍ ନାଲି ମାଟି ଏହି ଚାଷ ପାଇଁ ଉତ୍ତମ ହୋଇଥାଏ। ମାଟିରେ ଯେପରି ପାଣି ଜମି ନ ରହେ ସେଥିପାଇଁ ଜଳ ନିଷ୍କାସନର ସୁବ୍ୟବସ୍ଥା ମଧ୍ୟ ରହିଥିବା ଦରକାର। ଭଲ ଅମଳ ପାଇଁ କିଛି ଉନ୍ନତମାନର କିସମ ଚୟନ କରିବା ନିହାତି ଆବଶ୍ୟକ। ଉନ୍ନତମାନର କିସମଗୁଡ଼ିକ ମଧ୍ୟରେ ରହିଛି ମଙ୍ଗଳା, ସୁମଙ୍ଗଳା, ଶ୍ରୀମଙ୍ଗଳା, ମୋହିତନଗର, କାହ୍ନିକୋଡ଼ୋ। ଉନ୍ନତ ଗୁଆ ଗଛ ପାଇବା ପାଇଁ ସୁସ୍ଥ ଓ ଅଧିକ ଅମଳକ୍ଷମ ଗଛରୁ ପାକଳ ଗୁଆ ଆଣି ପ୍ରଥମେ ନର୍ସରୀରେ ତଳି ପ୍ରସ୍ତୁତ କରାଯାଏ। ଏକରୁ ଦୁଇ ବର୍ଷ ସୁସ୍ଥ ଗଛକୁ ମୁଖ୍ୟ ଜମିରେ ଲଗାଯାଏ। ଗଛକୁ ଗଛ ଏବଂ ଧାଡ଼ିକୁ ଧାଡ଼ି ମଧ୍ୟରେ ପ୍ରାୟ 2.7 ମିଟର ବା 9 ଫୁଟ ବ୍ୟବଧାନ ରଖିବା ଉଚିତ।

0: ଗଛ ଲଗାଇବା ସମୟରେ ଗାତ ଖୋଳି ସେଥିରେ ଗୋବର ଖତ, ମାଟି ଏବଂ ସୁପର ଫସ୍ଫେଟ୍ ମିଶାଇ ଗଛକୁ ଲଗାଯାଏ। ସାଧାରଣତଃ ଜୁନ୍ ଜୁଲାଇ ମାସ ବର୍ଷା ଦିନ ଆରମ୍ଭ ସମୟରେ ଗଛ ଲଗାଇବା ଲାଭଦାୟକ ହୋଇଥାଏ। ଗୁଆ ଗଛ ଛୋଟ ଥିବା ସମୟରେ ପ୍ରଖର ସୂର୍ଯ୍ୟକିରଣରୁ ରକ୍ଷା କରିବା ପାଇଁ କଦଳୀ ଗଛ କିମ୍ବା ଅନ୍ୟ କୌଣସି ଜାତୀୟ ଗଛ ଲଗାଇ ଛାଇ ପ୍ରଦାନ କରାଯାଏ। ବର୍ଷକୁ ଅନ୍ତତଃ ପକ୍ଷେ ଦୁଇଥର ଗଛ ପ୍ରତି 10-12 କିଲୋଗ୍ରାମ ଗୋବର ଖତ ସହ ନାଇଟ୍ରୋଜେନ୍, ଫସ୍ଫରସ୍ ଓ ପୋଟାସ୍ ସାର ଦେବା ଆବଶ୍ୟକ। ଖରାଦିନେ ଗଛମୂଳ ଶୁଖିବାକୁ ନ ଦେଇ ନିୟମିତ ବ୍ୟବଧାନରେ ଜଳସେଚନ କରିବା ଉଚିତ। ଗୁଆ ଗଛ ପାଇଁ ବୁନ୍ଦା ଜଳସେଚନ ସବୁଠାରୁ ଉପଯୁକ୍ତ ହୋଇଥାଏ। ଗୁଆ ଗଛ ବଢ଼ିବାକୁ ସମୟ ଲାଗୁଥିବାରୁ ଏବଂ ଏହାର ମଝିରେ ଫାଙ୍କା ଜାଗା ଥିବାରୁ ଏହା ମଧ୍ୟରେ ମିଶ୍ରିତ ଚାଷ କରି ଅଧିକ ଲାଭ ମଧ୍ୟ ହାସଲ କରାଯାଇପାରିବ। ସାଧାରଣତଃ ଗୁଆ ବଗିଚା ଭିତରେ ପାନ, ଗୋଲମରିଚ, କଦଳୀ, ଅଦା ଓ ହଳଦୀ ଚାଷ ସହଜରେ କରାଯାଇପାରିବ। ଗୁଆ ଗଛରେ ବିଭିନ୍ନ ପ୍ରକାର ରୋଗ ଏବଂ ପୋକ ଦେଖାଯାଆନ୍ତି, ଯାହାଦ୍ୱାରା ଅମଳ ବହୁତ କମିଯାଏ। ଏଗୁଡ଼ିକର ସଠିକ୍ ସମୟରେ ଚିହ୍ନଟ ଓ ପ୍ରତିକାର କରିବା ନିହାତି ଜରୁରୀ। ଗୁଆ ଗଛରେ ଦେଖାଯାଉଥିବା ରୋଗ ଓ ପୋକମାନଙ୍କ ମଧ୍ୟ ରହିଛି ଗୁଆ ସଢ଼ା ବା ମହୁଆ ରୋଗ। ଏହା ଗୁଆ ଗଛର ସବୁଠାରୁ ମାରାତ୍ମକ ରୋଗ, ଯାହା ବର୍ଷା ଦିନେ ଅଧିକ ଦେଖାଯାଏ। ଗୁଆଗୁଡ଼ିକରେ ପ୍ରଥମେ ପାଣିଚିଆ ଦାଗ ହୁଏ ଏବଂ ପରେ ଗୁଆଗୁଡ଼ିକ କଳା ପଡ଼ି ଗଛରୁ ଖସିପଡ଼େ। ଗଛର କାନ୍ଦିରେ ଧଳା ରଙ୍ଗର କବକ ଦେଖାଯାଏ। ଏହାର ନିରାକରଣ ପାଇଁ ବର୍ଷା ଦିନ ଆରମ୍ଭ ହେବା ପୂର୍ବରୁ ମେ ଜୁନ୍ ମାସରେ ଗଛର କାନ୍ଦି ଏବଂ ପତ୍ରରେ ବୋର୍ଡ ମିଶ୍ରଣ କିମ୍ବା କପର ଅକ୍ସିକ୍ଲୋରାଇଡ୍କୁ ସ୍ପ୍ରେ କରିବା। ବର୍ଷା ମଝିରେ ଅଗଷ୍ଟ ମାସରେ ଆଉଥରେ ସମାନ ପ୍ରକାର ସ୍ପ୍ରେକୁ ପ୍ରୟୋଗ କରିବା। ବଗିଚା ସଫା ରଖିବା ଏବଂ ତଳେ ପଡ଼ିଥିବା ସଂକ୍ରମିତ ଗୁଆକୁ ସଂଗ୍ରହ କରି ପୋଡ଼ିଦେବା। ଅନ୍ୟ ଏକ ରୋଗ ହେଉଛି ଗଛ ଅଗା ସଢ଼ା ରୋଗ। ଏହି ରୋଗ ଯୋଗୁଁ ଗଛର ଅଗ କିମ୍ବା ନୂଆ ବାହାରୁଥିବା ପତ୍ର ସଢ଼ିଯାଏ। ଧୀରେ ଧୀରେ ଅଗଟି ଶୁଖି ଭାଙ୍ଗିଯାଏ ଏବଂ ଗଛଟି ମରିଯାଏ। ଏହାର ନିରାକରଣ ପାଇଁ ଆକ୍ରାନ୍ତ ଅଂଶକୁ କାଟି ସଫା କରିଦେବା ଏବଂ ସେହି ସ୍ଥାନରେ ବୋର୍ଡ ମିଶ୍ରଣ ଲଗାଇବା। ଗଛର ଅଗରେ କପର ଅକ୍ସିକ୍ଲୋରାଇଡ୍ କିମ୍ବା ମାଙ୍କୋଜେପ୍କୁ ସ୍ପ୍ରେ କରିବା। ଗୁଆ ଗଛରେ ମୂଳକଟା ପୋକ ବା ଉଇ ଦେଖିବାକୁ ମିଳନ୍ତି। ଏହି ପୋକଗୁଡ଼ିକ ମାଟି ଭିତରେ ରହି ଗୁଆ ଗଛର ଚେରକୁ ଖାଇଯାଆନ୍ତି, ଯାହାଦ୍ୱାରା ଗଛ ଦୁର୍ବଳ ହୋଇ ସହଜରେ ଉପୁଡ଼ି ପଡ଼େ କିମ୍ବା ଶୁଖିଯାଏ। ଏହାର ନିରାକରଣ ପାଇଁ ଗଛମୂଳ ମାଟିକୁ ହାଲୁକା ଖୋଳି ଫୋରେଟ୍ କିମ୍ବା କାର୍ବୋଫ୍ୟୁରାନ୍ ଗୁଣ୍ଡ ମାଟିରେ ମିଶାଇ ଜଳସେଚନ କରିବା। ଗଛମୂଳରେ ନିମ୍ବ ପିଡ଼ିଆ ବ୍ୟବହାର କଲେ ଉଇ ଓ ଏହି ପୋକ ଦାଉରୁ ରକ୍ଷା ମିଳିପାରିବ। ସାଧାରଣତଃ ଗଛ ଲଗାଇବାର 5-7 ବର୍ଷ ମଧ୍ୟରେ ଗୁଆ ଗଛରୁ ଫଳ ମିଳିବା ଆରମ୍ଭ ହୋଇଥାଏ ଏବଂ ଏହା ପ୍ରାୟ 60-80 ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହେ।
1: ଚାଷବାସ କଥାରେ ଶୁଣିଲେ ଆଜି ଗୁଆ ଚାଷ ସମ୍ପର୍କରେ। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଘର ଓ ଘରଣୀ କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ଯୋଗମାୟା ମହାପାତ୍ର ଏବଂ ବିଜୟ ଲକ୍ଷ୍ମୀ ପାଇକ।

0: ଶୁଭେଚ୍ଛା ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ, ମୁଁ ଜଗମାୟ ମହାପାତ୍ର, ମୋ ସହ ଅଛନ୍ତି
1: ମୁଁ ବିଜୁଲକ୍ଷ୍ମୀ ପାଇକ। ମୋର ମଧ୍ୟ ନମସ୍କାର।

0: ଅପା କଣ ହେଇଛି ଅପା ଆଜି ତମର ମୁହଁଟା ଏମିତି ଶୁଖିକି ବସିଛ?
1: ହଁ ବିଜୟଲକ୍ଷ୍ମୀ, ମୁହଁ ଶୁଖିଯାଇଛି ମାନେ ମୁଁ ଆଜି ଆକାଶବାଣୀ ଆସିବା ସମୟରେ ରାସ୍ତାରେ ଦେଖିଲି ଗଣ୍ଡଗୋଳ ହେଉଛନ୍ତି। କେତେଗୁଡ଼ିଏ ସ୍ତ୍ରୀ ଲୋକ ଆଉ କିଛି ପୁରୁଷ ଲୋକ ମିଶି ପାଟିତୁଣ୍ଡ ହେଇ ରାସ୍ତା ଉପରେ ଗୋଟେ କେମିତି ବହୁତ ଜୋରରେ ଚିଲଉଛନ୍ତି, ଗନ୍ଧିଆ କଥାମାନେ କହୁଛନ୍ତି, ସେମାନଙ୍କର ଭାଷା ଠିକ୍ ନାହିଁ। ତାହା ଶୁଣିକି ମୋତେ ବହୁତ ଖରାପ ଲାଗିଲା, ମାନେ ସେମାନେ କିଛି ବି ମ୍ୟାନର୍ସ ଜାଣିନାହାନ୍ତି। ହଁ, ସେମାନେ ଯେଉଁ ପାଟିତୁଣ୍ଡ କରୁଥିଲେ, କଥାବାର୍ତ୍ତା ଠିକ୍ସେ ହେଉନଥିଲେ, ମୁଁ ଭାବିଲି ଯେ ସେମାନଙ୍କ ପାଖରେ ମ୍ୟାନର୍ସ ବୋଲି କିଛି ନାହିଁ। ମାନେ ବୁଝିପାରିଲ ନା, ଏଇ ଆମର ଶୃଙ୍ଖଳା, ଶୃଙ୍ଖଳା ରହିବା ନିହାତି ଆବଶ୍ୟକ।
0: ଶୃଙ୍ଖଳା ମାନବ ଜୀବନର ଏକ ଅତ୍ୟନ୍ତ ଆବଶ୍ୟକ ଗୁଣ। ଏହା ନଥିଲେ ଜୀବନ ଅସ୍ଥିର, ଅବ୍ୟବସ୍ଥିତ ଏବଂ ଲକ୍ଷ୍ୟହୀନ ହୋଇଯାଏ। ଶୃଙ୍ଖଳା ଅର୍ଥ ହେଉଛି ନିୟମ, ସମୟ ଏବଂ ଦାୟିତ୍ୱକୁ ଠିକ୍ ଭାବରେ ପାଳନ କରିବା। ଏହା ମାନବକୁ ସଫଳତାର ଶୀର୍ଷରେ ପହଞ୍ଚାଏ ଏବଂ ସମାଜକୁ ସୁସଂଗଠିତ କରେ।
1: ହଁ ବିଜୟଲକ୍ଷ୍ମୀ, ଶୃଙ୍ଖଳା ହେଉଛି ଏମିତି ଏକ ଗୁଣ ଯାହା ନିଜକୁ ନିଜ କାର୍ଯ୍ୟ, ଆଚରଣ ଏବଂ ଜୀବନଶୈଳୀକୁ ନିୟମିତ ଓ ସଠିକ୍ ଭାବରେ ଚାଳନା କରିବାକୁ ଶିଖାଇଥାଏ। ଏହା କେବଳ ବାହ୍ୟ ନିୟମ ପାଳନ ନୁହେଁ, ବରଂ ଏକ ଆଭ୍ୟନ୍ତରୀଣ ଶକ୍ତି ଅଟେ।
0: ଶୃଙ୍ଖଳା ମାନବ ଜୀବନର ସଫଳତାର ମୂଳ ଆଧାର। ଯେଉଁ ବ୍ୟକ୍ତି ଶୃଙ୍ଖଳାପୂର୍ଣ୍ଣ, ସେ ସମୟକୁ ସଠିକ୍ ଭାବରେ ବ୍ୟବହାର କରେ, କାର୍ଯ୍ୟକୁ ସମୟରେ ସମାପ୍ତ କରେ ଏବଂ ଲକ୍ଷ୍ୟପ୍ରାପ୍ତିର ସଫଳ ହୁଏ। ଶୃଙ୍ଖଳା ବିନା ଜୀବନ ଅସଫଳତାରେ ପହଞ୍ଚିଯାଏ।
1: ହଁ ବିଜୟଲକ୍ଷ୍ମୀ, ବ୍ୟକ୍ତିଗତ ଜୀବନରେ ଶୃଙ୍ଖଳା ରହିଲେ ସ୍ୱାସ୍ଥ୍ୟ, ସମୟ ଓ ଅଭ୍ୟାସ ସଠିକ୍ ଭାବରେ ହୋଇଥାଏ। ସମୟରେ ଉଠିବା, ପଢ଼ିବା, ଖାଇବା ଓ କାମ କରିବା ଶୃଙ୍ଖଳାର ଗୋଟିଏ ଗୋଟିଏ ଅଂଶ ଅଟନ୍ତି। ଏହା ମାନବକୁ ଆତ୍ମନିର୍ଭରଶୀଳ ଏବଂ ସଫଳ କରାଇଥାଏ।
0: ଶୃଙ୍ଖଳା ଓ ସମୟ ପରିଚାଳନା ଏକାପରି ଅନ୍ୟଟି ସହ ଗଭୀର ଭାବେ ଜଡ଼ିତ। ଯେଉଁ ବ୍ୟକ୍ତି ଶୃଙ୍ଖଳାପୂର୍ଣ୍ଣ, ସେ ସମୟକୁ କେବେ ଅପଚୟ କରେ ନାହିଁ। ସେ ପ୍ରତ୍ୟେକ କାମ ପାଇଁ ନିର୍ଦ୍ଦିଷ୍ଟ ସମୟ ଧାରଣ କରେ ଏବଂ ସେହି ଅନୁଯାୟୀ କାମ କରେ। ସମୟ ହେଉଛି ଜୀବନର ସବୁଠୁ ମୂଲ୍ୟବାନ ସମ୍ପଦ। ଏହାକୁ ଯେଉଁମାନେ ନଷ୍ଟ କରନ୍ତି, ସେମାନେ ଭବିଷ୍ୟତରେ ପଛେଇ ଯାଆନ୍ତି।
1: ହଁ ଶ୍ରୋତା ଭଉଣୀ, ଶୃଙ୍ଖଳାର ମୂଳ ଆଧାର ହେଉଛି ଆତ୍ମନିୟନ୍ତ୍ରଣ। ଯେଉଁ ବ୍ୟକ୍ତି ନିଜ ଇଚ୍ଛା, ଆକାଂକ୍ଷା ଓ ଅଭ୍ୟାସକୁ ନିୟନ୍ତ୍ରଣ କରିପାରେ, ସେ ସତ୍ୟ ଶୃଙ୍ଖଳାପୂର୍ଣ୍ଣ ମଣିଷ ଅଟେ। ଉଦାହରଣ ସ୍ୱରୂପ ହେଲା, ପଢ଼ିବା ସମୟରେ ମୋବାଇଲ ବ୍ୟବହାର ନ କରିବା, ଅସମୟରେ ମନୋରଞ୍ଜନକୁ ତ୍ୟାଗ କରିବା, ଏଗୁଡ଼ାକ ହେଉଛି ଆତ୍ମନିୟନ୍ତ୍ରଣର ଏକ ଏକ ଅଂଶ।
0: ଶୃଙ୍ଖଳା ମାନବର ମନୋବଳକୁ ଶକ୍ତିଶାଳୀ କରେ। ଏହା ଆତ୍ମବିଶ୍ୱାସ ବଢ଼ାଏ ଓ ଜୀବନରେ ସମସ୍ୟା ସହ ଲଢ଼ିବାର ଶକ୍ତି ଦେଇଥାଏ। ଶୃଙ୍ଖଳାପୂର୍ଣ୍ଣ ବ୍ୟକ୍ତି କେବେ ହାର ମାନେ ନାହିଁ।
1: ପ୍ରକୃତି ନିଜ ଶୃଙ୍ଖଳାର ସର୍ବୋତ୍ତମ ଉଦାହରଣ ଅଟେ। ସୂର୍ଯ୍ୟ ଯେମିତି ତାଙ୍କ ସମୟରେ ଉଦୟ ହୁଅନ୍ତି ଆଉ ଅସ୍ତ ବି ହୁଅନ୍ତି, ଠିକ୍ ସେମିତି ଋତୁଗୁଡ଼ିକ ନିୟମିତ ଭାବରେ ବଦଳେ। ପ୍ରାଣୀମାନେ ନିଜ ଜୀବନଚକ୍ରକୁ ଅନୁସରଣ କରନ୍ତି।

0: ଏହା ଦେଖାଏ ଯେ ଶୃଙ୍ଖଳା ହେଉଛି ପ୍ରକୃତିର ମୂଳ ନିୟମ ଅଟେ।
1: ସଫଳତା କେବଳ ପ୍ରତିଭାରୁ ଆସେ ନାହିଁ, ଶୃଙ୍ଖଳା ଏଥିରେ ବଡ଼ ଭୂମିକା ନିଭାଏ। ଯେଉଁ ବ୍ୟକ୍ତି ନିୟମିତ ଅଭ୍ୟାସ, ଧୈର୍ଯ୍ୟ ଓ ନିଷ୍ଠା ସହ କାମ କରେ, ସେ ନିଶ୍ଚିତ ଭାବେ ସଫଳ ହୁଏ।
0: ଶୃଙ୍ଖଳା ମାନବ ଜୀବନର ହେଉଛି ମୂଳ ଆଧାର ଓ ସଫଳତାର ଚାବିକାଠି। ଏହା ବ୍ୟକ୍ତିଗତ ଜୀବନରୁ ଆରମ୍ଭ କରି ସମାଜ ଓ ଦେଶ ପର୍ଯ୍ୟନ୍ତ ସମସ୍ତ ସ୍ତରରେ ଆବଶ୍ୟକ ଅଟେ। ଶୃଙ୍ଖଳାପୂର୍ଣ୍ଣ ଜୀବନ ହେଉଛି ସଫଳ, ସୁସ୍ଥ ଓ ସମ୍ମାନିତ ଜୀବନ ଅଟେ।
1: କିଶୋରୀମାନେ

0: ସଚେତନତା ଓ ସୁରକ୍ଷା ତାଲିମ ଅତ୍ୟନ୍ତ ଆବଶ୍ୟକ। ଆଧୁନିକ ଜଗତରେ ଶାରୀରିକ, ମାନସିକ, ସାଇବର ଓ ସାମାଜିକ ବିପଦ ବଢ଼ିଥିବାରୁ କିଶୋରମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ତାଲିମ ଆବଶ୍ୟକ ହୋଇପଡ଼ିଛି।
1: ହଁ ବିଜୟଲକ୍ଷ୍ମୀ, ସେହି କିଶୋରୀମାନଙ୍କ ପାଇଁ ପ୍ରଥମେ ଘରୋଇ ସୁରକ୍ଷା ତାଲିମ ନିହାତି ଦରକାର। ଘରେ ଅଗ୍ନିକାଣ୍ଡ, ବିଦ୍ୟୁତ୍ ଦୁର୍ଘଟଣା କିମ୍ବା ଗ୍ୟାସ୍ ଲିକ୍ ଭଳି ଘଟଣାରେ କିପରି ନିଜକୁ ସୁରକ୍ଷିତ ରଖିବେ ତାହା ସେମାନଙ୍କୁ ଶିଖାଇବା ଦରକାର। ଆଉ ତାଛଡ଼ା ରାସ୍ତାର ସୁରକ୍ଷା ଓ ତାଲିମ ମଧ୍ୟ ସେମାନଙ୍କୁ ଦରକାର, ଯେଉଁଥିରେ କି ଟ୍ରାଫିକ୍ ନିୟମ, ହେଲମେଟ୍ର ବ୍ୟବହାର ଓ ସିଗ୍ନାଲ ମାନିବା ଶିଖାଯାଇଥାଏ। ଆଉ ଗୋଟିଏ କଥା ହେଲା, ସାଇବର ସୁରକ୍ଷା ଆଜିର ସମୟରେ ଅତ୍ୟନ୍ତ ଜରୁରୀ ଅଟେ। କିଶୋରୀମାନେ ଇଣ୍ଟରନେଟ୍ ଓ ସୋସିଆଲ ମିଡିଆ ବ୍ୟବହାର କରୁଥିବା ବେଳେ ଅଜଣା ଲିଙ୍କ ଖୋଲିବା, ଅଜଣା ଲୋକଙ୍କ ସହ କଥା ହେବା, ବ୍ୟକ୍ତିଗତ ତଥ୍ୟ ସେୟାର ନ କରିବା ଦରକାର। ଏହା ସେମାନଙ୍କୁ ଅନ୍ଲାଇନ୍ ଠକେଇ ଓ ହାରାସମେଣ୍ଟ ଠାରୁ ସୁରକ୍ଷିତ ରଖିଥାଏ।
0: ଆଉ ଗୋଟିଏ କଥା ବାପା, ମାନସିକ ସୁରକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କିଶୋରୀମାନେ ଚାପ ଚିନ୍ତା ଠାରୁ ଦୂର ରହିବା ପାଇଁ ପରିବାର ଓ ଶିକ୍ଷକଙ୍କ ସହ କଥା ହେବା ଉଚିତ। ଭଲ ମିତ୍ରତା ଓ ସକାରାତ୍ମକ ଭାବନା ସେମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ସୁଦୃଢ଼ କରେ।
1: ଆଉ ତା ସହିତ ସ୍କୁଲ ସୁରକ୍ଷା ତାଲିମ, ଦୁର୍ଘଟଣା ପରିଚାଳନା, ପ୍ରଥମେ ଚିକିତ୍ସା ଓ ଆତ୍ମରକ୍ଷା ତାଲିମ ମଧ୍ୟ ଅତ୍ୟନ୍ତ ଆବଶ୍ୟକ ଅଟେ। ଏହା କିଶୋରୀମାନଙ୍କ ଜରୁରୀ ସମୟରେ ସଠିକ୍ ନିଷ୍ପତ୍ତି ନେବାରେ ସାହାଯ୍ୟ କରିଥାଏ।
0: ଶେଷରେ କୁହାଯାଏ, କିଶୋରୀ ସୁରକ୍ଷା ତାଲିମ କେବଳ ଶିକ୍ଷାର ଅଂଶ ନୁହେଁ, ଏହା ଜୀବନ ଜୀବିକାର ଏକ ଆବଶ୍ୟକୀୟ କୌଶଳ। ଅଭିଭାବକ, ଶିକ୍ଷକ ଓ ସମାଜ ସମସ୍ତେ ମିଶି କିଶୋରୀମାନଙ୍କୁ ଏହି ତାଲିମ ଦେବା ଉଚିତ, ସୁରକ୍ଷିତ, ସଚେତନ ଓ ଦାୟିତ୍ୱଶୀଳ ନାଗରିକ ଭାବେ ଗଢ଼ି ତୋଳିବ।
1: ତେବେ ବିଜୟଲକ୍ଷ୍ମୀ, ଆମେ ତ କିଶୋରୀଙ୍କ ସୁରକ୍ଷା ଯେଉଁ ତାଲିମଗୁଡ଼ିକ ରହିଛି ସେ ବିଷୟରେ ଆମେ ଅଳ୍ପ ବହୁତ କଥା ହେଲେ, ତେବେ ଏ ବିଷୟରେ ତମେ ଜଣେ ଭଉଣୀଙ୍କ ସହିତ କଥା ହୋଇଥିଲ ନା ଫୋନ୍ ମାଧ୍ୟମରେ, ତେବେ ଚାଲନା ସେ ଏ ବିଷୟରେ ତାଙ୍କର କ'ଣ ମତ ରଖୁଛନ୍ତି ଶୁଣିବା। ଚାଲନ୍ତୁ ଶ୍ରୋତା ଭଉଣୀ, ଶୁଣିବା ସାକ୍ଷାତକାର। ବିଷୟବସ୍ତୁଟି ହେଲା କିଶୋରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ତାଲିମ, ଏ ବିଷୟରେ ସାକ୍ଷାତକାର ଶୁଣିନେବା।
2: ଭଉଣୀ ନମସ୍କାର, ଆମ ଘର ଘରଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ପ୍ରଥମେ ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଟିକେ ଦିଅନ୍ତୁ।
3: ନମସ୍କାର, ମୋ ନାଁ ହଉଛି ଜୟଶ୍ରୀ ସଙ୍ଗୀତା ଲେଙ୍କା, ମୁଁ ଜଣେ ଟିଚର ଅଛି, ତେଲିଗୁଡା ଗ୍ରାମରେ ରହୁଛି।
2: ଭଉଣୀ, ଆଜିର ବିଷୟବସ୍ତୁଟି ହଉଛି କିଶୋରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ତାଲିମ, କିଶୋରୀଙ୍କ ସୁରକ୍ଷା କାହିଁକି ଆବଶ୍ୟକ?
3: କିଶୋରୀଙ୍କ ସୁରକ୍ଷା ମାନେ କେବଳ ଶାରୀରିକ ନୁହେଁ, ସେମାନଙ୍କ ମାନସିକ, ସାମାଜିକ ଓ ଡିଜିଟାଲ ସୁରକ୍ଷାକୁ ବୁଝାଏ। 10 ରୁ 19 ବର୍ଷ ବୟସକୁ ସାଧାରଣତଃ କିଶୋରୀ ଅବସ୍ଥା କୁହାଯାଏ। ଏହି ସମୟରେ ଶରୀର ଓ ମନ ଦୁହେଁ ଶୀଘ୍ର ବଦଳିଥାଏ। ସେହି ସମୟରେ ପିଲାମାନଙ୍କୁ ଆମେ ବୁଝାଇବା ଦରକାର ଯେ ସେମାନେ କିପରି ନିଜେ ନିଜେ ସୁରକ୍ଷିତ ହୋଇପାରିବେ, ଯେମିତିକି ସେମାନଙ୍କ ଶାରୀରିକ ସୁରକ୍ଷା ଘରେ ଯେପରି ଖାଇବା, କ୍ୟାଲସିୟମ ପ୍ରୋଟିନ ଯୁକ୍ତ ଖାଦ୍ୟ, ଶାଗ, ଅଣ୍ଡା, ଡାଲି ଇତ୍ୟାଦି ଆମେ ସେମାନଙ୍କୁ ଦେବା ଉଚିତ। ତାପରେ ସେମାନଙ୍କ ସ୍ୱଚ୍ଛତା ମାସିକ ଧର୍ମ ବି ଆରମ୍ଭ ହୋଇଯାଏ, ତ ସାନିଟାରୀ ପ୍ୟାଡ୍ର ବ୍ୟବହାର, ହାତ ଧୋଇବା, 4 ରୁ 6 ଥର ପ୍ୟାଡ୍କୁ ବଦଳାଇବା, ଏସବୁ ଜିନିଷ ଘରୁ ସେମାନେ ଶିକ୍ଷା ପାଇବେ। ସେମାନଙ୍କୁ ସେପରି ମାନସିକ ସୁରକ୍ଷା ବି ଦିଆଯାଏ, ସାମାଜିକ ବ୍ୟକ୍ତିଗତ ସୁରକ୍ଷା ବି ଦରକାର। ସବୁଠୁ ମୁଖ୍ୟ ଭୂମିକା ହଉଛି ମାଆର, ମାଆ ଯେପରି ନେଇକି ପିଲାକୁ କଥା ଖୋଲାଖୋଲି କଥା ହେବା ସୁଯୋଗ ମିଳିବା ଦରକାର, ଯେପରିକି ସେ ସବୁ କଥା ତାର କହିପାରିବ ଖୋଲିକି। ସାମାଜିକ ସୁରକ୍ଷା କଣ ନା, ଆମେ ଯେତେବେଳେ ପିଲାଙ୍କୁ ଶିଖେଇବା ଯେ ଗୁଡ୍ ଟଚ୍ ଆଉ ବ୍ୟାଡ୍ ଟଚ୍ କିପରି, ଯଦି ସେମାନଙ୍କୁ ଖରାପ ଲାଗିଲା ସେମାନେ ତୁରନ୍ତ ଘରେ ଆସିକି ମାଆକୁ କହିବେ ଯେ ଏଇ ଜିନିଷଟି ମତେ ଖରାପ ଲାଗିଲା, ଅଥବା ଯଦି ଅଜଣା ଲୋକ ତାକୁ ଗୋଟେ ବ୍ୟାଡ୍ ଟଚ୍ କରିବେ ତ ତୁରନ୍ତ ସେମାନେ ନା କହିବା ଶିଖେଇବା ଆବଶ୍ୟକ, କି ରାତିରେ ସେମାନେ ବାହାରକୁ ନ ଯିବା, ଚିହ୍ନା ଅଚିହ୍ନା ଲୋକକୁ କଥା ନ ହବା, ଏପରି ଜିନିଷ ଆମେ ପିଲାକୁ ସୁରକ୍ଷା ଦବା ଆବଶ୍ୟକ।
2: କିଶୋରୀଙ୍କ ସୁରକ୍ଷା ପାଇଁ ବିଦ୍ୟାଳୟ ପରିବାରର ଭୂମିକା କଣ?
3: ବିଦ୍ୟାଳୟ ହଉଛି ମୁଖ୍ୟତଃ ସବୁଠୁ ଇମ୍ପୋର୍ଟାଣ୍ଟ ଜାଗା ହଉଛି ପିଲାଙ୍କ ପାଇଁ ବିଦ୍ୟାଳୟ। କାରଣ ହଉଛି ସେମାନେ ଘରେ ଯେତିକି ସମୟ ରହିବେନି ତାଠୁ ଅଧିକ ସମୟ ବ୍ୟତୀତ କରିବେ ସେମାନେ କୋଉଠି, ବିଦ୍ୟାଳୟରେ। ଅଧାରୁ ଅଧିକ ସମୟ ସେମାନେ ସେଇଠି ରୁହନ୍ତି, ଘରେ ଆମର ଆସିବେ, ଖାଇବେ, ଶୋଇପଡ଼ିବେ, କିନ୍ତୁ ସେମାନେ ଟୋଟାଲ 6 ରୁ 8 ଘଣ୍ଟା ସେମାନେ ବ୍ୟତୀତ କରୁଛନ୍ତି ବିଦ୍ୟାଳୟରେ। ତ ସେଠି ଶୌଚାଳୟର ସଫା ସୁତୁରା, ତାପରେ ଟଏଲେଟ୍ର ସୁବିଧା, ସେମାନେ ଯୋଉ ଜାଗା ବ୍ୟବହାର କରିବେ ସେଟାକୁ ତାଲା ପକେଇବା, ସେ ପାଣିର ସୁବିଧା ରହିବା, ଏସବୁ ଜିନିଷ ସ୍କୁଲରେ ରହିବା ଆବଶ୍ୟକ। ତାପରେ ଆଉ ଗୋଟେ ହଉଛି ସ୍କୁଲରେ ଏବେ ସାନିଟାରୀ ପ୍ୟାଡ୍ ମାଗଣା ଦିଆହଉଛି, ଯୋଉଟାକି ଖୁସି ପ୍ୟାଡ୍ କୁହାହଉଛି, ନଷ୍ଟ କରିବା ପାଇଁ ବିନ୍ ଲଗେଇବା ଆବଶ୍ୟକ। ତାପରେ ତମ ଯେତେବେଳେ ପିଲାମାନେ ମାସିକ ଧର୍ମ

0: ଦରକାର ହଉଛି, ଟିଚର ମାନେ ତାଙ୍କୁ ଅଯଥା କୋଶ୍ଚିନ୍ ନ କରିକି ତାଙ୍କୁ ଛୁଟି ଦବା ଆବଶ୍ୟକ। ପିଲା ଯେମିତିକି ଲାଜ ନ କରିକି ଟିଚରଙ୍କୁ କହିପାରିବ ଯେ ହଁ ମୋର ମେନ୍ସୁରେସନ ପ୍ରୋବ୍ଲେମ ଅଛି, ମୋ ପେନ୍ ହଉଛି, ଆଉ ମୁଁ ଛୁଟି ନେବି। ତାପରେ ହଉଛି ତାର କାଉନସିଲିଂ ରୁମ୍ ରହିବା ଆବଶ୍ୟକ, ଯୋଉଠିକି ଝିଅମାନଙ୍କୁ ଯୋଉ ବି ସମସ୍ୟା ହବ ସେମାନେ ଯାଇକି କହିବେ, ଯୋଉଠି ଲେଡି ଟିଚର ରହିବା ନିତାନ୍ତ ଜରୁରୀ, କାରଣ ସେମାନେ ମେଲ୍ ଟିଚର ସହିତ ଏତେ ଖୋଲାଖୋଲି କଥା ହେଇପାରିବେନି, ତ ଲେଡି ଟିଚର ସେଠି ରହିବା ଆବଶ୍ୟକ, ଯୋଉଠିକି ସେମାନେ ସେମାନେ କହିପାରିବେ ଯେ ହଁ ମୋର ଅସୁବିଧାଟି ହେଇଛି। ଆଉ ସ୍କୁଲର ସବୁ କରିଡର ଗେଟ୍ ସବୁଠି ସିସିଟିଭି ଲଗେଇବା ଆବଶ୍ୟକ, ଯେପରି ସବୁ ଦେଖାଯାଇପାରିବ ଯେ କଣ ହଉଛି କଣ ନାହିଁ, ଅଜଣା ଲୋକମାନଙ୍କ ସଂସ୍ପର୍ଶରେ ପିଲାଙ୍କୁ ନ ଛାଡ଼ିବା। ତାପରେ ମାସରେ ଥରେ ନେଇକି ସ୍କୁଲରେ ସବୁ ଯେତିକି ବଡ ପିଲା ଅଛନ୍ତି ସମସ୍ତଙ୍କୁ ନେଇ ଗୋଟେ କ୍ଲାସ କରିବେ, ଯୋଉଠିକି ସେମାନଙ୍କୁ ବୁଝା ହେବ ଯେ ଗୁଡ୍ ଟଚ୍ ଆଉ ବେଡ୍ ଟଚ୍ ଭିତରେ ଫରକ, କି କୌଣସି ଯଦି ମେଲ୍ ଟିଚର ଯଦି ସେମାନଙ୍କୁ ରୁମ୍କୁ ଏକଲା ଡାକିବେ କି ଅବା କୌଣସି ଖରାପ ଜିନିଷ କି ଖରାପ ବ୍ୟବହାର କରିବେ, ସେଟା ସେମାନେ ଖୋଲିକି ଲେଡି ଟିଚର ମାନଙ୍କୁ କହିପାରିବେ ଅବା ମାଆକୁ ଯାଇକି ଘରେ କହିପାରିବେ। ଆଉ ଗୋଟେ ଜିନିଷ ହଉଛି ସ୍କୁଲରେ ଏବେ ରାଣୀ ଲକ୍ଷ୍ମୀବାଇ ବୋଲି ଗୋଟେ ସେଲ୍ଫ ଡିଫେନ୍ସ ଟ୍ରେନିଂ ଗୋଟେ ଦିଆ ହଉଛି ପିଲାଙ୍କୁ, ପ୍ରତି ସ୍କୁଲରେ ଯାଉଛନ୍ତି ଲେଡି ଟିଚର ମାନେ, ଆଉ ସେମାନଙ୍କୁ ଶିଖା ହଉଛି ଯେ ସେଲ୍ଫ ଡିଫେନ୍ସ କିପରି ରହିବ, ସେଥିପାଇଁ ସେମାନେ ଟ୍ରେନିଂ ଦିଆ ହଉଛି। ତ ଆଉ ସ୍କୁଲ କରିଡରରେ ଗୋଟେ ମାନେ ଇଏ ରହିବା, ଆମର ସ୍ଲୋଗାନ ରଖିବା ଆବଶ୍ୟକ, ଯେପରି ପିଲାମାନେ ଲାଜ କରନି, ଲାଜ ନୁହେଁ ଜ୍ଞାନ ଦିଅ, କିଶୋରୀଙ୍କ ସୁରକ୍ଷା, ଏପରି କେତେଟା ସ୍ଲୋଗାନ ବି ଆବଶ୍ୟକ। ତା ସାଙ୍ଗରେ ଯୋଉ ପୁଅମାନେ ରହୁଛନ୍ତି ତାଙ୍କୁ ବି ଶିଖେଇବା ଆବଶ୍ୟକ ସ୍କୁଲରେ, ଯେ ଝିଅମାନଙ୍କୁ କିପରି ସମ୍ମାନ କରିବ, ଝିଅମାନଙ୍କୁ କିପରି ନେଇକି ବ୍ୟବହାର ଦେଖେଇବ, ସେଟା ବି ଇମ୍ପୋର୍ଟାଣ୍ଟ ରହୁଛି, କାରଣ ପୁଅମାନଙ୍କୁ ଆମେ କିଛି ବି ଶିଖଉନୁ ଯୋଉଟାକି ଝିଅମାନଙ୍କୁ ଆମେ ଶିଖଉଛୁ। ପୁଅମାନଙ୍କୁ ବି ଶିଖେଇବା ଆବଶ୍ୟକ ଯେ ଝିଅମାନଙ୍କର ଅସୁବିଧା ହେଲେ କି ସୁବିଧା ହେଲେ ଏମିତି ହେଲ୍ପ କରିବା, ଏଇସବୁ ଜିନିଷ ପୁଅମାନଙ୍କୁ ବି ଛୋଟବେଳୁ ଶିଖେଇ ଶିଖେଇ ଗଲେ ସେମାନେ ଗୋଟେ ସମ୍ମାନ ଦେବା ଶିଖିବେ।
1: ଆତ୍ମରକ୍ଷା ତାଲିମ କିଶୋରୀମାନଙ୍କ ପାଇଁ କିପରି ଉପକାରୀ?
0: ଆତ୍ମରକ୍ଷା ତାଲିମ ପିଲାଙ୍କ ପାଇଁ ସବୁଠୁ ଜରୁରୀ ହେଇଯାଇଛି ବର୍ତ୍ତମାନ ଯୁଗକୁ, କାରଣ ସେମାନେ ଯଦି କୋଉ ଜାଗାକୁ ହଠାତ୍ ଯାଉଛନ୍ତି କି ଫେରୁଛନ୍ତି ସେମାନେ ସୁରକ୍ଷିତ ରହୁନାହାନ୍ତି, ସେଥିପାଇଁ ସେମାନଙ୍କୁ ନେଇକି ନିଜକୁ ସୁରକ୍ଷା ଦେବା ପାଇଁ ସେଲ୍ଫ ଡିଫେନ୍ସ ଟ୍ରେନିଂ ଦେବା ଆବଶ୍ୟକ। ସେଲ୍ଫ ଡିଫେନ୍ସ ସୁରକ୍ଷା ଦେଲେ ସେମାନେ କଣ ଯେ ନିଜକୁ କିପରି ସୁରକ୍ଷିତ କରିପାରିବେ ସେମାନେ ଜାଣିବେ, ଆଉ ସେ ଜିନିଷକୁ ଆପ୍ଲାଏ କରିପାରିବେ। ସେଥିପାଇଁ ତ ସ୍କୁଲ ମାନଙ୍କରେ ହଉ ଅବା ଆମେ ପ୍ରାଇଭେଟକାଲି ଘରେ ବି ସେମାନଙ୍କୁ ସେଲ୍ଫ ଡିଫେନ୍ସ ଛାଡ଼ିବା ନିତାନ୍ତ ଆବଶ୍ୟକ, ଯୋଉଲାଗି ସେମାନେ ପୁଅମାନଙ୍କୁ କେମିତି ହ୍ୟାଣ୍ଡେଲ କରିବେ ସେ ଜିନିଷଟା ସେମାନେ ଶିଖିପାରିବେ, ଆଉ ନିଜ ଉପରେ ନିଜର ଆତ୍ମବିଶ୍ୱାସ ଗୋଟେ ବଢିଯିବ ଯେ ହଁ ମୁଁ ଏ ଜିନିଷଟା ଶିଖିଛି, ମୁଁ ଯଦି ଏକଲା ଯିବି, ଯଦି ପୁଅମାନଙ୍କ ସଂସ୍ପର୍ଶରେ ଆସୁଛି ବି, ମୁଁ କିଛି କରିପାରିବି। ତ ସେଥିପାଇଁ ସେମାନଙ୍କୁ ସେଲ୍ଫ ଡିଫେନ୍ସ ଦେବା ଆବଶ୍ୟକ।
1: ଆଉ ଗୋଟେ ପ୍ରଶ୍ନ ଭଉଣୀ, ଅନଲାଇନ୍ ସୁରକ୍ଷା ପାଇଁ କିଶୋରୀମାନେ କେଉଁ ସାବଧାନତା ଅବଲମ୍ବନ କରିବା ଉଚିତ?
0: ହଁ, ଆଜିକାଲି ହଉଛି ଡିଜିଟାଲ ଯୁଗ, ତ ପିଲାମାନେ ନିହାତି ସେମାନେ ମୋବାଇଲ ବ୍ୟବହାର କରୁଛନ୍ତି, ମୋବାଇଲ ନଦେଲେ ସେମାନେ ଯଦି ବାହାରକୁ ଯାଉଛନ୍ତି କି ଆମେ ହଷ୍ଟେଲ ଛାଡ଼ିଲେ କି ସେମାନେ ଯେତେବେଳେ କୋଉ ଇଣ୍ଟରଭ୍ୟୁ ଦେବାକୁ ଯାଇଥିବେ ଫେରୁଥିବେ, ତ ନିତାନ୍ତ ଜରୁରୀ ଆମେ ମୋବାଇଲଟା ଦେବା, ମୋବାଇଲ ନଦେଲେ ତ ଆମେ ଜାଣିପାରିବାନି ଯେ ଝିଅଟା କୁଆଡେ ଗଲା କି କୁଆଡେ ଆସିଲା କିଛି ଜାଣିପାରିବାନି, ତ ଡିଜିଟାଲ ଯୁଗ ନିଶ୍ଚିତ ଭାବରେ। ତ ସେଥିପାଇଁ ପିଲାଙ୍କୁ ଆଲର୍ଟ କରିବା ଦରକାର ଯେ ମୋବାଇଲ ଧରିବୁ କିନ୍ତୁ ମୋବାଇଲ କୌଣସି ଅଚିହ୍ନା ବ୍ୟକ୍ତିକୁ ଦେବୁ ନାହିଁ, ଆଉ ତା ପାସୱାର୍ଡ ବିଲକୁଲ ବି କାହାକୁ କହିବୁ ନାହିଁ, ଆଉ ଅଜଣା ଲୋକ ଯେତେବେଳେ ମାନେ ଆମର ଫେସବୁକ୍ ୟୁଜ୍ ହେଲା କି ଇନଷ୍ଟାଗ୍ରାମ ୟୁଜ୍ ହେଲା, ଫ୍ରେଣ୍ଡ ରିକ୍ୱେଷ୍ଟ ସବୁ ପଠାଉଛନ୍ତି, ଯଦି ଆମେ ଜଣକୁ ଚିହ୍ନିନୁ ତାହେଲେ ତାର ଫ୍ରେଣ୍ଡ ରିକ୍ୱେଷ୍ଟକୁ ଆମେ ଏକ୍ସେପ୍ଟ ନ କରିବା। ଆଉ ଆମର ଷ୍ଟାଟସ୍ ଯୋଉ ଦଉଛନ୍ତି ପିଲାମାନେ କି ଡିପି ଯୋଉ ଲଗଉଛନ୍ତି କି ଯାହା ବି ନିଜ ଫଟୋ କି ଠିକଣା ସ୍କୁଲର ନାଁ ସୋସିଆଲ ମିଡିଆରେ ନ ଦବା ପାଇଁ କହିବା, ଆଉ ଯଦି ଏଇ ଭିତରେ ଯଦି ସେମାନଙ୍କର କିଛି ପ୍ରୋବ୍ଲେମ ହଉଛି ତାହେଲେ ସେମାନେ ମାଆକୁ ଜଣେଇବେ ଅବା ବାପାକୁ ଜଣେଇବେ ଏଇ ଜିନିଷଟି ଯେ ଏଇସବୁ ହେଇଛି ଜିନିଷ, ତ ସେମାନେ ସାଙ୍ଗେ ସାଙ୍ଗେ କଣ ଗୋଟେ ଷ୍ଟେପ୍ ନେବେ। ତାପରେ ଆଉ ଗୋଟେ ହେଲା ଫୋନରେ ଯୋଉ ପିଲାମାନେ ଆଜିକାଲି କଣ କରୁଛନ୍ତି, ଲୋକେସନ ସବୁବେଳେ ଅନ୍ କରିକି ରଖିକି ଟ୍ରାଭେଲ କରୁଛନ୍ତି, ତ ସେମାନଙ୍କୁ ଲୋକେସନ ସବୁବେଳେ ଅନ୍ ରଖିବାକୁ ମନା କରିବା ଉଚିତ, କାରଣ ଡିଜିଟାଲ ଯୁଗ ପିଲାମାନେ ଲୋକେସନ ଟ୍ରାକ୍ କରିକି ପଛେ ପଛେ ଯାଇକିନା ବି ଅଘଟଣ ଘଟିପାରୁଛି।
1: କିଶୋରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ତାଲିମ ବିଷୟରେ ଅତି ସୁନ୍ଦର ଭାବରେ ଆମ ଶ୍ରୋତା ଭଉଣୀଙ୍କୁ କହିଥିବାରୁ ଆମ ଜୟପୁର ଆକାଶବାଣୀ କେନ୍ଦ୍ର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ।
2: ହଁ ଶ୍ରୋତା ଭଉଣୀ, କୁର୍ମୀ ରୋଗ ପିଲାମାନଙ୍କ ମଧ୍ୟରେ ଅତ୍ୟନ୍ତ ସାଧାରଣ ଏକ ସ୍ୱାସ୍ଥ୍ୟ ସମସ୍ୟା ଅଟେ। ଏହି ରୋଗ ପେଟରେ କୀଟ ବଢ଼ିବା ଫଳରେ ହୋଇଥାଏ। ଏହା ପିଲାଙ୍କ ସ୍ୱାସ୍ଥ୍ୟ, ପୋଷଣ ଓ ବୃଦ୍ଧିକୁ ପ୍ରଭାବିତ କରିଥାଏ। ଠିକ୍ ସମୟରେ ଯଦି ଆମେ ଏହାର ଚିକିତ୍ସା ନ କରିବା ତାହେଲେ ଆମେ ଅସୁବିଧାରେ ପଡ଼ିବା।
3: ପିଲାଙ୍କ କୁର୍ମୀ ରୋଗ ହେବାର ପ୍ରଧାନ କାରଣ ହେଉଛି ଦୂଷିତ ପରିବେଶ ଓ ଅସ୍ୱଚ୍ଛ ଅଭ୍ୟାସ। ହାତ ଭଲ ଭାବେ

0: ନଧୋଇ ଖାଦ୍ୟ ଖାଇବା, ମାଟିରେ ଖେଳିବା ପରେ ହାତ ସଫା ନ କରିବା, ଖୋଲା ଶୌଚାଳୟ ବ୍ୟବହାର, ଅସଫା ପାଣି ପିଇବା ଏବଂ ଅସଫା ଖାଦ୍ୟ ଖାଇବା ଏହି ରୋଗର ମୁଖ୍ୟ କାରଣ। ଏହାଛଡ଼ା ପରିବେଶ ସଫା ନ ରଖିବା ମଧ୍ୟ କୃମି ସଂକ୍ରମଣ ବଢ଼ାଏ। କୃମି ରୋଗ ହେଲେ ପିଲାମାନେ ଦୁର୍ବଳ ହୋଇଯାଆନ୍ତି, ପେଟ ଯନ୍ତ୍ରଣା ହୁଏ, ଭୋକ କମିଯାଏ, ଅଜନ କମିଯାଏ ଏବଂ ଆନିମିଆ ହୋଇପାରେ। ଏହା ତାଙ୍କର ବୃଦ୍ଧିକୁ ମଧ୍ୟ ପ୍ରଭାବିତ କରେ।
1: ହଁ ଶ୍ରୋତା ଭଉଣୀ, ଏହି ରୋଗର ନିରାକରଣ ପାଇଁ ଆମେ ଆମ ଘରର ପରିବେଶକୁ ସଫା ସୁତୁରା ରଖିବା ନିହାତି ଜରୁରୀ ଅଟେ। ଖାଦ୍ୟ ଖାଇବା ପୂର୍ବରୁ ଓ ଶୌଚ ପରେ ହାତ ସାବୁନ ଦ୍ୱାରା ଭଲ ଭାବେ ଧୋଇବା ଉଚିତ। ସଫା ପାଣି ପିଇବା, ସବୁଜ ପତ୍ରଯୁକ୍ତ ତରକାରୀ ଧୋଇ ଖାଇବା ଆବଶ୍ୟକ ଅଟେ।
0: ସରକାର ଓ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଦିଆଯାଉଥିବା ଡିୱାର୍ମିଂ ଔଷଧ ସମୟ ସମୟରେ ଖାଇବା ଉଚିତ। ଶୌଚାଳୟ ବ୍ୟବହାର କରିବା, ପରିବେଶ ସଫା ରଖିବା ମଧ୍ୟ ଏହି ରୋଗ ରୋକିବାର ସାହାଯ୍ୟ କରେ।
1: ହଁ ଶ୍ରୋତା ଭଉଣୀ, ଶେଷରେ କୁହାଯାଏ କୃମି ରୋଗ ହେଉଛି ଏକ ସାଧାରଣ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ବି ଅଟେ। ସଠିକ୍ ସଚେତନତା, ସଫା ସୁତୁରା, ଅଭ୍ୟାସ ଓ ଚିକିତ୍ସା ଦ୍ୱାରା ଏହାକୁ ସହଜରେ ରୋକାଯାଇପାରିବ। ପ୍ରତ୍ୟେକ ଅଭିଭାବକ ଓ ଶିକ୍ଷକଙ୍କ ଦାୟିତ୍ୱ ହେଉଛି ପିଲାମାନଙ୍କୁ ଏହି ସ୍ୱାସ୍ଥ୍ୟଗତ ସମସ୍ୟାଠାରୁ ଶିଖାଇବା ଜରୁରୀ ଅଟେ। ତେବେ ଶ୍ରୋତା ଭଉଣୀ, ଏହି କୃମି ରୋଗ ବିଷୟରେ ତ ଆମେ ଅଳ୍ପ ବହୁତି କିଛି ଜାଣିଛେ, ଆମେ କଥା ବି ହେଲେ, ତେବେ ବିଜୟଲକ୍ଷ୍ମୀ ଚାଲନା, ଏ ବିଷୟରେ ମୁଁ ଜଣେ ହୋମିଓପାଥି ଡକ୍ଟରଙ୍କ ସହିତ କଥା ହୋଇଥିଲି ଆଉ ସେ ବହୁତ ସୁନ୍ଦର ଭାବରେ କହିଛନ୍ତି ଏହି କୃମି ରୋଗଠାରୁ ଆମେ କିପରି ଦୂରେଇ ପାରିବା, କ'ଣ କ'ଣ ସବୁ ଲକ୍ଷଣ ଦେଖିଲେ କୃମି ରୋଗ ବୋଲି ଜାଣିପାରିବା, ଏହିସବୁ ବିଷୟରେ ସେ ତାଙ୍କର ମତାମତ ରଖିଛନ୍ତି। ତେବେ ଚାଲନା ସେ ଏ ବିଷୟରେ କ'ଣ କହୁଛନ୍ତି ଏହି ସାକ୍ଷାତକାର ମାଧ୍ୟମରେ ଶୁଣିବା।
2: ସାର୍ ନମସ୍କାର।
3: ନମସ୍କାର
2: ସାର୍, ଆପଣଙ୍କୁ ଆମର ଘର ଘରଣୀ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ସାର୍।
3: ଧନ୍ୟବାଦ।
2: ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ ସାର୍।
3: ମୁଁ ଡକ୍ଟର ମଧୁସୂଦନ ଦାସ ଚୌଧୁରୀ, ଜୟପୁରରେ 30 ବର୍ଷ ହେଲା ହୋମିଓପାଥି ପ୍ରାକ୍ଟିସ କରୁଛି।
2: ଧନ୍ୟବାଦ ସାର୍। ସାର୍ ଆପଣଙ୍କୁ ଆମର ଘର ଘରଣୀ କାର୍ଯ୍ୟକ୍ରମକୁ ସ୍ୱାଗତ।
3: ଧନ୍ୟବାଦ।
2: ଆଜି ଆମର ବିଷୟବସ୍ତୁ ରହିଛି ପିଲାଙ୍କର କୃମି ରୋଗର କାରଣ ଆଉ ପ୍ରତିକାର। ସାର୍ କୃମି ରୋଗଟା କେମିତି ହେଇଥାଏ ସାର୍?
3: ଦେଖନ୍ତୁ, କୃମି ହେଉଛି ଗୋଟେ ପାରାସାଇଟ, ସେଇଟା ପାଖାପାଖି ଆମର ଅନ୍ତଃନଳୀରେ ହିଁ ରୁହେ, ହେଲା?
2: ଆଜ୍ଞା।
3: କୃମି ରୋଗ, କୃମି ଆପଣ ଯୋଉ କହୁଛନ୍ତି, ଛୋଟ ପିଲାମାନଙ୍କୁ ହିଁ ଏଇଟା ଅଧିକ ଦେଖାଯାଇଥାଏ, ଅନ୍ୟମାନଙ୍କ ଠାରୁ ଛୋଟ ପିଲାମାନଙ୍କୁ ଅଧିକ ଦେଖାଏ। ଏଇଥିପାଇଁ ଯେ ଛୋଟ ପିଲାମାନେ ସେମାନେ ଜାଣିପାରନ୍ତି ନାହିଁ, ମାନେ ସେମାନଙ୍କର ଟିକେ ସୌକ ଥାଏ ଖେଳାଖେଳି କରିବା, ଦୌଡ଼ାଦୌଡ଼ି କରିବା, କୌଣସି ମାନେ ଖେଳନା ଏଇସବୁ ଟଚ୍ କରିବା, ଦୂଷିତ ପାଣି ପିଇବା, ଦୂଷିତ ଖାଦ୍ୟ ଖାଇବା, ଏଇସବୁ ସେମାନେ ଛୋଟ ପିଲାମାନେ ଜାଣିପାରନ୍ତି ନାହିଁ। ସେଇ ସବୁରୁ, ସେଇ କାରଣରୁ ସେ ଯୋଉ କୃମିର ଅଣ୍ଡା ସବୁ ଭିତରକୁ ଯାଏ ଆଉ କୃମି ସେମାନଙ୍କୁ ଅଧିକା ହୁଏ। ବିଭିନ୍ନ ଯଦି ବୟସ ଇଏ ଅନୁସାରେ ଆମେ ଦେଖିବା, ଛୋଟ ପିଲାମାନଙ୍କୁ କୃମିଟା ଅଧିକା ହୋଇଥାଏ।
2: ଆଚ୍ଛା ସାର୍, ଆମେ ମାନେ କେମିତି ଜାଣିବା ଯେ ଛୁଆକୁ କୃମି ହୋଇଛି ବୋଲି?
3: ଦେଖନ୍ତୁ, ତାର ବିଭିନ୍ନ ଲକ୍ଷଣ ସବୁ ପ୍ରକାଶ ପାଏ। ଗୋଟେ ଛୋଟ ପିଲାକୁ ଯଦି କୃମି ହେଲା, ତାର ବିଭିନ୍ନ ଲକ୍ଷଣ ସବୁ ପ୍ରକାଶ ପାଇବ। ବିଭିନ୍ନ ପ୍ରକାର କୃମି ବି ଅଛନ୍ତି, ଆମର ପିନ୍ ୱାର୍ମ ଯୋଉଟାକି କମନ, ଯୋଉଟାକି ଏତେ ପରିମାଣରେ ମାନେ ଭୟାନକ ନୁହଁ, କୌଣସି କୃମି ଏତେ ପରିମାଣରେ ଭୟାନକ ନୁହଁ, ବିଶେଷ କରି ପିନ୍ ୱାର୍ମ କି ଥ୍ରେଡ୍ ୱାର୍ମ ଏତେ ସବୁ ଭୟାନକ ନୁହଁ, ସେଟା ସବୁ ଛୋଟ ପିଲାମାନଙ୍କୁ ପ୍ରାୟତଃ ବିଶେଷ ଭାବରେ ଦେଖାଯାଇଥାଏ, ହେଲା? ଆଉ ଯେତେବେଳେ ଦେଖାଯାଇଥାଏ, ଆଉ ଆପଣ ସେତେବେଳେ ହିଁ ଜାଣିବେ, ପ୍ରାୟତଃ ଆପଣ ଦେଖିବେ ଛୋଟ ପିଲାମାନେ ରାତିରେ ଉଠିକିରି ମଳଦ୍ୱାର କୁଣ୍ଡେଇଥାନ୍ତି। ମଳଦ୍ୱାର ବହୁତ ଇଏ ପରିମାଣରେ ସେମାନେ କୁଣ୍ଡେଇବେ। ମଳଦ୍ୱାର କୁଣ୍ଡେଇଲା ବେଳକୁ ସେମାନେ କ'ଣ କରେ, ଇରିଟେଟ୍ ହେବେ, ମାନେ ଚିଡ଼ଚିଡ଼ା ବହୁତ ସ୍ୱଭାବ ହେବେ, ରେଷ୍ଟଲେସନେସ୍, ଗୋଟେ ଜାଗାରେ ସ୍ଥିର ରହିବେ ନାହିଁ, ଭୋକ ବି ସେମାନଙ୍କର ବହୁତ ପରିମାଣରେ କମିଯିବ। ଆଉ ଗୁଡ଼ାଏ ପିଲା ବି ଆପଣ ଦେଖିଥିବେ ଏଇ କୃମିର କାରଣରୁ ବି ସେମାନଙ୍କର ଶାରୀରିକ ବିକାଶ ବି ସେତେ ପରିମାଣରେ ହଉନଥିବ। ଏଇସବୁ ଲକ୍ଷଣ ଯେତେବେଳେ ଆପଣ ନାକି ଗୋଟେ ଛୋଟ ପିଲା ଆମ ପାଖରେ ମାନେ ଦେଖିବେ, ତାହେଲେ ଆପଣ ଇଏ କରିବେ ଯେ ହେଇଥାଇପାରେ ଆକୁ କୃମି ହେଇଛି। ଆପଣ ପୁରା ଯେତେ କନଫର୍ମ ହେବା ପାଇଁ ଚାହିଁବେ, ଆପଣ ନାକି ତାଙ୍କର ସ୍କୁଲ ପରୀକ୍ଷା କରିବାକୁ ପଡିବ, ସ୍କୁଲରେ ଆପଣ କନଫର୍ମ ହେଇଯିବେ ଯେ କୃମି ଅଛି କି ନାହିଁ।
2: ଆଚ୍ଛା,
3: କିନ୍ତୁ ଲକ୍ଷଣ ହଉଛି ଆପଣଙ୍କ ଏଇଟା ବିଶେଷ କରିକି ରାତିରେ, କାହିଁକିନା କୃମିମାନେ ରାତିରେ ହିଁ ମଳଦ୍ୱାର ପାଖକୁ ଆସନ୍ତି, ରାତିରେ ହିଁ ପିଲାମାନେ କୁଣ୍ଡେଇ ହେବେ।

0: ପିଲା ବି ସ୍ୱଭାବ ରହିବେ, ଆଉ ଆପଣଙ୍କର ଶାରୀରିକ ବିକାଶ ବି ମାନେ ଧୀରେ ଧୀରେ ରୋକ ହେଇଯିବ, ପିଲାମାନେ ପତଳା ହେଇଯିବେ, ଆଉ ଗ୍ରୋଥ ବି କମିଯିବ, ୱେଟ ବି କମିଯିବ, ଓଜନ ବି କମିଯିବ। ଇଏ ହେଉଛି ସବୁ ଲକ୍ଷଣ, ଯୋଉ ଲକ୍ଷଣ ଦେଖିଲେ ଆପଣ ଭାବିବେ ନା ହେଇଥାଇପାରେ ଆଉ କୁର୍ମୀ ହେଇଛି।
1: ଆଚ୍ଛା, କଣ କଣ ଖାଦ୍ୟ ମାନେ ଖାଇଲେ କୁର୍ମୀଟା ହୋଇଥାଏ ସାର୍?
0: ଦେଖନ୍ତୁ, ଖାଦ୍ୟ ସେମିତି କିଛି ନାହିଁ, ଖାଦ୍ୟ ଖାଇଲେ କୁର୍ମୀ ହେବ। ଦୂଷିତ ଖାଦ୍ୟ, ଦୂଷିତ ପାଣି ଏଇସବୁ ଯଦି ଆପଣ ନେଇକି ଖାଇବେ, ଛୋଟ ପିଲାମାନେ ଜାଣିପାରନ୍ତି ନାହିଁ। ଏବେ ଦେଖନ୍ତୁ, ଖେଳନାରେ ପିଲାମାନେ ଖେଳନ୍ତି, ଯୋଉ ଖେଳନା ନେଇକି ଅପରିଷ୍କାର ଖେଳନା ହେଲା, ଆଉ ସେ ଖେଳନା ସହିତ ଖେଳିକି ସେମାନେ କଣ କରିବେ, ଯେତେବେଳେ ତାଙ୍କ ହାତ ପାଟି ଭିତରେ ପୁରେଇ ଦେଇଥାନ୍ତି, ସେଇ ଇଏରେ ଛୋଟିଆ ଛୋଟିଆ ଆପଣଙ୍କର ମାନେ କୁର୍ମୀର ଅଣ୍ଡା ସବୁ ପେଟ ଭିତରକୁ ଯାଏ, ଆଉ ସେଠି ସେ ଧୀରେ ଧୀରେ ତାର ବଢିକିରି ମାନେ କୁର୍ମୀରେ ପରିଣତ ହୁଏ ହେଲା। କେବଳ ଖେଳନା ନୁହଁ, ଏମିତି ଆପଣଙ୍କର ପିଲାମାନେ ଯେତେବେଳେ ପଡିଆରେ ଖେଳୁଛନ୍ତି ହେଲା, କୌଣସି ନାକି ଆପଣ ଅପରିଷ୍କାର ଚଟାଣରେ ଯଦି ବିନା ଇଏ ମାନେ ଖୋଲା ପାଦରେ ହେଲା, ଜୋତା ନ ପିନ୍ଧିକି ଖୋଲା ପାଦରେ ଇଏ କରିବେ, ସେଇ ଦୃଷ୍ଟିରୁ ବି ମାନେ ଇଏ ତାକୁ କୁର୍ମୀ ହବାର ପୁରାପୁରି ଇଏ ଥାଏ, ସମ୍ଭାବନା ଥାଏ।
1: ସାର, ଯୋଉ କହୁଛନ୍ତି ଛୋଟ ପିଲାମାନେ ଯୋଉ ଅଧିକ ଚକୋଲେଟ୍ ଖାଇଲେ କି ମିଠା ଜିନିଷ ଖାଇଲେ କୁର୍ମି ହେଇଯିବ ବୋଲି ଯୋଉ ମା ମାନଙ୍କର ଯୋଉ ଧାରଣା ଅଛି, ତାହା ଠିକ କି ସାର?
0: ଦେଖନ୍ତୁ, କୁର୍ମୀ ମାନେ ମୁଁ ଯେତିକି ଇଏ ଜାଣିଛି, କୁର୍ମୀ ମାନେ ସାଧାରଣତଃ ମିଠା ମିଡିୟମରେ ସେମାନଙ୍କର ବଂଶ ବୃଦ୍ଧି କରିଥାନ୍ତି। ମିଠା ଖାଇଲେ କୁର୍ମୀ ହବନି, କିନ୍ତୁ କୁର୍ମୀ ଥିଲେ ମିଠା ଖାଇଲେ କୁର୍ମୀ ବଢିବେ, ମିଠା ଖାଇଲେ କୁର୍ମୀ ହବନି। ଯଦି କୁର୍ମୀ ନାଇକି ଆପଣଙ୍କ ପେଟ ଭିତରେ ଥିବେ କି କିଛିଟା ପରିମାଣରେ କୁର୍ମୀ ଥିବେ, ଆପଣଙ୍କ ଯେତେବେଳେ ଜଣେ ମିଠା ଖାଉଛି, ମିଡିୟମଟା ଆପଣଙ୍କର ମିଠା ହେଇଗଲା, କୁର୍ମୀ ସେଇ ଅନୁସାରେ ବଂଶ ବୃଦ୍ଧି କରିବେ,
1: ସେ ତା ବଂଶ ବୃଦ୍ଧି କରି ଚାଲିଥିବ।
0: ହଁ, ମିଡିୟମରେ ସାଧାରଣତଃ ଆମେ କହୁଛୁ ନାଇକି ମାନେ କୁର୍ମୀ ହେଲେ ପିତା ଖାଇବା, ପିତା ମିଡିୟମରେ ସେମାନେ ରହନ୍ତିନି, ମରିଯାନ୍ତି କିମ୍ବା ବାହାରକୁ ବାହାରି ପଡନ୍ତି, ଫେଭରେବୁଲ ହବ ସେ କଣ୍ଡିସନଟା, ସେମାନଙ୍କୁ ଫେଭରେବୁଲ ହବ, ସେମାନେ ଆହୁରି ବଂଶ ବୃଦ୍ଧି କରିବେ।
1: କାର କେମିତି ଲକ୍ଷଣ ଯୋଉ ଦେଖା ଯାଇଥାଏ କାର ମାନେ ଯୋଉ?
0: ନାଇଁ, ସେମିତି ନାହିଁ, ମୁଁ ତ ଯେତିକି ଆପଣଙ୍କୁ ଲକ୍ଷଣ କହିଲି, ବେଳେ ବେଳେ ନାକି ମାନେ କେବଳ ନାକି ଆନସରେ ମାନେ ମୋ ଦ୍ୱାରା ହିଁ କୁଣ୍ଡେଇ ଥାଏ, ତାପରେ ନାକି ଆପଣଙ୍କର ପେଟ ବଥା ବି ହୁଏ, ବେଳେବେଳେ ଭୋକ ଶୋଷ ବି ଲାଗେନି, ମାନେ ଛୋଟ ପିଲାମାନଙ୍କୁ ଭୋକ ବି ଲାଗେନି, ସେମାନେ ଖାଆନ୍ତିନି ବିଲକୁଲ, ଶାରୀରିକ ବିକାଶ କମିଯାଏ, ଏଇସବୁ ହଉଛି ମୁଖ୍ୟ ଲକ୍ଷଣ, ଯୋଉ ଚିଡ଼ଚିଡ଼ା ସ୍ୱଭାବରେ ହୁଅନ୍ତି, ଏ ହଉଛି ବିଶେଷ ଭଲ, ଅନ୍ୟ ସେମିତି ବିଶେଷ ଲକ୍ଷଣ ସେମିତି କିଛି ନାହିଁ।
1: ସାର, ଏଇ କୁର୍ମୀ ରୋଗର ପ୍ରତିକାର କେମିତି କରିବା ସାର? ଆମେ
0: ପ୍ରତିକାର ମାନେ ଯେତେବେଳେ ନାକି ଆପଣ ଲକ୍ଷଣ କାଳ ଦେହର ପ୍ରକାଶ ପାଇଲା, ବର୍ତ୍ତମାନ ତ କେବଳ ଡକ୍ଟର ନୁହନ୍ତି, ଘରେ ଘରେ ନାକି ସମସ୍ତେ ବି ପ୍ରତ୍ୟେକ ବାପା ମା ମାନେ ବି ଏ କଥା ମୁଁ ଜାଣିଲେଣି, କୁର୍ମୀର ଲକ୍ଷଣ ସବୁ କଣ। ଯେତେବେଳେ କୁର୍ମୀ ହୁଏ, ତାର ପ୍ରତିକାର ସ୍ୱରୂପ ସେମାନେ କଣ କରନ୍ତି, ବିଭିନ୍ନ ଡକ୍ଟରଙ୍କ ପାଖକୁ ଯାଇକିନା ମେଡିସିନ ଆଣିକି ଦିଅନ୍ତି, ତା ସହିତ ନାକି ସରକାରଙ୍କ ତରଫରୁ ପ୍ରତି ଇଏରେ କୁର୍ମୀ ଡିୱର୍ମିଂ କରିବା ପାଇଁ ହେଲା, କରିବା ପାଇଁ ତାଙ୍କର ଯୋଜନା ଅଛି, ଗଭର୍ଣ୍ଣମେଣ୍ଟର ଯୋଜନା ଅଛି, ଯେତେ ସବୁ ସ୍କୁଲ ଅଛି, ସ୍କୁଲ ଆଉ କଲେଜ ତ ନୁହଁ, ଛୋଟ ପିଲାମାନେ ସ୍କୁଲ ସ୍କୁଲରେ ନେଇକି ପ୍ରତି ବର୍ଷକୁ ଦୁଇଥର ସେମାନେ ଗଭର୍ଣ୍ଣମେଣ୍ଟ ତରଫରୁ ମାନେ ଡିୱର୍ମିଂର ବ୍ୟବସ୍ଥା କରିଛନ୍ତି, ସେଇ ଯୋଜନା ଗଭର୍ଣ୍ଣମେଣ୍ଟରେ ଅଛି, କେବଳ ସ୍କୁଲ ନୁହେଁ, ଅଙ୍ଗନବାଡି କେନ୍ଦ୍ରରେ ବି ଆପଣଙ୍କର ସେ ବ୍ୟବସ୍ଥା ସବୁ କରାଯାଇଛି। ତା ସହିତ ଯୋଉ ବାପା ମା ବି ଚାହିଁବେ ଅନ୍ୟ କୌଣସି ଡକ୍ଟର ପାଖକୁ ନେଇକିରି ବି ସେମାନଙ୍କୁ ଦେଖେଇ ପାରିବେ, ଆଉ ଯଦି ସେମାନେ ଇଏ କାଳେ ମାନେ କୁର୍ମୀ ଅଛି କି ନାହିଁ, ତାର ସ୍କୁଲ ବି ପରୀକ୍ଷା କରିକି ଦେଖିପାରିବେ।
1: ଯଦି କୁର୍ମୀ ହେଇଯାଇଛି ବୋଲି ବି ଆମେ ହୋମିଓପାଥି ଦ୍ୱାରା ତାର ଚିକିତ୍ସା ଅତି ଶୀଘ୍ର କରିପାରିବା କି?
0: ହଁ, ଅତି ଶୀଘ୍ର ହବ, ଗୁଡାଏ ଇଏ ମେଡିସିନ ଅଛି, ଗୋଟେ ନୁହଁ ଗୁଡାଏ ମେଡିସିନ ଅଛି, ଯେତେବେଳେ ଆମେ ନାକି କିଛିଟା ଆମେ ଇଏ କରୁ, ଲକ୍ଷଣ ଦେଖାଯାଏ, ଆମେ କନଫର୍ମ କହିପାରିବୁ ନାହିଁ ଯେ ଏଟା କୁର୍ମୀ ଅଛି ବୋଲିକରି, ବେଳେବେଳେ ଆମେ ରୋଗୀଙ୍କୁ କହୁ ଆମେ ତାଙ୍କୁ ଟିକେ ସ୍ଟୁଲ ପରୀକ୍ଷା କରିଦିଅନ୍ତୁ, ସ୍କୁଲ ପରୀକ୍ଷା କରିସାରିଲା ପରେ ଯେତେବେଳେ ଆମେ ପାଉ କୁର୍ମୀ ଅଛି, ସେତେବେଳେ ଆମେ ଇଏ ହୋମିଓପାଥିକର ମେଡିସିନ ଦେଉ, ଜଲ୍ଦି ବି ମାନେ ସେ ଇଏ ହେଇଯିବେ, ଠିକ ହେଇଯିବେ।
1: ଯାହା ହଉ ସାର୍, ଆଜି ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇ କୁର୍ମୀ ରୋଗର କାରଣ ଓ ପ୍ରତିକାର ତା ବିଷୟରେ ବହୁତ ସୁନ୍ଦର ଭାବରେ ଆପଣ ଶ୍ରୋତା ଭଉଣୀଙ୍କୁ ବୁଝାଇଛନ୍ତି, ତେଣୁକରି ଆପଣଙ୍କୁ ଆମର ଆକାଶବାଣୀ ଜୟପୁର ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ ସାର୍।

ତେବେ ଶ୍ରୋତା ଭଣୀ, ଏମିତି କଥା ହଉ ହଉ ଏଇଠି ଆମକୁ ସମୟ ଇସାରା ଦେଲାଣି ଯେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ଆଜି ପାଇଁ ଆଜିର କାର୍ଯ୍ୟକ୍ରମଠାରୁ ବିଦାୟ ନେଇ ରହୁଛୁ ଆମେ ଦୁହେଁ। ନମସ୍କାର।

0: ଏଠୁ ଆକାଶବାଣୀ କଟକ କେନ୍ଦ୍ରରୁ ଦିନ 2ଟାରେ ଶୁଣିବେ ମିଡ୍ଡେ ନ୍ୟୁଜ୍ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାରସ୍ପରିକ ବିଶ୍ୱାସ ଅଧିକ ସୁଦୃଢ଼ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରଠାରେ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ସୀମାନ୍ତ ଜିଲ୍ଲାଗୁଡ଼ିକର ପୁଲିସ୍ ଅଧୀକ୍ଷକ ସମ୍ମିଳନୀ। ବ୍ରିକ୍ସ ପରିବହନ କାର୍ଯ୍ୟଗୋଷ୍ଠୀ ବୈଠକ ନାଗପୁରରେ ଆରମ୍ଭ ଏବଂ ବ୍ରିଷ୍ଟେଲ୍ଠାରେ ଆଜି ଖେଳାଯିବ ଭାରତ ଇଂଲଣ୍ଡ ଚତୁର୍ଥ ପୁରୁଷ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାରସ୍ପରିକ ବିଶ୍ୱାସ ଅଧିକ ସୁଦୃଢ଼ ହୋଇଛି। ବହୁ ସାଂସ୍କୃତିକ ସମାଜ, ମହାସାଗରୀୟ ଶକ୍ତି, ସମାନ ମୂଲ୍ୟବୋଧ ଏବଂ ସମଭାବାପନ୍ନ ବିଶ୍ୱ ଦୃଷ୍ଟିକୋଣ ଏହାର ଆଧାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅଷ୍ଟ୍ରେଲିଆର ମେଲବୋର୍ଣ୍ଣଠାରେ ତାଙ୍କ ପ୍ରତିପକ୍ଷ ଆନ୍ଥୋନି ଆଲବାନିଜ୍ଙ୍କ ସହ ଏକ ମିଳିତ ବିବୃତ୍ତିରେ ଶ୍ରୀ ମୋଦି କହିଛନ୍ତି ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ରଣନୈତିକ ସହଭାଗିତା ବ୍ୟାପକ ହୋଇଛି। ଭାରତ ଅଷ୍ଟ୍ରେଲିଆ ଶିଖର ସମ୍ମିଳନୀ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ସଶକ୍ତ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି।
2: କମ୍ପ୍ରିହେନ୍ସିଭ୍ ଇକୋନୋମିକ କୋପରେସନ୍ ଏଗ୍ରିମେଣ୍ଟ ୟାନି ସିକା ପର ତେଜୀ ସେ କାମ କରିବା କା ନିର୍ଣ୍ଣୟ ଲିଆ ହେ ଜୋ ଦୋନୋ ଦେଶୋ କେ ଲିଏ ବାଲାନ୍ସ ଆମ୍ବିସିୟସ ଅର୍ ବିନ୍ ବିନ୍ ହୋଗା। ହମ୍ ବାଇଲେଟ୍ରାଲ ଇନ୍ଭେଷ୍ଟମେଣ୍ଟ ଟ୍ରିଟି ପର ବି ତେଜୀ ସେ ଆଗେ ବଢ଼େଙ୍ଗେ। ହମାରୀ ରିନ୍ୟୁଏବଲ ଏନର୍ଜି ପାର୍ଟନରସିପ କ୍ଲିନ୍ ଏନର୍ଜି ଅର୍ କ୍ଲାଇମେଟ୍ ଆକ୍ସନ ମେ ହମାରେ ପ୍ରୟାସକୁ ସାକାର ରୂପ ଦେ ରହି ହେ।
1: ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ ସମଭାବାପନ୍ନ ଗଣତନ୍ତ୍ରର ଆକାଂକ୍ଷାକୁ ପ୍ରତିନିଧିତ୍ୱ କରୁଛନ୍ତି। ପ୍ରତିରକ୍ଷା ସୁରକ୍ଷା ସହଯୋଗ ତଥା ଆହ୍ୱାନପୂର୍ଣ୍ଣ ରଣନୈତିକ ପରିବେଶର ମୁକାବିଲା ଦୁଇ ରାଷ୍ଟ୍ର ମଧ୍ୟରେ ସହଭାଗିତାର ଭିତ୍ତିଭୂମି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
2: हमारे मैरिटाइम सिक्योरिटी कोलैबोरेशन रोडमैप से इंडो पैसिफिक में हमारे साझा प्रयासों को नई ताकत मिलेगी। हम शिप बिल्डिंग, शिप रिपेयर और मेंटेनेंस में भी मिलकर आगे बढ़ेंगे। फ्रेंड्स, आज हमने कई क्षेत्रीय एवं अंतर्राष्ट्रीय मुद्दों पर भी विस्तार पूर्वक चर्चा की।
1: ପ୍ରଧାନମନ୍ତ୍ରୀ କହିଛନ୍ତି ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ପରମାଣୁ ଶକ୍ତି କ୍ଷେତ୍ର ପାଇଁ ଉପଯୋଗୀ ସାବ୍ୟସ୍ତ ହେବ। ଅଷ୍ଟ୍ରେଲିଆରୁ ଭାରତକୁ ୟୁରାନିୟମ୍ ଯୋଗାଣ ସକ୍ଷମ ହୋଇପାରିବ ବୋଲି ସେ କହିଛନ୍ତି। ଭାରତର ସ୍ୱଚ୍ଛ ଶକ୍ତି କ୍ଷେତ୍ରକୁ ଏହା ନୂତନ ଗତି ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ସାଇବର ସୁରକ୍ଷା, ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଯୋଗାଣ ଶୃଙ୍ଖଳା ଆଦି କ୍ଷେତ୍ରରେ ଦୁଇ ଦେଶ ସହଭାଗିତା ନେଇ ସହମତ ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ଖଣିଜ କରିଡର ପ୍ରତିଷ୍ଠା ପାଇଁ ଉଭୟ ଦେଶ ମିଳିମିଶି କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ତାଙ୍କ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଶ୍ରୀ ଆଲବାନିଜ୍ ଆଜି ପୂର୍ବାହ୍ନରେ ମେଲବୋର୍ଣ୍ଣଠାରେ ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ଉଭୟ ନେତା ଏହି ଅବସରରେ ଭାରତ ଏବଂ ଅଷ୍ଟ୍ରେଲିଆର ପ୍ରମୁଖ ବ୍ୟବସାୟୀ ଗୋଷ୍ଠୀଙ୍କ ସହ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସାମ୍ପ୍ରତିକ ବିଶ୍ୱ ଅନିଶ୍ଚିତତା ତଥା ଯୋଗାଣ

ବିଶୃଙ୍ଖଳ ପ୍ରତିବନ୍ଧକ ମଧ୍ୟରେ ଭାରତ ଏବଂ ଅଷ୍ଟ୍ରେଲିଆ ବିଶ୍ୱ ଅଂଶୀଦାର ଭାବେ ଆଗକୁ ବଢ଼ିବା ଅତ୍ୟନ୍ତ ଜରୁରୀ। ତିନିଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗତ ସନ୍ଧ୍ୟାରେ ମେଲବର୍ଣ୍ଣଠାରେ ପହଞ୍ଚିଥିଲେ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ଏହି ପଦକ୍ଷେପର ଶୁଭାରମ୍ଭ କରିଛନ୍ତି। ନୀଳ ଅର୍ଥନୀତିକୁ ଜାତୀୟ ସମୃଦ୍ଧିର ଏକ ପରିବର୍ତ୍ତନକାରୀ ଇଞ୍ଜିନ୍ ଭାବେ ବର୍ଷ୍ଣନା କରି ଉପରାଷ୍ଟ୍ରପତି ଯୁବବର୍ଗଙ୍କୁ ବିକଶିତ ଭାରତର ମୂଳଦୁଆ ଭାବେ ଆଧୁନିକ ତଥା ପ୍ରଯୁକ୍ତିବିଦ୍ୟା ଆଧାରିତ ମହ୍ୟଚାଷ ଏବଂ ଏ କ୍ଷେତ୍ରରେ ବୃତ୍ତିକୁ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଗଭୀର ସମୁଦ୍ରରେ କାର୍ଯ୍ୟରତ ଭାରତୀୟ ପତାକାଧାରୀ ମାଛଧରା ଜାହାଜଗୁଡ଼ିକ ପାଇଁ ଅନୁମତିପତ୍ରର ଜାତୀୟ ପ୍ରସାରଣକୁ ଉପରାଷ୍ଟ୍ରପତି ଆଜି ଉଦ୍ଘାଟନ କରିଛନ୍ତି। ଏହାଦ୍ୱାରା ଦାୟିତ୍ୱପୂର୍ଣ୍ଣ ଗଭୀର ସମୁଦ୍ର ମାଛଧରା ଏବଂ ସାମୁଦ୍ରିକ ସମ୍ପଦ ସଂରକ୍ଷଣ ପାଇଁ ଏକ ଦୃଢ଼ ଢାଞ୍ଚା ପ୍ରସ୍ତୁତ ହୋଇପାରିବ। ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ଆଜି ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ଡକ୍ୟୁମେଣ୍ଟକୁ ମଧ୍ୟ ଉନ୍ମୋଚନ କରିଛନ୍ତି। ଏହି ପଦକ୍ଷେପ ରାଜ୍ୟର ଗଭୀର ସମୁଦ୍ର ମାଛଧରା ଇକୋସିଷ୍ଟମକୁ ସୁଦୃଢ଼ କରିବା ସହିତ ନୀଳ ଅର୍ଥନୀତିକୁ ଅଧିକ ବ୍ୟାପକ କରିବ। ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ଇତିମଧ୍ୟରେ 63,000 କୋଟି ଟଙ୍କାକୁ ଅତିକ୍ରମ କରିଛି। 120ରୁ ଅଧିକ ଦେଶରେ ଭାରତର ସାମୁଦ୍ରିକ ଖାଦ୍ୟ ପହଞ୍ଚପାରିଛି। ଜାହାଜ ଟ୍ରାକିଂ, ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ପ୍ରମାଣନ ମାନଦଣ୍ଡ ଏବଂ ଡିଜିଟାଲ ଅନୁମୋଦିତ ଆଦି ପ୍ରଯୁକ୍ତିବିଦ୍ୟା ଆଧାରିତ ମହ୍ୟଚାଷ ପାଇଁ ଉପରାଷ୍ଟ୍ରପତି ଏହି ଅବସରରେ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ଏଭଳି ପଦକ୍ଷେପ 2047 ସୁଦ୍ଧା ଏକ ସକ୍ରିୟ ନୀଳ ଅର୍ଥନୀତି ବିକଶିତ ଭାରତର ପ୍ରମୁଖ ମାଧ୍ୟମ ହେବ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜି ସୀମାନ୍ତ ଜିଲ୍ଲାଗୁଡ଼ିକର ପୁଲିସ୍ ଅଧୀକ୍ଷକଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ଜାମ୍ମୁ କାଶ୍ମୀର, ପଞ୍ଜାବ, ଉତ୍ତରାଖଣ୍ଡ, ରାଜସ୍ଥାନ, ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ସମେତ ସୀମାନ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପୁଲିସ୍ ଅଧୀକ୍ଷକ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ସମ୍ମିଳନୀରେ ଯୋଗ ଦେଉଛନ୍ତି। ସୀମାନ୍ତ ଅଞ୍ଚଳଗୁଡ଼ିକର ପରିସ୍ଥିତି ସମୀକ୍ଷା ସହିତ ଉନ୍ନତ କାର୍ଯ୍ୟାନ୍ୱୟନ ପାଇଁ ମାର୍ଗ ଚିହ୍ନଟ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ, ଫଳରେ ଦେଶର ସୀମା ସୁରକ୍ଷା ଢାଞ୍ଚା ଅଧିକ ସଶକ୍ତ ହୋଇପାରିବ। ଅନୁପ୍ରବେଶ ଏବଂ ବେଆଇନ ଭାବେ ବସବାସ କରୁଥିବା ଲୋକଙ୍କ ବିରୁଦ୍ଧରେ ପଦକ୍ଷେପକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହେବ। ଦେଶର ବିଭିନ୍ନ ପ୍ରାନ୍ତରେ ଜନସଂଖ୍ୟାଗତ ପରିବର୍ତ୍ତନର କାରଣ ଯାଞ୍ଚ କରିବା ଏବଂ ଏହାକୁ ଚିହ୍ନଟ କରିବା ନେଇ ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟିର ସୁପାରିଶ ପୃଷ୍ଠଭୂମିରେ ଏହି ସମ୍ମିଳନୀ ଆୟୋଜନ ହେଉଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ବ୍ରିକ୍ସ ପରିବହନ କାର୍ଯ୍ୟଗୋଷ୍ଠୀ ବୈଠକ ଆଜି ନାଗପୁରରେ ଆରମ୍ଭ ହୋଇଛି। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି କେନ୍ଦ୍ର ପରିବହନ ସଚିବ ଭି ଉମାଶଙ୍କର କହିଛନ୍ତି, ସହରାଞ୍ଚଳ ଭିତ୍ତିଭୂମି ତଥା ନିରନ୍ତର ବିକାଶ ଏବଂ ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ପରିବହନ କ୍ଷେତ୍ରରେ ସର୍ବୋତ୍ତମ ଅଭ୍ୟାସ ଏବଂ ପ୍ରସଙ୍ଗକୁ ଗ୍ରହଣ କରିବା ନେଇ ବୈଠକରେ ମତ ବିନିମୟ ହେଉଥିବା ସେ ସୂଚନା ଦେଇଛନ୍ତି। ଆସନ୍ତା ଶନିବାର ଏବଂ ରବିବାର ଦୁଇ ଦିନ ଧରି ନାଗପୁରରେ ତୃତୀୟ ବ୍ରିକ୍ସ ପରିବହନ ମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହେବ। ଭାରତର ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ନିରନ୍ତରତା, ନବସୃଜନ, ସହଯୋଗ ଏବଂ ସ୍ଥାୟିତ୍ୱ ପାଇଁ ବ୍ରିକ୍ସ ପ୍ରସଙ୍ଗ ଆଧାରରେ ଏହି ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଏଥିରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପରିବହନ ମନ୍ତ୍ରୀ ଏବଂ ବରିଷ୍ଠ ପଦାଧିକାରୀ ଅଂଶଗ୍ରହଣ କରିବେ। ରୁଷ ଏବଂ ବ୍ରାଜିଲ ଦ୍ୱାରା ପରିବହନ କାର୍ଯ୍ୟଗୋଷ୍ଠୀର ପ୍ରଥମ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆନ୍ତର୍ଜାତିକ କ୍ଷେତ୍ରରେ ପରିବହନ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏହି ତୃତୀୟ ବୈଠକ ଅନୁଷ୍ଠିତ ହେବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁଣେ ମୁମ୍ବାଇ ଘାଟ ସେକ୍ସନରେ ରେଳ ପୁନଃ ଚଳାଚଳ କାର୍ଯ୍ୟର ଆଜି ସମୀକ୍ଷା କରିଛନ୍ତି। ଭୂସ୍କଳନ ଯୋଗୁଁ ଏହି ରେଳ ଲାଇନ୍ ଏବଂ ଏହାର ଆଖପାଖ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା। ରେଳ ବିଭାଗ ପକ୍ଷରୁ ଏହାର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଇତିମଧ୍ୟରେ ଗୋଟିଏ ଲାଇନ୍ର ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇସାରିଛି। ଏହି ରେଳପଥ ଦେଇ ଦୁଇଟି ଲୋକୋମୋଟିଭ୍ ଏବଂ ଅନ୍ୟାନ୍ୟ ଟ୍ରେନ୍ ଚଳାଚଳ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। କୃତ୍ରିମ ବୁଦ୍ଧିମତାର ଉପଯୋଗ ଏବଂ ଏହା ଆଧାରିତ ସମାଧାନ ପାଇଁ ଭାରତ ବୈଷୟିକ କ୍ଷେତ୍ରରେ ଏକ କେନ୍ଦ୍ର ଭାବେ ସ୍ଥାନିତ ହେବାକୁ ପ୍ରୟାସ ଜାରି ରଖିଛି। ନୂଆଦିଲ୍ଲୀରେ ଭାରତୀୟ ଶିଳ୍ପ ମହାସଂଘର ବିଶ୍ୱଦକ୍ଷତା କେନ୍ଦ୍ର ବ୍ୟବସାୟୀ ସମ୍ମିଳନୀ 2026 ଆଜି ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧନ କରି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍ କ୍ରିଷ୍ଣନ ଏହା କହିଛନ୍ତି। ସେ କହିଛନ୍ତି, କୃତ୍ରିମ ବୁଦ୍ଧିମତା କ୍ଷେତ୍ରକୁ ଏକ ସକାରାତ୍ମକ

0: ଏବଂ ଆଶାପୂର୍ଣ୍ଣ ଦୃଷ୍ଟିକୋଣ ସହିତ ସରକାର ଗ୍ରହଣ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଉତ୍ପାଦକତା ବୃଦ୍ଧି, ଦକ୍ଷତା ବିକାଶ ଏବଂ ଅଭିବୃଦ୍ଧି ପାଇଁ କୃତ୍ରିମ ବୁଦ୍ଧିମତାର ଉପଯୋଗକୁ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି। ବିଶ୍ୱସ୍ତରରେ ଭାରତକୁ କୃତ୍ରିମ ବୁଦ୍ଧିମତା ଆଧାରିତ ଏକ ପେଣ୍ଠସ୍ଥଳୀ ଭାବେ ଗଢ଼ି ତୋଳିବାକୁ ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ସେ ଏହି ଅବସରରେ ସୂଚନା ଦେଇଛନ୍ତି। ଭାରତ ଇଂଲଣ୍ଡ ଚତୁର୍ଥ ପୁରୁଷ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ବ୍ରିଷ୍ଟଲ୍ଠାରେ ଖେଳାଯିବ। ଏହି ମ୍ୟାଚ୍ ସ୍ଥାନୀୟ କାଉଣ୍ଟି ପଡ଼ିଆରେ ଭାରତୀୟ ସମୟ ରାତି 10:00 ଆରମ୍ଭ ହେବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ବର୍ତ୍ତମାନ ଇଂଲଣ୍ଡ 2-0 ଆଗୁଆ ରହିଛି। ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାରସ୍କରିକ ବିଶ୍ୱାସ ଅଧିକ ସୁଦୃଢ଼ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରଠାରେ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ସୀମାନ୍ତ ଜିଲ୍ଲାଗୁଡ଼ିକର ପୁଲିସ୍ ଅଧୀକ୍ଷକ ସମ୍ମିଳନୀ। ବ୍ରିକ୍ସ ପରିବହନ କାର୍ଯ୍ୟଗୋଷ୍ଠୀ ବୈଠକ ନାଗପୁରରେ ଆରମ୍ଭ ଏବଂ ବ୍ରିଷ୍ଟଲ୍ଠାରେ ଆଜି ଖେଳାଯିବ ଭାରତ ଇଂଲଣ୍ଡ ଚତୁର୍ଥ ପୁରୁଷ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: Good afternoon. This is Akashvani and I am Valsa Williams with the midday news. The headlines. India and Australia sign landmark deals on uranium supply and dedicated critical minerals corridor. Australia-India partnership on cyber, critical technologies and supply chains becomes operational. Prime Minister Narendra Modi holds annual summit with his Australian counterpart Anthony Albanese in Melbourne, says bilateral relationship entered an expansive era anchored in deep mutual trust. Vice President C.P. Radhakrishnan unveils National Mission for Sustainable Use of High Seas Fishery Resources in Bhubaneswar. Monsoon covers entire country. Incessant rain affects normal life in National Capital Region. Uttarakhand becomes fully literate state after achieving prescribed adult literacy benchmarks under National Education Policy. And Indian contingent announced for Pickleball World Cup 2026 to be held in Vietnam. Prime Minister Narendra Modi and his Australian counterpart Anthony Albanese participated in the third Australia-India Annual Leaders Summit in Melbourne today, during which they held delegation-level talks aimed at strengthening bilateral ties. Both Prime Ministers delivered joint press statements at Government House, Victoria, following the conclusion of the summit. They hailed a transformative step change in the bilateral relationship, locking in comprehensive frameworks for regional stability, energy security and technological innovation. To secure peace and stability across the Indo-Pacific, the leaders signed a landmark joint declaration on defence and security cooperation, institutionalised and an annual defence ministers' dialogue and launched a unified maritime security collaboration roadmap. Describing India and Australia as vibrant democracies and important ocean powers, Prime Minister Modi said the Indo-Pacific is not just a meeting point of two oceans but showcases the shared aspirations of like-minded democracies like India and Australia.
2: हमारे मैरिटाइम सिक्योरिटी कोलैबोरेशन रोडमैप से इंडो पैसिफिक में हमारे साझा प्रयासों को नई ताकत मिलेगी। हम शिप बिल्डिंग, शिप रिपेयर और मेंटेनेंस में भी मिलकर आगे बढ़ेंगे। फ्रेंड्स, आज हमने कई क्षेत्रीय एवं अंतर्राष्ट्रीय मुद्दों पर भी विस्तार पूर्वक चर्चा की।
1: Addressing the media, the Prime Minister highlighted that the relationship has entered an expansive era anchored in deep mutual trust. A major highlight of the summit was the significant momentum given to economic and trade integration.
2: Comprehensive Economic Cooperation Agreement, यानी सीका पर तेजी से काम करने का निर्णय लिया है, जो दोनों देशों के लिए बैलेंस, एम्बिशियस और विन-विन होगा। हम बायलेटरल इन्वेस्टमेंट ट्रीटी पर भी तेजी से आगे बढ़ेंगे। हमारी रिन्यूएबल एनर्जी पार्टनरशिप

ଶୁଣିଲେ କି ଥୋଡ଼ି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର ଦିନ 2:30 ହେବାକୁ ଯାଉଛି। ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସମୟ ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
0: ସବୁରି ଭାଷାରେ କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଭୁବନେଶ୍ୱର ଓୟୁଏଟିଠାରେ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି। ଗଭୀର ସମୁଦ୍ରରୁ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବଣ୍ଟନ।

0: ପ୍ରଧାନମନ୍ତ୍ରୀର ଏକ ନୂତନ ଯୁଗର ପ୍ରତିଫଳନ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଏହି ପଦକ୍ଷେପ ଓଡ଼ିଶାକୁ ପୂର୍ବ ଭାରତରେ ଗଭୀର ସମୁଦ୍ର ମତ୍ସ୍ୟଚାଷ ଏବଂ ସାମୁଦ୍ରିକ ରପ୍ତାନୀର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ କରିବ। ଭାରତ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ମତ୍ସ୍ୟ ଉତ୍ପାଦନକାରୀ ଦେଶ ଭାବେ ନିଜକୁ ସ୍ଥାନିତ କରିଛି। ଏହି କ୍ଷେତ୍ର 3 କୋଟି ମତ୍ସ୍ୟଜୀବୀଙ୍କ ଜୀବିକାକୁ ସୁରକ୍ଷିତ ରଖିବା ସହ ଦେଶର ଖାଦ୍ୟ ନିରାପତ୍ତା ଓ ପୁଷ୍ଟି ସାଧନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। 2024-25 ଆର୍ଥିକ ବର୍ଷରେ ଦେଶ 195 ଲକ୍ଷ ଟନ୍ ମତ୍ସ୍ୟ ଉତ୍ପାଦନ କରିଛି ବୋଲି ଉପରାଷ୍ଟ୍ରପତି ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି, ଓଡ଼ିଶା ଭିଜନ 2036 ଏବଂ ବିକଶିତ ଭାରତ 2047ର ମହତ୍ ଲକ୍ଷ୍ୟ ସହ ସମନ୍ୱିତ ଏହି ମିଶନ ଅଧୀନରେ ଗଭୀର ସମୁଦ୍ର ମାଛଧରା ଜାହାଜର ନିୟୋଜନ ସହ ଜାହାଜଗୁଡ଼ିକର ଅତ୍ୟାଧୁନିକ ଆଧୁନିକୀକରଣ କରାଯିବାର ବ୍ୟବସ୍ଥା ରହିଛି। ପାରାଦୀପ, ଧାମରା ଏବଂ ଗୋପାଳପୁର ଭଳି ବନ୍ଦର ଅଞ୍ଚଳକୁ ଅତ୍ୟାଧୁନିକ ସାମୁଦ୍ରିକ ପେଣ୍ଠସ୍ଥଳୀ ଭାବେ ବିକଶିତ କରାଯାଇ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳର ଜନସାଧାରଣଙ୍କ ସର୍ବାଙ୍ଗୀନ ଆର୍ଥିକ ଅଭିବୃଦ୍ଧି କରାଯିବ। ପ୍ରଯୁକ୍ତିଭିତ୍ତିକ ସ୍ୱଚ୍ଛ ବ୍ୟବସ୍ଥା ମାଧ୍ୟମରେ ଭାରତର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର ଏବଂ ଗଭୀର ସମୁଦ୍ରରେ ସୁରକ୍ଷିତ ଉପଯୋଗିତା ଆରମ୍ଭ କରି ରାଷ୍ଟ୍ରର ନୀଳ ଅର୍ଥନୀତିର ଅଭିବୃଦ୍ଧିରେ ଓଡ଼ିଶା ସର୍ବଦା ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଓଡ଼ିଶା ପାଇଁ ଆମେ ସ୍ୱତନ୍ତ୍ର ଭାବେ ବ୍ଲୁ ଇକୋନୋମି ଯୋଜନା ପ୍ରସ୍ତୁତ କରୁଛୁ। ଆଗାମୀ 10 ବର୍ଷ ମଧ୍ୟରେ 150ଟି ନୂତନ ଗଭୀର ସମୁଦ୍ର ମାଛଧରା ଜାହାଜ DSFV ନିୟୋଜନ ଏବଂ 500ଟି ମାଛଧରା ଜାହାଜର ଆଧୁନିକକରଣ ମଧ୍ୟ କରାଯାଉଛି। ଏହି ମିଶନର ସଫଳ କାର୍ଯ୍ୟାନ୍ୱୟନ ଓଡ଼ିଶାକୁ ଦେଶର ଅନ୍ୟତମ ପ୍ରମୁଖ ସାମୁଦ୍ରିକ ମତ୍ସ୍ୟ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବା ସହିତ ଆମର ଯେଉଁ ଲକ୍ଷ୍ୟ ଅଛି, ଆମର ଯେଉଁ ମିଶନ ଅଛି, ନୀଳ ଅର୍ଥନୀତି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବରେ ଭାରତ ବର୍ଷର ପୂର୍ବ କ୍ଷେତ୍ରରେ ଅବସ୍ଥିତ ଥିବା ଆମ ଓଡ଼ିଶା ଏହି ଅଗ୍ରଣୀ ରାଜ୍ୟ ଭାବେ ନିଶ୍ଚିତ ଭାବରେ ଛିଡ଼ା ହେବ।
0: ଗତ 11 ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ମତ୍ସ୍ୟଚାଷୀଙ୍କ ଜୀବନଧାରଣ ମାନରେ ପରିବର୍ତ୍ତନ ଆସିବା ସହ ମତ୍ସ୍ୟ ଉତ୍ପାଦନ 106% ବୃଦ୍ଧି ପାଇଛି ବୋଲି କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି।
2: हम लोगों ने ये तय किया है कि हमारे समुद्री क्षेत्र की सुरक्षा को ध्यान में रखते हुए जो हमारे तिरंगा हमारा जो राष्ट्रीय ध्वज है वह ध्वज लहराता हुआ ही वेसल हाई सी में फिशिंग कर सकेगा। जो हमारे मछुआरे कोऑपरेटिव सोसाइटीज हैं, जो हमारे इस तरह के प्राइवेट एंटरप्रेन्योर्स हैं, जो हमारे देश के हैं, वो ही इसके लिए हकदार होंगे और हम FPOs को और कोऑपरेटिव सोसाइटीज को प्राथमिकता दे रहे हैं।
0: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଉପରାଷ୍ଟ୍ରପତି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାର 5ଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ପୁରୀ ଶ୍ରୀମନ୍ଦିରରେ ଚତୁର୍ଥ ମୂର୍ତ୍ତିଙ୍କ ଅଣସର ଗୁପ୍ତ ସେବା ଚାଲିଛି। ମହାପ୍ରଭୁ ଧୀରେ ଧୀରେ ଜ୍ୱରରୁ ସୁସ୍ଥ ହେବାରେ ଲାଗିଛନ୍ତି। ଆଜି 10ମୀ ତିଥିରେ ଓସଲାଗେ ନୀତି ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ରଥ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରଥର ତିନି ପାର୍ଶ୍ୱରେ ଶିଖର ଡମ୍ବରୁ ଲଗାଯିବ। ତିନି ରଥର ବେଦୀ ସିଂହାସନର ରଞ୍ଜାମରା କାର୍ଯ୍ୟ ଶେଷ ହୋଇଛି। ଚିତ୍ରକର ସେବକମାନେ ପ୍ରଭାରେ ଖୋଦେଇ ରୂପରେ ରଙ୍ଗ କାର୍ଯ୍ୟ ଶେଷ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜାତୀୟ ବିଦ୍ୟାର୍ଥୀ ଦିବସ ଆଜି ପାଳନ କରାଯାଉଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ABVP ପ୍ରତିଷ୍ଠା ଦିବସ ପରିପ୍ରେକ୍ଷୀରେ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷା, ନୈତିକତା ଓ ସାମାଜିକ ଦାୟିତ୍ୱ ପ୍ରତି ଉତ୍ସାହିତ କରାଇବା ଲାଗି ପ୍ରୟାସ କରାଯାଉଛି। ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏହି ଉପଲକ୍ଷେ ଆଲୋଚନାଚକ୍ର, ସାମାଜିକ ସଚେତନତା ଅଭିଯାନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ABVP ପ୍ରତିଷ୍ଠା ଦିବସ ଅବସରରେ ରାଷ୍ଟ୍ର ସେବାରେ ସମର୍ପିତ ସମସ୍ତ ନିଷ୍ଠାପର କାର୍ଯ୍ୟକର୍ତ୍ତା ଓ ବିଦ୍ୟାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ABVP ଜାତୀୟ ଚେତନା, ସାମାଜିକ ଦାୟିତ୍ୱବୋଧ ଓ ଜ୍ଞାନ ଚରିତ୍ର ଏକତାର ମନ୍ତ୍ରରେ ଦୀକ୍ଷିତ ହୋଇ ଛାତ୍ର ସଶକ୍ତିକରଣ, ଭାରତୀୟ ମୂଲ୍ୟବୋଧ ଆଧାରିତ ରାଷ୍ଟ୍ର ଚେତନାର ନିର୍ମାଣ ଏବଂ ବିଦ୍ୟାର୍ଥୀଙ୍କ ମଧ୍ୟରେ ଦେଶପ୍ରେମର ସଂସ୍କାର ସଞ୍ଚାର କରୁଛି। ରାଜ୍ୟରେ ବୈଧ ଫିଟ୍ନେସ୍ ପ୍ରମାଣପତ୍ର ବିନା ଚଳାଚଳ କରୁଥିବା ବାଣିଜ୍ୟିକ ଯାନବାହନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ନିୟମ ଉଲ୍ଲଂଘନ କରୁଥିବା ଯାନକୁ ଟୋଲ୍ ପ୍ଲାଜାରେ ଜବତ କରାଯାଇ RC ଏବଂ ପର୍ମିଟ୍ ବାତିଲ କରାଯିବ। ଗତ April 1 ତାରିଖରୁ June 30 ତାରିଖ ମଧ୍ୟରେ ରାଜ୍ୟର 31ଟି ଟୋଲ୍ ପ୍ଲାଜାରେ ବୈଧ ଫିଟ୍ନେସ୍ ସାର୍ଟିଫିକେଟ୍ ବିନା ଚଳାଚଳ କରୁଥିବା ଗାଡ଼ି ବିରୁଦ୍ଧରେ ମୋଟ 43,696 ଚାଲାଣ କଟାଯାଇଛି। ବାରମ୍ଭାର ନିୟମ ଭଙ୍ଗ କରୁଥିବା 38,930 ଗାଡ଼ିକୁ ଚିହ୍ନଟ କରାଯାଇଛି। ନୂତନ ନିର୍ଦ୍ଦେଶନାମା ଅନୁସାରେ 10 ଥର

ମୁକ୍ତି ଦିବସ ଏବଂ ହୀରାକୁଦ ଜଳଭଣ୍ଡାରରୁ ଆଜି ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଗଭୀର ସମୁଦ୍ରରୁ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବଣ୍ଟନ କରିଛନ୍ତି। ଏଥିସହ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ ମଧ୍ୟ କରିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି କହିଛନ୍ତି ଏହି ପଦକ୍ଷେପ ଭାରତର ସାମୁଦ୍ରିକ ଯାତ୍ରାରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ। ଦେଶର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ଏବଂ ଗଭୀର ସମୁଦ୍ରର ବିପୁଳ ସମ୍ଭାବନାକୁ ଭାରତୀୟ ମତ୍ସ୍ୟଜୀବୀଙ୍କ ଦ୍ୱାରା ସ୍ଥାୟୀ ଭାବେ ବ୍ୟବହାର କରିବାରେ ଏହା ସକ୍ଷମ କରିବ। ଏହି କାର୍ଯ୍ୟକ୍ରମ ସାମୁଦ୍ରିକ ମତ୍ସ୍ୟଚାଷ କ୍ଷେତ୍ରରେ ବିକାଶ ସ୍ଥାୟିତ୍ୱ ଓ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ

0: ଆନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ। ସବୁରି ଭାଷାରେ
1: କେବଳ ଆକାଶବାଣୀ।

तब से सोती हूँ जागती हूँ, लेकिन उसका न

0: ହାଇ, କେମିତି ଅଛ?
1: ବସ୍ ଠିକ୍ ଠାକ୍। କେଜାଣି କଣ ପାଇଁ ଆଜି ମୁଣ୍ଡ ବହୁତ ପେନ୍ ହଉଛି।
0: କଣ ପାଇଁ ଏମିତି ପେନ୍ ହଉଛି ଯେ ସଡନ୍ଲି?
1: କାଲି ରାତି ଠିକ୍ସେ ନିଦ ହେଲାନି, ଶୋଇଲା ବେଳକୁ ରାତି 3 ହେଇଗଲା।
0: ରାତି 3 ଯାଏ କଣ କରୁଥିଲ ନ ଶୋଇକି?
1: ଫୋନ୍ ଧରି ଧରି ଟାଇମ୍ କେମିତି ପଳେଇଲା କିଛି ବି ଜଣା ପଡ଼ିଲା ନାହିଁ।
0: ସାବାସ, ଏବେ ଆସିଲ ମେନ୍ କାରଣକୁ। ସେଥିପାଇଁ ତମ ମୁଣ୍ଡଟା ପେନ୍ ହଉଛି ଆଉ। ଏତେ ସମୟ ଫୋନ୍ ଧରିକି ବସିଲେ ଆଉ କଣ ହବ, ସେଇଟା ବି ରାତିରେ ନ ଶୋଇକି। ଶୁଣ ମୋ କଥା କାନ ଦେଇକି, ତମେ ଏବେ ଯୁବାବସ୍ଥାରେ ଅଛ, ଆଉ ଏଇ ବୟସରେ ଯଦି ତମେ ଫୋନ୍ ଧରି ଧରି ସମୟ ନଷ୍ଟ କରିଦେବ ତେବେ ଜୀବନଟା ପୁରା ବର୍ବାଦ ହିଁ ହେଇଯିବ।
1: ହେ, ଏତେ ଲେକ୍ଚର ଝାଡ଼ନି ଆଉ। ଆଜିକାଲି ତ ସବୁ କାମ ଫୋନ୍ରେ ହେଉଛି, ଫୋନ୍ ନ ଧରିଲେ କିଛି କାମ କା ହେବନି, ଜାଣିନ କି ତମେ?
0: ଆରେ, ମୁଁ ଫୋନ୍ ଧରିବାକୁ ମନା କରୁନି, ଫୋନ୍କୁ ଠିକ୍ ଭାବରେ ବ୍ୟବହାର କରିବାର ଦରକାର ଅଛି, ଯେମିତିକି ପାଠପଢା ପାଇଁ ହଉ କିମ୍ବା ଆଉ କୌଣସି କାମ ପାଇଁ ହଉ। ଦିନ ରାତି ଖାଲି ଫୋନ୍ ଧରି ଧରି ବସିଲେ ଜୀବନଟା ପୁରା ବର୍ବାଦ ହେଇଯିବ, ଟିକେ ବୁଝ ପରା?
1: ସତ କହିଲ ତମେ, ମୁଁ ବହୁତ ଖରାପ ରାସ୍ତାକୁ ଯାଉଥିଲି। ଆଜିଠୁ ମୁଁ ଆଉ ଏମିତି କରିବିନି, ଆଉ ନିଜ କ୍ୟାରିୟରକୁ ବନେଇବାରେ ଲାଗି ପଡ଼ିବି। ସତରେ ତମେ ମୋର ଭଲ ସାଙ୍ଗ, ଭଲ ସାଙ୍ଗ ବୋଲି ମତେ ଏତେ ଗାଇଡ କଲ, ଥ୍ୟାଙ୍କ ୟୁ।
0: ଆରେ, ଏଇଟା ତ ଗୋଟେ ସାଙ୍ଗ ହିସାବରେ ମୋର କର୍ତ୍ତବ୍ୟ। ହଉ ଛାଡ଼, ଏବେ ଚାଲ ଆଜିର କାର୍ଯ୍ୟକ୍ରମ ଆରମ୍ଭ କରିବା, ଆମ ଶ୍ରୋତାବନ୍ଧୁମାନେ ଆମକୁ ଅପେକ୍ଷା କରୁଥିବେ।
1: ହଁ ହଁ ଚାଲ। ତେବେ ସାଥୀ, ଆଜିର ସ୍ପନ୍ଦନ କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ। ମୁଁ ପୁଷ୍ପାଞ୍ଜଳି ଗୌଡ଼
0: ଆଉ ମୁଁ ପ୍ରିୟଙ୍କା ପାତ୍ର।
1: ନମସ୍କାର।

0: ସମୟ କେବେ କାହା ପାଇଁ ଅପେକ୍ଷା କରେନି। ଯିଏ ସମୟର ମୂଲ୍ୟ ବୁଝେ ସମୟ ତାକୁ ସଫଳତାର ଶିଖରକୁ ନେଇଯାଏ।
1: ହଁ ସାଥୀ, ଧନ ହରାଇଲେ ପୁଣି ମିଳିପାରେ, କିନ୍ତୁ ହରାଇଥିବା ସମୟ କେବେ ବି ଫେରି ଆସେ ନାହିଁ। ତେବେ ଆସନ୍ତୁ ସାଥୀ, ଶପଥ ନେବା ସମୟର ସଠିକ୍ ବ୍ୟବହାର କରିବା ଏବଂ ସମୟକୁ କେବେ ବି ନଷ୍ଟ କରିବାନି।

0: ହେଲେ ପୁଷ୍ପାଞ୍ଜଳି, ତମେ ଯୋଉ ଏମିତି ଫୋନ୍ ୟୁଜ୍ କରୁଛ ଦିନ ରାତି, ସେଥିପାଇଁ ତ ମୁଁ ତୁମକୁ ବହୁତ ବୁଝେଇଲି, କିନ୍ତୁ ଏବେ ତମେ ପୁଣି ଥରେ ଭଲସେ ବୁଝିଯିବ।
1: ହଁ କି କେମିତି?
0: ଆରେ ଭୁଲିଗଲ କି, ଆଜି ପରା ଆମର ପ୍ରତିକ୍ରିୟା କାର୍ଯ୍ୟକ୍ରମ ଅଛି, ଆଉ ତାର ବିଷୟ ହଉଛି ମୋବାଇଲ ଫୋନ ଯୁବପିଢ଼ି ପାଇଁ ସହାୟକ ନା ବାଧକ।
1: ଆରେ ଆରେ, ହଁ ହଁ ହଁ, ଚାଲ ଚାଲ ଆଉ ଡେରି ନ କରି ଶୁଣିବା ଆଜିର ପ୍ରତିକ୍ରିୟା।

0: ନମସ୍କାର, ମୁଁ ସ୍ମୃତିରେଖା ମିଶ୍ର। ଆଜିର ପ୍ରତିକ୍ରିୟାର ବିଷୟ ହେଉଛି, ମୋବାଇଲ ଫୋନ ଯୁବପିଢ଼ି ପାଇଁ ଏକ ବରଦାନ କି ଅଭିଶାପ? ସେ ବିଷୟରେ ମୁଁ ମୋ ମତ ଦେବାକୁ ଚାହୁଁଛି। ସତ କହିବାକୁ ଗଲେ, ମୋବାଇଲ ଫୋନ ନିଜେ ଭଲ କିମ୍ବା ଖରାପ ନୁହେଁ, ଆମେ ଏହାକୁ କିପରି ବ୍ୟବହାର କରୁଛେ ତାହା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହାର ଦୁଇଟି ଯାକ ଦିଗ ରହିଛି। ଏହା ଆମ ପାଇଁ ସାହାଯ୍ୟକାରୀ ହୋଇପାରେ ଏବଂ ଏହା ଆମ କାର୍ଯ୍ୟରେ ବାଧକ ମଧ୍ୟ ସାଜିପାରେ। ଯୁବପିଢ଼ିଙ୍କ ବିକାଶରେ ମୋବାଇଲ ଫୋନ ଏକ ବଡ଼ ଭୂମିକା ଗ୍ରହଣ କରିପାରେ, ଯେପରିକି ଶିକ୍ଷା ଏବଂ ଜ୍ଞାନ ଗ୍ରହଣ ଦିଗରେ। ୟୁଟ୍ୟୁବ, ଗୁଗୁଲ ଏବଂ ବିଭିନ୍ନ ଶିକ୍ଷାଭିତ୍ତିକ ଆପ୍ ସାହାଯ୍ୟରେ ଯୁବକ ଯୁବତୀମାନେ ଯେକୌଣସି ବିଷୟ ଘରେ ବସି ଶିଖିପାରୁଛନ୍ତି। କୋଡିଂ, ଭାଷା ଶିଖିବା କିମ୍ବା ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଏବେ ବହୁତ ସହଜ ହୋଇଯାଇଛି। ନୂଆ ନୂଆ ସୁଯୋଗ ଏବଂ କ୍ୟାରିୟର ବାଛିବାରେ ମଧ୍ୟ ମୋବାଇଲ ଫୋନ ସାହାଯ୍ୟ କରିପାରୁଛି। ଡିଜିଟାଲ ମାର୍କେଟିଂ, ଫ୍ରିଲାନ୍ସିଂ, କଣ୍ଟେଣ୍ଟ କ୍ରିଏସନ ପରି ଅନେକ ନୂଆ କ୍ୟାରିୟର ବିକଳ୍ପ ମୋବାଇଲ ମାଧ୍ୟମରେ ହିଁ ସୃଷ୍ଟି ହୋଇପାରିଛି। ଏହା ଯୋଗାଯୋଗ ଏବଂ ନେଟୱାର୍କିଂରେ ମଧ୍ୟ ବହୁତ ବଡ଼ ଭୂମିକା ଗ୍ରହଣ କରିଛି। ସାରା ଦୁନିଆରେ ବୁଦ୍ଧିଜୀବୀ ଏବଂ ସମାନ ଚିନ୍ତାଧାରା ବିଶିଷ୍ଟ ଲୋକମାନଙ୍କ ସହ ସଂଯୋଗ ହେବା ଏବଂ ନିଜର ଏକ ପ୍ରଭାବଶାଳୀ ନେଟୱାର୍କ ତିଆରି କରିବାରେ ଏହା ସାହାଯ୍ୟ କରେ। ଏହାର ସହାୟକ ଦିଗ ତ ଅଛି, କିନ୍ତୁ ଏହା ଆମ ପାଇଁ ବିଭ୍ରାଟ ବା ମନୋଯୋଗ ଭଙ୍ଗର ଏକ କାରଣ ମଧ୍ୟ ହୋଇପାରେ। ଏହାର ଅତ୍ୟଧିକ ବ୍ୟବହାର ଯୁବପିଢ଼ିମାନଙ୍କ ପାଇଁ ବହୁତ କ୍ଷତି ପହଞ୍ଚାଉଛି, ଯେପରିକି ସୋସିଆଲ ମିଡିଆରେ ଏକ ନିଶା। ଇନଷ୍ଟାଗ୍ରାମ ରିଲ୍ସ, ଫେସବୁକ୍, ୟୁଟ୍ୟୁବ ସର୍ଟସ୍ କିମ୍ବା ଅନଲାଇନ୍ ଗେମ୍ସ ଯୁବପିଢ଼ିମାନଙ୍କର ମୂଲ୍ୟବାନ ସମୟ ନଷ୍ଟ କରୁଛି। ରିସର୍ଚ୍ଚ କହୁଛି ଯେ ଅତ୍ୟଧିକ ସ୍କ୍ରିନ୍ ଟାଇମ୍ ବା ସ୍କ୍ରିନ୍ ସମୟ ମସ୍ତିଷ୍କର ଫୋକସ୍ କରିବା କ୍ଷମତାକୁ କମାଇ ଦିଏ। ଏହା ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ। ସୋସିଆଲ ମିଡିଆରେ ଅନ୍ୟମାନଙ୍କର ନକରି ସୁନ୍ଦର ଜୀବନ ଦେଖିକି ଯୁବପିଢ଼ିମାନଙ୍କ ମଧ୍ୟରେ ନିଜକୁ କମ୍ ଭାବିବା, ଡିପ୍ରେସନ୍ ଏବଂ ଆଙ୍ଗଜାଇଟି ଭଳି ସମସ୍ୟା ବଢ଼ିବାରେ ଲାଗିଛି। ଶାରୀରିକ ସମସ୍ୟା ଏବଂ ଅନିଦ୍ରା ଭଳି ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରୁଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଫୋନ୍ ଦେଖିବା ଦ୍ୱାରା ଶୋଇବାରେ ସମସ୍ୟା ହୁଏ, ଯାହା ଶରୀର ଏବଂ ମନ ଉପରେ ଖରାପ ପ୍ରଭାବ ପକାଇଥାଏ। ଯଦି ଆମେ ମୋବାଇଲ ଫୋନ ବ୍ୟବହାରରେ ସନ୍ତୁଳନ ବନାଇ ପାରିବା, ତାହେଲେ ଏହା ଆମର ସାହାଯ୍ୟ ଦିଗରେ କାମ କରିପାରେ। ଯଦି ଆମେ ଏକ ନିରପେକ୍ଷ ଦୃଷ୍ଟିକୋଣରୁ ଦେଖିବା, ମୋବାଇଲ ଫୋନ ଏକ ଶକ୍ତିଶାଳୀ ଉପକରଣ। ଏହା ଆପଣଙ୍କୁ ନଷ୍ଟ କରିପାରେ କିମ୍ବା ଆପଣଙ୍କ ଜୀବନ ଗଢିପାରେ। ଏହା ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ବ୍ୟବହାର ଉପରେ ନିର୍ଭର କରେ। ଯୁବପିଢ଼ିମାନଙ୍କ ପାଇଁ ସବୁଠାରୁ ଭଲ ଉପାୟ ହେଉଛି ଡିଜିଟାଲ ଡିସିପ୍ସନ୍ ବା ନିୟନ୍ତ୍ରଣ ରଖିବା। ଫୋନ ବ୍ୟବହାର ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିବା ଏବଂ ଏହାକୁ କେବଳ ମନୋରଞ୍ଜନ ପାଇଁ ନୁହେଁ, ବରଂ କିଛି ନୂଆ ଶିଖିବା ପାଇଁ ମଧ୍ୟ ବ୍ୟବହାର କରିବା ଉଚିତ। ବର୍ତ୍ତମାନ ମୋବାଇଲ ଫୋନ କେବଳ ଏକ ଆବଶ୍ୟକତା ନୁହେଁ, ବରଂ ଜୀବନ ପାଇଁ ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି। ଯଦି ଆମେ ଏହାକୁ ଏକ କୋରାଡ଼େ ସହ ତୁଳନା କରିବା, ତେବେ ସେହି କୋରାଡ଼େରେ ଜଣେ କାଠ କାଟି ନିଜର ଗୁଜୁରାଣା ମେଣ୍ଟାଇ ପାରେ କିମ୍ବା ନିଜ ହାତକୁ ମଧ୍ୟ କାଟିପାରେ। ସବୁକିଛି ନିର୍ଭର କରି ବ୍ୟବହାରକାରୀ ଉପରେ। ମୋବାଇଲ ଫୋନ ଆମକୁ ନିୟନ୍ତ୍ରଣ କରିବା ଉଚିତ ନୁହେଁ, ବରଂ ଆମେ ମୋବାଇଲକୁ ନିୟନ୍ତ୍ରଣ କରିବା ଉଚିତ। ଯଦି ଆମେ ଏହାର ସଠିକ ଓ ସନ୍ତୁଳିତ ବ୍ୟବହାର କରିବା, ତେବେ ଏହା ଆମ ପାଇଁ ସଫଳତାର ସିଡ଼ି ପାଲଟି ଯିବ, ଏଥିରେ କୌଣସି ସନ୍ଦେହ ନାହିଁ।
1: ନମସ୍କାର, ମୁଁ ବିଜେତା ମନି। ଆଜିର ଆଲୋଚନାର ବିଷୟ, ମୋବାଇଲ ଫୋନ ଯୁବପିଢ଼ି ପାଇଁ ସହାୟକ ନା ବାଧକ। ବର୍ତ୍ତମାନର ଯୁଗକୁ ପ୍ରଯୁକ୍ତିର ଯୁଗ ବୋଲି କୁହାଯାଏ। ଏହି ପ୍ରଯୁକ୍ତିର ବିପ୍ଳବ ମଧ୍ୟରେ ମୋବାଇଲ ଫୋନ ଏକ ଅପରିହାର୍ଯ୍ୟ ଉପକରଣ ଭାବେ ଆମ ଜୀବନରେ ସ୍ଥାନ ପାଇଛି। ଏହା କେବଳ ଦୁଇଜଣ ମନୁଷ୍ୟଙ୍କୁ ସଂଯୋଗ କରିବାର ମାଧ୍ୟମ ନୁହେଁ, ବରଂ ଜ୍ଞାନ, ସୂଚନା, ଶିକ୍ଷା, ସୃଜନଶୀଳତା ଓ ସୁଯୋଗର ଏକ ବିଶାଳ ଦ୍ୱାର। କିନ୍ତୁ ଯେଉଁଠାରେ ଆଲୋକ ଥାଏ ସେଠାରେ ଛାୟା ମଧ୍ୟ ଥାଏ। ସେହିପରି ମୋବାଇଲ ଫୋନ ଯେତିକି ଉପକାରୀ, ତାହାର ଅସଚେତନ ବ୍ୟବହାର ସେତିକି କ୍ଷତିକାରକ ମଧ୍ୟ ହୋଇପାରେ। ଯୁବପିଢ଼ି ହେଉଛନ୍ତି ଏକ ରାଷ୍ଟ୍ରର ଶକ୍ତି, ସମ୍ଭାବନା ଓ ଭବିଷ୍ୟତର ଆଶା। ଏହି ଯୁବଶକ୍ତିଙ୍କ ହାତରେ ଥିବା ମୋବାଇଲ ଫୋନ ଯଦି ସଠିକ୍ ଦିଗରେ ପରିଚାଳିତ ହୁଏ, ତେବେ ଏହା ସଫଳତାର ସୋପାନ ପାଲଟିପାରେ। ଆଜି ଘରେ ବସି ବିଶ୍ୱର ଶ୍ରେଷ୍ଠ ଶିକ୍ଷା ପ୍ରତିଷ୍ଠାନର ପ୍ରକୃତା ଶୁଣିବା, ଇ ପୁସ୍ତକ ପଢ଼ିବା, ଅନଲାଇନ୍ ପାଠ୍ୟକ୍ରମ ସମାପ୍ତ କରିବା, ନୂତନ କୌଶଳ ଅର୍ଜନ କରିବା ଏବଂ ନିଜ ପ୍ରତିଭାକୁ ବିଶ୍ୱସ୍ତରରେ ପହଞ୍ଚାଇବା ସମ୍ଭବ ହୋଇପାରିଛି। ଜରୁରୀ ପରିସ୍ଥିତିରେ ମୁହୂର୍ତ୍ତକ ମଧ୍ୟରେ ସହାୟତା ମିଳିବା, ଦୂରଦୂରାନ୍ତରେ ଥିବା ପ୍ରିୟଜନଙ୍କ ସହ ଯୋଗାଯୋଗ କରିବା ଏବଂ ଦେଶ ବିଦେଶର ଘଟଣାବଳୀ ସହ ନିଜକୁ ଅବଗତ ରଖିବା।

ଶିକ୍ଷାରେ ମଧ୍ୟ ମୋବାଇଲ ଏକ ଅଦ୍ୱିତୀୟ ସହାୟକ। କିନ୍ତୁ ଦୁଃଖର ବିଷୟ, ଆଜି ଅନେକ ଯୁବଯୁବତୀ ମୋବାଇଲକୁ ନିଜ ଜୀବନରେ ଆବଶ୍ୟକତାରୁ ଅଧିକ ଏକ ନିଶାରେ ପରିଣତ କରିଦେଇଛନ୍ତି। ଅନବରତ ସାମାଜିକ ଗଣମାଧ୍ୟମରେ ସମୟ ବିତାଇବା, ଘଣ୍ଟା ଘଣ୍ଟା ଧରି ଅନ୍ଲାଇନ୍ ଖେଳରେ ମଗ୍ନ ରହିବା, ଅନାବଶ୍ୟକ ଭିଡ଼ିଓ ଦେଖିବା ଏବଂ ଆଭାସୀ ଜଗତରେ ହଜୁଥିବା ଫଳରେ ସେମାନଙ୍କ ମୂଲ୍ୟବାନ ସମୟ, ଏକାଗ୍ରତା ଓ ସୃଜନଶୀଳତା ଧୀରେ ଧୀରେ କ୍ଷୟ ପାଉଛି। ପରିବାର ସହ ସମ୍ପର୍କରେ ଦୂରତା ମଧ୍ୟ ବଢ଼ୁଛି, ପାଠପଢ଼ାରେ ମନୋଯୋଗିତା କମୁଛି, ଶାରୀରିକ ସକ୍ରିୟତା ହ୍ରାସ ପାଉଛି ଏବଂ ମାନସିକ ଅବସାଦ, ଚିନ୍ତା ଓ ଏକାକୀପଣ ଭଳି ସମସ୍ୟା ବୃଦ୍ଧି ପାଉଛି। ଏହା ସହିତ ସାଇବର ଠକେଇ, ଭ୍ରାନ୍ତ ସୂଚନା ଓ ଅନୈତିକ ବିଷୟବସ୍ତୁ ମଧ୍ୟ ଯୁବ ସମାଜକୁ ବିପଦଗାମୀ କରିବାର ଏକ ପ୍ରମୁଖ କାରଣ ଭାବେ ଦେଖାଯାଉଛି। ଏହା ମଧ୍ୟ ସତ୍ୟ ଯେ ଆଜିର ଯୁବପିଢ଼ି ସୂଚନାର ଅଭାବରେ ନୁହେଁ, ବରଂ ସୂଚନାର ଅତି ପ୍ରଭାବରେ ବିଭ୍ରାନ୍ତ। ମୋବାଇଲର ପରଦାରୀ ପ୍ରଦକ୍ଷିଣ, ଅସଂଖ୍ୟ ଖବର, ମତାମତ ଓ ବିଜ୍ଞାପନ ଭାସି ଆସୁଛି। ଏହି ପରିସ୍ଥିତିରେ ସତ୍ୟ ଅସତ୍ୟ, ଉପକାରୀ ଓ କ୍ଷତିକାରକ ସୂଚନା ମଧ୍ୟରେ ପାର୍ଥକ୍ୟ କରିବାର ବିବେକ ମଧ୍ୟ ଗଢ଼ି ଉଠିବା ନିତାନ୍ତ ଆବଶ୍ୟକ। କେବଳ ପ୍ରଯୁକ୍ତିର ବ୍ୟବହାର ଶିଖିଲେ ଚଳିବ ନାହିଁ, ପ୍ରଯୁକ୍ତିକୁ ସଚେତନତା, ନୈତିକତା ଓ ଦାୟିତ୍ୱବୋଧ ସହିତ ବ୍ୟବହାର କରିବା ଶିକ୍ଷା ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। ସେହିପରି ପରିବାର, ଶିକ୍ଷକ ଏବଂ ସମାଜ ମଧ୍ୟରେ ଏଥିରେ ଏକ ବିଶେଷ ଭୂମିକା ରହିଛି। ଯୁବପିଢ଼ିଙ୍କ ହାତରେ କେବଳ ମୋବାଇଲ ଧରାଇଦେବା ଯଥେଷ୍ଟ ନୁହେଁ, ଏହାର ସଠିକ୍ ବ୍ୟବହାର, ସମୟର ସୀମା ଏବଂ ଡିଜିଟାଲ ଶୃଙ୍ଖଳା ସମ୍ପର୍କରେ ସଚେତନ କରିବା ମଧ୍ୟ ଆବଶ୍ୟକ। ଯେଉଁ ପରିବାରରେ ସଂସ୍କାର ଓ ପାରସ୍ପରିକ ସମ୍ପର୍କ ଦୃଢ଼ ଥାଏ, ସେଠାରେ ପ୍ରଯୁକ୍ତି ମଣିଷକୁ ବିଚ୍ଛିନ୍ନ କରେ ନାହିଁ, ବରଂ ଜୀବନକୁ ଅଧିକ ସୁସଂଗଠିତ ଓ ସମୃଦ୍ଧ କରିଥାଏ। ତେବେ ପ୍ରଶ୍ନ ଉଠେ, ମୋବାଇଲ କି ପ୍ରକୃତିରେ ବାଧକ? ମୋର ମତରେ ନା, ବାଧକ ମୋବାଇଲ ନୁହେଁ, ବରଂ ଆମର ଅବିବେକପୂର୍ଣ୍ଣ ବ୍ୟବହାର। ଅଗ୍ନି ଯେପରି ଖାଦ୍ୟ ରାନ୍ଧିବାର ସହାୟକ, ସେହିପରି ଅଗ୍ନି ମଧ୍ୟ ଧ୍ୱଂସର କାରଣ ହୋଇପାରେ। ଠିକ୍ ସେହିପରି ମୋବାଇଲ ଫୋନ୍ ମଧ୍ୟ ଆମର ବିବେକ, ସଂଯମ ଓ ସମୟ ପରିଚାଳନା ଉପରେ ନିର୍ଭର କରେ। ଯୁବପିଢ଼ି ଯଦି ମୋବାଇଲକୁ ଜ୍ଞାନ ଅର୍ଜନ, ଆତ୍ମବିକାଶ ଓ ସମାଜର କଲ୍ୟାଣ ପାଇଁ ବ୍ୟବହାର କରନ୍ତି, ତେବେ ଏହା ଏକ ଅମୂଲ୍ୟ ସମ୍ପଦ। କିନ୍ତୁ ଯଦି ଏହା ସମୟର ଅପଚୟ, ଚରିତ୍ରର ଅବସୟ ଓ ଲକ୍ଷ୍ୟଚ୍ୟୁତର କାରଣ ହୁଏ, ତେବେ ଏହା ନିଶ୍ଚିତ ଭାବରେ ବାଧକ ସାବ୍ୟସ୍ତ ହେବ। ପରିଶେଷରେ ଏତିକି କହିବି, ପ୍ରଯୁକ୍ତି ଆମ ସଭ୍ୟତାର ଅଗ୍ରଗତିର ପ୍ରତୀକ, କିନ୍ତୁ ମାନବିକ ମୂଲ୍ୟବୋଧ ହିଁ ଆମ ଜୀବନର ପ୍ରକୃତ ଭିତ୍ତି। ତେଣୁ ପ୍ରଯୁକ୍ତିର ବ୍ୟବହାର ଯେପରି ଆମ ଜ୍ଞାନକୁ ସମୃଦ୍ଧ କରିବ, ସେହିପରି ଆମ ଚରିତ୍ର, ସଂସ୍କାର ଓ ସାମାଜିକ ଦାୟିତ୍ୱବୋଧକୁ ମଧ୍ୟ ଦୃଢ଼ କରିବା ଆବଶ୍ୟକ। ଯେଉଁ ପ୍ରଯୁକ୍ତି ମଣିଷକୁ ମଣିଷ ସହ ଯୋଡ଼ି ରଖେ, ସେହି ପ୍ରଯୁକ୍ତି ପ୍ରକୃତ ଅର୍ଥରେ କଲ୍ୟାଣକାରୀ। ମୋବାଇଲ ଫୋନ୍ ଆମ ହାତରେ ଥିବା ଏକ ଶକ୍ତିଶାଳୀ ସାଧନ, ଏହା ଆମର ସ୍ୱାମୀ ନୁହେଁ, ବରଂ ସେବକ ହେବା ଉଚିତ। ତେଣୁ ଆସନ୍ତୁ ଆମେ ସମସ୍ତେ ସଚେତନତା, ସଂଯମ ଓ ବିବେକର ସହିତ ମୋବାଇଲର ବ୍ୟବହାର କରିବା ଏବଂ ପ୍ରଯୁକ୍ତିକୁ ମାନବ କଲ୍ୟାଣର ସୋପାନରେ ପରିଣତ କରିବା। ଧନ୍ୟବାଦ।

ନମସ୍କାର, ମୋ ନାଁ ପୂଜା ଗୌଡ଼, ମୁଁ ଜୟପୁର ଜୟନଗରରୁ କହୁଛି। ଆଜିର ବିଷୟଟି ହେଉଛି ମୋବାଇଲ ଫୋନ ଯୁବପିଢ଼ି ପାଇଁ ସହାୟକ ନା ବାଧକ। ତ ମୋବାଇଲ ଫୋନ ଯୁବପିଢ଼ି ପାଇଁ ସହାୟକ ବି ଆଉ ବାଧକ ମଧ୍ୟ, କେମିତି ନା ଆଜିର ଆଧୁନିକ ଯୁଗରେ ମୋବାଇଲ ଫୋନ ମଣିଷର ଜୀବନର ଏକ ଅବିଭାଜ୍ୟ ଅଂଶ ହୋଇପଡ଼ିଛି। ବିଶେଷ କରି ଯୁବପିଢ଼ି ଶିକ୍ଷା, ଯୋଗାଯୋଗ, ମନୋରଞ୍ଜନ ଓ ତଥ୍ୟ ସଂଗ୍ରହ ପାଇଁ ଏହାର ବ୍ୟାପକ ବ୍ୟବହାର କରୁଛନ୍ତି, କିନ୍ତୁ ଏହାର ସଠିକ୍ ବ୍ୟବହାର ଯେପରି ଉପକାରୀ ସେପରି ଅତ୍ୟଧିକ ବ୍ୟବହାର କ୍ଷତିକାରକ ମଧ୍ୟ ହୋଇପାରେ। ମୋବାଇଲ ଫୋନ ଯୁବପିଢ଼ିକୁ କିପରି ଭାବେ ସହାୟକ ହୋଇପାରୁଛି ନା ଅନଲାଇନ୍ ଶିକ୍ଷା ଓ ଲର୍ଣ୍ଣିଂ କରିପାରୁଛନ୍ତି ପିଲାମାନେ। ବିଶ୍ୱର ଯେକୌଣସି ତଥ୍ୟ ଖୁବ ସହଜରେ ସେମାନେ ଜାଣିପାରୁଛନ୍ତି। ଯଦି ଦୂର ଦୂରାନ୍ତରେ ରହୁଛନ୍ତି, ପରିବାର ସାଙ୍ଗସାଥୀମାନଙ୍କ ସହ ସହଜରେ ଯୋଗାଯୋଗ କରିପାରୁଛନ୍ତି।

0: ଅନଲାଇନ୍ ବ୍ୟାଙ୍କିଙ୍ଗ, ଜବ୍ ଆପ୍ଲାଇ, ଡିଜିଟାଲ ସେବାରେ ମଧ୍ୟ ସେମାନେ ସୁବିଧା ପାଇପାରୁଛନ୍ତି। ନୂତନ କୌଶଳ ଶିଖିବା ଓ କ୍ୟାରିୟର ଗଢିବାରେ ମଧ୍ୟ ସାହାଯ୍ୟ ପାଇପାରୁଛନ୍ତି। ଓ ମୋବାଇଲ ଫୋନ ଯୁବପିଢ଼ି ପାଇଁ କିପରି ବାଧକ ନା ଅତ୍ୟଧିକ ବ୍ୟବହାର ପଢ଼ାଶୁଣାରେ ମନୋଯୋଗ କମିଯାଏ, ସେମାନେ ପଢ଼ି ହେଇପାରନ୍ତି ନାହିଁ। ଖାଲି ଯେତେବେଳେ ଦେଖିଲେ ଇନଷ୍ଟାଗ୍ରାମ, ଫେସବୁକ୍, ୟୁଟ୍ୟୁବରେ ସେମାନେ ସୋସିଆଲ ମିଡିଆରେ ହିଁ ଲାଗି ରହିଥିବେ, ତେବେ ମନୋଯୋଗଟା କମିଯାଏ। ସେଇଟା ଗୋଟେ ପ୍ରକାର ନିଶା ସୃଷ୍ଟି ହୋଇଯାଏ। ଧୀରେ ଧୀରେ ଆଖିର ସମସ୍ୟା ମଧ୍ୟ ଦେଖାଯାଏ, ନିଦ ଲାଗେ ନାହିଁ, ମାନସିକ ଚାପ ମଧ୍ୟ ବଢ଼ିଯାଏ, ସମୟର ଅପଚୟ ହୁଏ, ଶାରୀରିକ କ୍ରିୟାକଳାପ ମଧ୍ୟ କମିଯାଏ। ସାଇବର ଅପରାଧ ଓ ଭୁଲ ତଥ୍ୟର ଶିକାର ହେବାର ଆଶଙ୍କା ମଧ୍ୟ ଥାଏ। ତ ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ମୋବାଇଲ ଫୋନ ୟୁଜ୍ କର, କିନ୍ତୁ କୋଉଟା ଭଲ କୋଉଟା ଖରାପ ତାହା ଦେଖିକି ସମସ୍ତେ ବ୍ୟବହାର କରନ୍ତୁ। ମୋବାଇଲ ଫୋନ ନିଜେ ଭଲ କିମ୍ବା ଖରାପ ନୁହେଁ, ଏହାର ପ୍ରଭାବ ତାହାର ବ୍ୟବହାର ଉପରେ ନିର୍ଭର କରିଥାଏ। ଯଦି ଯୁବପିଢ଼ି ଏହାକୁ ସଚେତନ ଓ ସୀମିତ ଭାବରେ ବ୍ୟବହାର କରନ୍ତି, ତେବେ ଏହା ସହାୟକ ହେବ, କିନ୍ତୁ ଅପବ୍ୟବହାର କଲେ ଏହା ବଡ଼ ବାଧକରେ ପରିଣତ ହୋଇଯିବ। ସେଥିପାଇଁ ସଚେତନ ବ୍ୟବହାର ହିଁ ସଠିକ ବ୍ୟବହାର ବୋଲି ଆମେ ସମସ୍ତେ ମନେ ରଖିବା ଉଚିତ। ଧନ୍ୟବାଦ।
1: ନମସ୍କାର, ମୁଁ ପ୍ରଥମ ପରିତୋଷ ପାଢ଼େ, ଆଇନ ମହାବିଦ୍ୟାଳୟ ଜୟପୁରର ଏକ ଛାତ୍ର। ଆଜି ମୁଁ ମୋବାଇଲ ଫୋନ ଯୁବପିଢ଼ି ପାଇଁ ସହାୟକ ନା ବାଧକ ଏହି ବିଷୟରେ ନିଜ ମତ ପ୍ରକାଶ କରିବାକୁ ଯାଉଛି। ମୁଁ ଏପରି ଏକ ବିଷୟ ଉପରେ କହିବାକୁ ଯାଉଛି ଯାହା କେବଳ ଜଣେ ବ୍ୟକ୍ତିର ନୁହେଁ, ସମଗ୍ର ସମାଜର ଭବିଷ୍ୟତ ସହ ଜଡ଼ିତ। ବିଷୟଟି ହେଉଛି ମୋବାଇଲ ଫୋନ ଯୁବପିଢ଼ି ପାଇଁ ସହାୟକ ନା ବାଧକ। ଆଜିର ଯୁଗରେ ମୋବାଇଲ ଫୋନ କେବଳ ଏକ ଫୋନ ନୁହେଁ, ଏହା ଘଣ୍ଟା, କ୍ୟାମେରା, ପୁସ୍ତକାଳୟ, ବ୍ୟାଙ୍କ, ଶ୍ରେଣୀଗୃହ, କାର୍ଯ୍ୟାଳୟ ଏବଂ ମନୋରଞ୍ଜନ କେନ୍ଦ୍ର। କିନ୍ତୁ ଏହି ଯନ୍ତ୍ର ଆମ ଜୀବନକୁ ନିୟନ୍ତ୍ରଣ କରୁଛି କି ନା ଆମେ ଏହାକୁ ନିୟନ୍ତ୍ରଣ କରୁଛୁ, ଏହା ହିଁ ମୂଳ ପ୍ରଶ୍ନ। ମୁଁ ଦୃଢ ଭାବରେ କହିବାକୁ ଚାହେଁ ମୋବାଇଲର ଉପଯୋଗ ନିଜେ ନା ଭଲ କିମ୍ବା ଖରାପ, ଏହାର ଭଲ କିମ୍ବା ଖରାପ ପ୍ରଭାବ ନିର୍ଭର କରେ ଆମ ବ୍ୟବହାର ଉପରେ। ପ୍ରଥମେ ଆସନ୍ତୁ ଏହାର ସହାୟକ ଦିଗ ବିଷୟରେ କଥା ହେବା। ଆଜି ଗାଁର ଜଣେ ଛାତ୍ର ମଧ୍ୟ ବିଶ୍ୱର ଶ୍ରେଷ୍ଠ ଶିକ୍ଷକଙ୍କ ଠାରୁ ଶିଖିପାରୁଛି, ମୋବାଇଲ ଦ୍ୱାରା ଫ୍ରିଲାନ୍ସିଂ କରୁଛି, ଅନଲାଇନ୍ କ୍ଲାସ, ଡିଜିଟାଲ ଲାଇବ୍ରେରୀ, ଇ ବୁକ୍, ମକ୍ ଟେଷ୍ଟ, ଭାଷା ଶିକ୍ଷା ଏବଂ ନୂତନ ଦକ୍ଷତା ହାସଲ ସମ୍ଭବ ହୋଇଛି। ଆଜି ଅନେକ ଯୁବକ ଯୁବକୀ ମୋବାଇଲ ବ୍ୟବହାର କରି ଅନଲାଇନ୍ ବ୍ୟବସାୟ କରୁଛନ୍ତି, ଫ୍ରିଲାନ୍ସିଂ କରୁଛନ୍ତି, ଚାକିରି ପାଉଛନ୍ତି ଏବଂ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ପହଞ୍ଚାଉଛନ୍ତି। ଏକ ଛୋଟ ମୋବାଇଲ ହଜାର ହଜାର ଯୁବକଙ୍କ ସ୍ୱପ୍ନକୁ ଡେଣା ଦେଇଛି। କେବଳ ଶିକ୍ଷା କିମ୍ବା ରୋଜଗାର ନୁହେଁ, ଜରୁରୀକାଳୀନ ପରିସ୍ଥିତିରେ ମୋବାଇଲ ଜୀବନ ମଧ୍ୟ ବଞ୍ଚାଇ ପାରେ। ଦୁର୍ଘଟଣା, ବନ୍ୟା କିମ୍ବା ଅନ୍ୟ ବିପଦ ସମୟରେ ଏହା ତୁରନ୍ତ ସହାୟତା ପହଞ୍ଚାଇବାର ମାଧ୍ୟମ ହୋଇଥାଏ, କିନ୍ତୁ ପ୍ରତ୍ୟେକ ଆଲୋକ ସହିତ ଛାୟା ମଧ୍ୟ ଥାଏ। ଆଜିର ଯୁବପିଢ଼ି ସବୁଠୁ ବଡ଼ ଶତ୍ରୁ ବାହାରେ ନୁହେଁ, ତାଙ୍କ ପକେଟ୍ ଭିତରେ ଅଛି। ସେହି ଶତ୍ରୁ ହେଉଛି ମୋବାଇଲର ଅତ୍ୟଧିକ ବ୍ୟବହାର। ଏକ 5 ମିନିଟର ରିଲ୍ ଦେଖିବାକୁ ଯାଇ କେବଳ 1 ଘଣ୍ଟା କଟିଯାଏ। ଆମେ ଜାଣିପାରୁନାହୁଁ ଏହି ଛୋଟ ସ୍କ୍ରିନ୍ ଆମର ଏକାଗ୍ରତା, ସମୟ ଓ ସୃଜନଶୀଳତାକୁ ଧୀରେ ଧୀରେ ଗ୍ରାସ କରୁଛି। ଆଜି ଅନେକ ଯୁବକ ପୁସ୍ତକ ଠାରୁ ଅଧିକ ସ୍କ୍ରିନ୍ ସାମ୍ନାରେ ସମୟ ବିତାଉଛନ୍ତି। ପରିବାର ସହ କଥାବାର୍ତ୍ତା କମିଛି, କିନ୍ତୁ ଅନଲାଇନ୍ ଚାଟ୍ ବଢିଛି। ମିତ୍ରତା ବଢୁଛି ବୋଲି ଲାଗୁଛି, କିନ୍ତୁ ପ୍ରକୃତ ସମ୍ପର୍କ କମିଯାଉଛି। ମୋବାଇଲ ଓ ଆସକ୍ତି, ଆଖିର ସମସ୍ୟା, ନିଦ୍ରାହୀନତା, ମାନସିକ ଚାପ, ଚିନ୍ତା, ଏକାକୀପଣ ଏବଂ ଆତ୍ମବିଶ୍ୱାସର ଅଭାବ ସୃଷ୍ଟି କରିପାରେ। ଏହା ସହ ସାଇବର ଠକେଇ, ଭୁଲ ଖବର ଏବଂ ବ୍ୟକ୍ତିଗତ ତଥ୍ୟ ଚୋରିର ବିପଦ ମଧ୍ୟ ବଢୁଛି। ତେବେ ସମାଧାନ କଣ? ସମାଧାନ ହେଉଛି ସନ୍ତୁଳିତ ବ୍ୟବହାର। ମୋବାଇଲକୁ ଶିକ୍ଷକ କରନ୍ତୁ, ମାଲିକ ନୁହେଁ। ସୂଚନା ପାଇଁ ବ୍ୟବହାର କରନ୍ତୁ, ସମୟ ନଷ୍ଟ ପାଇଁ ନୁହେଁ, ନିଜ ପରିବାର, ସ୍ୱାସ୍ଥ୍ୟ, ପାଠପଢା ଏବଂ ସ୍ୱପ୍ନକୁ ସର୍ବପ୍ରଥମେ ସ୍ଥାନ ଦିଅନ୍ତୁ। ମୁଁ ଯୁବପିଢ଼ିଙ୍କୁ 5ଟି ସରଳ ବାର୍ତ୍ତା ଦେବାକୁ ଚାହେଁ। 1, ମୋବାଇଲକୁ ଜ୍ଞାନ ଓ ଦକ୍ଷତା ବୃଦ୍ଧି ପାଇଁ ବ୍ୟବହାର କରନ୍ତୁ। ଅନାବଶ୍ୟକ ସ୍କ୍ରିନ୍ ସମୟ କମାନ୍ତୁ। ପ୍ରତିଦିନ କିଛି ସମୟ ମୋବାଇଲ ବିନା ବିତାନ୍ତୁ। ସୋସିଆଲ ମିଡିଆ ପ୍ରତ୍ୟେକ ସୂଚନାକୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତୁ ନାହିଁ ଏବଂ ନିଜ ସମୟ, ସ୍ୱାସ୍ଥ୍ୟ ଓ ଚରିତ୍ରକୁ ସର୍ବାଧିକ ମୂଲ୍ୟ ଦିଅନ୍ତୁ। ଶେଷରେ ମୁଁ ଗୋଟାଏ କଥା କହିବାକୁ ଚାହେଁ, ପ୍ରଯୁକ୍ତ ବିଦ୍ୟା ମଣିଷକୁ ଶକ୍ତିଶାଳୀ କରେ, କିନ୍ତୁ ପ୍ରଯୁକ୍ତିର ଦାସତ୍ୱ ମଣିଷକୁ ଦୁର୍ବଳ କରେ। ଆସନ୍ତୁ ଆମେ ଏପରି ଏକ ଯୁବ ସମାଜ ଗଢିବା ଯେଉଁମାନେ ମୋବାଇଲକୁ ବ୍ୟବହାର କରିବେ କିନ୍ତୁ ମୋବାଇଲର ଦାସ ହେବେ ନାହିଁ। ମନେ ରଖନ୍ତୁ, ମୋବାଇଲ ଆପଣଙ୍କ ହାତ ରହିଲେ ସେ ଆପଣଙ୍କ ସହାୟକ, କିନ୍ତୁ ଯଦି ଆପଣଙ୍କ ମନ ମୋବାଇଲର ହାତରେ ଚାଲିଯାଏ ସେହି ମୁହୂର୍ତ୍ତରେ ସେ ବାଧକ।

0: ନମସ୍କାର, ମୁଁ ଅର୍ପିତା ପାତ୍ର। ଆଜିର ପ୍ରତିକ୍ରିୟାର ବିଷୟ ହେଉଛି, ମୋବାଇଲ ଫୋନ ଯୁବପିଢ଼ି ମାନଙ୍କ ପାଇଁ ସହାୟକ ନା ବାଧକ, ଏହି ବିଷୟରେ ମୁଁ ମୋ ମତ ଦେବା ପାଇଁ ଚାହୁଁଛି। ବର୍ତ୍ତମାନ ଡିଜିଟାଲ ଯୁଗରେ ମୋବାଇଲ ଫୋନ ଆମ ଜୀବନର ଏକ ଅଭିନ୍ନ ଅଂଶ ପାଲଟି ଯାଇଛି। ଆଜି ପ୍ରାୟ ପ୍ରତ୍ୟେକ ଯୁବକ ଓ ଯୁବତୀଙ୍କ ହାତରେ ଏକ ସ୍ମାର୍ଟଫୋନ ରହିଛି। ଏହା କେବଳ କଥାବାର୍ତ୍ତା କରିବାର ମାଧ୍ୟମ ନୁହେଁ, ବରଂ ଶିକ୍ଷା, ସୂଚନା, ମନୋରଞ୍ଜନ, ସ୍ୱାସ୍ଥ୍ୟ ସେବା ଏବଂ ରୋଜଗାରର ଏକ ଗୁରୁତ୍ୱପୂର୍ଣ୍ଣ ସାଧନ ମଧ୍ୟ ହୋଇପାରିଛି। ଆଜିର ଦିନରେ ମୋବାଇଲ ଆଉ କେବଳ କଥାବାର୍ତ୍ତା ଯନ୍ତ୍ର ନୁହଁ, ଏହା ଆମ ହାତରେ ଥିବା ଏକ ଛୋଟ କମ୍ପ୍ୟୁଟର, ଲାଇବ୍ରେରୀ, କ୍ୟାମେରା, ବ୍ୟାଙ୍କ ଏବଂ ସବୁକିଛି। କିନ୍ତୁ ଯେତେବେଳେ ଏହା ଯୁବପିଢ଼ିଙ୍କ ହାତରେ ଆସେ, ସେତେବେଳେ ପ୍ରଶ୍ନ ଉଠେ, ଏହା ଆମ ଆଗକୁ ନଉଛି ନା ପଛକୁ ଟାଣୁଛି। ଏହାର କିଛି ସକାରାତ୍ମକ ପ୍ରଭାବ ମଧ୍ୟ ରହିଛି, ଯେମିତିକି ଛାତ୍ରଛାତ୍ରୀମାନେ ମଧ୍ୟ ମୋବାଇଲରେ ଅନଲାଇନ୍ କ୍ଲାସ୍ କରିପାରୁଛନ୍ତି, ଇ ବୁକ୍ ପଢ଼ିପାରୁଛନ୍ତି ଏବଂ ପୃଥିବୀର ଯେକୌଣସି ସ୍ଥାନର ସୂଚନା କେବଳ କିଛି ସେକେଣ୍ଡ ମାଧ୍ୟମରେ ପାଇପାରୁଛନ୍ତି। ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି, ଦକ୍ଷତା ବିକାଶ, ଭାଷା ଶିକ୍ଷା ଓ ନୂତନ କୌଶଳ ଅର୍ଜନରେ ମୋବାଇଲ ବହୁତ ସହାୟକ ହେଉଛି। ଏହା ସହିତ ପରିବାର ଓ ସାଙ୍ଗମାନଙ୍କ ସହ ସବୁବେଳେ ସମ୍ପର୍କରେ ରହିବା ମଧ୍ୟ ସମ୍ଭବ ହେଉଛି। ଏହା ଆମକୁ ସୂଚନା ଆଉ ସଚେତନ ମଧ୍ୟ କରିଥାଏ। ଶାରୀରିକ ଯୋଜନା, ସ୍ୱାସ୍ଥ୍ୟ ଟିପ୍ ସବୁକିଛି ମୋବାଇଲରେ ତୁରନ୍ତ ମିଳୁଛି। କୌଣସି ଦୁର୍ଘଟଣା ହେଲେ ଏବଂ କୌଣସି ଜରୁରୀ ସମୟରେ ମୋବାଇଲ ଜୀବନ ବି ବଞ୍ଚାଉଛି। ଆଜି ଅନେକ ଯୁବକ ମୋବାଇଲ ମାଧ୍ୟମରେ କଣ୍ଟେଣ୍ଟ କ୍ରିଏଟ୍ କରୁଛନ୍ତି, କୋଡିଂ ଶିଖୁଛନ୍ତି, ଡିଜାଇନ୍ କରୁଛନ୍ତି ଆଉ ଘରେ ବସି ରୋଜଗାର କରୁଛନ୍ତି। ମୋବାଇଲ ଆମକୁ ଏକ ବଡ଼ ମଞ୍ଚ ଦେଇଛି ନିଜକୁ ଦେଖାଇବା ପାଇଁ, କିନ୍ତୁ ଏହାର କିଛି ନକାରାତ୍ମକ ପ୍ରଭାବ ମଧ୍ୟ ରହିଛି। ଆଜି ଅନେକ ଯୁବପିଢ଼ି ଅତ୍ୟଧିକ ସମୟ ସୋସିଆଲ ମିଡିଆ, ଅନଲାଇନ୍ ଗେମ୍ ଓ ଛୋଟ ଛୋଟ ଭିଡିଓ ଦେଖିବାରେ ବ୍ୟୟ କରୁଛନ୍ତି। ଏହା ଫଳରେ ପାଠପଢ଼ାରେ ମନୋଯୋଗ କମିଯାଉଛି, ସମୟ ନଷ୍ଟ ହେଉଛି ଏବଂ ମାନସିକ ଚାପ ବଢି ଚାଲିଛି। ଏହା ଆମକୁ ସମୟର ଅପଚୟ ମଧ୍ୟ ଘଟିଥାଏ। ସବୁଠୁ ବଡ଼ ସମସ୍ୟା ହେଲା ସ୍କ୍ରୋଲିଂ, ରିଲ୍ସ, ଗେମ୍, ସୋସିଆଲ ମିଡିଆ ଏବଂ ଏହା ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ସାରାଦିନ ସ୍କ୍ରିନ୍ ଆଗରେ ରହିବା ଯୋଗୁଁ ଆଖି ଖରାପ, ମୁଣ୍ଡ ବିନ୍ଧା, ନିଦ୍ରା କମିବା ଓ ଚିନ୍ତା ବଢୁଛି। ଅନ୍ୟମାନଙ୍କ ଜୀବନ ସହ ତୁଳନା କରି ଡିପ୍ରେସନ୍ ଆଉ ଆତ୍ମବିଶ୍ୱାସ ମଧ୍ୟ କମିବାରେ ଦେଖାଯାଉଛି। ତେଣୁ ମୋବାଇଲ ଫୋନ ନିଜେ ସହାୟକ କିମ୍ବା ବାଧକ ନୁହେଁ, ଏହାର ବ୍ୟବହାର ହିଁ ନିର୍ଣ୍ଣୟ କରେ ଯେ ଏହା ଆମ ପାଇଁ କେତେ ଉପକାରୀ କିମ୍ବା କ୍ଷତିକାରକ। ଯଦି ଆମେ ଏହାକୁ ଶିକ୍ଷା, ଜ୍ଞାନ ଓ ଭଲ କାମ ପାଇଁ ବ୍ୟବହାର କରିବା, ତେବେ ଏହା ଆମର ସର୍ବୋତ୍ତମ ସହାୟକ। କିନ୍ତୁ ଯଦି ଅନାବଶ୍ୟକ କାର୍ଯ୍ୟରେ ସମୟ ନଷ୍ଟ କରିବା, ତେବେ ଏହା ଆମ ପାଇଁ ପ୍ରଗତିରେ ବାଧକ ସାଜିବ।
1: ତେବେ ସାଥୀ, ଶୁଣିଲେ ପ୍ରତିକ୍ରିୟା, ଆଶା କରୁଛି ଆପଣଙ୍କୁ ଲୋକଙ୍କର ମତାମତ ଭଲ ଲାଗିଥିବ। ତେବେ ସାଥୀ, ଏବେ ଜାଣିବା କଥା ସମ୍ପର୍କରେ। ପ୍ରଥମେ ଜାଣିବା ଅଶୋକ କୁମାରଙ୍କ ବିଷୟରେ।

ଅଶୋକ କୁମାର ଭାରତୀୟ ହିନ୍ଦୀ ସିନେମାର ଜଣେ ପ୍ରସିଦ୍ଧ ଅଭିନେତା ଥିଲେ। ସେ 13 ଅକ୍ଟୋବର 1911 ଭାଗଲପୁରର ବିହାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ କୁମୁଦଲାଲ ଗାଙ୍ଗୁଲି ଥିଲା। ସେ ହିନ୍ଦୀ ସିନେମାର ପ୍ରଥମ ବଡ଼ ତାରକାମାନଙ୍କ ମଧ୍ୟରୁ ଜଣେ ଭାବେ ପରିଚିତ ଥିଲେ। ସେ ଭାରତୀୟ ସିନେମାର ସ୍ୱାଭାବିକ ଅଭିନୟ ଶୈଳୀକୁ ଲୋକପ୍ରିୟ କରିଥିଲେ। 60 ବର୍ଷ

0: ରୁ ଅଧିକ ସମୟ ଧରି 300 ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। 1988 ଦାଦା ସାହେବ ଫୁଲ୍କେ ଆୱାର୍ଡ ଏବଂ 1999 ପଦ୍ମଭୂଷଣ ପୁରସ୍କାର ପାଇଥିଲେ। ତାଙ୍କର ପ୍ରସିଦ୍ଧ ଚଳଚ୍ଚିତ୍ର ହେଉଛି ଅଚେତ କନ୍ୟା, କିସ୍ମତ, ବଣ୍ଟିନି ଏବଂ ମେହଲ। ଅଶୋକ କୁମାର ଭାରତୀୟ ସିନେମାର ଜଣେ କିମ୍ବଦନ୍ତୀ ଅଭିନେତା ଥିଲେ। ତାଙ୍କର ଅଭିନୟ ଓ ସିନେମା ପ୍ରତି ଅବଦାନ ଆଜି ମଧ୍ୟ ଅନେକ କଳାକାରଙ୍କ ପ୍ରେରଣାର ଉତ୍ସ ହୋଇ ରହିଛି। ତେବେ ସାଥୀ, ବର୍ତ୍ତମାନ ଶୁଣିବା ଦାଦା ସାହେବ ଫାଲକେଙ୍କ ସମ୍ପର୍କରେ।
1: ଦାଦା ସାହେବ ଫାଲକେଙ୍କ ପ୍ରକୃତ ନାମ ଧୁଣ୍ଡିରାଜ ଗୋବିନ୍ଦ ଫାଲକେ ଥିଲା। ସେ 30 ଏପ୍ରିଲ 1870 ମହାରାଷ୍ଟ୍ରର ତ୍ରିମ୍ବକମ୍ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ଭାରତୀୟ ସିନେମାର ଜନକ ବୋଲି କୁହାଯାଏ, କାରଣ ସେ ଭାରତର ପ୍ରଥମ ପୂର୍ଣ୍ଣଦୈର୍ଘ୍ୟ ଫିଚର ଫିଲ୍ମ ରାଜା ହରିଶ୍ଚନ୍ଦ୍ର 1913 ନିର୍ମାଣ କରିଥିଲେ। ସେ ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ ଓ ପଟକଥା ଲେଖକ ଥିଲେ। ନିଜ ଜୀବନରେ ସେ 95 ଫିଚର ଫିଲ୍ମ ଓ ଅନେକ ସ୍ୱଳ୍ପଦୈର୍ଘ୍ୟ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ତାଙ୍କ ସ୍ମୃତିରେ ଭାରତ ସରକାର ଦାଦା ସାହେବ ଫାଲକେ ଆୱାର୍ଡ ପ୍ରତିଷ୍ଠା କରିଛନ୍ତି, ଯାହା ଭାରତ ସିନେମାର ସର୍ବୋଚ୍ଚ ସମ୍ମାନ ଅଟେ। ଦେଶୀୟ କାହାଣୀ, ପୁରାଣ ଓ ସଂସ୍କୃତିକୁ ଚଳଚ୍ଚିତ୍ର ମାଧ୍ୟମରେ ଲୋକପ୍ରିୟ କରିଥିଲେ। ତାଙ୍କର କିଛି ପ୍ରସିଦ୍ଧ ଚଳଚ୍ଚିତ୍ର ହେଉଛି ମୋହିନୀ ଭସ୍ମାସୁର, ଯାହାକି 1913 ହୋଇଥିଲା ଭାରତର ପ୍ରଥମ ଚଳଚ୍ଚିତ୍ର ଯେଉଁଥିରେ ମହିଳା ଅଭିନେତ୍ରୀ ଅଭିନୟ କରିଥିଲେ। ଲଙ୍କା ଦହନ 1917 ହୋଇଥିଲା, ରାମାୟଣର ଘଟଣା ଉପରେ ଆଧାରିତ। କାଲିଆ ମାର୍ଦ୍ଦନ 1919 ହୋଇଥିଲା, ଶ୍ରୀକୃଷ୍ଣଙ୍କ କାଳିୟ ନାଗ ଦମନ କାହାଣୀ ବିଷୟରେ।

0: ତେବେ ସାଥୀ ଏବେ ଜାଣିବା ଗୁରୁଦତ୍ତଙ୍କ ସମ୍ପର୍କରେ।
1: ଗୁରୁଦତ୍ତ ଭାରତର ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ, ନିର୍ମାଣ ଓ ଅଭିନେତା ଥିଲେ। ସେ ହିନ୍ଦୀ ସିନେମାରେ କଳାତ୍ମକ ଓ ସାମାଜିକ ବିଷୟବସ୍ତୁକୁ ନୂଆ ମାତ୍ରା ଦେଇଥିଲେ। ସେ 9 ଜୁଲାଇ 1925 ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ବସ୍ତକୁମାର ଶିବଶଙ୍କର ପାଦୁକୋନ୍ ଥିଲା। ହିନ୍ଦୀ ସିନେମାରେ ବାସ୍ତବବାଦୀ ଓ କଳାତ୍ମକ ଚଳଚ୍ଚିତ୍ରର ପ୍ରଚଳନ କରିଥିଲେ। ନିର୍ଦ୍ଦେଶନା, ଚିତ୍ରାୟଣ ଓ କାହାଣୀ ଉପସ୍ଥାପନରେ ନୂତନ ଶୈଳୀ ଆଣିଥିଲେ। ତାଙ୍କ ଫିଲ୍ମଗୁଡ଼ିକ ସମାଜ, ପ୍ରେମ ଓ ମାନବୀୟ ଭାବନାକୁ ଗଭୀର ଭାବରେ ପ୍ରକାଶ କରିଥିଲେ। ତାଙ୍କର ପ୍ରସିଦ୍ଧ ଚଳଚ୍ଚିତ୍ରଗୁଡ଼ିକ ହେଉଛି ପ୍ୟାସା, କାଗଜ କି ଫୁଲ, ସାହିବ ବିବି ଅର୍ ଗୁଲାମ, ମିଷ୍ଟର ଆଣ୍ଡ ମିଷ୍ଟ୍ରେସ୍। ଗୁରୁଦତ୍ତ ଭାରତୀୟ ସିନେମାର ଜଣେ ମହାନ ସ୍ରଷ୍ଟା ଥିଲେ, ଯାହାଙ୍କ ଫିଲ୍ମ ଆଜି ମଧ୍ୟ ଭାରତୀୟ ଚଳଚ୍ଚିତ୍ର ଜଗତରେ ଅମୂଲ୍ୟ ସମ୍ପଦ ଭାବେ ପରିଗଣିତ ହୁଏ।

0: ତେବେ ସାଥୀ, ସମୟ ତ ହେଇଗଲାଣି କାର୍ଯ୍ୟକ୍ରମକୁ ଶେଷ କରିବାର, କିନ୍ତୁ ତା ପୂର୍ବରୁ ଶୁଣିନେବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ଆଗାମୀକାଲି ଶୁକ୍ରବାର ସମ୍ପର୍କ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ଆପଣମାନଙ୍କର ମନପସନ୍ଦର କାର୍ଯ୍ୟକ୍ରମ ହେଲୋ ଗୁଞ୍ଜନ।

0: ତେବେ ସାଥୀ, ଆଜିର ଆମର ଏହି କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ଜଣାଇବାକୁ ଯେମିତି ନ ଭୁଲନ୍ତି। ଆପଣମାନେ ଆମକୁ ମେସେଜ କିମ୍ବା ଭଏସ୍ ମେସେଜ ପଠାଇ ପାରିବେ। ସେଥିପାଇଁ ଆମ ନମ୍ବରଟି ହେଉଛି
1: 9438268568
0: ଏବଂ ଇମେଲ ଆଇଡିଟି ହେଉଛି
1: airjaipur@gmail.com।

0: ତେବେ ସାଥୀ, ଆଉ ଏକ ସୁନେଲି ସନ୍ଧ୍ୟାରେ ଭେଟିବାର ପ୍ରତିଶ୍ରୁତି ନେଇ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ, ମୁଁ ପ୍ରିୟଙ୍କା ପାତ୍ର
1: ଆଉ ମୁଁ ପୁଷ୍ପାଞ୍ଜଳି ଗୌଡ଼।
2: ନମସ୍କାର।

ଶୁଣିଲେ ଯୁବବାଣୀ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତିଜନ। ଉପସ୍ଥାପନା କରୁଛନ୍ତି ସନ୍ତୋଷୀ ଆଚାରୀ ଏବଂ ପଞ୍ଚାନନ ଦାସ।

0: Quinta e Guita.
1: Ah, por aí aqui tu não vai dar isso nem ciclo se mortar no celular, né?
0: Cara, tá no do ciclo a catar.
1: É, só lá me sabe a gente não dá lá que me sabe o tor lá para lá lá, né?
0: De coelho de mui.
1: É.
0: Cai tá bolle modo muda cai da pico e boi tá bolle aço bolle só um bar nem dor que isso. Não, não. Gurgu tá muito a camar.
1: É bem gente que o que lhe der lá e gente não lá que me quando bolle lá lá.
0: Bolle lá que. É. Gente tá só mano gagor que pora cai tá bolle.
1: Ah, udrai udrai dish.
0: Oi oi oi.
1: É.
0: Ale. Ale mui gurta para jai reli, hein?
1: É.
0: Gurte didi ra kata jika hein ali achi.
1: Aba.
0: Ale suni deu, hein?
2: Ale didi toma na kaita. Mana promita putra.
0: Tomar ghor konti.
2: Kurapot. Tomar kam kaita. Kai paiti kolas ni tome. Mu gorbo bati ma chichuna nungko tika dia tika de bare sahajya kore tangro card. To gorbo bati hele card dia jai. ହେଲେ ସବୁ ପ୍ରକାର ଟୀକା ଦେଇ ସବୁ ରୋଗରୁ ଦୂରେଇ ରଖାଯାଏ ପିଲାମାନଙ୍କୁ ମା ମାନଙ୍କୁ
0: ହେଲେ ତମେ ଏ ଏନ୍ ଏମ୍ ଦିଦି ଆଚାସ ହେଲେ ତମେ ଚାକିରି କରି କେତେ ବର୍ଷ ହେଇଛି ଦିଦି
2: 14 ବର୍ଷ
0: ହେଲେ ଦିଦି କହିଦିଆ ସେ ଟିଟି ଇଞ୍ଜେକ୍ସନ୍ କାମ ଖାଇଟା
2: ଟିଟି ଇଞ୍ଜେକ୍ସନ୍ ର କାମ ହେଲା ଟିଟି ତ ଏବେ ବନ୍ଦ ହେଇଗଲାଣି ଟିଟାନସ୍ ଟକ୍ସଏଡ୍ଟା 19 ଟଙ୍କାର ବାତ ଏବେ ଦିଆ ହଉଛି ଡିଥେରିଆ ଟିଟାନସ୍ ଡିଥେରିଆ ମାନେ ହଉଛି କଣ୍ଠଆଳତି ଟିଟାନସ୍ ହଉଛି 19 ଟଙ୍କାର ବାତ ଏ ଦିଟା ରୋଗ ନ ହବା ପାଇଁ ବୋଲିକିନା ଟିଡି ଇଞ୍ଜେକ୍ସନ ଗର୍ଭବତୀ ମା କୁ ଦିଆ ହଉଛି 10 ବର୍ଷ ଆଉ 16 ବର୍ଷର ପିଲାମାନଙ୍କୁ ବି ଦିଆ ହଉଛି
0: ଗର୍ଭବତୀ ମହିଳା କି କଣ୍ଠ ଆଳତି ନା କାଇଟା ସେଟା କାଇଟା କାଇଁ ପାଇଁ ହେଲା ସେଟା
2: କଣ୍ଠ ଆଳତି ଆଳତି ରୋଗ ଆପଣ ଶୁଣିଥିବେ ସେଟା କଣ୍ଠର ଗୋଟେ ପ୍ରକାର ସଂକ୍ରମଣ ଯୋଉଟା କି ମାନେ ରେଡନେସ୍ ଲାଲ ପଡିଯିବ ହାତ ହବ ଫୁଲିଯିବ ଖାଇବାଟା କିଛି ସେ ଢୁକି ପାରିବନି ଆଉ ମୃତ୍ୟୁର ସମ୍ମୁଖୀନ ବି ହୁଅନ୍ତି ସେଥିପାଇଁ ବୋଲି ସେଇଟା କଣ୍ଠ ଆଳତି ରୋଗ ନ ହବା ପାଇଁ ଦିଆଯାଏ
0: ଏଇଟା ଗର୍ଭବତୀ ମହିଳା କାହିଁକି ଦିଆହେଇଛି କି
2: ନାଇଁ ଗର୍ଭବତୀ ମହିଳା ମାନଙ୍କୁ ଦିଆ ହବ ତା ସହିତ 10 ବର୍ଷର ପୁଅ ଝିଅ ମାନଙ୍କୁ 16 ବର୍ଷର ସେମାନଙ୍କୁ ହିଁ ଦିଆଯାଏ
0: ହେଲେ ଆର ଲକ୍ଷଣ କେମିତି ଦିଦି କେମିତି ଚିହ୍ନା ପଡୁଛି ଏଟା ତାକେ କଣ୍ଠ ଆଳତି ହେଲା ବୋଲି କରି
2: ପୁରା ତଣ୍ଟି ବଥା ହବ ବେଶୀ ସେ କିଛି ଢୁକି ପାରିବନି ମାନେ ପାଟି ଆମ କରିବ ଯେ ଦେଖାଯିବ ସେଟା ଲାଲ ହେଇଯାଇଛି ଫୁକା ଫୁକା ହେଇଯାଇଛି କିନ୍ତୁ ଭେକ୍ସିନ ଗୁଡାକ ଦେଇକି ଏସବୁ ଆଉ ସିମ୍ପଟମ୍ସ ଗୁଡାକ ଚିହ୍ନ ଗୁଡାକ ବି ଏବେ ଆଉ ଦେଖାଯାଉନି ସବୁ ମାନେ ବନ୍ଦ ହେଇଗଲାଣି ଆଉ ଚିହ୍ନ ଲକ୍ଷଣ ବି ଆଉ ନାହିଁ ସବୁ ଇରାଡିକେଟ୍ ହେଇଗଲାଣି ମାନେ ଆଉ ଆଉ ନାହିଁ ଏ ରୋଗ ଆମ ଇଣ୍ଡିଆରେ ତ କମ୍ ସମ୍ ଆଉ ଦେଖାଯାଉନି
0: ବୋଲେ ଇଏ ଇଞ୍ଜେକ୍ସନ ଦେଲାରୁ ସେ ରୋଗଟା
2: କାରଣ ଏଇ ରୋଗ ଥରେ ହେଲା ମାନେ ତାର ମୃତ୍ୟୁ ହେବାର ଚାନ୍ସେସ ବହୁତ ଅଧିକ ସବୁ କିଲର ଡିଜିଜ ଗୁଡାକ ସବୁ ନ ହଉ ବୋଲିକି ଦିଆ ହଉଛି
0: ହେଲେ ଆରି କାଇ କାଇଟା ଇଞ୍ଜେକ୍ସନ ମାନେ ଅଛି ଦିଦି
2: ଜନ୍ମ ହଉ ପିଲାମାନଙ୍କୁ ଦିଆ ହଉଛି ଟିବି ଭ୍ୟାକ୍ସିନ ବିସିଜି ଭ୍ୟାକ୍ସିନ ଯୋଉ ଦିଆ ହଉଛି ଗର୍ଭବତୀ ମା ମାନେ ଯେତେବେଳେ ଗର୍ଭବତୀ ଅଛନ୍ତି ସେତେବେଳେ ତ ଦିଟା ଦିଆ ହଉଛି ଟିଡି ଦିଟା
0: କେତେ ମାସ ଭିତରେ
2: ଗର୍ଭବତୀ ଗୋଟେ ଜାଣିଦେଲା ଯେ ସିଏ ମୁଁ ଗର୍ଭବତୀ ଅଛି ବୋଲିକିନା ସେ ତାପରେ ଯାଇକି ସାଙ୍ଗେ ସାଙ୍ଗେ ଭ୍ୟାକ୍ସିନ ଦେଇପାରିବ ତାପରେ ତାର ଯୋଉ ଆଜି ଦେଇଛି ମାନେ ତା ଆର ମାସରେ ଆଉ ଗୋଟେ ଦେବ
0: ଛାଡିକରି ଗୋଟେ ମାସ ଭିତରେ ଦେବାର ଅଛି
2: 9 ମାସ ଭିତରେ ଦିଟା ଭ୍ୟାକ୍ସିନ ନବ ଜନ୍ମ ହଉ ବିସିଜି ଟୀକା ନବ ତାପରେ ହେପାଟାଇଟିସ ବି ଜଣ୍ଡିସ ଉତ୍ପନ୍ନ ହବା ପାଇଁ ଆଉ ପୋଲିଓ ଦିଆ ହବ ତାପରେ 1.5 ମାସରେ 4ଟା ଭ୍ୟାକ୍ସିନ ପାଟିରେ 2 ପ୍ରକାର ରୋଟା ଭ୍ୟାକ୍ସିନ ପୁରା ସେଡ୍ୟୁଲ ଗୋଟେ ଅଛି ଯୋଉଟା 16 ଇୟର୍ ପର୍ଯ୍ୟନ୍ତ ଚାଲିବ ପିଲାର
0: ବୋଲେ ଗୋଟେ ପିଲା ଜନ୍ମ ହେଲା ଦାଏ ତାକେ 16 ବର୍ଷ ପର୍ଯ୍ୟନ୍ତ ସେ ଇଞ୍ଜେକ୍ସନ ସୁଜା ମାନେ ଦେଖାଯାଏ ଯଦି ସେ ଭିତରେ ଯଦି ସୁଜା ଯଦି ମାରି ନ ପାରିଲୁ କି ଦେଇ ନ ପାରିଲୁ କାହିଁ ଅସୁବିଧା ହେଇଛି କି
2: ପିଲା ପାଇଁ ସେ ପୁରା ସମ୍ପୂର୍ଣ୍ଣ ଭାବରେ ସେ ରୋଗରୁ ମୁକ୍ତ ହେଇପାରିବନି ତାକୁ ସମ୍ପୂର୍ଣ୍ଣ କରିବାକୁ ପଡିବ ଯେ କୌଣସି ଜିନିଷ ବି
0: ଆପଣ ପିଲା କେ ଟକି ସେ ଇଞ୍ଜେକ୍ସନ ଦେବାକୁ ପଡୁଛି
2: ଯଦି ସେ ଗର୍ଭବତୀ ମା ଯଦି ସେ କାର୍ଡ କରିବନି ଭ୍ୟାକ୍ସିନ ନବନି ମାନେ ତା ପାଇଁ ଛୁଆ ପାଇଁ 2 ଜଣଙ୍କ ପାଇଁ ସେଇ 19 ଟଙ୍କାର ବାତ କଣ୍ଠ ଆଳତୀ ଲହରା କାଶ ସବୁ ଏମିତି କେତେ ଗୁଡିଏ ରୋଗ ଅଛି ସବୁ ରୋଗ ହବ ଜନ୍ମ ହଉ ଭ୍ୟାକ୍ସିନ ନ ନବ ସେ ଛୁଆ ମାନେ ସେ ଟିବି ର ସମ୍ମୁଖୀନ ହବ ପୋଲିଓ ହେଇଯାଇପାରେ ଜଣ୍ଡିସ ହବ ଯେ ସବୁ ଭ୍ୟାକ୍ସିନ ଯେକୌଣସି ବି ନ ନବ ସେ ପିଲା ପାଇଁ ଅସୁବିଧା ଆଉ ଆଉ ରୋଟା ଯୋଉ ପାଟିରେ ଖୁଆ ହଉଛି ସେଟା ଯଦି ଖାଇବନି ଝାଡା ରୋଗରୁ ମୁକ୍ତ ହବନି ଆପଣ ତ ଜାଣିଥିବେ ବର୍ଷା ଦିନ ହେଲେ ପିଲାଙ୍କୁ ଝାଡା ଡାଇରିଆ ହେଇକି ପିଲାମାନେ ମୃତ୍ୟୁ ମରଣ କରୁଛନ୍ତି ହଇଜା ସବୁ ହଉଛି ସେଇ ଡାଇରିଆ ନ ହବା ପାଇଁ ରୋଟା ଦିଆ ହଉଛି ଯୋଉଟା କି ପାଟିରେ ଖୁଆଯିବ ସେଟା ନହେଲେ ପିଲାମାନେ ବି ଝାଡା ରୋଗ ହେଇକିରି ମୃତ୍ୟୁବରଣ କରିବେ ସେଟା ବି ଏବେ ଧୀରେ ଧୀରେ ବନ୍ଦ ହେଇଗଲାଣି ହଇଜା ଝାଡା ରୋଗ ସବୁ
0: ହେଲେ କାଇଁ ସୁଧା ତମେ ମାରିଲା ସେ ନିଜେ ସେ ଜଣ୍ଡିସ ରୋଗ ନୁହେଁ
2: ହେପାଟାଇଟିସ ବି କହିବେ ଜନ୍ମ 24 ଘଣ୍ଟା ଭିତରେ ମେଡିକାଲ ଡେଲିଭରି ହବାର ଅଛି ମେଡିକାଲ ଡେଲିଭରି ହେଲେ 24 ଘଣ୍ଟା ଭିତରେ ସେ ଭ୍ୟାକ୍ସିନ ଟା ଦିଆଯାଏ ଜଙ୍ଘରେ ଆମର 4 କି ମେସେଜ ଅଛି ଯୋଉଟା କି ତାକୁ ଦେବା ସାଙ୍ଗେ ସାଙ୍ଗେ ଆମେ ତାକୁ କହିବୁ କହିଲେ ସେ ଭଲ କି ବୁଝେଇବ ଭ୍ୟାକ୍ସିନ ଦେବା ପୂର୍ବରୁ ତାକୁ ସବୁ ଜିନିଷ ବୁଝେଇକି କାର୍ଡରେ ଲେଖିକି ତାକୁ ଦେଇକି ଯିବୁ ଯେମିତିକି ଶିକ୍ଷିତ ଅଶିକ୍ଷିତ କେହି ବି ଭ୍ୟାକ୍ସିନ କିନ୍ତୁ ବଞ୍ଚ ହେବେନି
0: ସବକେ ଲଡା ପଡୁଛି ସୁଜା ମାରବାଟା ସୁଜା ତ ମୁଖ୍ୟ ଦିଦି ସେଟା ତ ନ ଦେଲେ ନାଇଁ ନଥିବା ରୋଗ ମାନେ ପିଲା ଟକି ମାନକେ ହେଇଯାଇଛି ଆଉ ପିଲା ଟକି ତ ଆମର ଭବିଷ୍ୟତ କି ନାଇଁ ଆମ ଦେଶର ଭବିଷ୍ୟତ ଆଲେ ତମ ସାଙ୍ଗରେ କାତା ଏକ ଜବରସାରଦା ଲାଗିଲା ଦିଦି ଏମିତି ସେ କାତା ବାର୍ତ୍ତା କରତେ ରୁ ଆର ଏମିତି ସେ ଭଲ ଭଲ କାତା ମାନେ କହିତେ ରୁ ଆମକେ
3: ଏବେ ଶୁଣିଲୁ ତ ଶୁନ ଏବେ ତଖେ ଆରି ଶୁଣତେ ବାଇ ବୋନି ମନକେ ଆରେ ଆଇ ଦିଦିକେ ଗୋଟେ ଗୀତ ଶୁଣାଇ ଦେବୁ
1: ଶୁଣା ଶୁଣା ଶୁଣା

0: ଆଲୋଚନା କରୁ ଯେ ଲୋକ ମାନକେ ପରୀକ୍ଷାର କେନ୍ତାର ମିଲଛି ଆର କାକେ ମିଲଛି କାଇ କାଇ ସୁବିଧା ହେଲାନି ସେଟାର ପାଇଁ ସେ ଉପରେ ଖଣ୍ଡେ ବୁଝାଇ କରି କହିଦିଅସ
1: ହେଲେ ହବ ପଡି କାର୍ଡ ବୋଲେ ଆମର ତ ଆଗତନ ହେଲା ଜନ ଗଲା ସରକାର ମିଶା କରିଲା ଯେ ଆମର ଜନ ମନ ପେନସନ ନା ପାଇବା ଅଛ ତାଙ୍କର କଣ ଅସୁବିଧା ରେ ସି ଭୋଟର ଲିଷ୍ଟ ନା ଭୁଲ ରେସି କି ଆଧାର କାର୍ଡ ଦାନେ ଭୁଲ ରେସି ପେନସନ ନା ପାଇତେ ରେ ଭାଇ ବୟସ ହେଲେ ମିଶା ନା ପାଇତେ ରେ ଭାଇ ହେଲେ ସେଟା କେ ତ ଆମେ ସରକାର ଜନ ଅର୍ଡର କରିଲା ସେ ହିସାବେ ଦେଇକି ଆସିଥିଲୁ ହେଲେ ଏବେ ଆମର ଏ ନୂଆ ସରକାର ଜନ ଆସିଲା ସେ ମାନେ ଗୋଟେ ଯୋଜନା କଲା ଯେ ଆଗ ତ ଆମର ପଡ଼ିବ ଆମର ଜନ ପେନସନ ମାନ ଜନ ନ ପାଇବା ପଡି କାର୍ଡ ବୋଲି ହେଲା ସେ କାର୍ଡ ତାନେ ଆମେ ଚାଉଳ ଦେଇଥିଲୁ ସେମାନଙ୍କୁ 5 KG ହେଲା ଦେଇଥିଲୁ ଆମେ ସରକାର ନିୟମ ହିସାବରେ ଏବେ ଆମର ସରକାର ଏବେ ଗୋଟେ ନିୟମ ଆରମ୍ଭ କରିଲା ଅଛି କି ଜନ ମନ ପେନସନ ନା ପାଇବା ଅଛତ ସେମାନଙ୍କୁ ଆମେ 10 KG ଲେଖା 5 KG ତାନେ ଆରି ଗୋଟେ 5 KG ମିଶେଇକିରି 10 KG ଲେଖା ଦେବୁ ବୋଲିକିରି ନିୟମ ଆରମ୍ଭ କରିଲା ଅଛତ ତର ଏବେ ଯାକ ଅର୍ଡର ଯାକ ନା ଆସିଲା ଅଛି ଅର୍ଡର ଆସିଲା ଥରେ କାଇଟା ଲାଗୁ ହେଇଛି ସେମାନଙ୍କୁ ଦିଆ ହେଇଛି ଯେନ୍ତା ହେଲେ ମିଶା ସରକାର ତ ଜନ ଅର୍ଡର କରିଲା ଅଛି ବୋଲେ ସେଟା ପାଇବା ଏକା କି ନାଇଁ ଆମର ଲୋକମାନେ ହଁ
0: ଆଲେ
1: ସେଟା
0: ବାବୁ
1: ଆସିଲେ
0: ଆଲେ ବାବୁ ଏବେ ଯୋଉ ଆମର କହିଲା ସ୍ପଡି କାର୍ଡ ବୋଲି
1: ହେଲେ
0: ସେଟା ସର୍ତ୍ତା କେ ନ ମିଲେ ବୋଲୁ
1: ନାଇଁ ସର୍ତ୍ତେ କେ ନା ମିଲେ ପେନସନ ପାଇବା ଲୋକ ତ ଆମର ମଧୁବ ପେନସନ ମଧୁ ପେନସନ ମାନ ପାଇବା ଆମର ଇନ୍ଦିରାବାସ ପେନସନ ପାଇବା ଲୋକ ସେଟା ମାନ ପାଇବା ଆମର ବିକଳାଙ୍ଗ ମନ ଜନ ପେନସନ ସେମାନେ ପାଇବେ ଜନ ମନ ପେନସନ ନା ପାଇବା ଅଛ 60 ବର୍ଷ ହେଲେ ମିଶା ନାଇ ବୋଲେ ଯୋଉ ନିଶୟ ପିଲା ଟୁକି ମନରେ ଭାଇ ନିଶୟ ତାଙ୍କର ତ ନା ରେ ଭୋଟ ଲିଷ୍ଟ ତାନେ ସେଟା ମନକେ ଯଦି ତାଙ୍କର ଆଧାର କାର୍ଡ ନା ରହିଲେ ସେ ମନକେ ମିଶା ଦେଖି ଆଇଲାନି ଏଇଟା ସବୁ ଲୋକର କାଜେ ଏଇଟା ଅର୍ଡର ନାଇଁ ଯୋଉ ମନ ପେନସନ ପାଇବା ସେମାନଙ୍କୁ ଦେଇତେ ନା ସେମାନେ ତ ଡାବୁ ପାଇବା ଅଛ ମାତ୍ର ଜନ ମନ ପେନସନ ନା ପାଇବା ଅଛ ସେମାନଙ୍କୁ ଏଇ ଯୋଜନା ଲାଗୁ ହେଇଛି
0: ଆଲେ ବାବୁ ଏବେ ଜନ କହିଲାଇନି ପେନସନ ଯାକେ ମିଳିଲାନି ସେମାନଙ୍କେ କାଇଟା ମିଳିଛି ବାବୁ
1: ପେନସନ ଯାକେ ମିଳିଲାନି ତ ସେମାନେ ତ ଚାଉଳ ପାଇବା ତ ତାଙ୍କର ଜନ ପରିବାର ସାଙ୍ଗେ ଜନ ମନ ରେ ଭାଇ ତାଙ୍କର ପିଲା ଟୁକି ମନ ସାଙ୍ଗେ ସେମାନେ ତ ମିଳିଲାନି ଆରେ ଡାବୁ ତ ଏବେ ପାଇବା ତ 1000 ଲେଖା ତ ସେମାନଙ୍କୁ କାର୍ଡଟା ଦେଇତେ ନା ଏବେ ସେମାନେ ତ ପେନସନ ପାଇବେ ସେ ବାଟେ ତାଙ୍କର ଜଣେ ଚାଉଳ କାର୍ଡ ରେସି ଆମର ଆମର ଜଣେ BPL କାର୍ଡ କି ଆମର ଏ ସରକାର ଯୋଉ BSF କାର୍ଡ ସେଟା ମନେ ରହିଛି ସେ କାର୍ଡ ତାନେ ତ ସେମାନେ ପାଇବେ ଆରି ତ କାର୍ଡଟା ଦେଇତେ ନା ଡାବୁ ପାଇବେ ଆରି ଚାଉଳ ସେମାନେ ପାଇବେ
0: ହେଲେ ସେମାନେ ସେ BPL ଆର BSF ବୋଇଲା ଯେ
1: ହଁ
0: ସେଟା କୋନ ହିସାବରେ ସେମାନେ ପାଇବେ
1: ସେଟା ତ ଆଗତ ତାଙ୍କର ଲିଷ୍ଟ ଅଛି ଗଲା ସରକାର ତାଙ୍କ ସେ ଲିଷ୍ଟ ଅଛି ସେ ସରକାର ହିସାବରେ ଏକା ସେମାନେ ଜଣା ଅଛି ସେଟା ତ ଏବେ ଯାକ ଚେଞ୍ଜ ନା ହେଲା ଅଛି ସେଟା ଚାଲିଲାନି ସେ ହିସାବ ଏକା ସେମାନେ ପାଇବେ
0: କେତେ ଲାଖେ ମିଳିଲାନି ବାବୁ ସେମାନଙ୍କ ଚାଉଳ
1: ସେଟା ତାଙ୍କର ଚାଉଳ ବୋଲେ ଏବେ ଦେଖ ଅନ୍ତୋଦୟ କାର୍ଡ ଯଦି ତାଙ୍କର ପରିବାର ଲୋକ ପାଇରେ ଭାଇ ବୋଲେ 35 KG 35-5 KG ପାଇବେ
0: ଲୋକେ
1: ହଁ ନାଇଁ ଲୋକେ ନୁହେଁ କୁଟୁମ୍ କେ ସେଟା ଅନ୍ତୋଦୟ କାର୍ଡ କୁଟୁମ୍ କେ ଲୋକେ 35 KG ନାଇଁ ଗୋଟେ କୁଟୁମ୍ କେ ତାଙ୍କର 8 ଲୋକ ରୋଧ କି 10 ଲୋକ ରୋଧ 35 KG ଏକା ମିଳିଛି ଆରି ଆମର ଜନ ସାଧାରଣ ଆମର ଜନ BPL କାର୍ଡ ମାନ ଜନଟା ଅଛି ସେ କାର୍ଡ ତେନେ ତ ସବୁ ଲୋକ ପାଇବେ ସେ କାର୍ଡ ତେନେ ସବୁ ଲୋକ ମୁଣ୍ଡ ପିଛା 5 KG ମିଳିଛି 8 ଲୋକ ରେଲେ 8×5=40 KG 10 ଲୋକ ରେଲେ 50 KG ଏନ୍ତାରି ସେଟା ମୁଣ୍ଡ ପିଛା 5 KG ସେଟା ଅନ୍ତୋଦୟ ଟା ଅନ୍ତୋଦୟ କାର୍ଡ ବୋଲେ ଗୋଟେ ଘରେ ଯେତିକି ଲୋକ ରେଲେ ମିଶା 35 ମିଳିଛି ଗୋଟେ ଲୋକ ରେଲେ ମିଶା 35 2 ଲୋକ ରେଲେ ମିଶା 35 3 ଲୋକ ରେଲେ ମିଶା 35 ଆକା ମିଳିଛି
0: ଆରେ ଯଦି 5 ଲୋକ ଆସତ ବୋଇଲେ
1: 5 ଲୋକ ରେଲେ ମିଶା 35 ଆକା କି 10 ଲୋକ ରେଲେ ମିଶା 35 ଆକା ମିଳିଛି
0: ହେଲେ ବେଶୀ ଲୋକ ରିଲ ତ ଏମାନଙ୍କ ଲାସି ଯାଇଛି ନା
1: ଲାସ୍ ବୋଲେ ଆରି ସେମାନଙ୍କ ସେ ହିସାବରେ ତାଙ୍କର ପ୍ରଥମ ଜଣ ସରକାର ନିୟମ କରିଲା ଯାହାର ଜମି ବାଡି ନ୍ୟାୟ ଆରି ସେମାନଙ୍କେ ଇ ଅନ୍ତୋଦୟ କାର୍ଡ ଲାଗୁ କରିଲେ ଯାହାର ଜମି ବାଡି ରହିଛି ସେମାନେ BPL କାର୍ଡ ବାଟେ ଗଲା କେତେ ଲୋକ
0: ଓହୋ
1: ସେମିତି
0: ବେଶୀ ଲୋକ
1: ସେଟା
0: ରିଲେ ଅନ୍ତର୍ଦୟ କାର୍ଡ ଲୋକେ ଲାସି ଯାଇଛି ବୋଲୁ
1: ଲାସ୍ ହେଇଛି ମାତ୍ର ସେଟା ତ ଆମର ନିୟମ ନାହିଁ ସରକାର ଜନ ହିସାବ କରିଲା ଆଗତୁ ଜନ ସର୍ଭେ ହେଲା ଯେ ଏମନ ଆକ୍ଚୁଆଲି ଅନ୍ତୋଦୟ କାର୍ଡ ବା କାର୍ଡ ମିଳିବା କାଯେ ଯୋଗ୍ୟ ବୋଲି ଜନ ସର୍ଭେ ମନ ହେଲା ଆଗତୁ ସେଇ ହିସାବରେ ସେମାନଙ୍କୁ ମିଳିଲାନି
0: ଆରି BPL ମନକେ ଲକ୍ଷେ 5 KG ବୋଲୁ
1: ଲକ୍ଷେ 5 KG

0: ଆରି ବିପିଏଲ ଗୋଟେ ଆରି ଗୋଟେ ଖାଇ କାର୍ଡ ଗୋଟେ ବୋଇଲା ସେବେ
1: ଆମର ଇ ସେ ଆମର ଜନ ଓଡ଼ିଶା ସରକାର ଜନ କାର୍ଡ ଦେଲାନି, ସେ କାର୍ଡ ସେ ଚାଲୁଛି ଗୋଟେ କାକା, ମାତ୍ର ନା ତ ଗୋଟେ କାକା ରେସି, ମାତ୍ର ସେଟା ଖାଲି ନା କେ ବଦଳେଲା ଅଛତ, ସେ ବିପିଏଲ କାର୍ଡ କେ ଏକା, ମାତ୍ର ଚାଉଲ ବିପିଏଲ କାର୍ଡ ଏକା, ସେଟା ଚାଉଲ ଅଲଗା, ଆମର ଓଡ଼ିଶା ସରକାର ଗୋଟେ ଭାଗର ଗୋଟେ ଭାଗ ଚାଉଲ ଦେସି, ଆରି ଆମର କେନ୍ଦ୍ର ସରକାର ଚାଉଲ ଦେସି, ଅଲଗା ଅଲଗା ଅଛି, ତ ସେଟା ଖାଲି ନା ଖାଲି ସେଟା ଚେଞ୍ଜ ହେଲାନି।
0: ଆଲେ ଏ କାର୍ଡ ମନ କେତେ ପ୍ରକାର ବାବୁ, ବିପିଏଲ କାର୍ଡ, ଅନ୍ତର୍ଦେୟ କାର୍ଡ, ହାରି
1: ଆରି ଗୋଟେ ନାଇଁ ସେ କାର୍ଡ ସେତିକି ଜଡେ କାକା
0: ଆରି
1: ଅନ୍ତୋଦୟ
0: ଏପିଏଲ କି କାଇଟା ଗୋଟେ
1: ନାଇଁ,
0: ବୋଲୁଥିଲି ଆମେ
1: ଏପିଏଲ ସେଟା ତ ନିଆଇ, ଏପିଏଲ ଉଠି ଗଲା ଏବେ, ଏପିଏଲ ତ ନିଆଇ, ଏପିଏଲ ତ ସେଟା ସରକାର ଉଠାଇ ଦେଲା, ଏପିଏଲ କାଲ ପରେ ଜଣ ଲୋକର ଆମର ଅଳପ ଅଧିକା ଇନକମ, ବରଷ କେ ଅଧିକା ଇନକମ ରହିଛି ସେମାନଙ୍କ କାଜି ସେଟା, ମାତ୍ର ସେ କାର୍ଡ ତ ଏବେ ଚାଉଲ ନା ଚଲାନି କି ନା ମିଳିଲାନି ସେ କାର୍ଡ ତାନେ ଏବେ ବୋଲେ ଆମର ଏଇ ବିପିଏଲ କାର୍ଡ ଆରି ଅନ୍ତୋଦୟ କାର୍ଡ ଏକା, ମାତ୍ର ଜଣ ପଡି କାର୍ଡଟା ଅଛେ ସେଟା ଜଣ ମାନଙ୍କୁ ବିଲକୁଲ ପେନସନ ଡାବୁ ନା ମିଳିଲାନି ସେ ମନକର କାଜେ ସେ ପଡି କାର୍ଡଟା।
0: ଆଲେ ବାବୁ, ଇଏ ଫୋଡି କାର୍ଡ କି ତମର ଏପିଏଲ କି ବିପିଏଲ କାଇଟା ମିଶା ବୋଲୁବେ?
1: ହେଲେ
0: ଆଲେ ସେଠି ଖାଲି ଚାଉଲ ଆଗା ମିଳୁଛି କି ବାବୁ, ଆର ଖାଇ କାଇଟା ମିଳୁଛି?
1: ହଁ ଚାଉଳ କା ମିଳିଛି, ମାତ୍ର ଜନ ଗଲା ସରକାର ହେଲା ସେ ଆମର ଗୋଟେ ଯୋଜନା କରିଲା, ସେ ଦାୟୀ ଜନ ମୁନା ଗୋଟେ ବାଟତେର ଲାଗି ନାଇଁ, ଆରି ସେ ମୁନା ସାଙ୍ଗେ ଆରି 1000 ଟଙ୍କା ଗୋଟେ ଲେଖା ଦେଇଥିଲେ, ସେଟା ସରକାର ଯେବେ ଜନ ସରକାର ଆସିଲେ ନିୟମ କରିଛି ସେ ହିସାବ ମିଳିଛି, ଏବର ସରକାର ଯଦି ଯୋଜନା କରବାଏ ବୋଲେ ନାଇଁ ଏମାନକେ କେତେ ଲେଖା ଆମେ ଡାବୁ ଦେବୁ ବୋଲେ ସେ ହିସାବ ଦେଇକି ପାର, ନହେଲେ ନାଇଁ ସରକାର ଉପରେ ହେଲା ସେଟା, ଆମେ ତ କାହାକେ ଦୋଷ ଦେଇତେ ନା ହଏ, ସରକାର ଜନ ବିଚାର କରିଛି ଯେ ନାଇଁ ଆମର ଲୋକମାନଙ୍କୁ ଏତିକି ଲେଖା ଡାବୁ ଦେବା ବୋଲେ ସେ ହିସାବେ ଦେବା, ଗଲା ସରକାର ଯେନ୍ତା ଦେଇଲା କାର୍ଡ କେ 1000 ଟଙ୍କା ଲେଖା ଅର୍ଡର କରିଲା ସେ ଦେଲୁ ସେଟା।
0: ଆଲେ ବାବୁ, ବଡେ ନିକ ବୁଝାଇ ଦେଲା, ଜୁଆର ଲାଗବ,
1: ଜୁହାର ଲା ଜୁହାର,
2: ବଢିଆ ଖାତା। ଏମିତି ସେ ନୂଆ ନୂଆ କଥା ବାର୍ତ୍ତା ମାନେ ଜିକାଇ ଆନ୍ତେ ରହ, ଆରେ ଆମର ଭାଇ ବୋନ କେ ଶୁଣାତେ ରହୁ। ଆରେ ଏବେ ତ ବେଲ
3: ହେଲା,
2: ଜବରଦ ପାଣି ମାରିଲା ନି, ଏବେ ଜୁ ଖାଇ, ଜୁହାର ଲାଗ ଭାଇ ବୋନ,
3: ଜୁହାର ଲାଗ
2: ଗାଲୁନି।

0: ଶୁଣିଲେ ଚୈତିଜନ କାର୍ଯ୍ୟକ୍ରମ। ଉପସ୍ଥାପନା କଲେ ସନ୍ତୋଷୀ ଆଚାରୀ ଏବଂ ପଞ୍ଚାନନ ଦାସ, ଆକାଶବାଣୀ ଜୟପୁର। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ ଜୁଲାଇ ମାସ 12 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ବିଷୟ ରହିଛି ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ବୋଇଲେ କାଇଟା। ଏ ସମ୍ପର୍କରେ ଆପଣ ଜୁଲାଇ ମାସ 12 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିପାରିବେ। ଆମର ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣିଥରେ କହି ରଖୁଛୁ, ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ବୋଇଲେ କାଇଟା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ସନ୍ଧ୍ୟା 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: नमस्कार, आकाशवाणी समाचार के साथ मैं प्रियंका अरोड़ा। प्रधानमंत्री नरेंद्र मोदी ने कहा है कि 21वीं सदी का भारत एक विकसित राष्ट्र बनने के लक्ष्य की ओर अग्रसर है। प्रधानमंत्री ने कहा कि आज का भारत अधिक विकास और उपलब्धियां हासिल करने में विश्वास रखता है। ऑस्ट्रेलिया के मेलबर्न में आज प्रवासी भारतीय समुदाय के कार्यक्रम में प्रधानमंत्री ने कहा

ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55 ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ ଶୁଣିବେ ରାତି 7:00 ଏବଂ ରାତି 8:00। ରାତି 7:30 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ରାତି 8:15 ଶୁଣିବେ ନାଟକ ପରଜା। ଏହାର ମୂଳ ରଚନା କରିଛନ୍ତି ଗୋପୀନାଥ ମହାନ୍ତି। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 8:35। 8:30 ଶିଳ୍ପୀ ହେଲେ ପଦ୍ମା ତଲୱାଲକର। ରାତି 9:30 ଶୁଣିବେ ମାସିକ ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ ବିଜ୍ଞାନିକା। ଦେଶୀୟ ଗୀତ ପ୍ରଚାର କରିବୁ ରାତି 9:45। ଆଜି ରାତି 10:00 ଶୁଣିବେ ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀଯୁକ୍ତ ସିପି ରାଧାକ୍ରିଷ୍ଣନଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ଏକ ବେତାର ବିବରଣୀ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ବନ୍ଧୁ, ଏ ଥିଲା ଆମ ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଜାଣିବା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ସକାଳେ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ରଘୁନାଥ ପାଣିଗ୍ରାହୀ, ଭୁବନେଶ୍ୱରୀ ମିଶ୍ର, ଗୁରୁପ୍ରସାଦ ଦାସ ଏବଂ ପ୍ରତିମା ମେକାପ। ରିଞ୍ଜୋଡ଼ିରେ ଶୁଣିବେ ବଣ୍ଡା ସମ୍ପ୍ରଦାୟର ଗୀତ। ସକାଳେ 6:45 ପରିବେଷଣ କରିବେ ମଙ୍ଗଳା ମାନ୍ଦ୍ରା ଏବଂ ସାଥୀ। ସକାଳେ 7:25 ବନବିଭାଗ ବର୍ଣ୍ଣାଳୀ କ୍ରମରେ ଶୁଣିବେ ସଂଯୋଗ କାର୍ଯ୍ୟକ୍ରମ ସମସ୍ୟା ଘେରରେ ରାୟଗଡ଼ା ଜିଲ୍ଲା। ସକାଳେ 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ ବିଷୟ ରହିଛି ପତି ମହାପାତ୍ର ସେବା, ପ୍ରଯୋଜନା ପ୍ରଦୀପ ଶ୍ରୀଚନ୍ଦନ। ରିଲେ କରି ପ୍ରଚାର କରିବୁ ଏହି କାର୍ଯ୍ୟକ୍ରମକୁ ଆକାଶବାଣୀ କଟକ କେନ୍ଦ୍ରରୁ। ପୂର୍ବାହ୍ନ 10:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଦିନ 1:05 ଶୁଣିବେ ଗୀତ, ଶିଳ୍ପୀ ହେଲେ ପିନାସ ମଶାନୀ ଏବଂ ଲତା ମଙ୍ଗେସ୍କର। ଦେଶୀୟ ଗୀତ ଶୁଣିବେ ଦିନ 1:20। ଅପରାହ୍ନ 5:00 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ସ୍ଥାନ ପାଇଛି ହେଲୋ ଗୁଞ୍ଜନ। ଚୈତିଚାନ୍ଦ ପ୍ରଚାର କରିବୁ ଅପରାହ୍ନ 5:30। ଏଥିରେ ହାଲଚାଲରେ ଶୁଣିବେ ପ୍ଲାଷ୍ଟିକ ଆଉ ପଲିଥିନ ବର୍ଜନ, ଭେଟଘାଟରେ ରହିଛି ଡୌଲ ବିହନ ବୋଇଲେ କାଇଟା। ଏ ସମ୍ପର୍କରେ ସାକ୍ଷାତକାର ଶୁଣିବେ, ଅନ୍ୟ ଏକ ସାକ୍ଷାତକାରରେ ରହିଛି ପଞ୍ଚାୟତ ୱାର୍ଡ ମେମ୍ବରର କାମ କାଇଟା। ଶୁଣିବା ହେଉର ପ୍ରସାରଣ ସମୟ ସନ୍ଧ୍ୟା 6:15। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 174ତମ ଭାଗ ଶୁଣିବେ ସନ୍ଧ୍ୟା 6:20। କେତୋଟି ହିନ୍ଦୀ ଭଜନ ଶୁଣିବେ ସନ୍ଧ୍ୟା 6:30। ଶିଳ୍ପୀ ହେଲେ ପଙ୍କଜ ମଲ୍ଲିକ ଏବଂ ଅରୁଣ କୁମାର। ଜିଲ୍ଲା ହାଲଚାଲରେ ମୟୂରଭଞ୍ଜ ଜିଲ୍ଲାର ଖବର ଶୁଣିବେ ରାତି 7:25। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷକ କାର୍ଯ୍ୟକ୍ରମ ଭେଟିଦେବୁ ରାତି 7:30। ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାରେ ରହିଛି ଆଲୋଚନା, ଧାନ ଫସଲରେ ସମନ୍ୱିତ ସାର ପରିଚାଳନା, କିଷାନବାଣୀ ଗୀତ, ଆଜିର ଚାଷୀ ଏବଂ ପାଣିପାଗ ସମ୍ପର୍କରେ ମଧ୍ୟ ଶୁଣିବେ। ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ ଭେଟିଦେବୁ ରାତି 8:15। ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ଗୀତ ରଚନା ପୀତାମ୍ବର ମିଶ୍ର, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ରାଉତରାୟ। ଶାସ୍ତ୍ରୀୟ ସଙ୍ଗୀତ ଶୁଣିବେ ରାତି 8:30। ଏଥିରେ ସନ୍ତୁର୍ବାଦନ ପରିବେଷଣ କରିବେ ପଣ୍ଡିତ ଶିବ କୁମାର ଶର୍ମା। ନାଟକ ବଡ଼ବାବୁ ଶୁଣିବେ ରାତି 9:30। ରଚନା କରିଛନ୍ତି ମହେଶ ପ୍ରସାଦ ବିଶୋଇ, ପ୍ରଯୋଜନା ମନୋଜ ସାମନ୍ତରାୟ। ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:05। ବନ୍ଧୁ, ଏ ଥିଲା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା କଣ୍ଠଶିଳ୍ପୀ ଅରିଜିତ ସିଂ ଏବଂ ସୁନିଧି ଚୌହାନଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ସାୟଦ କାଦ୍ରି, ସଙ୍ଗୀତରେ ସଜେଇଛନ୍ତି ମିଠୁନ, କଥାଚିତ୍ର ସିବାଇ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା କ୍ରିଏଚର କଥାଚିତ୍ରରୁ। କଣ୍ଠଶିଳ୍ପୀମାନେ ହେଲେ ଫରହାନ ସାଇଦ ଏବଂ ତୁଲସୀ କୁମାର, ଗୀତ ଏବଂ ସଙ୍ଗୀତ ମିଥୁନ।

ଏହି ଗୀତଟି ସହିତ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 133ତମ ଭାଗ।

ସପ୍ତମ ଅଧ୍ୟାୟଠାରୁ ଚତୁର୍ଦ୍ଦଶ ଅଧ୍ୟାୟ ପର୍ଯ୍ୟନ୍ତ ଆଠଟି ଅଧ୍ୟାୟରେ ଶ୍ରୀ ଶୁକଦେବ ଋଷଭପୁତ୍ର ମହାଭାଗବତ ଭରତଙ୍କ ତିନୋଟି ଜନ୍ମର ଘଟଣାବଳୀ ଉପସ୍ଥାପନ କରିଛନ୍ତି। ପ୍ରଥମ ଜନ୍ମରେ ରାଜା, ଦ୍ୱିତୀୟ ଜନ୍ମରେ ସେ ମୃଗଜନୀପ୍ରାପ୍ତ, ତୃତୀୟରେ ବ୍ରାହ୍ମଣ ଜଡ଼ଭରତ। ରାଜା ଜନ୍ମରେ ସେ ରାଜୋଚିତ ଧର୍ମ ପାଳନ କରି ପ୍ରଜା ପାଳିଛନ୍ତି। ଦିନ ଦିନ ତାଙ୍କର ଭଗବତ ଭକ୍ତି ବଢ଼ିଛି। ପୁତ୍ରମାନଙ୍କ ମଧ୍ୟରେ ଧନ ସମ୍ପତ୍ତି ବିଭାଗ କରିଦେଇ ସେ ସନ୍ନ୍ୟାସ ଅବଲମ୍ବନ ପୂର୍ବକ ପୁଲହାଶ୍ରମକୁ ଯାଇଛନ୍ତି। ସେଠାରେ ତାଙ୍କର ମୃଗଜନୀ ପ୍ରାପ୍ତି ଘଟିଛି।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 133ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ର 103.6 ମେଗାହର୍ଜରେ ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ।

0: ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ବିକାଶ ମନ୍ତ୍ର କାର୍ଯ୍ୟକ୍ରମ। କିଛି ବିଜ୍ଞାପନ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ, ପରେ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର। ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ଉଦ୍ୟୋଗୀଙ୍କ ସହିତ ଯିଏକି ସରକାରଙ୍କ ଯୋଜନାରେ ସାମିଲ ହୋଇ ବହୁତ ବଡ ଆକାରରେ କୁକୁଡ଼ା ଫାର୍ମଟିଏ କରିଛନ୍ତି, ତାହେଲେ ଆସନ୍ତୁ ପ୍ରଥମେ ତାଙ୍କର ପରିଚୟ ନେଇଯିବା। ଭଉଣୀ ନମସ୍କାର।
1: ନମସ୍କାର।
0: ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଦିଅନ୍ତୁ।
1: ମୁଁ ଶ୍ୱେତା ପାଢ଼ୀ, ମୁଁ ମାଲକାନଗିରିରେ ରହେ। ମୋ ବୟସ ହଉଛି 25 ବର୍ଷ। 2021ରେ ମୋର ବିଟେକ୍ କମ୍ପ୍ଲିଟ କରିଥିଲି।
0: ଘରେ କିଏ କିଏ ରହନ୍ତି ଭଉଣୀ?
1: ଗୋଟେ ବୋଲି ଝିଅ ବାପା ମାଙ୍କର। ମୋ ମା ଜଣେ ସରକାରୀ ଶିକ୍ଷୟତ୍ରୀ। ବାପା ପ୍ରଥମେ ଚାକିରି କରୁଥିଲେ କିନ୍ତୁ ତାପରେ ବିଜନେସ କଲେ।
0: ଉଚ୍ଚ ଶିକ୍ଷିତ ହେଇକି ଆପଣ ବଡ ଚାକିରି କରିପାରିଥାନ୍ତେ।

0: ବ୍ରଏଲର କୁକୁଡ଼ା ପାଇଁ ଅଧିକାଂଶ ସମୟରେ ଆନ୍ଧ୍ରପ୍ରଦେଶ କିମ୍ବା ଛତିଶଗଡ଼ ଉପରେ ଆମ ଲୋକ ନିର୍ଭର ଥିଲେ, ସେଥିପାଇଁ ଏଇଟା ଆମ ଅଞ୍ଚଳରେ ଗୋଟେ ନୂତନ ରୂପେ ଆରମ୍ଭ କରିବାର ଯୋଜନା କଲି। ଆମ ବ୍ରଏଲର ଫାର୍ମଟା 6 ମାସ ହେଇଛି ଆରମ୍ଭ ହେଇକି। ଯେହେତୁ ଆମ ଅଞ୍ଚଳରେ ଏଇଭଳିଆ କିଛି ଗୋଟେ ପ୍ରୋଜେକ୍ଟ ନଥିଲା, ଏଇଭଳିଆ ପ୍ରୋଜେକ୍ଟ କରିବା ପରେ ଆମ ପାଖାପାଖି ଆମ ଗାଁର ପିଲାମାନେ ବି ରୋଜଗାର ପାଇଲେ। ମୁଁ ଯଦି ଚାକିରି କରିଥାନ୍ତି ତ ମୁଁ ଏକା ରୋଜଗାର କରିଥାନ୍ତି, ଏବେ ମୁଁ 5 ଜଣଙ୍କୁ ରୋଜଗାର ଦେଇପାରୁଛି।
1: ତାହେଲେ ପୁଣି ପ୍ରଥମେ କିପରି ଆରମ୍ଭ କଲେ?
0: ଯୋଉ ଆମର ଭେଟନାରୀ ଅଫିସ ଅଛି ସେଇଠି ଯାଇ ଆମେ ଭେଟନାରୀ CDPO ସହ କଥାବାର୍ତ୍ତା ହେଲୁ କି ଆମେ ଏଭଳିଆ ଯୋଜନା କରୁଛୁ। ସେ ଆମକୁ ଠିକ ରାସ୍ତା ବତେଇଲେ କି କୋଉ ଭଳିଆ ରୂପେ ଆମେ ଅନଲାଇନରେ ରେଜିଷ୍ଟର କରିବାର ଅଛି, ରେଜିଷ୍ଟ୍ରେସନ କରିବା ପରେ ପ୍ରୋଜେକ୍ଟ ରିପୋର୍ଟ ବନେଇବାର ଅଛି, କଣ କଣ ଡକ୍ୟୁମେଣ୍ଟ ସବୁ ଦରକାର ସେସବୁ ଆମେ ସବମିଟ୍ କଲୁ। ତାପରେ ଆମକୁ ଗୋ ହେଡ୍ ସାର୍ଟିଫିକେଟ ମିଳିଲା, ତାପରେ ଆମେ ଆମର କନଷ୍ଟ୍ରକ୍ସନ କାମଟା ଆରମ୍ଭ କଲୁ।
1: ପ୍ରଥମେ କେତେ ଜାଗାରେ ଆରମ୍ଭ କରିବେ ବୋଲି ଯୋଜନା କଲେ?
0: ଗୋଟେ ଏକ ଜମିରେ ହିଁ ବିଲ୍ଡିଂଟା ଠିଆ ହେଇଛି। ନିଜେ ଇଲେକ୍ଟ୍ରିଫିକେସନ ସବୁ ଜିନିଷ ନେଲୁ, ନିଜେ ଚିଆଁ ଆଣିକି ତାକୁ ବଡ କରି ଆମେ ମାର୍କେଟରେ ସପ୍ଲାଇ ଦଉଛୁ।
1: ଏସବୁ ବିଷୟରେ ପ୍ରଥମରୁ କିଛି ଧାରଣା ଥିଲା ନା ବୈଷୟିକ ଜ୍ଞାନ କେଉଁଠୁ ପାଇଲେ?
0: ଯେତେବେଳେ ଆମେ ପ୍ରଥମେ ଚିନ୍ତା କଲୁ କି ଏଭଳିଆ କିଛି ଗୋଟେ କରିବା ପାଇଁ ଆମେ ୟୁଟ୍ୟୁବ ଥ୍ରୁରୁ ଗଞ୍ଜାମରେ ଖୋର୍ଦ୍ଧାରେ ଏସବୁ ଜାଗାରେ ଅଛି ସେଗୁଡାକୁ ଯାଇ ଭିଜିଟ୍ କଲୁ। ଭୁବନେଶ୍ୱର ସେଣ୍ଟ୍ରାଲ ପୋଲ୍ଟ୍ରି ଡେଭଲପମେଣ୍ଟ ଅଫିସକୁ ଯାଇ ଦେଖିଲୁ, କଥାବାର୍ତ୍ତା ହେଲୁ, ଆରମ୍ଭ କରିବାର କିଛି ଗୋଟେ ଆମକୁ ଆଇଡିଆ ମିଳିଲା।
1: ପ୍ରଥମେ କିଛି କିଛି ଅସୁବିଧା ଦେଖାଦେଲା କି ଯେତେବେଳେ ନୂଆ କରି ଆରମ୍ଭ କଲେ?
0: ହଁ, ଯେହେତୁ ଆମକୁ ସମ୍ପୂର୍ଣ୍ଣ ଜ୍ଞାନ ନଥିଲା, ଆମର କିଛି ଏକ୍ସପିରିଏନ୍ସ ନଥିଲା, ତ ସେଥିରେ ପ୍ରଥମେ ଆମକୁ ଲସ୍ ଦେଖିବାକୁ ପଡିଲା। କୁକୁଡ଼ା ମାନଙ୍କ ଦେହ ଟିକେ ଖରାପ ହେଲା, ତାପରେ ଆମେ ଧୀରେ ଧୀରେ ନିଜେ ସେ ଭୁଲ ଗୁଡାକୁ ସୁଧାରିଲୁ। ଏବେ ଆମେ ଫାର୍ମରେ କୁକୁଡ଼ା ସୁସ୍ଥ ରୂପେ ବାହାରୁଛନ୍ତି।
1: ପ୍ରାୟ କେତେ କୁକୁଡ଼ା ଅଛନ୍ତି ଆଉ କେଉଁ କେଉଁ ପ୍ରଜାତିରେ ମଧ୍ୟ ଅଛନ୍ତି?
0: କେବଳ ବ୍ରଏଲର ଚିକେନ୍ ଅଛନ୍ତି ଯୋଉଟାକୁ ଆମେ ଖାଦ୍ୟ ପାଇଁ ବ୍ୟବହାର କରୁ। 15,000 କୁକୁଡ଼ା ଅଛନ୍ତି।
1: ସେମାନଙ୍କର ଯତ୍ନ କିପରି ନିଅନ୍ତି ପୁଣି?
0: ସେମାନଙ୍କ ପାଇଁ 2 ଜଣ ଅଛନ୍ତି, ସେମାନଙ୍କୁ ଦିନ ସାରା ଖାଇବା ପାଇଁ ସଫା ପାଣି ଦିଆଯାଏ, ଭିଟାମିନ୍ସ ଦିଆଯାଏ, ଆଉ ତାଙ୍କ ଦାନା ବହୁତ ହାଇ କ୍ୱାଲିଟି ଭେଜିଟେରିଆନ୍ ଫୁଡ୍ ଦିଆଯାଏ। ଆମର କଷ୍ଟମର ଯିଏ ବି କିଣିକି ନେବେ ଖାଇବା ପାଇଁ ତାଙ୍କୁ କିଛି ହେଲ୍ଥ ଇସ୍ୟୁସ୍ ନ ରହୁ, ଏସବୁ ହାଇଜିନ୍ ରୂପେ ଆମେ ତାଙ୍କୁ ବଡ କରୁ ଆଉ ମାର୍କେଟରେ ଛାଡୁ। ଯେତେବେଳେ ଆମେ ରେଜିଷ୍ଟର କରି ଗୋ ହେଡ୍ ସାର୍ଟିଫିକେଟ ପାଇବା ପରେ ସବସିଡି 40% ସବସିଡି ମିଳିଲା ଆମ ପ୍ରୋଜେକ୍ଟ ଉପରେ। ଆମର 70 ଲକ୍ଷର ପ୍ରୋଜେକ୍ଟ ଅଛି, ଆମ ବିଲ୍ଡିଂ କନଷ୍ଟ୍ରକ୍ସନ ସବୁ ଜିନିଷର କଷ୍ଟ 70 ଲକ୍ଷ, ସେଥିରେ ଆମକୁ 40% ସରକାରଙ୍କଠୁ ସାହାଯ୍ୟ ମିଳିଲା।
1: କେଉଁ କେଉଁ କାଗଜପତ୍ର ପ୍ରଥମେ ଦେବାକୁ ପଡିଲା?
0: ଜାଗାର ପଟ୍ଟା, ଆଧାର କାର୍ଡ, ପ୍ୟାନ କାର୍ଡ, ଯାହା ବେସିକ ଆମର ପ୍ରମାଣପତ୍ର ସବୁ ଦେବାକୁ ପଡିଲା।
1: ଚିଆ ମାନଙ୍କୁ କୋଉଠୁ ଆଣନ୍ତି ପୁଣି?
0: ଓଡିଶାର ଯୋଉ ପ୍ରାଇଭେଟ ହେଚେରୀ ଗୁଡାକ ଅଛି ସେଇଠୁ ହିଁ ନେଇକି ଆସୁ।
1: ସେମାନଙ୍କୁ କୋଉ ସାବଧାନତାର ସହିତ ଆଣିବାକୁ ପଡେ? ଛୋଟ ଛୋଟ
0: ଆଜ୍ଞା, ହଁ, ସେମାନଙ୍କୁ ପ୍ରପରଲି ବକ୍ସରେ ପ୍ୟାକ୍ କରିକି ରଖାଯାଏ, ଯେମିତି ଅକ୍ସିଜେନ୍ ବି ମିଳିବ ତାଙ୍କୁ ଆଉ ତାଙ୍କର ଶ୍ୱାସରୋଧ ବି ନ ହୁଏ। ତାଙ୍କୁ ସଫା ସୁତରା ଗାଡିରେ ସାନିଟାଇଜ କରିକି ପ୍ରପର ଟେମ୍ପରେଚର ମେଣ୍ଟେନ କରିକି ଆଣିବାକୁ ପଡେ। ଟାଇମ ଟୁ ଟାଇମ ଭିଟାମିନ, ପ୍ରପର ସଫିସିଏଣ୍ଟ ପାଣି, ସଫିସିଏଣ୍ଟ ଫିଡ୍।
1: ଆଜ୍ଞା,
0: ଯେତେବେଳେ ଛୋଟ ଥାନ୍ତି 7-8 ବସ୍ତା ଖାଆନ୍ତି, ଧୀରେ ଧୀରେ ଯେମିତି ବଢନ୍ତି 30 ଦିନ 50 ବସ୍ତା ଦିନକୁ ଖାଆନ୍ତି।
1: ମନେ କରନ୍ତୁ ଅଳ୍ପ କୁକୁଡ଼ାଙ୍କୁ ଦିନକୁ କେତେଥର ଦେବାକୁ ପଡେ?
0: ଥର ଦେବାକୁ ପଡେ, ସକାଳୁ ଆଉ ସନ୍ଧ୍ୟା। ସଫା ପାଣି 24 ଘଣ୍ଟା ତାଙ୍କୁ ଦରକାର। ଆମର ଡାଇରେକ୍ଟ ପାଣି ଟାଙ୍କି ସହିତ ପାଇପଲାଇନ୍ କନେକ୍ସନ ଅଛି, ପାଣି ଟାଙ୍କି ସବୁ ବ୍ୟାଚରେ ସଫା ହୁଏ, ସବୁ ପାଇପଲାଇନ୍ ସବୁ ସଫା ହୁଏ, ଖାଇବା ଗିନା ସବୁ ଜିନିଷ ସବୁ ସଫା ହେଇକି ନୂଆ ବ୍ୟାଚ ପଡେ, ଆଉ 24 ଘଣ୍ଟା ପାଣି ଫ୍ଲୋ ଚାଲିଥାଏ।
1: ଏସବୁ ଦାନା ଆମକୁ ବାହାରୁ କିଣିବା ପାଇଁ ପଡେ ନା ନିଜେ ମଧ୍ୟ କିଛି ଆମେ ତିଆରି କରିପାରିବା?
0: ଆମର ଓଡ଼ିଶାରୁ ବି ଆଭେଲେବଲ ଅଛି କମ୍ପାନୀ ଯୋଉମାନେ କି ଦାନା ପ୍ରୋଭାଇଡ କରନ୍ତି। ଆନ୍ଧ୍ରପ୍ରଦେଶ, ଛତିଶଗଡ଼ର ବି କମ୍ପାନୀ ଅଛନ୍ତି ଯୋଉମାନେ ଦାନା ଏସବୁ ପ୍ରୋଭାଇଡ କରନ୍ତି ଆମକୁ। ଜେନେଟିକାଲି ସେ କୁକୁଡ଼ାର ଗଠନ ହିଁ ସେମିତି,
1: 35 ଦିନରେ 2 କେଜି
0: ହେଇଯାଏ। ଆମକୁ କିଛି ଦବାକୁ ପଡେନି ବାହାରୁ, କିଛି ମେଡିସିନ କିଛି ଦବାକୁ ପଡେନି, ଖାଲି କେବଳ ଆମେ ତାଙ୍କୁ ଦାନା ଆଉ ଭିଟାମିନ୍ସ ହିଁ ଦଉ, ଯଦ୍ୱାରା କି ସେମାନେ ସୁସ୍ଥ ରହିବେ।
1: କୋଉ ପ୍ରକାର ଲକ୍ଷଣ ଦେଖି ଜାଣନ୍ତି କୁକୁଡ଼ା ମାନଙ୍କୁ?
0: ଯେତେବେଳେ ସେମାନଙ୍କୁ ଲିଭରରେ ପ୍ରୋବ୍ଲେମ ଥିବ ତ କିମ୍ବା କିଡ଼ନୀରେ ପ୍ରୋବ୍ଲେମ ଥିବ, ତାଙ୍କ ଝାଡାରେ କଲର ଚେଞ୍ଜ ହେଇଯାଏ, ଯଦି ନିମୋନିଆ ହେଇଥିବ ତ ସେମାନେ ଖାସିଲା ଟାଇପର ଖରଖର ସାଉଣ୍ଡ ହୁଏ, ଏସବୁ ଜିନିଷ ଦେଖିକି ଆମେ ଜାଣୁ। ଆଉ ଯଦି କିଛି ମୋର୍ଟାଲିଟି ହୁଏ କି କଣ, ଆମ ପାଖରେ ଭେଟନାରୀ ଡକ୍ଟର ଅଛନ୍ତି, ତାଙ୍କ ପାଖକୁ ନେଇ ପୋଷ୍ଟମର୍ଟମ କରିକି ତାଙ୍କଠୁ ଜାଣିବା କଣ କଣ କାରଣ ଥାଏ, କଣ ସେଇ ହିସାବରେ ପ୍ରିକସନ ବି ନିଅନ୍ତି।
1: ବିକ୍ରି ଉପଯୋଗୀ ହେଲା ବୋଲି କେମିତି ଜାଣନ୍ତି?

0: ପଇଁତିରିଶ ଦିନ ହେଲା ପରେ ଜଣା ପଡିଯାଏ ନା ସେମାନଙ୍କର ଓଜନ?
1: ପଇଁତିରିଶ ଦିନ ହେଲା ପରେ ଆମେ ଓଜନ ଚେକ୍ କରୁ, ସପ୍ତାହ ଥରେ ୱେଟ୍ ମପାଯାଏ କେମିତି ଗ୍ରୋଥ ହଉଛି କେମିତି କଣ। 2 kg 200 gram 2 kg 500 gram ହେଲେ ଆମେ ମାର୍କେଟରେ ଛାଡିଦେବୁ।
0: କିଛି ସେମାନଙ୍କ ପାଇଁ ଟୀକାକରଣ ବ୍ୟବସ୍ଥା ରହିଛି କି ମ୍ୟାଡମ?
1: ଭ୍ୟାକ୍ସିନେସନ ହୁଏ, ଫାର୍ଷ୍ଟ ଯୋଉ ଦିନ ଜନ୍ମ ହୁଅନ୍ତି ସେଦିନ ହୁଏ, 7 ଦିନରେ ହୁଏ, 14 ଦିନରେ ହୁଏ, 3 ଥର ଭ୍ୟାକ୍ସିନେସନ ହୁଏ ସେମାନଙ୍କର।
0: କୃମିନାଶକ ଔଷଧ ମଧ୍ୟ ବେଳେବେଳେ ଦିଆଯାଉଛି କି ଆମର କୁକୁଡ଼ା ମାନଙ୍କୁ?
1: ପ୍ରୋବାୟୋଟିକ୍ସ ଦିଆଯାଏ ଯୋଉଥିରେ କି ତାଙ୍କ ପେଟର ପାଚନ ଶକ୍ତିର ଭଲ ରହିବ, କୃମି ଏସବୁ ନ ହବ, ସେଟା ରେଗୁଲାର ବେସିସରେ ପ୍ରୋବାୟୋଟିକ୍ ଦିଆଯାଏ।
0: କେତେ ଜଣ ଆପଣଙ୍କର ଫାର୍ମ ହାଉସରେ କାମ କରୁଛନ୍ତି, ରୋଜଗାର କ୍ଷମ ହେଇପାରୁଛନ୍ତି ମ୍ୟାଡମ୍?
1: 3 ଜଣ।
0: ଏତିକି ଲୋକଙ୍କ ଦ୍ଵାରା 1500 କୁକୁଡ଼ାଙ୍କର ଠିକ ରେ ଯତ୍ନ ଜାଗ୍ରତ ହେଇପାରୁଛି। ଖୁସିର କଥା ଯେ ନିଜେ ସ୍ୱାବଲମ୍ବୀ ହେବା ତା ସହିତ ଅନ୍ୟ ପରିବାରକୁ ମଧ୍ୟ ସ୍ୱାବଲମ୍ବୀ କରାଇପାରିବା, ଅନ୍ୟମାନଙ୍କୁ ଆତ୍ମନିର୍ଭରଶୀଳ କରାଇପାରିବା, ତାଠାରୁ ବଡ ଖୁସି ଆମ ପାଇଁ ଆଉ କିଛି ନାହିଁ। କୁକୁଡ଼ା ମାନଙ୍କର ବିକ୍ରି ବଟା ସମ୍ପର୍କରେ କିଛି କୁହନ୍ତୁ ମ୍ୟାଡମ୍।
1: ଆମର ପାର୍ଟି ଯୋଉ ଥାନ୍ତି, ଯୋଉମାନେ ସପ୍ଲାଇ ଦିଅନ୍ତି, ସେମାନେ ଆମଠୁ ଆସିକି ନେଇଯାଆନ୍ତି। ସେମାନଙ୍କର ବଡ ବଡ ଗାଡି ଥାଏ, ସେମାନେ ଆମଠୁ ଆସିକି ବଲ୍କରେ ଉଠାନ୍ତି, ଉଠେଇକି ଯୋଉମାନେ କଟିଂ ପାଇଁ ଯୋଉ ଭେଣ୍ଡର ମାନେ ଅଛନ୍ତି ସେମାନଙ୍କୁ ବାଣ୍ଟି ଦିଅନ୍ତି। ଆମ କୁକୁଡ଼ା କେବଳ ମାଲକାନଗିରିରେ ହିଁ ସପ୍ଲାଏ ହୁଏ,
0: ଆଉ ଅନ୍ୟ ଜିଲ୍ଲାକୁ ଯାଉ ନାହିଁ?
1: ନା ନା, ବଜାରରେ ଚାହିଦା ତ ବହୁତ ଅଛି, ଆମେ ସେତିକି ପୂରଣ କରିପାରୁନୁ। ଆମର ମାସକୁ ମାତ୍ର 3-4 ଦିନ ହିଁ ଆମ କୁକୁଡ଼ା ସପ୍ଲାଏ ହୁଏ ପୁରା ମାଲକାନଗିରିରେ, ବାକି ସମୟ ପର୍ଯ୍ୟନ୍ତ କୁକୁଡ଼ା ବଡ ହବା ପାଇଁ ଟାଇମ ଲାଗେ, ତ ସେଇ ଟାଇମରେ ସେମାନେ ବାହାରୁ ହିଁ ଆଣୁଛନ୍ତି। ଆଶ କରୁଛି ମୁଁ ଆଉ 3-4ଟା ଫାର୍ମ ବନେଇକି ପୁରା ବାହାର ରାଜ୍ୟ ଉପରେ ଯାହା ଆମର ନିର୍ଭରଶୀଳତା ଅଛି ସେଟା ପୁରା ବନ୍ଦ ହେଇଯିବ।
0: ଯେତିକି ଆପଣ ଆଶା କରିଥାଉଛନ୍ତି ନିଜ ଅଞ୍ଚଳରେ ସମସ୍ତଙ୍କୁ ଯୋଗେଇକି ସେତିକି ମୂଲ୍ୟ ପାଇପାରୁଛନ୍ତି ନା ନାହିଁ? କଣ?
1: ଆଜ୍ଞା, ପାଇପାରୁଛି,
0: ପାଇପାରୁଛନ୍ତି, କିଛି ଅସୁବିଧା ହଉନାହିଁ। ଆଗକୁ ନୂଆ ଯୋଜନା କଣ ରହିଛି ଆଉ ଟିକେ ଉନ୍ନତି କରିବା ପାଇଁ?
1: ଆହୁରି 10-15 ହଜାର କେପାସିଟିର ଫାର୍ମ ବନେଇବାର ଆଶା ରଖିଛି ମୁଁ।
0: ମା ଭଉଣୀ ମାନେ ଯଦି ଆମେ ବିଭିନ୍ନ ସରକାରୀ ଯୋଜନାରେ ସାମିଲ ହେବା, ଅଧିକା ସବସିଡି ପାଇପାରିବା, ବିଭିନ୍ନ ପ୍ରକାର ତାଲିମ ପାଇପାରିବା, ଆଉ ସବୁ ପ୍ରକାର ଯୋଜନାରେ ଆମେ ଲାଭ ଉଠାଇ ପାରିବା, ଏ ସମ୍ପର୍କରେ କେମିତି ଜାଣିବେ?
1: ସେ ସମ୍ପର୍କରେ ନିଜ ନିକଟସ୍ଥ ଭେଟନାରୀ ଅଫିସ କିମ୍ବା ଏଗ୍ରିକଲଚର ଅଫିସକୁ ଯାଇକି ନିଜର ପ୍ରସ୍ତାବ ରଖିପାରିବେ କି ସେ ଯଦି ଚାହୁଁଛନ୍ତି ମାଛ ଚାଷ କରିବା ପାଇଁ କିମ୍ବା କୁକୁଡ଼ା ଚାଷ କିମ୍ବା ଛତୁ ଚାଷ କୋଉ ବି ଚାଷ ବିଷୟରେ ସେମାନେ ଯାଇକି ସେଠି କଥାବାର୍ତ୍ତା ହେଇପାରିବେ, ଗଭର୍ଣ୍ଣମେଣ୍ଟର କ'ଣ ସ୍କିମ୍ ଅଛି ସେସବୁ ବିଷୟରେ ବୁଝିପାରିବେ, କାଗଜପତ୍ର କେମିତି କ'ଣ ଦରକାର ସେସବୁ ପଚାରି ପାରିବେ, ଏମିତି କରିକି ସେ ନିଜେ ସେ ବହୁତ କିଛି ଜାଣିପାରିବେ।
0: ଆପଣ ଆମ ଅନୁଷ୍ଠାନ ପାଇଁ ସମୟ ଦେଲେ, ଆମ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ବହୁତ ସୁନ୍ଦର ସୂଚନା ସବୁ ଦେଲେ, ତେଣୁ ଆମ ଅନୁଷ୍ଠାନ ତରଫରୁ ସବୁ ଚାଷୀ ଭାଇ ଭଉଣୀଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଭଉଣୀ, ରହିଲୁ, ନମସ୍କାର।
1: ନମସ୍କାର।

ଶୁଣିଲେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର। ପ୍ରଯୋଜନା ମନୋଜ କୁମାର ପୂଜାରୀ। ଉପସ୍ଥାପନା ବି ପ୍ରତିଭା ପାତ୍ର।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଭୁବନେଶ୍ୱର ନାଇଜରର ପଞ୍ଚଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ଉପରାଷ୍ଟ୍ରପତି।

ଜଳ ଭଣ୍ଡାରରୁ 10 ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ। କୃତ୍ରିମ ବୁଦ୍ଧିମତା, କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା ଏବଂ ବିଭିନ୍ନ ଉନ୍ନତ ଜ୍ଞାନକୌଶଳ ଦେଶର ଅର୍ଥନୀତିକୁ ସୁଦୃଢ଼ କରୁଛି ବୋଲି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ କହିଛନ୍ତି। ଭୁବନେଶ୍ୱର ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ ନାଇଜର୍ର 5ଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଉପରାଷ୍ଟ୍ରପତି କହିଛନ୍ତି, ଏହି ଅନୁଷ୍ଠାନ ବିଜ୍ଞାନ, ନବସୃଜନ ଏବଂ ବୌଦ୍ଧିକ ଶିକ୍ଷା କ୍ଷେତ୍ରରେ ଭାରତର ଆକାଂକ୍ଷାକୁ ପୂରଣ କରିଆସୁଛି। ମୌଳିକ ବିଜ୍ଞାନ ଆଧାରିତ ଅର୍ଥନୀତି

0: ବୈଜ୍ଞାନିକ ପ୍ରଯୁକ୍ତିବିଦ୍ୟା ବୈଷୟିକ ଅଗ୍ରଗତି ଜାତୀୟ ସୁରକ୍ଷା ଏବଂ ନିରନ୍ତର ବିକାଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜ୍ଞାନର ପ୍ରସାର ସହିତ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରି ରାଷ୍ଟ୍ର ଗଠନରେ ଏହି ସଂସ୍ଥାନ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ବିଶ୍ୱ ବର୍ତ୍ତମାନ ସମୟରେ ଅନେକ ସୁଯୋଗ ଓ ପ୍ରତିବନ୍ଧକ ମଧ୍ୟରେ ଗତି କରୁଛି। ଏଭଳି ପରିସ୍ଥିତିରେ ନୈତିକ ଓ ସାମାଜିକ ମୂଲ୍ୟବୋଧକୁ ଧ୍ୟାନରେ ରଖି ପ୍ରଯୁକ୍ତିବିଦ୍ୟାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର କରିବାକୁ ଉପରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଉନ୍ନତି ଲାଗି କାର୍ଯ୍ୟ କରିବା ସହ ବିକଶିତ ଭାରତ ଗଠନ ପାଇଁ ଯୋଗଦାନ ଦେବା ଲାଗି ଆହ୍ୱାନ ଦେଇଛନ୍ତି।
1: अगर किसी भी देश या समाज को आगे बढ़ना है तो इसे साइंस और टेक्नोलॉजी में उत्कर्षता प्राप्त करना ही होगा। इसलिए यशस्वी प्रधानमंत्री नरेंद्र मोदी जी ने 1,00,000 करोड़ रुपया का रिसर्च डेवलपमेंट और इनोवेशन फंड बनाए हैं। विकसित भारत की हमारे ये अभियान में अब जैसे युवा वैज्ञानिकों का महत्वपूर्ण भूमिका रहेगा। खासकर विकसित भारत बनाने में अब जैसे क्रिएटिव नौजवानों का ଖାସ ଭୂମିକା ରହେଗା।
0: ଏହି ଅବସରରେ 260ରୁ ଉର୍ଦ୍ଧ୍ୱ ସ୍ନାତକ ଛାତ୍ରଛାତ୍ରୀଙ୍କୁ ସ୍ନାତକୋତ୍ତର ପ୍ରମାଣପତ୍ର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଆଜି ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଗଭୀର ସମୁଦ୍ରରେ ଦୀର୍ଘସ୍ଥାୟୀ ମାଛ ଉତ୍ପାଦନ ଲାଗି ମତ୍ସ୍ୟଜୀବୀମାନଙ୍କୁ ଅନୁମୋଦନ ପତ୍ର ବଣ୍ଟନ କରିଥିଲେ। ଏଥିସହ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ ମଧ୍ୟ କରିଥିଲେ। ଉପରାଷ୍ଟ୍ରପତି କହିଥିଲେ ଦେଶରେ ସାମୁଦ୍ରିକ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆସିଛି। ମତ୍ସ୍ୟଜୀବୀ ସମୁଦାୟମାନେ ନିଜର କଠିନ ପରିଶ୍ରମ ବଳରେ ବିଶ୍ୱର ଅର୍ଥନୀତିକୁ ସୁଦୃଢ଼ କରୁଛନ୍ତି। ଭାରତୀୟ ପତାକାଧାରୀ ମାଛଧରା ଜାହାଜ ଦ୍ୱାରା ଦୀର୍ଘସ୍ଥାୟୀ ଗଭୀର ସମୁଦ୍ର ମାଛଧରା ପାଇଁ ମାର୍ଗଦର୍ଶିକା 2025 ଅଧୀନରେ ଅନୁମୋଦନ ପତ୍ର ହାସଲ କରିବା ବାଧ୍ୟତାମୂଳକ। ଏହା ଗଭୀର ସମୁଦ୍ର ମାଛଧରା କ୍ଷେତ୍ରରେ ଏକ ସ୍ୱଚ୍ଛ ଓ ଉତ୍ତରଦାୟୀ ଢାଞ୍ଚା ପ୍ରଦାନ କରିବ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଆଧୁନିକ ମତ୍ସ୍ୟଚାଷ ଭିତ୍ତିଭୂମି ମାଛ ଉତ୍ପାଦନ ବୃଦ୍ଧି କରିବା ସହ ମତ୍ସ୍ୟଜୀବୀଙ୍କ ଆୟକୁ ଦ୍ୱିଗୁଣିତ କରିବ। ଆଗାମୀ 10 ବର୍ଷ ମଧ୍ୟରେ ସମୁଦ୍ରରେ 150 ନୂତନ ଅତ୍ୟାଧୁନିକ ଗଭୀର ସମୁଦ୍ର ମାଛଧରା ଜାହାଜର ନିୟୋଜନ କରାଯିବ ଏବଂ 500 ମାଛଧରା ଜାହାଜର ସମ୍ପୂର୍ଣ୍ଣ ଆଧୁନିକୀକରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ପୂର୍ବ ପ୍ରସ୍ତୁତି ନେଇ ଏକ ବୈଠକ ଅନୁଷ୍ଠିତ ହେବ। ସୂଚନା ଅନୁଯାୟୀ ଆସନ୍ତା 21 ତାରିଖରେ ଓସ୍ୱାନ୍ ପ୍ଲାଟଫର୍ମରେ ଆଭାସୀ ଜରିଆରେ ଏହି ବୈଠକ ହେବ। ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି। ପତ୍ରରେ ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ନୋଡାଲ ଅଧିକାରୀ, ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ବୈଠକରେ ଯୋଗଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ବୁଥ୍ସ୍ତରୀୟ ନିର୍ବାଚନୀ ତାଲିକା ପ୍ରସ୍ତୁତି ପାଇଁ ଘରକୁ ଘର ସର୍ଭେ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରାଯିବ। ଏଥିରେ 2022 ସହରାଞ୍ଚଳ ନିର୍ବାଚନ ସମ୍ବନ୍ଧୀୟ ବିଲ୍ ଏବଂ ବ୍ୟବହାର ପ୍ରମାଣପତ୍ର ସ୍ଥିତିର ସମୀକ୍ଷା କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଆଜିଠାରୁ ଯୁକ୍ତ 2 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ 2026-27 ଶିକ୍ଷାବର୍ଷ ଲାଗି ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷାରେ 2578 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 6,715 ଆସନ ମଧ୍ୟରୁ ଆଜି ପ୍ରଥମ ଦିନରେ 47,690 ଆସନରେ ଛାତ୍ରଛାତ୍ରୀମାନେ ନାମ ଲେଖାଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନାରେ ସରକାରୀ ସମେତ ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ଏବଂ ନୂତନ ଅନୁଦାନପ୍ରାପ୍ତ ଯୁକ୍ତ 2 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଚଳିତ ଶିକ୍ଷାବର୍ଷଠାରୁ ନାମଲେଖା ଦେୟ ସମ୍ପୂର୍ଣ୍ଣ ମୁକ୍ତ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି 10ମୀ ତିଥିରେ ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହେବ। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଏବଂ ଓଷ ଲାଗି ପରେ ମହାପ୍ରଭୁ ଆସନ୍ତାକାଲି ଶୋଇବା ଅବସ୍ଥାରୁ ଉଠି ବସିବେ। ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟାଯାଇ ଅନବସର ନୀତି ଅନୁଷ୍ଠିତ ହେବ। ଏହି ନୀତି ଅନୁଯାୟୀ ଦୈତାପତିମାନେ ଶ୍ରୀଜୀଉମାନଙ୍କୁ ଚକା ଉପରେ ବିଜେ କରାଇବେ। ପରେ ଚକଟା ଓ ପଣାଭୋଗ ଲାଗି କରାଯିବ। ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ମଧ୍ୟାହ୍ନ ଧୂପ ପରେ ରାଜବୈଦ ଶ୍ରୀମନ୍ଦିର ଗାରଦକୁ 10 ମୂଳ ମୋଦକ ହସ୍ତାନ୍ତର କରିବେ। ଏକାଦଶୀ ତିଥିରେ ମୋଦକ ସେବନ ପରେ ଶ୍ରୀଜୀଉମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ବୋଲି ବିଶ୍ୱାସ ରହିଛି। ଅନ୍ୟପକ୍ଷରେ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ଆଜି 3 ରଥରେ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ

ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀ ଓ ମାର୍ଫତଦାରଙ୍କ ନାମରେ ଥିବା ଦସ୍ତାବିଜ୍ ଜମିର ରେକର୍ଡ ଅଫ୍ ରାଇଟ୍ସ ଆର୍ଓଆର୍ ସଂଶୋଧନ କାର୍ଯ୍ୟ ଜାରି ରହିଛି। ଏହି କ୍ରମରେ ସତ୍ୟବାଦୀ ତହସିଲରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କ ନାମରେ ଥିବା 38ଟି ଖାତାର ସଂଶୋଧନ କରାଯାଇଛି। ଏଥିରେ ସତ୍ୟବାଦୀର ବିଭିନ୍ନ ମୌଜା ଅନ୍ତର୍ଗତ ମୋଟ 696.106 ଏକର ଜମିର ଖତିଆନ ସଂଶୋଧନ କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହୋଇ ଏହି ଜମି ମହାପ୍ରଭୁଙ୍କ ସମ୍ପତ୍ତି ଭାବେ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଆଜି ପୂର୍ବାହ୍ନ 11ଟାରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରଥମ ଗେଟ୍ ଖୋଲିଥିଲେ। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର 10ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଆଜି ସକାଳେ ନିୟମ ଅନୁସାରେ ପ୍ରଥମେ 7 ନମ୍ବର ଗେଟ୍ ଖୋଲାଯିବା ପରେ ପ୍ରଥମ ପର୍ଯ୍ୟାୟରେ 4ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ଆଉ 6ଟି ଗେଟ୍ ଖୋଲାଯାଇଥିଲା। ସନ୍ଧ୍ୟା 6ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 615.21 ଫୁଟ ରହିଥିବାବେଳେ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 93,665 ଘନଫୁଟ ଜଳ ପ୍ରବେଶ କରୁଛି। ସେହି ସମୟ ମଧ୍ୟରେ 10ଟି ସ୍ଲୁଇସ୍ ଗେଟ୍ ଦେଇ 1,50,870 ଘନଫୁଟ ଜଳ ନିଷ୍କାସିତ ହେଉଛି। ଭାରତୀୟ ବାୟୁସେନାରେ ଦେଶର ଯୁବଶକ୍ତିଙ୍କ ସହଭାଗିତାକୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଅଗ୍ନିବୀର ବାୟୁ ନିଯୁକ୍ତି ପାଇଁ ଚାଲିଥିବା ଅନ୍ଲାଇନ୍ ପଞ୍ଜିକରଣ ପ୍ରକ୍ରିୟାକୁ ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବା ପାଇଁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନ୍ଲାଇନ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଆବଶ୍ୟକୀୟ ଯୋଗ୍ୟତା ମାନଦଣ୍ଡ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଅଗ୍ନିବୀର ବାୟୁ ନିଯୁକ୍ତିରେ ଅନ୍ଲାଇନ୍ ପଞ୍ଜିକରଣ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ଚାଲିବ। ଝାରସୁଗୁଡ଼ା ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ରହିଥିବା ବିଭିନ୍ନ ଚାଷୀ ଅଭିମୁଖୀ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରି କିଷାନ ସାରଥୀ ଡିଜିଟାଲ ପ୍ଲାଟଫର୍ମର କାର୍ଯ୍ୟକାରିତା ସମୀକ୍ଷା କରିଥିଲେ। ସୂଚନା ଅନୁଯାୟୀ ଚଳିତ ବର୍ଷ ଜିଲ୍ଲାର 5ଟି ବ୍ଲକର 30ଟି ଗ୍ରାମରେ କ୍ଷେତ ବଞ୍ଚା ଅଭିଯାନ, ସନ୍ତୁଳିତ ସାର ପ୍ରୟୋଗ ଓ ପ୍ରାକୃତିକ ଚାଷ ଉପରେ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ସଚେତନତା ସୃଷ୍ଟି କରାଯାଇଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବଲାଙ୍ଗୀର ଗସ୍ତରେ ଯାଇ କଗାଁ ଗ୍ରାମର ଧବଳେଶ୍ୱର ମନ୍ଦିର ପରିସରରେ ଆୟୋଜିତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରେ ଏକ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ମିର୍ଦ୍ଧାପାଲିଠାରେ ଚାରାରୋପଣ କରିଥିଲେ। ନୟାଗଡ଼ ପୁଲିସ୍ ପ୍ରଶିକ୍ଷଣ ସ୍କୁଲରେ କ୍ୟାଡର ଡ୍ରାଇଭର ପ୍ରଶିକ୍ଷାର୍ଥୀଙ୍କ ଦ୍ୱିତୀୟ ଏବଂ ପଞ୍ଚମ ବ୍ୟାଚ୍ର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଛି। ଏଥିରେ 209 ଜଣ ପିଏମ୍ଡି କ୍ୟାଡର ଡ୍ରାଇଭର ଏବଂ 341 ଜଣ ଡିଆଇସି ପ୍ରଶିକ୍ଷାର୍ଥୀ ତାଲିମ ନେଇ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଭାରତୀୟ ଡାକ ବିଭାଗ ପକ୍ଷରୁ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଓ କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ପ୍ରତିନିଧିମାନଙ୍କ ସହ ଏକ ସଚେତନତା ଓ ମତ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବ୍ରହ୍ମପୁର ଡାକ ବିଭାଗର ପୋଷ୍ଟମାଷ୍ଟର ଜେନେରାଲ କର୍ଣ୍ଣେଲ ବିନୋଦ କୁମାର ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଏମ୍ଏସ୍ଏମ୍ଇ ଉଦ୍ୟୋଗୀଙ୍କ ସହ ଡାକ ପାର୍ସଲ, ପରିବହନ, ସଞ୍ଚୟ ଓ ଆର୍ଥିକ ସେବା ସମ୍ପର୍କରେ ଆଲୋଚନା କରିଥିଲେ। ଭୁବନେଶ୍ୱର ନାଇଜରର 5ଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ଉପରାଷ୍ଟ୍ରପତି। ବର୍ତ୍ତମାନ ଯୁଗରେ ପ୍ରଯୁକ୍ତି ବିଦ୍ୟାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର କରିବାକୁ ଛାତ୍ରଛାତ୍ରୀଙ୍କୁ ଦେଲେ ପରାମର୍ଶ। ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରାକ୍ ପ୍ରସ୍ତୁତି। ଯୁକ୍ତ 2 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ନାମଲେଖା ପ୍ରକ୍ରିୟା ଆରମ୍ଭ। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି ଏବଂ ହୀରାକୁଦ ଜଳଭଣ୍ଡାରରୁ 10ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଗଭୀର ସମୁଦ୍ରରେ ନିରନ୍ତର ମାଛ ଧରିବା ମତ୍ସ୍ୟ ଭିତ୍ତିଭୂମି ସାମୁଦ୍ରିକ ଖାଦ୍ୟ ରପ୍ତାନୀ ଏବଂ ଉପକୂଳ ଜୀବିକାକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟ ନେଇ ଗଭୀର ସମୁଦ୍ର ମାଛଧରା ମିଶନ କାର୍ଯ୍ୟକାରୀ କରାଯାଇଛି। ଦୀର୍ଘସ୍ଥାୟୀ ସାମୁଦ୍ରିକ ଅର୍ଥନୀତିର ବିକାଶ, ମତ୍ସ୍ୟଜୀବୀଙ୍କ କଲ୍ୟାଣ ଏବଂ ଓଡ଼ିଶାକୁ ବିଶ୍ୱସ୍ତରରେ ସାମୁଦ୍ରିକ ଖାଦ୍ୟ ପେଣ୍ଠସ୍ଥଳୀରେ ପରିଣତ କରିବା ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଆଜି ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିଛନ୍ତି। ଗଭୀର ସମୁଦ୍ରରେ ମାଛ ଧରିବା ଏବଂ ସନ୍ତୁଳିତ ସାମୁଦ୍ରିକ ପରିବେଶକୁ ରକ୍ଷା କରିବା ତଥା ମତ୍ସ୍ୟଜୀବୀଙ୍କର ସାମାଜିକ

ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ସୁଧାର ଆଣିବା ଏହି ମିଶନର ପ୍ରମୁଖ ଲକ୍ଷ୍ୟ। ଗଭୀର ସମୁଦ୍ରରେ ମାଛ ଧରିବା ନେଇ ଜାହାଜ କିମ୍ବା ବଡ଼ ନୌକାର ମାଲିକଙ୍କୁ ଉପରାଷ୍ଟ୍ରପତି ଅନୁମତି ପତ୍ର ବଣ୍ଟନ କରିଛନ୍ତି। ଏହାଦ୍ୱାରା ଯୋଗ୍ୟ ଭାରତୀୟ ମାଛଧରା ଜାହାଜଗୁଡ଼ିକ ଗଭୀର ଅନ୍ତର୍ଜାତୀୟ ସାମୁଦ୍ରିକ ଜଳସୀମାରେ ନିୟନ୍ତ୍ରିତ ମାଛ ଧରିବା ପାଇଁ ଅନୁମତି ପ୍ରାପ୍ତ ହୋଇଛନ୍ତି। ଭାରତୀୟ ପତାକାଧାରୀ ମାଛଧରା ଜାହାଜ ଦ୍ୱାରା ଦୀର୍ଘସ୍ଥାୟୀ ଗଭୀର ସମୁଦ୍ର ମାଛଧରା ପାଇଁ ମାର୍ଗଦର୍ଶିକା 2025 ଅଧୀନରେ ଏହି ଅନୁମୋଦନ ପତ୍ର ବାଧ୍ୟତାମୂଳକ ରହିଛି। 2025-26 କେନ୍ଦ୍ରୀୟ ବଜେଟ୍ରେ ସରକାର ଭାରତୀୟ ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର ଏବଂ ଗଭୀର ସମୁଦ୍ରରେ ମତ୍ସ୍ୟଚାଷ ପାଇଁ ଏକ ବ୍ୟବସ୍ଥିତ ଢାଞ୍ଚା ପ୍ରଚଳନ କରିବାକୁ ଘୋଷଣା କରିଥିଲେ। ଏହାର ଆଧାରରେ 2025 ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଥିଲା। ଗଭୀର ସମୁଦ୍ରରେ ମାଛଧରା ଏବଂ ତତ୍ସଂଲଗ୍ନ କାର୍ଯ୍ୟକଳାପରେ ନିୟୋଜିତ ଭାରତୀୟ ଜାହାଜଗୁଡ଼ିକୁ ଏହି ଅନୁମୋଦନ ପତ୍ର ଏକ ସ୍ୱଚ୍ଛ ତଥା ଉତ୍ତରଦାୟୀ ଢାଞ୍ଚା ପ୍ରଦାନ କରିବ। ଅନୁମୋଦନ ପତ୍ର ପାଇଥିବା ଜାହାଜ କେବଳ ବ୍ୟବହାର କରିପାରିବ, ଅନ୍ୟ କାହାକୁ ଏହି ଅନୁମତି ପତ୍ର ହସ୍ତାନ୍ତର କରାଯାଇପାରିବ ନାହିଁ। ଏହି ଅନୁମତି ପତ୍ର ଦ୍ୱାରା ବ୍ୟବସ୍ଥିତ ତଥା ତଥ୍ୟ ଆଧାରିତ ଏବଂ ନିରୀକ୍ଷଣ ଯୋଗ୍ୟ କାର୍ଯ୍ୟ ସୁନିଶ୍ଚିତ ହୋଇପାରିବ। ଏପରିକି ଏହି ଅନୁମୋଦନ ପତ୍ରକୁ ମଧ୍ୟ ଭବିଷ୍ୟତରେ ନବୀକରଣର ବ୍ୟବସ୍ଥା ରହିଛି। ଜାହାଜଗୁଡ଼ିକର ଟ୍ରାକିଂ, ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ପ୍ରମାଣନ ମାନଦଣ୍ଡ ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ଆଧାରରେ ମାଛ ଧରା ପାଇଁ ଏହି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ମତ୍ସ୍ୟଜୀବୀ ତଥା ଜାହାଜ ପରିଚାଳକଙ୍କ ପାଇଁ ନିୟାମକ ଅନୁପାଳନ ମଧ୍ୟ ଏହାଦ୍ୱାରା ଅଧିକ ସହଜ ହୋଇପାରିବ। ଏହି ଅନୁମତି ପତ୍ର ମାଛ ଚାଷୀ ଉତ୍ପାଦକ ସଂଗଠନ ଏବଂ ମତ୍ସ୍ୟ ସମବାୟ ସଂସ୍ଥାଗୁଡ଼ିକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଇଛି। ସମାବେଶକୁ ସମ୍ବୋଧନ କରି ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ବିକଶିତ ଭାରତର ମୂଳଦୁଆ ଭାବେ ଆଧୁନିକ ତଥା ପ୍ରଯୁକ୍ତିବିଦ୍ୟା ଆଧାରିତ ମାଛ ଚାଷ ଏବଂ ଏ କ୍ଷେତ୍ରର ବୃତ୍ତିକୁ ଆପଣାଇବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ନୀଳ ଅର୍ଥବ୍ୟବସ୍ଥା ଯୋଗ୍ୟ ପଦକ୍ଷେପ। ରାଜ୍ୟର ଉପକୂଳ ତଥା ଗଭୀର ସମୁଦ୍ର ମାଛ ଧରିବା ସମ୍ଭାବନାକୁ ଏହା ଅଧିକ ବ୍ୟାପକ କରିବ। ସାମୁଦ୍ରିକ ଖାଦ୍ୟ ରପ୍ତାନୀ କ୍ଷେତ୍ରରେ ଓଡ଼ିଶାକୁ ଆନ୍ତର୍ଜାତିକ ସ୍ତରରେ ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ି ତୋଳିବାରେ ଏହି ମିଶନ ଉଲ୍ଲେଖନୀୟ ସାବ୍ୟସ୍ତ ହେବ। ଆଧୁନିକ ମତ୍ସ୍ୟଚାଷ ଭିତ୍ତିଭୂମି, ମୂଲ୍ୟ ଶୃଙ୍ଖଳ, ବୈଜ୍ଞାନିକ ପଦ୍ଧତି ଆଧାରିତ ପରିଚାଳନା ଏବଂ ବଜାର ସଂଯୋଗୀକରଣ ନେଇ ନିବେଶ ମାଧ୍ୟମରେ ଏହି ମିଶନ ଦ୍ୱାରା ମାଛ ଉତ୍ପାଦନ ବୃଦ୍ଧି ପାଇବ, ଫଳରେ ନିଯୁକ୍ତି କ୍ଷେତ୍ର ବ୍ୟାପକ ହେବା ସହ ମାଛ ଚାଷୀଙ୍କ ଆର୍ଥିକ କ୍ଷେତ୍ର ସଶକ୍ତ ହୋଇପାରିବ। ଆସନ୍ତା 2036 ପର୍ଯ୍ୟନ୍ତ 10 ବର୍ଷ ପାଇଁ ଏହି ମିଶନ କାର୍ଯ୍ୟ କରିବ। ଏଥିପାଇଁ ପାଖାପାଖି 2,295.45 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଆସନ୍ତା 2036 ସୁଦ୍ଧା ବାର୍ଷିକ ଅତିରିକ୍ତ 2,00,000 ଟନ୍ ସାମୁଦ୍ରିକ ମାଛ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ସମୟ ସୁଦ୍ଧା 50,000 ନିଯୁକ୍ତି ସୁଯୋଗ ଏବଂ ବାର୍ଷିକ ପ୍ରାୟ 5,000 କୋଟି ଟଙ୍କା ସାମୁଦ୍ରିକ ମାଛ ରପ୍ତାନୀର ଲକ୍ଷ୍ୟ ରଖାଯାଇଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷାକୁ ମଧ୍ୟ ପ୍ରାଥମିକତା ପ୍ରଦାନ କରାଯାଉଛି। ମିଶନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମତ୍ସ୍ୟଜୀବୀ ସମବାୟ ସମିତିଗୁଡ଼ିକୁ ସାମିଲ କରାଯିବ, ଫଳରେ ଗ୍ରାମୀଣ ମହିଳା ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିବେ। ଗତ ଆର୍ଥିକ ବର୍ଷରେ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ 73,890 କୋଟି ଟଙ୍କାରେ ପହଞ୍ଚିଥିଲା। ରାଜ୍ୟର ପ୍ରାୟ 575 କିଲୋମିଟର ଦୀର୍ଘ ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ମତ୍ସ୍ୟଜୀବୀଙ୍କ ବିକାଶରେ ଏହି ମିଶନ ଏକ ବଡ଼ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

0: ଆଜିର ପ୍ରସଙ୍ଗରେ ଶୁଣିଲେ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁବାସ ଚନ୍ଦ୍ର ଶତପଥୀ।
1: ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ସୂରିଆ କଥାଚିତ୍ରରୁ। କଣ୍ଠଶିଳ୍ପୀମାନେ ହେଲେ କୁମାର ବାପି ଏବଂ ତପୁ ମିଶ୍ର। ଗୀତ ରଚନା କରିଛନ୍ତି ସ୍ୱରୂପ ନାୟକ, ସଙ୍ଗୀତରେ ସଜେଇଛନ୍ତି ବାବୁଲ ବୋଷ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ତୁ ଏକା ଆମ ସାହା ଭରସା କଥାଚିତ୍ରରୁ। କଣ୍ଠଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଇରା ମହାନ୍ତି। ଗୀତ ରଚନା କରିଛନ୍ତି ବିଜୟ ମଲ୍ଲ। ସଙ୍ଗୀତରେ ସଜେଇଛନ୍ତି ପ୍ରେମ ଆନନ୍ଦ।

ଓଡ଼ିଆ କଥା ଚିତ୍ର ଗୀତ କାର୍ଯ୍ୟକ୍ରମ ଶେଷରେ ଶୁଣିବା କଣ୍ଠଶିଳ୍ପୀ ଗୀତା ଦାସଙ୍କ କଣ୍ଠରେ ରାଜାରାଣୀ କଥାଚିତ୍ରରୁ ଏହି ଗୀତଟି ନିଜସ୍ୱ ଗୀତକୁ ସଙ୍ଗୀତରେ ସଜେଇଛନ୍ତି।

0: ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ମେଲବୋର୍ଣ୍ଣ ମିଟ୍ ମୋଦି ସମାବେଶକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ, କହିଲେ ବିଭିନ୍ନ କ୍ଷେତ୍ରରେ ବିଶ୍ୱସ୍ତରରେ ପରିଚୟ ଆଣିଛି ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ। ବିଜ୍ଞାନ ଓ ନବସୃଜନର ଉପଯୋଗ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ପାଇଁ ଯୁବ ବୈଜ୍ଞାନିକଙ୍କୁ ଆହ୍ୱାନ ଦେଲେ ଉପରାଷ୍ଟ୍ରପତି। ନାଇଜର ଭୁବନେଶ୍ୱରର 5ଦଶ ସମାବର୍ତ୍ତନ ସମାରୋହକୁ କଲେ ସମ୍ବୋଧନ। ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ବ୍ୟବହୃତ କେତେକ ସାମଗ୍ରୀ ଉପରେ ଛାଡ଼ ହେଲା ମୂଳ ସୀମା ଶୁଳ୍କ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫ୍ରାନ୍ସ ଏବଂ ମରକୋ ମଧ୍ୟରେ ଖେଳାଯିବ ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ୍। ଭାରତର ଦ୍ରୁତ ଭିତ୍ତିଭୂମି ବିକାଶ, ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାରଣ ମୂଳକ ପଦକ୍ଷେପ ଯୋଗୁଁ ସମ୍ଭବପର ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

0: ନମୋ ଭାରତ ଭଳି ଦ୍ରୁତଗାମୀ ରେଳ ଏବଂ ବନ୍ଦେ ଭାରତ ବ୍ୟବସ୍ଥା ରେଳବାଇର ବ୍ୟାପକତାକୁ ଅଧିକ ସମ୍ପ୍ରସାରଣ କରିବା ସହିତ ଭାରତକୁ ବିଶ୍ୱର ତୃତୀୟ ବୃହତ୍ ମେଟ୍ରୋ ନେଟ୍ୱାର୍କରେ ପରିଣତ କରିଛି। ଅଷ୍ଟ୍ରେଲିଆ ମେଲବୋର୍ଣ୍ଣସ୍ଥିତ ମାର୍ଭେନ୍ ଷ୍ଟାଡିୟମ୍ଠାରେ ମେଲବୋର୍ଣ୍ଣ ମିଟ୍ସ ମୋଦି ଶୀର୍ଷକ ଏକ ଜନସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି ଭାରତ ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ସମ୍ପର୍କ ନୂତନ ଶିଖରକୁ ସ୍ୱର୍ଶ କରିଛି। 12 ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆକୁ ତାଙ୍କର ଏହା ତୃତୀୟ ଗସ୍ତ ଭାବେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଏ କ୍ଷେତ୍ରରେ କୂଟନୈତିକ ହ୍ୟାଟ୍ରିକ୍ ପୂରଣ ହୋଇଛି। ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱର ମୂଳଦୁଆକୁ ଅଧିକ ସୁଦୃଢ଼ କରିଥିବାରୁ ପ୍ରବାସୀ ଭାରତୀୟଙ୍କୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ଅଧିକ ବଢ଼ନ୍ତୁ, ଅଧିକ ହାସଲ କରନ୍ତୁ ଦୃଷ୍ଟିକୋଣ ଆଧାରରେ ଭବିଷ୍ୟତ ପାଇଁ ପ୍ରସ୍ତୁତ ଏବଂ ବିକଶିତ ଭାରତ ପାଇଁ ଏକ ଶକ୍ତିଶାଳୀ ଢାଞ୍ଚା ଉପରେ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆଲୋକପାତ କରିଛନ୍ତି। ଚିପ୍ସରୁ ଜାହାଜ ପର୍ଯ୍ୟନ୍ତ ବ୍ୟାପକ ଉତ୍ପାଦନ ଭିତ୍ତିକ ଇକୋସିଷ୍ଟମ ଉପରେ ଆଲୋକପାତ କରି ଶ୍ରୀ ମୋଦି ମେକ୍ ଇନ୍ ଇଣ୍ଡିଆ, ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ୍ସ ଏବଂ ଔଷଧ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡରେ ପରିଣତ ହୋଇଛି ବୋଲି କହିଛନ୍ତି।
1: 21वीं सदी का भारत आज विकसित होने के लक्ष्य पर काम कर रहा है। ये वो भारत है जो कहता है ग्रो मोर अचीव मोर। हम 140 करोड़ एस्पिरेशन से भरे राष्ट्र है। हम अधीर है, बेसब्र है। हम दुनिया की सबसे तेजी से बढ़ती इकोनॉमी है।
0: ରଣନୈତିକ ସୁରକ୍ଷା ତଥା ନବସୃଜନ କ୍ଷେତ୍ରରେ ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷେତ୍ର ଉପରେ ବିଶ୍ୱସ୍ତରୀୟ ବିଶ୍ୱସନୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଅପରେସନ୍ ସିନ୍ଦୁରର ସଫଳତା ଉପରେ ବର୍ଣ୍ଣନା କରିଥିଲେ। ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଭାବେ ପରିଗଣିତ ହୋଇଛି। ଦେଶର ମହାକାଶ କ୍ଷେତ୍ରର ବିକାଶ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଘରୋଇ ମହାକାଶ ଷ୍ଟାର୍ଟଅପ୍ ଭବିଷ୍ୟତରେ ନିଜସ୍ୱ ରକେଟ୍ ବ୍ୟବହାର କରି उपग्रह उत्क्षेपण करने को सक्षम है।
1: भारत ने मून के साउथ पोल पर चंद्रयान लैंड कराया। दुनिया में कोई और देश ऐसा नहीं कर पाया। लेकिन भारत इतने भर से संतुष्ट नहीं रहा। भारत अब स्पेस में अपना गगनयान भेजने की तैयारी कर रहा है। भारत अब अपना स्पेस स्टेशन बनाने के लक्ष्य पर चल रहा है।
0: ଆସନ୍ତା 2030 ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବାକୁ ଭାରତ ପ୍ରସ୍ତୁତ ହେଉଛି। 2036 ଅଲମ୍ପିକ୍ସ ଆୟୋଜନ ନେଇ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ କ୍ରୀଡ଼ା ସହଯୋଗ କ୍ଷେତ୍ର ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ଅଷ୍ଟ୍ରେଲିଆର ବିକାଶରେ ପ୍ରବାସୀ ଭାରତୀୟଙ୍କ ସକ୍ରିୟ ଅଂଶଗ୍ରହଣକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଦୁଇ ଦେଶ ମଧ୍ୟରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବାରେ ଏହା ଏକ ଜୀବନ୍ତ ସେତୁ ଭାବେ କାର୍ଯ୍ୟ କରୁଛି ବୋଲି ଶ୍ରୀ ଆଲବାନିଜ୍ ବର୍ଣ୍ଣନା କରିଛନ୍ତି। ରାଷ୍ଟ୍ର ନିର୍ମାଣ ପାଇଁ ବିଜ୍ଞାନ ଓ ନବସୃଜନକୁ ଉପଯୋଗ କରିବା ସହିତ ଦେଶର ଅଖଣ୍ଡତା ଓ ସାମାଜିକ ଦାୟିତ୍ୱର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖିବାକୁ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଯୁବ ବୈଜ୍ଞାନିକଙ୍କୁ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ ନାଇଜର୍ର ପଞ୍ଚଦଶ ସମାବର୍ତ୍ତନ ସମାରୋହକୁ ସମ୍ବୋଧନ କରି ଉପରାଷ୍ଟ୍ରପତି ବିଜ୍ଞାନ, ନବସୃଜନ ଏବଂ ବୌଦ୍ଧିକ ନେତୃତ୍ୱ କ୍ଷେତ୍ରରେ ଭାରତର ଆକାଂକ୍ଷାକୁ ନାଇଜର୍ ଅନୁଷ୍ଠାନ ପରିପୂରଣ କରିପାରୁଛି ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଅର୍ଥନୀତି, ପ୍ରଯୁକ୍ତିବିଦ୍ୟା ବିକାଶ, ଜାତୀୟ ସୁରକ୍ଷା ଏବଂ ନିରନ୍ତର ବିକାଶକୁ ସୁଦୃଢ଼ କରିବାରେ ଏହି ପ୍ରତିଷ୍ଠାନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ବୈଜ୍ଞାନିକ ଶିକ୍ଷା ଏବଂ ଗବେଷଣାର ଏକ ପ୍ରମୁଖ କେନ୍ଦ୍ର ଭାବେ ନାଇଜର୍ ଉଭା ହୋଇଥିବା ବେଳେ ଦେଶ ପାଇଁ ଦକ୍ଷତା ସମ୍ପନ୍ନ ବୈଜ୍ଞାନିକ ମାନବ ସମ୍ବଳ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ବୋଲି ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି। ବିଜ୍ଞାନ ଏବଂ ନବସୃଜନ ଉପରେ ଭାରତର ଅଗ୍ରଗତି ଉପରେ ଆଲୋକପାତ କରି ଉପରାଷ୍ଟ୍ରପତି କହିଛନ୍ତି ମହାକାଶ ମିଶନ, ଟିକା ବିକାଶ, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସଫଳତା ଦେଶକୁ ବିଶ୍ୱସ୍ତରୀୟ ସ୍ୱୀକୃତି ପ୍ରଦାନ କରିଛି। ଗବେଷଣା, ଚିନ୍ତାଧାରା ଏବଂ ଅଖଣ୍ଡତା ଦୃଷ୍ଟିକୋଣ ଆଧାରିତ ଭବିଷ୍ୟତ ସମାଜ ଗଠନ ଦିଗରେ ବ୍ରତୀ ହେବାକୁ ଉପରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

0: ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର କେତେକ ବ୍ୟବହୃତ ସାମଗ୍ରୀ ଉପରେ ମୂଳ ସୀମା ଶୁଳ୍କ ଛାଡ଼ କରିଛନ୍ତି। ସ୍ମାର୍ଟଫୋନ୍, ଲାପ୍ଟପ୍, ଇୟରଫୋନ୍, ହେଡ୍ଫୋନ୍ ଏବଂ ସ୍ମାର୍ଟ ଟିଭି ଭଳି ଇଲେକ୍ଟ୍ରୋନିକ୍ସ ଉପକରଣର ଘରୋଇ ଉତ୍ପାଦନ ପାଇଁ ବ୍ୟବହୃତ ହେଉଥିବା ଡିସ୍ପ୍ଲେ ଆସେମ୍ବି, ଲିଥିୟମ୍ ଆୟନ୍ ସେଲ୍ ଏବଂ ଇଣ୍ଡକ୍ଟର କଏଲ୍ ଆଦି ସାମଗ୍ରୀ ଅନ୍ତର୍ଭୁକ୍ତ। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତ ତିନୋଟି ପୃଥକ୍ ପୃଥକ୍ ବିଜ୍ଞପ୍ତି ଜାରି ହୋଇଛି। ପିଏଲ୍ଆଇ ଯୋଜନା ଅଧୀନରେ ଘରୋଇ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରକୁ ଏହା ସହଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଶୁଳ୍କ ଛାଡ଼ ଦ୍ୱାରା ଆମଦାନୀ ନିର୍ଭରଶୀଳତା ହ୍ରାସ ପାଇବ ଏବଂ ସ୍ଥାନୀୟ ଉତ୍ପାଦନ ବୃଦ୍ଧି ସହ ଇଲେକ୍ଟ୍ରୋନିକ୍ ଇକୋସିଷ୍ଟମ୍ ଅଧିକ ମଜବୁତ ହୋଇପାରିବ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ସଚିବ ଏସ୍ କ୍ରିଷ୍ଣନ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହି ପଦକ୍ଷେପ ଦେଶରେ ମୂଲ୍ୟ ଶୃଙ୍ଖଳ ଏବଂ ଇକୋସିଷ୍ଟମ୍କୁ ଅଧିକ ସଶକ୍ତ କରିବାରେ ସହାୟକ ହେବ। କେରଳର କୋଚିଠାରେ ଚାଲିଥିବା ବ୍ରିକ୍ସ ମହିଳା ମନ୍ତ୍ରୀଙ୍କ ବୈଠକ ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ଅଧିବେଶନରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଯୋଗଦେଇ କହିଛନ୍ତି, ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଭୁକ୍ତ ମନ୍ତ୍ରୀଗଣ ମହିଳା ବିକାଶ ସହିତ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମତ ଉପସ୍ଥାପନ କରିଛନ୍ତି। ଏଭଳି ଚିନ୍ତାଧାରା ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏ କ୍ଷେତ୍ରର ଆଲୋଚନାକୁ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ସହଯୋଗକୁ ଅଧିକ ସୁଦୃଢ଼ କରିବ ବୋଲି ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଆଶାବ୍ୟକ୍ତ କରିଛନ୍ତି। ମହିଳା ନେତୃତ୍ୱ ବିକାଶ ଉପରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହଯୋଗକୁ ତ୍ୱରାନ୍ୱିତ କରିବାରେ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଛି। ଗତ 6 ତାରିଖରୁ ଆରମ୍ଭ ହୋଇଥିବା ଚାରିଦିନିଆ ଆଲୋଚନା ବୈଠକଗୁଡ଼ିକରେ ବ୍ରିକ୍ସ ମହିଳା କାର୍ଯ୍ୟଗୋଷ୍ଠୀ ଏବଂ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ଅନ୍ତର୍ଭୁକ୍ତ ଥିଲା। ପ୍ରଯୁକ୍ତି ବିଦ୍ୟା ଏବଂ ଡିଜିଟାଲ ଦକ୍ଷତା ବୃଦ୍ଧି ନେଇ ଭାରତର ପ୍ରସ୍ତାବକୁ ବୈଠକରେ ସ୍ୱାଗତ କରାଯାଇଛି। ସମାବେଶୀ ଏବଂ ନିରନ୍ତର ଅଭିବୃଦ୍ଧିର ଏକ ପ୍ରମୁଖ ମାଧ୍ୟମ ଭାବେ ମହିଳା ନେତୃତ୍ୱାଧୀନ ବିକାଶ ପ୍ରତି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସେମାନଙ୍କର ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜି ସୀମାନ୍ତ ଜିଲ୍ଲାଗୁଡ଼ିକର ପୁଲିସ୍ ଅଧୀକ୍ଷକଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଜାମ୍ମୁ କାଶ୍ମୀର, ପଞ୍ଜାବ, ଉତ୍ତରାଖଣ୍ଡ, ରାଜସ୍ଥାନ, ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ସମେତ ସୀମାନ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପୁଲିସ୍ ଅଧୀକ୍ଷକ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ସମ୍ମିଳନୀରେ ଯୋଗ ଦେଇଛନ୍ତି। ସୀମାନ୍ତ ଅଞ୍ଚଳଗୁଡ଼ିକର ପରିସ୍ଥିତିର ସମୀକ୍ଷା ସହିତ ଉନ୍ନତ କାର୍ଯ୍ୟାନ୍ୱୟନ ପାଇଁ ମାର୍ଗ ଚିହ୍ନଟ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜିଠାରୁ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ ଆରମ୍ଭ ହେଉଛି। ବୋଷ୍ଟନ୍ଠାରେ ଆଜି ବିଳମ୍ବିତ ରାତିରେ ପ୍ରଥମ କ୍ୱାର୍ଟର ଫାଇନାଲ୍ରେ ଫ୍ରାନ୍ସ ଏବଂ ମରକୋ ପରସ୍କରକୁ ଭେଟିବେ। ଭାରତ ଇଂଲଣ୍ଡ ଚତୁର୍ଥ ପୁରୁଷ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ବ୍ରିଷ୍ଟଲ୍ରେ ଖେଳାଯିବ। ଏହି ମ୍ୟାଚ୍ ସ୍ଥାନୀୟ କାଉଣ୍ଟି ପଡ଼ିଆରେ ଭାରତୀୟ ସମୟ ରାତି 10:00 ଆରମ୍ଭ ହେବ। ଜାତୀୟ ଶିକ୍ଷାନୀତି 2020 ଏବଂ ସମସ୍ତଙ୍କ ପାଇଁ ଜୀବନବ୍ୟାପୀ ସାକ୍ଷରତା କାର୍ଯ୍ୟକ୍ରମ ଉଲାସ ଅଧୀନରେ ନିର୍ଦ୍ଧାରିତ ବୟସ୍କ ସାକ୍ଷରତା ମାନଦଣ୍ଡ ହାସଲ କରିବାରେ ଉତ୍ତରାଖଣ୍ଡ ଦେଶର ଷଷ୍ଠ ପୂର୍ଣ୍ଣ ସାକ୍ଷର ରାଜ୍ୟ ହୋଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ମେଲବୋର୍ନ ସ୍ମିଥ୍ ମୋଦି ସମାବେଶକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ। ବିଜ୍ଞାନ ଓ ନବସୃଜନର ଉପଯୋଗ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ପାଇଁ ଯୁବ ବୈଜ୍ଞାନିକଙ୍କୁ ଆହ୍ୱାନ ଦେଲେ ଉପରାଷ୍ଟ୍ରପତି। ନାଇଜର ଭୁବନେଶ୍ୱରର 5ଦ ସମାବର୍ତ୍ତନ ସମାରୋହକୁ କଲେ ସମ୍ବୋଧନ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫ୍ରାନ୍ସ ଏବଂ ମରକୋ ମଧ୍ୟରେ ଖେଳାଯିବ ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମାଲକାନଗିରି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ମାଲକାନଗିରି ସମ୍ବାଦଦାତା ଦୁର୍ଗା ପ୍ରସାଦ ପଟ୍ଟନାୟକ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ରାଜ୍ୟ ସରକାରଙ୍କ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ କହିଛନ୍ତି କେନ୍ଦ୍ର ସରକାରଙ୍କ 12 ବର୍ଷ ଏବଂ ରାଜ୍ୟ ସରକାରଙ୍କ 2 ବର୍ଷରେ କୃଷି ସ୍ୱାସ୍ଥ୍ୟ

0: ଜଳ ଯୋଗାଯୋଗ ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ଅନେକ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ମାଲକାନଗିରିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଜିଲ୍ଲାର ସାମଗ୍ରିକ ବିକାଶ ନେଇ ଆଶା ପ୍ରକାଶ କରିଥିଲେ। ସେ କହିଥିଲେ
1: କୃଷି କ୍ଷେତ୍ରରେ ଜଳସେଚନର ବ୍ୟବସ୍ଥା, ଚାଷୀମାନଙ୍କର ଧାନର ମୂଲ୍ୟ ବୃଦ୍ଧି, ଉଠା ଜଳ ସେଚନରେ ଅନେକ ଯୋଜନା ନେଇଛୁ, ଆଉ ଚାଷୀମାନଙ୍କର ପାଇଁ ପିଏମ୍ କିଷାନ ସିନ୍ କିଷାନ ବି ବର୍ତ୍ତମାନ ଦେବାର ବ୍ୟବସ୍ଥା କରିଛୁ। ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ବହୁତ ଗୁଡ଼ିଏ ବର୍ତ୍ତମାନ ପଦକ୍ଷେପ ନିଆଯାଇଛି, ଯେଉଁଟାକି ଡାକ୍ତର ସମସ୍ୟା ଥିଲା, ଆମେ ଆସିଲା ପରେ ଅନେକ ନିଯୁକ୍ତି ଦେଇଛୁ, ଆଉ ବର୍ତ୍ତମାନ ବି ଅନେକ ନିଯୁକ୍ତି ଦେବାର ବର୍ତ୍ତମାନ ପ୍ରକ୍ରିୟା ଚାଲିଛି। ଆମେ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ବର୍ତ୍ତମାନ ପାଖାପାଖି ଆମେ 30,000 ଉପରୁ କର୍ମଚାରୀ, ରେଗୁଲାର କର୍ମଚାରୀ ଆମେ ନିଯୁକ୍ତି ଦେଇସାରିଛୁ ବିଭିନ୍ନ ଡିପାର୍ଟମେଣ୍ଟରେ। ତ ଆମେ 2 ବର୍ଷ ଭିତରେ ଯେତିକି ପ୍ରତିଶ୍ରୁତି ଦେଇଥିଲୁ ପାଖାପାଖି ଆମେ ପ୍ରତିଶ୍ରୁତି ପାଳନ କରିଛୁ। ତେଣୁ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଲକ୍ଷ୍ୟ ଅଛି, ଗୋଟେ 2047 ଗୋଟେ ବିକଶିତ ରାଷ୍ଟ୍ର ଗଠନ କରିବା ପାଇଁ, ଗୋଟେ ଆତ୍ମନିର୍ଭର ଭାରତ ଗଠନ କରିବା ପାଇଁ, ସେଥିରେ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ମଧ୍ୟ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ 2036 ଲକ୍ଷ୍ୟ ରଖିଛନ୍ତି। ଯେହେତୁ ସ୍ୱତନ୍ତ୍ର ପ୍ରଦେଶ ଗଠନ ହୋଇଥିଲା 1936, 2036 ତାକୁ 100 ବର୍ଷ ପୂର୍ତ୍ତି ହେବ। ତେଣୁ ଏ ଯୋଜନା ଗୁଡ଼ାକ ଯେଭଳି ଭାବରେ କାର୍ଯ୍ୟକାରୀ ହେଉଛି, ତାକୁ କେମିତି ଜନସାଧାରଣଙ୍କ ପାଖରେ ପହଞ୍ଚିବ, ଆଉ ଯୋଜନା ଯୋଜନାରେ ରହିବ ନାହିଁ, ତ ସେଥିପାଇଁ ଆମର ଜନପ୍ରତିନିଧି, ଜିଲ୍ଲାପାଳ, ସମସ୍ତ କର୍ମଚାରୀ, ଆମ ଦଳର ସର୍ବ କର୍ମକର୍ତ୍ତା, ଆଉ ବିଶେଷ କରି ସାମ୍ବାଦିକ ବନ୍ଧୁମାନଙ୍କୁ ବି ଆମେ ଅନୁରୋଧ କରୁଛୁ, ଆମର ଯେଉଁଠି ଅସୁବିଧା ରହୁଛି କି ଦୋଷ ଦୁର୍ବଳତା ରହୁଛି, ତାକୁ ଯେହେତୁ ଆପଣ ଚତୁର୍ଥ ସ୍ତମ୍ଭ ହିସାବରେ କେମିତି ଲୋକଲୋଚନକୁ ଆଣିବେ, ଆଉ ଆମେ ତାକୁ ସମ୍ପୂର୍ଣ୍ଣ କରିବୁ। ଆଜି ଏହି କାର୍ଯ୍ୟକ୍ରମରେ ଆସିକି ଆମେ ବିଭିନ୍ନ ଡିପାର୍ଟମେଣ୍ଟଙ୍କ ସହିତ ବି ଆଲୋଚନା କଲୁ। ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଘର ଘର ନଳ ଯୋଜନାରେ କୋଟି କୋଟି ଟଙ୍କା ଦେଇଛନ୍ତି, ବିଭିନ୍ନ କମ୍ପାନୀମାନେ ନେଇକି ଟେଣ୍ଡର ଆଜି ପର୍ଯ୍ୟନ୍ତ 2019 ନେଇକି କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ କିଏ 2019 କିଏ 2021 ଟେଣ୍ଡର ଏଗ୍ରିମେଣ୍ଟ କରିଛନ୍ତି, କିନ୍ତୁ ଦୁଃଖର ଆଉ ପରିତାପର ବିଷୟ 3 ବର୍ଷ ଭିତରେ କମ୍ପ୍ଲିଟ୍ ହେଲା ମଧ୍ୟ ଆଜି 2026 ଦ୍ୱାରା ପ୍ରାୟ 50% କାମ ହୋଇପାରିନାହିଁ। ତ ଆମ ସରକାର ଆସିଲା ପରେ ଡେଲି ମନିଟରିଂ କରାଯାଉଛି, ଆଉ ଜିଲ୍ଲା ପ୍ରଶାସନ ହେଉ କି ବିଭାଗୀୟ ଯେଉଁମାନେ ଅଛନ୍ତି, ପାନୀୟ ଜଳ ବିଭାଗ, ପଞ୍ଚାୟତିରାଜ, ସେମାନେ ଯେଭଳି ଭାବରେ ତଦାରଖ କରୁଛନ୍ତି, ଆଉ ଯେଭଳି ଭାବରେ କାମ ଚାଲିଛି, ଖୁବ୍ ଜଲ୍ଦି ତାର ସମାଧାନ ହେବ ବୋଲି ମୁଁ ଆଶା କରୁଛି।
0: ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର 2 ବର୍ଷ ପୂର୍ତ୍ତି ଅବସରରେ ମାଲକାନଗିରିରେ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ବିଧାୟକ ନରସିଂହ ମାଡକାମୀ ଓ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ ଜିଲ୍ଲାର ବିକାଶ ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିବାକୁ ଆହ୍ୱାନ ଦେଇଛନ୍ତି। ବିଭିନ୍ନ ବିଭାଗର ସଫଳ କର୍ମଚାରୀଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରି ଅସମ୍ପୂର୍ଣ୍ଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ, ଶିକ୍ଷା, ସଡ଼କ, ପାନୀୟ ଜଳ, ଏୟାରଷ୍ଟ୍ରିପ୍ ଓ ଜୟପୁର ମାଲକାନଗିରି ରେଳ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା ହୋଇଛି। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମାଲକାନଗିରି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ବିଧାୟକ ନରସିଂହ ମାଡକାମୀ ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବାକୁ ଆହ୍ୱାନ ଦେଇଥିଲେ। ଜିଲ୍ଲାସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକରେ ମାଲକାନଗିରିକୁ ଶିଶୁ ଶ୍ରମମୁକ୍ତ ଜିଲ୍ଲା ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ସମନ୍ୱିତ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଇଛି। କାଲିମେଳା ଥାନା ଅଞ୍ଚଳର ଜଙ୍ଗଲରୁ ପୁଲିସ୍ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ କହିଛନ୍ତି ସୂଚନା ଆଧାରରେ ଏଭଳି ତଲାସୀ ଅଭିଯାନ ଜାରି ରହିବ। ଜିଲ୍ଲାର ସାଂସ୍କୃତିକ ଓ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ ଜନଜାତି ସଂଗ୍ରହାଳୟ ଓ ନିର୍ମାଣାଧୀନ ସ୍ୱୋର୍ଟସ୍ କମ୍ପ୍ଲେକ୍ସ କାର୍ଯ୍ୟ ସମୀକ୍ଷା କରି ନିର୍ଦ୍ଧାରିତ ସମୟରେ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାଲକାନଗିରିରେ ଭାରତ ସରକାରଙ୍କ ଭିଭିଜି ରାମଜୀ ଯୋଜନାର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ କହିଛନ୍ତି ଏହି ଯୋଜନା ମାଧ୍ୟମରେ ପ୍ରକୃତ ଶ୍ରମଜୀବୀଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚାଇ ଗ୍ରାମୀଣ ଆର୍ଥିକ ସଶକ୍ତିକରଣକୁ ଗୁରୁତ୍ୱ ଦିଆଯିବ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ।
2: ଶୁଣିଲେ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲରେ ଶୁଣିଲେ ମାଲକାନଗିରି ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ 7:30 ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ଉପସ୍ଥାପନା କରୁଛନ୍ତି ସୁବ୍ରତ କୁମାର ବିଶ୍ୱାସ ରାଇ ଏବଂ ସୁପ୍ରଭା ପାତ୍ର।

0: ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ସାହାଯ୍ୟପ୍ରାପ୍ତ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କୃଷି ଉତ୍ପାଦନ ଓ କୃଷକର ସାମର୍ଥ୍ୟ ବୃଦ୍ଧି ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ।
1: ବାହ, ବଢିଆ ଲାଗିଲା ସମସ୍ତଙ୍କୁ। ଆଉ ଭୋଜି ଭାତ ଖାଇଦେବାର, ଯାହାର କଥା ସିଏ ଯେ ଘରକୁ ପଳେଇବା କଥା, ଆଉ ତାପରେ ଆଉ ଦାୟିତ୍ୱ କାହାର ନାହିଁ। ଆଉ ଆସନ୍ତୁ ଆସନ୍ତୁ, ସମସ୍ତଙ୍କୁ ପଚାରିବି ଗୋଟେ ଗୋଟେ କରିକିରି। ଆଉ ହେଠି ଆସିଲେ ଆସ ଆସ ଆସ, ବାଟରେ ରୁହ ନା, ତମକୁ ଆଗ ଆସୁଛ ଆସ।
2: ଜୁହାର
1: ଜୁହାର ଜୁହାର, ଆଜି ତମୁକା ବୈଠକରେ ବସେଇକି ଦାୟିତ୍ୱ ତମୁକା ତୁଲେଇବି ବୋଲଛି। ଆଉ
2: କି ଦାୟିତ୍ୱ ଭାଇ?
1: କି ଦାୟିତ୍ୱ ବୋଲେ ଦେଖ, ଗତ ସପ୍ତାହ ଦେଖ ଆମର ଗାଁ ସମିତିରେ କେତେ ସବୁ ମିଟିଂ ହେଲା, ସଭା ସମିତି ହେଲା, ଗଛ ଚାରା ଆଣିଲୁ, ଲଗେଇଲୁ, କେଡ଼େ ସୁନ୍ଦର ସବୁ ଭୋଜି ଭାତ କରି ସମସ୍ତେ ଖାଇଲୁ ଆମେ। ବର୍ଷା ମଝିରେ ମଝିରେ ହେଲା ମିଶା, ବଡ ମଜା ମିଶା ତାର ନେଲୁ ଗା ବୋଲ। ମାତ୍ର କହିବା ଉଦ୍ଦେଶ୍ୟ କଣ, ଏଇ ଯୋଉ ଯିଏ ଯୁଆଡେ ପଳେଇଲା ପରେ ଆଉ ଗଛ ଆମେ ଲଗେଇଲେ ଯେ ତାର ଯତ୍ନ ରକ୍ଷଣ ବେକ୍ଷଣ ଏଇସବୁ ଚିନ୍ତା ଦାୟିତ୍ୱ କାହିଁ କିଏ ଉଠଉ ନାହାନ୍ତି ବୋଲି ମୁଁ ଟିକେ ଚିଡ଼ଚିଡ଼ି ହଉଛି।
2: ଗଛ ଲଗେଇଦେଲେ ଆଉ କିଏ ତା ଉପରେ ଧ୍ୟାନ ଦବ?
1: ଧ୍ୟାନ ଦବ ତାର ସେ ବଢିଯିବ,
2: ବର୍ଷା ହଉଛି ନା, ସେଟା ପାଇଁ ଆଉ କିଏ ଧ୍ୟାନ ଦଉନାହାନ୍ତି?
1: ନାଇଁ ନାଇଁ, ହେଲେ ବି ଆମେ ଦେଖିବାର ଅଛି, ଯେତିକି ସବୁ ଚାରା ଆମେ ଆଣିକି ଲଗେଇଛେ, ସେ ଯୋଉ ଯେତିକି ପଲିଥିନ ଯାକ ଅଛି ସେ ସବୁ ସଫା ସୁତୁରା କରିବାର ଅଛି, ପାଣି ଜମୁଛି କି ଗଡୁଛି ସେସବୁ ବ୍ୟବସ୍ଥା ମତେ ଦେଖିବା। ଖାଲି ହଜାର ଗଛ ଆମେ ଲଗେଇଦେଲୁ ବୋଲି ବାହା ବାହା ନେଇଗଲେ ବି ହବ ନାହିଁ।
2: ନାଇଁ ନାଇଁ, ସେଟା ବି ସତ କଥା ଯେ ଖାଲି ଗଛ ଲଗେଇଲେ ତାକୁ ବଢିବା ପାଇଁ ବି ତାକୁ ଗାଈ ମାନଙ୍କର କବଳରୁ ରକ୍ଷା କରିବାର ଅଛି ନା।
1: ଦେଖିଲ ତ, ସେଟା ପାଇଁ ମୁଁ ପଚାରୁଥିଲି, ଆଜି ଆସିବେ ସବୁ ପଚାରିବି ଗୋଟେ ଗୋଟେ କରି, ତାକୁ ବାଡ଼ ବାନ୍ଧିବାର ଅଛି, କାଳେ ସେଟା ଯଦି ଠିଆ ହେଇଛି କି ନାହିଁ ତାକୁ ଭରା ଗୋଟେ ଦେବାର ଅଛି, ଯୋଉ ଗଛ ମାଳିବାଟା ମାନେ ସାନ ସାନଟା ମାନେ ଲଗାଇଛି ତାକୁ କେମିତି ରଞ୍ଜା ଦେବା ବ୍ୟବସ୍ଥା କରିବାର ଅଛି, ସେ ସବୁ ଚିନ୍ତା କରିବାର ଅଛି। ଆମେ ଖାଲି ଆଉ ଲଗେଇଦେବା, ଫଟୋ କାଟିଦେବା, ମିଟିଂ କରିଦେବା, ଆଉ ଭୋଜିଭାତ କରିଦେବା ବୋଇଲେ ହବ ନାହିଁ। ସେଟା
2: କରିକି ଆସିଲି ଏବେ ଭାଇ, ରଞ୍ଜା ଦେଇକି ଆସିଲି।
1: ନା, ଆମର ଯୁବକ ଭାଇ ମାନେ ଅଛନ୍ତି, ବାଡ଼ ମାନେ ବାନ୍ଧିବା ବୋଲୁଛନ୍ତି, ବର୍ଷା ଟିକେ କମୁ କମିଲେ କରିବାର ଅଛି। ମୁଇଁ କହିବା ଉଦ୍ଦେଶ୍ୟ କଣ ବୋଇଲେ, ଆମେ ଯତ୍ନ କଲେ ରତ୍ନ ମିଳିବ। ଏବେ ଯୋଉ ଆମର ଗାଁ ପାଖରେ ଯୋଉ ପଡିଆଟା ଖାଲି ଅଛି ବୋଲି ଆମେ ଚିନ୍ତା କଲେ ନା, ଏଠି ଗୋଟେ ହଜାର ଗଛ ଲଗେଇବା, ଗଛଟା ବଢିଲେ କେଡେ ସୁନ୍ଦର ଆମର ପରିବେଶଟା ହବ, ଏତେଟା ଗରମ ମଧ୍ୟ ଆମକୁ ଆଗାମୀ କେତେ ବର୍ଷ ଲାଗିବ ନାହିଁ, ସେ ସବୁ ଚିନ୍ତାକୁ ନଜର ରଖିବାର ଅଛି ବୋଇଲେ ଯେତିକି ଆମେ ଗଛ ଲଗଉଛେ ବୋଲେ ତାର ଯତ୍ନ ସହକାର କେମିତି ବଢିବ ସେ ସବୁ ଚିନ୍ତା କରିବାର ଅଛି। ସତନା ନାଇଁ କହୁନ,
2: ଖାଲି ବାଡ ବାନ୍ଧିଦେଲେ ବି ହବ କି? ତାକୁ ବି ସେମିତି ସିନା ସାର ଫାର ଦବାର ଅଛି। ଏବେ ଆମକୁ ଯେମିତି ଭିଟାମିନ କି ପ୍ରୋଟିନ ନ ଦେଲେ ଆମକୁ ବଳ ଲାଗୁନି, ଗଛକୁ ବି ସେମିତି ଦରକାର
1: ଦରକାର ନା। ଆଉ ଏବେ ଯୋଉ ଯେତିକି ଆମେ ଲଗେଇଛେ ଜାଳେନି କାଠ ବୋଲି, ସେ ବ୍ୟବହାରଟା କିଏ କରିବ? ଆମେ କରିବା ଭବିଷ୍ୟତରେ, ସେଟା ପାଇଁ ତ ଆମେ ସମିତି ମାନେ କରୁଛେ, ସଭା ସମିତି କରୁଛେ ଏଇସବୁ ଜଣେଇବା ପାଇଁ। ଆଉ
2: ଆର ଗୋଟେ କଥା ଜାଣିଲ କି ଭାଇ, ଏବେ ତ ଗଛ ଲଗେଇଦେଲ, ମୁଇଁ ଆସିଲା ବେଳକୁ ଦେଖିଲି କେତେ ଜଣ ଯେ ତାକୁ ଗଛକୁ ପାଡି ଫିଙ୍ଗି ଦେଇଛନ୍ତି।
1: ଦେଖ ଦେଖ,
2: ଆଉ କଣ କରିବି, ସେମାନେ ଗାଳି କଲି, ଆଉ ଥରେ ସେ ଗଛ ଯାକୁ ଲଗେଇଲି, ଆରେ ଆସିଲା ବେଳକୁ ଏଇଠି ଟିକେ ଉଛୁରି ହେଇଗଲା। ଆଉ
1: ନାଇଁ, ସେଟା ସମସ୍ତଙ୍କ ଦାୟିତ୍ୱ, ଯେମିତି ଆମେ କହୁଛେ ଯେ ପିଲାଟିଏ ଗଛଟିଏ ବୋଲିକିରି, ପିଲାକୁ ଆମେ ଯେତିନି ଯତ୍ନରେ ବଢ଼ଉଛେ ସେମିତି ଗଛଟାକୁ ମଧ୍ୟ କିଛି ବର୍ଷ ପାଇଁ ବଞ୍ଚାଇବାର ଅଛି। ଆମେ ତାକୁ ଜାଗ୍ରତ ନେଲେ ସିଏ ଯେତେବେଳେ ବଢିଯିବ ତାପରେ ସେ ନିଜେ ନିଜେ ତାର ପ୍ରକୃତି ହିସାବରେ ସେ ବଢିଯିବ। ହେଲେ କହିବା କଥା କଣ ବୋଇଲେ, ଜଙ୍ଗଲରୁ ଆମକୁ ସବୁ ଜିନିଷ ମିଳୁଛି, ଅମ୍ଳଜାନ ମିଳୁଛି, କାଠ ମିଳୁଛି, ଫଳ ମିଳୁଛି, ମୂଳ ମିଳୁଛି, ସବୁ କିଛି ଆମେ ଝୁଣା ମିଳୁଛି, ସବୁ ପ୍ରକାର ଜିନିଷ ଆମେ ତାହିଁରୁ ଆମେ ଜୀବନ ଜୀବିକା କରୁଛେ। ସେଟା ଯଦି ଆମେ ଯଦି ଜଙ୍ଗଲ ଜମି ଯଦି ପଦା ହେଇଯିବ ବୋଇଲେ ମଣିଷ ଜଗତ ଆଉ ରହିବ କି?
2: ଆଉ ରହିବନି, ଏବେ ଯୋଉ ପ୍ରକାର ଗରମ ହଉଛି ତାଠୁ ଡବଲ ହବ, ଆଉ ଆମେ ବର୍ଷା ବି ପାଇବା ନାହିଁ,
1: ବର୍ଷା ଧୀରେ ଧୀରେ ପରିମାଣଟା ଏହା କମିଯିବ, ଆଉ ପାଣି କମିଗଲେ ଆମର ଚାଷ ସମ୍ପଦଟା ବହୁତ ମାତ୍ରାରେ ହ୍ରାସ ହବ।
2: ଚାଷ
1: ନକଲେ ଚାଷ ନକଲେ ତ ବାସ ନାହିଁ, ଆଉ ଆମେ ତ ଚାଷୀ କୂଳ ପରିବାର ସାରା ସଂସାରକୁ ଆହାର ଯୋଗାଉଛେ, ଆଉ ସେ ଯଦି ଚାଷୀ କୂଳ ଯଦି ହତାଶ ହେଇଯିବ ବୋଇଲେ ଆଉ ଆହାର କୁଆଡୁ ମିଳିବ? ସେଟା ପାଇଁ ସେମିତି କଥାବାର୍ତ୍ତା ବଢୁଥିବ ଗା, ଆମେ କହିଲା ଭଳିଆ ଯତ୍ନ କଲେ ରତ୍ନ ମିଳେ, ଗଛଟା ଲଗେଇଲେ ହବ ନା, ଗଛର ଯତ୍ନ ବି ଆମେ ନବାକୁ ପଡିବ। ଏଇ ଚିନ୍ତାରେ ସମସ୍ତ ଟିକେ ଚିନ୍ତା କରିବେ, ଆଉ ଗଛଟା କେମିତି ଭଲ ଭାବରେ ବଢିବ, ହୃଷ୍ଟପୃଷ୍ଟ ବଢିବ, ସମସ୍ତଙ୍କର ପାଇଁ ଯେମିତି ସୁଖମୟ ହବ, ସେ ଚିନ୍ତାକୁ ନେଇକିରି ଆଗକୁ ଟିକେ ବୁଢିବା। ହେଲେ ଆଉ ଆଜି ଦେଖ, ଆଜି ହଉଛି ଆମର ଗୁରୁବାର, ହେଲା, ଆମେ ବିଭିନ୍ନ ପ୍ରକାର ଆମର

0: ବୈଠକ ଘରେ ଭିନ୍ନ ଭିନ୍ନ ପ୍ରକାର କଥାବାର୍ତ୍ତା କରୁଛେ, ଆଉ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ସରକାରୀ କ'ଣ ସବୁ ସୁବିଧା ସୁଯୋଗ ରହିଛି ଚାଷକୁ ନେଇକି ଆମେ ସେଇଟା ମଝିରେ ମଝିରେ କଥାବାର୍ତ୍ତା ହେଇଥାଉଛେ।
1: ସେ ଉପରେ ଆଣିଛି ନା ମୁଁ
0: ବିଷୟବସ୍ତୁ ଅଛି
1: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା
0: ବା
1: ହେଲେ ସେ ଯୋଜନା ଦ୍ୱାରା ଶୁଣିକି ବି ଆମର କେତେ ଚାଷୀ ଭାଇ ଭଉଣୀ ମାନେ ବି ଉପକୃତ ହେବେ କି
0: ନାଇଁ?
1: ଆଉ ଅଳ୍ପ ଦିଟା ତ ଆମେ ଜାଣିଛେ, ଆଉ ଅଧିକ ଜାଣିବା ପାଇଁ ଏଠି ଆମର ବୈଠକରେ ଅଛନ୍ତି
0: ଆଜ୍ଞା ମୋତେ ଆସି ପହଞ୍ଚିଲେଣି। ହେଲେ ଶୁଣ, ଆମେ ସବୁ ବସୁଛୁ, ତମେ କଥାବାର୍ତ୍ତା କର, ଆମକୁ ଯଦି ସନ୍ଦେହ ଥିବ ହେଲେ ମଝିରେ ଆମେ ପଚାରିବୁ।
1: ହେଲେ ଚାଲ ଶୁଣିବା,
0: ଆରମ୍ଭ କରିବା ହେଲା। ଆଉ
2: ସାର ନମସ୍କାର।
3: ନମସ୍କାର।
2: ପ୍ରଥମେ ଆପଣଙ୍କ ପରିଚୟ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଦିଅନ୍ତୁ।
3: ମୋ ନାମ ହେଲା ଶ୍ରୀ ଦିବ୍ୟ ରଞ୍ଜନ ନାୟକ, ବର୍ତ୍ତମାନ ମୁଁ ସହକାରୀ କୃଷି ଅଧିକାରୀ ଅଛି ଅଫିସ ଅଫ୍ ଏଡିଓ ଜୟପୁରରେ। ତା ଛଡା ମୁଁ ସିଡିଓ ଅଫିସରେ ବିଭିନ୍ନ ସ୍କିମ ବୁଝୁଛି, ଯେପରିକି PMABY, ଫାର୍ମର ରେଜିଷ୍ଟ୍ରି, ସିଏମ୍ କିଷାନ, ପିଏମ୍ କିଷାନ, ଏପରି ଭାବରେ ସ୍କିମ ଗୁଡାକୁ ମୁଁ ବୁଝୁଛି ସେଇଠି।
2: ହେଲେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କହିଲେ କଣ ସାର?
3: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭାରତ ସରକାରଙ୍କ ଦ୍ୱାରା 2016 ମସିହାରେ ଆରମ୍ଭ କରାଯାଇଥିଲା। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଏଇଟା କି ଆଜିକାଲି ଯୋଉ ଅଦିନିଆ ବର୍ଷା ତଥା ପ୍ରାକୃତିକ ବିପର୍ଯ୍ୟୟ ହେଉଛି, ଯେପରିକି କୀଟ ପତଙ୍ଗ ବା ରୋଗ ଯୋଗୁଁ ଏଇସବୁ ଯୋଗୁଁ ଯୋଉ ଫସଲ କ୍ଷତି ହେଉଛି, ସେଇ ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା, ଏହି ଯୋଜନା ମାଧ୍ୟମରେ ଚାଷୀଙ୍କୁ ଆୟକୁ ଷ୍ଟାବିଲିଟି ପ୍ରଦାନ କରିବା ଏବଂ ଆତ୍ମବିଶ୍ୱାସର ସହିତ ଚାଷ କିପରି ସେମାନେ କରିପାରିବେ, ସେମାନଙ୍କ ଉତ୍ସାହ ବଜାୟ ରଖିବା, ସେଇଟା ଏହାର ମୁଖ୍ୟ ଉଦ୍ଦେଶ୍ୟ।
2: ସରକାର ପ୍ରାକୃତିକ ଦୁର୍ବିପାକ ସମୟରେ ଚାଷୀମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି, ହେଲେ ଚାଷୀମାନେ ଫସଲ ବୀମା କାହିଁକି କରିବେ?
3: ଫସଲ ବୀମା ଯୋଜନା କରିବାର ମାନେ ଆପଣ ଯୋଉ କହୁଛନ୍ତି ପ୍ରାକୃତିକ ଦୁର୍ବିପାକ ସମୟରେ ବି ଯେ ପ୍ରଦାନ ମାନେ କରାଯାଉଛି ତାଙ୍କୁ ହେଲ୍ପ, କିନ୍ତୁ ଫସଲ ବୀମା କରିବାର ମାନେ କଣ ପାଇଁ ମତ? ତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯୋଉଟା ହେଉଛି ସେଟା ରିଲିଫ ତଥା ଅନ୍ୟାନ୍ୟ ସୁବିଧା ଗଭର୍ଣ୍ଣମେଣ୍ଟ ଦେଇଥାଉଛି, ବୁଝିଲେ କି ନାହିଁ, ଏମାନଙ୍କର ଖାଇବା ଯୋଗା ଦିଆଯାଉଛି କି କିଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆପ୍ଲାଏ କରୁଛନ୍ତି ସେମାନେ, ତ ଏଇଟା କଣ ନା ଗୋଟେ ଗ୍ୟାରେଣ୍ଟେଡ କମ୍ପେନ୍ସେସନ, ବୁଝିଲେ କି ନାହିଁ? ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ଯାହା ଫଣ୍ଡ ଦିଆଯାଏ ମାନେ SRDF, SDRF, NDRF ଦ୍ୱାରା ସେଟା ଲିମିଟେଡ ଥାଏ। ହେଲେ PMABY କଣ ଗୋଟେ କଣ୍ଟ୍ରାକ୍ଚୁଆଲ ଇନ୍ସୁରାନ୍ସ ସ୍କିମ, ଯାହା ଗ୍ୟାରେଣ୍ଟେଡ ସ୍କିମ କମ୍ପାନୀ ମାନେ ଲସ୍ ଦେଖିକି ଦିଆଯାଏ। ତ ରିଲିଫ ଯୋଜନା କେବଳ ପ୍ରାକୃତିକ ବିପର୍ଯ୍ୟୟରେ ଦିଆ ହୁଏ, କିନ୍ତୁ ଏଇଟା କଣ ନା ଆପଣଙ୍କର କୀଟନାଶକ ଦ୍ୱାରା ଯଦି କିଛି ହାନି ହେଇଥିବ କି ଆପଣଙ୍କର ପାଣି କ୍ୟାପାସିଟି ସେଇସବୁ ଯୋଉଟା ହଉଛି ସେଇସବୁ ପାଇଁ ବି ଏଠି ଇନ୍ସୁରାନ୍ସ ଦିଆଯାଏ। ତ ଇଣ୍ଡିଭିଜୁଆଲ ବିଷୟରେ ଏତେ ଇମ୍ପୋର୍ଟାଣ୍ଟ ନାହିଁ, କିନ୍ତୁ PMABY ଯୋଜନା ଗୋଟେ ଫସଲ ବୁଣିବା ଠାରୁ ପୁରା ଅମଳ ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଏ, ଯେମିତିକି ଡ୍ରଟ କି ଫ୍ଲଡ କି ପେଷ୍ଟ ଦ୍ୱାରା କି ଡିଜିଜ ଦ୍ୱାରା ସେଇଟା। ତ PMABY ଦ୍ୱାରା ଅଧିକ କମ୍ପେନ୍ସେସନ ଦିଆଯାଏ। ଯଦି ଆପଣ ରିଲିଫ ସହ କମ୍ପେୟାର କରିବେ ଏବଂ ଯଥା ସମୟରେ ଦିଆଯିବେ, ଗୋଟେ ଚାଷୀ ଯଦି PMABY ପ୍ଲସ ରିଲିଫର ଫାଇଦା ପାଇପାରିବ, ରିଲିଫ ଗୋଟେ ଜରୁରୀକାଳୀନ ମାନେ ସହାୟତାଟା, ହେଲେ PMABY ହେଲା ଗୋଟେ ଇନ୍ସୁରାନ୍ସ ବେସ୍ଡ କମ୍ପେନ୍ସେସନ।
2: ଫସଲ ବୀମା ଯୋଜନାରେ ପଞ୍ଜୀକରଣ କରିବା ପାଇଁ ଡକ୍ୟୁମେଣ୍ଟ କଣ କଣ ଆବଶ୍ୟକ?
3: ମେନ କାଗଜ ପତ୍ର ଯୋଉଟା PMABY ପାଇଁ ଦରକାର ସେଟା ହେଲା ଆମର ଆଧାର କାର୍ଡ, ଲ୍ୟାଣ୍ଡ ରେକର୍ଡ, ଦେନ୍ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ, ଦେନ୍ କ୍ରପ ସୋଇଂ ସାର୍ଟିଫିକେଟ ଗୋଟେ ଥାଏ ଯୋଉଟା ଡିକ୍ଲାରେସନ ସାର୍ଟିଫିକେଟ। ଆଉ ଯଦି ସେ ଯଦି ଗୋଟେ ଭାଗି ଚାଷୀ ଅଛି ମାନେ ଅନ୍ୟ କାହା ଚାଷ ଜମିରେ କରୁଛନ୍ତି, ତ ତାଙ୍କୁ ନେଇକି ଲ୍ୟାଣ୍ଡ ଓନର ର ଗୋଟେ ଏଗ୍ରିମେଣ୍ଟ ଦେବେ, ଏଇଟା ଦରକାର। ଆଉ ଯୋଉ ଆଫିଡାଭିଟ ରେ କରିଥାଉଛନ୍ତି କି ମୁଁ ଅମକ ଲୋକଙ୍କୁ ମୋ ଲ୍ୟାଣ୍ଡ ଟା ଦେଇଛି, ମାନେ ଯୋଉ ଲିଜ ରେ ନେଉଛନ୍ତି ଆପଣ ଯୋଉ କହୁଛନ୍ତି, ତ ସେଇ ଡକ୍ୟୁମେଣ୍ଟ ଦରକାର।
2: ଫସଲ ବୁଣା ଓ ରୁଆ ପରେ ଅମଳ ପୂର୍ବରୁ ଫସଲ କ୍ଷତିପୂରଣ ବ୍ୟବସ୍ଥା ରହିଛି କି?
3: ତ PMABY ମାଧ୍ୟମରେ ଶସ୍ୟ ବୁଣିବା ପରେ ତଥା ଶସ୍ୟର ଷ୍ଟାଣ୍ଡିଂ ଥିବା ସମୟରେ କୌଣସି ସମୟରେ କ୍ଷତି ହେଲେ କ୍ଷତିପୂରଣ ବ୍ୟବସ୍ଥା ରହିଛି। ଯଦି ଚାଷୀ ଖରା ପାଣିପାଗ ଯୋଗୁଁ ଯେମିତିକି ଡ୍ରଟ କିମ୍ବା ଫ୍ଲଡ କିମ୍ବା ସାଇକ୍ଲୋନ ସେ ବିହନ ବୁଣି ପାରିଲା ନାହିଁ, ତେବେ ସେ 25% ସମ୍ ଇନସ୍ୟୁର୍ଡ ଯେତେ ହବ ତାର 25% ସେ କ୍ଲେମ କରିପାରିବେ, ବୁଝିଲେ କି ନାହିଁ? ଆଉ ଯଦି ସେ ଏମିତି ପାଣିପାଗ ଯୋଗୁଁ ମାନେ 75 ଚାଷ ଜମିର 75 ଅଧିକ ଏରିଆ ବୁଣି ପାରିଲା ନାହିଁ, ତେବେ ବି ସେ କ୍ଷତିପୂରଣ ପାଇବେ। ଯଦି ଆପଣ ଯୋଉ କହୁଛନ୍ତି ଷ୍ଟାଣ୍ଡିଂ କ୍ରପ ସମୟରେ କ୍ରପ ଲସ୍ ହେଲା, ଯେମିତିକି କ୍ରପ ଷ୍ଟାଣ୍ଡିଂ ଅନ୍ସିଜନାଲ ଡ୍ରଟ ହେଇଗଲା କି ଡ୍ରାଏ ସ୍ପେଲ କଣ୍ଟିନ୍ୟୁଅସ ବର୍ଷା ହେଲାନି କି ବର୍ଷା ହେଇଗଲା କି ପେଷ୍ଟ ହେଇଗଲା କି କୋଉ ନୋଟିଫାଇଡ ଡିଜିଜ ହେଇଗଲା,

0: ସିଏ ବି ସେଠି ଇନିସିଆଲ କ୍ଲେମ କରିକି 25% ପାଇପାରିବେ, କିନ୍ତୁ କଣ ନା 72 ଆୱାର୍ସ ମାଧ୍ୟମରେ ଏଗ୍ରିକଲଚର ଅଫିସ ଯୋଉଟା ଥାଏ ସେଇଠି ତାଙ୍କେ ଯାଇକି ଜଣେଇବାକୁ ପଡିବ, ନହେଲେ ଆମର ଇନ୍ସୁରାନ୍ସ କମ୍ପାନୀ ଯିଏ ବି ଥାଏ, ଯେମିତି ଏବେ କୋରାପୁଟ ର ଇନ୍ସୁରାନ୍ସ କମ୍ପାନୀ SBI ଅଛି, ସେମାନଙ୍କୁ ଜଣେଇବେ ୱିଦିନ 72 ଆୱାର୍ସ, ଯୋଉଥିରେ କଣ ହବ ନା ସେମାନେ ଫିଲ୍ଡ ଭେରିଫିକେସନ ଇନ୍ସପେକ୍ସନ କରିବାକୁ ଯିବେ, ଆଉ ଇନ୍ସପେକ୍ସନ କଲା ପରେ ତାଙ୍କୁ 25% କ୍ଲେମ ଇନିସିଆଲି ଦିଆଯିବ, ଆଉ ଯୋଉ ରେଷ୍ଟ ଯୋଉଟା ରହିଲା ସେମାନେ ସିସି ସମୟ ସିସି ଗୋଟେ କରାଯାଏ ଆମର ଯୋଉଟା ହେଲା କି କ୍ରପ କଟିଂ ଏକ୍ସପେରିମେଣ୍ଟ, ଠିକ ଅଛି, ସେଇଠି ଆପଣଙ୍କର ଇଲ୍ଡ କେତେ କଣ ଆସେ ଜଣା ପଡିଯାଏ, ଆଉ ଯୋଉ ଅମଳ ହଉଛି ସେଟା ଲେସ୍ ଦେନ 50% ହବ, ତେବେ ତାଙ୍କେ ପଇସା ଦାବି କରିବାକୁ ଯୋଗ୍ୟ ହେଇପାରିବେ।
1: ତାହେଲେ ପ୍ରଧାନମନ୍ତ୍ରୀ ଫସଲ ବୀମାରେ ପଞ୍ଜୀକରଣ ନିମନ୍ତେ କାହାକୁ ଯୋଗାଯୋଗ କରିବାକୁ ହେବ?
0: ଫାର୍ଷ୍ଟ ହେଲା ଅନଲାଇନ ମୋଡରେ ହଉଛି, ଯଦି ଅନଲାଇନ ମୋଡରେ ହଉଛି ଅଫିସିଆଲ PMFBA ପୋର୍ଟାଲ ଅଛି, ଚାଷୀ ସାଇଟ କୁ ଯାଇକି ନିଜ ଡକ୍ୟୁମେଣ୍ଟ ଦେଇକି ରେଜିଷ୍ଟ୍ରେସନ କରିପାରିବେ, ଠିକ ଅଛି। ଆଉ ହେଲା ଗୋଟେ ଅଫଲାଇନ ମୋଡ, ଅଫଲାଇନ ମୋଡରେ ବ୍ୟାଙ୍କରେ ଲୋକାଲ ବ୍ୟାଙ୍କ ଯୋଉଟା ଥିବ ଚାଷୀଙ୍କର ସେଇଠି ଯାଇକି ସେମାନେ କରିପାରିବେ, ଯେମିତି ଆମର ନ୍ୟାସନାଲାଇଜ ବ୍ୟାଙ୍କ ଯାକ ଅଛି, କମର୍ସିଆଲ ବ୍ୟାଙ୍କ ଯାକ ଅଛି, ରିଜନାଲ ରୁରାଲ ବ୍ୟାଙ୍କ ଆଉ କୋଅପରେଟିଭ ବ୍ୟାଙ୍କ ଯୋଉଗୁଡା ଅଛି ସେଇଠି ସେମାନେ ଡକ୍ୟୁମେଣ୍ଟ ନେଇକି କରିପାରିବେ। ଆଉ ହେଲା PSC ସେଣ୍ଟର ଯୋଉଟା ଆମେ କହୁଛୁ କମନ ସର୍ଭିସ ସେଣ୍ଟର, ସେଇଠି ଯାଇକି ତାଙ୍କେ ଏନରୋଲମେଣ୍ଟ କରିପାରିବେ, ନହେଲେ ପେକ୍ସ ଯୋଉ ଅଛି ପେକ୍ସରେ ଯାଇକି ସେମାନେ କରିପାରିବେ। ଆଉ ସିଜନ ଟାଇମରେ ଯୋଉ ମାନେ ଏବେ ଆମର ଖରିଫ ସିଜନ ଚାଲିଛି, ମାନେ ଷ୍ଟାଫ ମାନେ ବି ସେ ଇନ୍ସୁରାନ୍ସ କମ୍ପାନୀର ବୁଲି ବୁଲି ଗାଁ ଗାଁ ବୁଲି ବୁଲି କରନ୍ତି, ଖାଲି ତାଙ୍କୁ ଡକ୍ୟୁମେଣ୍ଟ ଦେଇଦେଲେ ତାଙ୍କେ କରିଦିଅନ୍ତି, ଇନ୍ସୁରାନ୍ସ କମ୍ପାନୀ ଯୋଉଟା କୁହନ୍ତୁ ତାଙ୍କର ରିପ୍ରେଜେଣ୍ଟେଟିଭ ମାନେ ଥାନ୍ତି ତାର ବ୍ଲକ, କିନ୍ତୁ ସେମାନେ ବି କରିଦିଅନ୍ତି।
1: କେଉଁ ଫସଲ ଗୁଡିକ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ?
0: ତ ଫସଲ ବୀମା ଯୋଜନାରେ ମେନ୍ ହେଲା ଆମର ପେଡି, ମେଜ, ରାଗି, ତାପରେ କଟନ, ଟର୍ମରିକ, ଜିଞ୍ଜର, ଏପରି ଭାବରେ କିଛି ଫସଲ ଅଛି ଯୋଉଟାକି PMFBA ମାଧ୍ୟମରେ ଅନ୍ତର୍ଭୁକ୍ତ ହେଇପାରିବ। ଖରିଫ ସିଜନରେ ଏହା ପାଇଁ 2% ପ୍ରିମିୟମ ଏଣ୍ଡ 1.5% ରବି ଋତୁ ପାଇଁ ଅଛି, ଆଉ 5% ପ୍ରିମିୟମ ଅଛି ଆମର ହର୍ଟିକଲଚରାଲ କ୍ରପ ଗୁଡାକ ପାଇଁ। ଆଉ
1: ଫସଲ ଅମଳ ପରେ ଫସଲ କ୍ଷତିପୂରଣ ମିଳିବ କି?
0: ହଁ ହଁ, PMFBA ମାଧ୍ୟମରେ ଯଦି ଫସଲ ଅମଳ ପରେ ମଧ୍ୟ କ୍ଷତି ହେଉଛି ସେ କ୍ଷତିପୂରଣର ସହାୟତା ଅଛି। ଗୋଟେ ଚାଷୀ ଯଦି ଅମଳ ଠାରୁ 14 ଦିନ ମଧ୍ୟରେ କଟା ଯାଇଥିବା ଫସଲକୁ ଜମିରେ ଶୁଖାଇ ମାନେ ଶୁଖାଇବା ପାଇଁ ଯୋଉ ରଖୁଛନ୍ତି, ବୁଝିଲେ କି ନାହିଁ, ତ ସେ ଟାଇମରେ ଯଦି ଅଦିନିଆ ବର୍ଷା ହେଇଗଲା ମନେକର କି ହେଲ୍ ଷ୍ଟ୍ରମ ହେଇଗଲା, ତା ଯୋଗୁଁ ଯଦି ଫସଲ ଯଦି ନଷ୍ଟ ହେଇଗଲା ତ ସେମାନେ ତାର କ୍ଷତିପୂରଣ ପାଇବା ପାଇଁ ଯୋଗ୍ୟ। ଆଉ ଗୋଟେ ମେନ୍ ହେଲା କି ଯଦି ସେଇ କ୍ରପ
2: मुख्यमंत्री रेखा गुप्ता ने शालीमार बाग विधानसभा क्षेत्र में पावर इंफ्रास्ट्रक्चर के आधुनिकीकरण के लिए विभिन्न विकास कार्यों का उद्घाटन किया, 137 इलेक्ट्रिक कचरा संग्रह वाहनों को भी झंडी दिखाई। दिल्ली सरकार बच्चों की सुरक्षा को सर्वोच्च प्राथमिकता देते हुए राजधानी के सभी 5633 विद्यालयों में जुलाई के अंत तक बाल संरक्षण समितियों का गठन करेगी। दिल्ली सरकार ने शाहजहानाबाद रीडेवलपमेंट कॉरपोरेशन का नाम बदलकर इंद्रप्रस्थ विरासत पुनर्विकास निगम किया। दिल्ली सरकार ने विशेष अभियान के अंतर्गत अनिवार्य को
0: ସମୀକରଣର ଏନି ଟାଇମ ମାନେ ସକାଳୁ ଲଗେଇବେ ସନ୍ଧ୍ୟା ଯାଏଁ ଆପଣଙ୍କର ଲାଗିବ, ଏନି ଟାଇମ ଆପଣ ଟ୍ରାଏ କରିକି ଦେଖିପାରନ୍ତୁ କେବେ ଫ୍ରି ଥିବେ ସେଇଟା ଲାଗିବ ନିହାତି, ନହେଲେ ଆମ ଅଛନ୍ତି ଷ୍ଟାଫ ଅଛନ୍ତି ଇନ୍ସୁରାନ୍ସ କମ୍ପାନୀ ଗୁଡା ନେଲେ ସେମାନଙ୍କୁ ବି ଯୋଗାଯୋଗ କରିପାରିବେ ଆପଣ, ବୁଝିଲେ କି ନାହିଁ।
1: ଠିକ ଅଛି ସାର୍, ଆପଣ ଆମ କାର୍ଯ୍ୟକ୍ରମରେ ବହୁମୂଲ୍ୟ ସମୟ ଦେଇଥିବାରୁ ଅଶେଷ ଧନ୍ୟବାଦ।
3: ଜାଣିଥିଲୁ ଯେ ଏବେ ସବୁ ଯାକ ଆମକୁ ପୁରା ପ୍ରାଞ୍ଜଳ ଭାବରେ ଆମେ ବୁଝିଗଲୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କଣ ଆଉ କିନ୍ ବି ତାର ସୁବିଧା ସୁଯୋଗ ମିଳୁଛୁ, ବଢିଆ ସୁନ୍ଦର ଭାବରେ ଆଜ୍ଞା ବୁଝେଇଦେଲେ, ଯାହା ହଉ ଖୁସି ଲାଗିଲା ଭଲ ଜିନିଷ ଗୋଟେ ଶୁଣିବାର ହେଲା।
4: ଏତେ ସବୁ ତ ଜାଣିଲେ, ହେଲେ କଣ ଗୀତର ବ୍ୟବସ୍ଥା ଅଛି କି ନାହିଁ?
3: ହା, ବୈଠକ ଘରକୁ ଆସି ଗୀତ ନାଟ ଟିକେ ନ ହେଲେ କିନ୍ ଲାଗିବ କହୁନ, ବଢିଆ ଗୀତ ଗୋଟେ ବ୍ୟବସ୍ଥା ହେଇଛି, ସବୁ ବସିକି ଟିକେ ଶୁଣିବା ଆଉ
4: ଚାଲ।

0: ଗୀତ ଶୁଣିକି ମୋର ମନଟା ମାତ୍ର ଖୁସିରେ ପୁରା ନାଚି ଉଠୁଛି।
1: ଚାଷ ଗୀତ ତ
0: ହେଲେ ତମେ କଣ ଆଣିଛ କି ନାଇଁ?
1: ନାଇଁ ମୁଇଁ ଶୁଣ, ମଝିରେ ମଝିରେ ଗାଁକୁ ଯାଇଥାଉଛି, ଏବେ ଏମିତି ଆମର ସମିତି ହେଇଥିଲା ବୋଲିକିରି ପାତ୍ରପୁର ଜୟପୁର ବ୍ଲକର ଯାଇଥିଲି ସେଠିକି। ସେଠି ବି ଗଛ ପତ୍ର ବ୍ୟବସ୍ଥା ହେଇଛି, ସବୁ ଚାଷୀ ମନ ଥିଲେ, ବୟସ୍କ ଲୋକ ମନ ଥିଲେ, ଜ୍ଞାନୀ ଗୁଣୀ ମନ ଥିଲେ, ହେଲେ ସେ ଭିତରେ ଗୋଟେ ବୟସ୍କ ଚାଷୀ ଭାଇ ସହିତ ଗୋଟେ ଭେଟଘାଟ ହେଇଥିଲା। ତାଙ୍କେ ବି ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି, ଗାଈ ଗୋରୁ ନୂଆ ନୂଆ ରକମ କରି ବିଭିନ୍ନ ପ୍ରକାର ଯୋଜନା ସୁବିଧା ସୁଯୋଗ ସବୁ ନେଇଛନ୍ତି। ହେଲେ କଣ ସବୁ କଥାବାର୍ତ୍ତା ହେଇଛୁ ସବୁ ଟିକେ ବୈଠକରେ ଶୁଣିଲେ କେମିତି ହୁଅନ୍ତା?
0: ଭଲ
1: ହେଲେ ଶୁଣିବା ହେଲେ ଆଉ
0: ଚାଲୋ।
2: ଆଜ୍ଞା ନମସ୍କାର।
3: ନମସ୍କାର,
2: ଆପଣଙ୍କର ପରିଚୟ ଟିକେ?
3: ମୋ ନାଁ ନେତ୍ରାନନ୍ଦ ଲଙ୍କା, ଘର ପାତପୁର ପୋଷ୍ଟ ଡଙ୍ଗରସିଚି ଜୟପୁର ବ୍ଲକ କୋରାପୁଟ। ମୋର ସମସ୍ତ କୃଷି ଗୋ ଆଧାରିତ କୃଷି। ମୁଁ ଇଣ୍ଟିଗ୍ରେଟେଡ଼ ଫାର୍ମ କଲି, ଡାଇରୀ ଫାର୍ମ, ଆଉ ଆମ୍ବ, ଫରେଷ୍ଟ ଡିପାର୍ଟମେଣ୍ଟର ବାଉଁଶ ଆଉ କୃଷି ଇଏ ଗୁଡ଼ା କରୁଛି।
2: ମିଶ୍ରିତ ଚାଷ ଗୋଟେ ସମୟ
3: ମିଶ୍ରିତ ସବୁଯାକ ଗୋ ଆଧାରିତ କୃଷି ବୋଇଲେ ଗୋରୁଠାରୁ ଗୋରୁ ଗୋବର ଗୋରୁ ମୃତ ଜିଆ ଖତ ଉପରେ 2012 ଏପର୍ଯ୍ୟନ୍ତ ଗୋଟେ ଡ୍ରପ୍ ସାର ବି ଆମ ଚମକି ଯାଇନି। ଆଚ୍ଛା, ମୋତେ ଧର୍ମବାଦରେ କହିଥିଲେ ଯେ ଆପଣଙ୍କର ଅର୍ଗାନିକ ଇନଅର୍ଗାନିକ କି ଅର୍ଗାନିକ ନା ଇନର? ମୁଁ ଅର୍ଗାନିକ ମୁଁ ଜାଣିନି, ମୋର ଗୋ ଆଧାରିତ କୃଷି, ପାରମ୍ପରିକ କୃଷି, ବାପଚା ଯାହା କରୁଥିଲେ ମୁଁ ସେୟା କରିଛି। ଟେକ୍ନିକ ଟିକିଏ ଫରକ, ଯାହାକି ଏସିଆର ମେଥଡ଼ ଧାନ କରୁଛି, ସେତେବେଳେ ଆମ ଜେନେରାଲ ମେଥଡ଼ ଧାନ ରୁଥିଲେ।
2: ଆଗ ଯେଉଁ ପାରମ୍ପରିକ ହେଉଥିଲା

0: ଶ୍ରୀ ପଦ୍ଧତିଟାକୁ ଆପଣାଇଲେ, ତେବେ ଯୋଉ ଆପଣ ଯୋଉ କହିଲେ ଆଜ୍ଞା ଅର୍ଗାନିକ ଫାର୍ମ ବା ପାରମ୍ପରିକ ଯୋଉ କରୁଛନ୍ତି, କେମିତି ବିଚାର କଲେ, ଚିନ୍ତାଧାରା କେମିତି? ବର୍ତ୍ତମାନ ତ ସମସ୍ତେ ରାସାୟନିକ ସାରକୁ ମାନେ କମ୍ ଖର୍ଚ୍ଚରେ ଅଧିକ ଅମଳ ଚିନ୍ତା କଲେଣି, ଆପଣ ଚିନ୍ତାଟା କେମିତି କଲେ?
1: ଆଜ୍ଞା, ମୁଁ ଆଗରୁ ଦେଖିଲି ଲୋକଙ୍କୁ ବିଷ ନ ଦେଇ ଅମୃତ କାହିଁ ଦବାନି, ଗାଈର ଗୋବରରେ, ଗାଈ ମୂତରେ, ଜିଆ ଖତରେ କୌଣସି ବିଷ ନାହିଁ ମୁଁ ଜାଣୁଛି, ତେଣୁକରି ସେ ଅନୁସାରେ ଚାଷ ଆମେ ଆରମ୍ଭ କରୁଛୁ, ଯାହାକି ଆର୍ ଦେହରେ କେବଳ ଜିଆ ଖତ ଗାଈ ଗୋବରରେ ଏକରକୁ 40 କ୍ୱିଣ୍ଟାଲ ମୋର ଆସୁଛି ଧାନ, 1001 ମୁଁ କରିଥିଲି 40 କ୍ୱିଣ୍ଟାଲ ହେଇଥିଲା, ମୋଡ଼ମଣି ଧାନ ସେ 45 କ୍ୱିଣ୍ଟାଲ ପର ଏକର, ଯାହାକି ରେକର୍ଡ ଅଛି।
0: ତ ଏ ଯୋଉ ଚିନ୍ତା କଲେ ଆଜ୍ଞା ଅର୍ଗାନିକ ବା ଜୈବିକ ଉପାୟରେ ଆପଣ ଯୋଉ ଚାଷଟାକୁ ନେଇଛନ୍ତି, ଆପଣଙ୍କର ଅଞ୍ଚଳରେ ଅନ୍ୟ ଚାଷୀ ମାନେ କିନ୍ତୁ
1: ସମସ୍ତେ ପ୍ରଭାବିତ କିନ୍ତୁ କେହି କରୁନାହାନ୍ତି,
0: କାହିଁକି ସମସ୍ୟା କ'ଣ?
1: ସମସ୍ୟା ହେଉଛି, ମେନ୍ ସମସ୍ୟା ଆମର ସେଠି ହେଉଛି ଲୋକଙ୍କ ଘର ପାଖରେ ଗାଈ ନାହାନ୍ତି, ଏବେ ମୋର 30 ଗାଈ ଏବେ ଅଛି, ଗାଈ ବାଛୁରେ 30-32 ମୋର ଅଛନ୍ତି, ମୁଁ ସିଏ ଗୋଟାକ ବାୟୋଗ୍ୟାସ ଫର୍ମେସନ କରୁଛି, ବାୟୋଗ୍ୟାସ ଉପରେ ସ୍ଲରି ବାହାରୁଛି, ତା ଦେହରେ ଜିଆ ଖତ କରାଉଛି, ତାପରେ ପାଣି ଗୁଡ଼ା ଗୋରୁ ମୃତ ଗୁଡ଼ା ହେଲା ତାକୁ ପମ୍ପିଙ୍ଗ ସାହାଯ୍ୟରେ ଜମିକି ନେଇଯାଉଛି, ମୋ ଜମିରେ ପୋକ ନାହିଁ, ଜୋକ ନାହିଁ, ପେଷ୍ଟ ନାହିଁ, କିଛି ନାହିଁ, ଯଦି ହୁଏ ତାହେଲେ ଲିମ୍ବ ପତ୍ର, ଶୁଖିଲା ଲଙ୍କା, ରସୁଣ, ଧୂଆଁ ପତ୍ର ଏଗୁଡ଼ାକ ପେଷ୍ଟ ସିଝେଇକିରି ତା ପାଣି 10:1 ସ୍ପ୍ରେ କରିଦେଲେ ସବୁ ବନ୍ଦ ହେଇଯାଉଛି।
0: ଆପଣ ଅଞ୍ଚଳରେ ସଚେତନତାର ଅଭାବ ରହୁଛି ଆଜ୍ଞା, ଦେଖୁଛନ୍ତି ଜାଣୁଛନ୍ତି,
1: ସମସ୍ତେ ସମସ୍ତେ ବିଷ ଖାଇକି ଭାବିଛି ଗୋଟେ ହେଇଗଲେଣି ଲାଇଫ୍ ସ୍ପାନ୍, ତେଣୁ ଆମର ଯେଉଁ ବିଶ୍ୱାସ ପରମ ଥିଲା ବର୍ତ୍ତମାନ ଲାଇଫ୍ ସ୍ପାନ୍ 30-40 ହେଇଗଲାଣି, ଲୋକ ବହୁତ ଲୋକ ମଦ ପିଆ ସଚେତନ କରାହେଉଛି, କିଏ ପିଅ ନା ବୋଲିକି ଅତ ଲୋକ ଖାଇକି 40-50 ଭିତରେ ମରିଯାଉଛନ୍ତି, କହିଲେ କିଏ ଶୁଣିନାହାନ୍ତି କ'ଣ କରାଯିବ।
0: ଚାଷୀ ଚାଷ ଆଉ ଯେଉଁ ଆମେ ଗାଈକୁ ମାତା କହୁଛେ ଏସବୁ ଅଙ୍ଗାଙ୍ଗୀ ଜଡ଼ିତ ଆଜ୍ଞା, ତେବେ ସମସ୍ତେ ତ ଗାଈ ରଖିପାରୁନାହାନ୍ତି, ଆପଣ ଯୋଉ କହିଲେ 30 ଖଣ୍ଡେ ଗାଈ ରଖିଛନ୍ତି ବୋଲି, ଗାଈ ପାଇଁ ଋଣ ଆଣିଛନ୍ତି କେବେ କ'ଣ?
1: ଆପ୍ଲାଏ କରାହେଇଛି, ଆଣିନି ଆସିଓ,
0: ମାନେ ଆଧୁନିକ ଧରଣରେ ଡାଇରୀ ଫାର୍ମଟା କରୁଛନ୍ତି?
1: ହଁ, ଅତ୍ୟାଧୁନିକ, ଯାହାକୁ ଟେକ୍ନିକାଲି ସବୁ ଯାକ ଟିକେ କାଲି ଚାଷୀ ସଚେତନ। ଆଉ ଗୋଟେ କଥା ହେଉଛି A1 milk A2 milk, ଆମର ହେଉଛି A2 milk, A1 jersey ହଲଷ୍ଟନ୍ କ୍ଷୀର ଖାଇଲେ କ୍ୟାନ୍ସର ହେଉଛି ବୋଲି ଲୋକ କହୁଛନ୍ତି, ମୁଁ କହୁନି, ମୁଁ ସାଇଣ୍ଟିଷ୍ଟ ନୁହେଁ, ଯେକୌଣସି ହର୍ସି ଜର୍ସି ହଲଷ୍ଟନ୍ କ୍ଷୀର ଆମ ପାଇଁ ନୁହେଁ, ଆମ କଷ୍ଟମରେ ହେଉଛି A2 milk ଜରୁରତ ଆମ ସଂସାରରେ, ଏଜ୍ ମୋଟୁ ବିଞ୍ଝାରପୁର ଏ ଭେରାଇଟି ଓଡ଼ିଶାର, ଆଉ ଗିର୍ ଥାରବାର ଜାଟ ଇଏ ଯେଉଁ ଗାଈ ଗୁଡ଼ିକ ଏଗୁଡ଼ା A2 milk ହେଉଛି, ଯେଉଁଟାକ କ୍ୟାନ୍ସର ନିରୋଧୀ, କ୍ୟାନ୍ସରକୁ ଭଲ କରେ, ତେଣୁ ମୁଁ ଏବେ 9 ଗାଈ ଯାଇ ଧରିକି ଆସିଛି ରାୟପୁରରୁ କିଣିକିରି ଧରିକି ଆସିଛି A2 milk ପାଇଁ। A2 milk କ୍ଷୀରର ଦାମ ହେଉଛି 60 ଜର୍ସି କ୍ଷୀର ହେଉଛି 40
0: ଦୈନିକ ହାରାହାରି କେତେ ଲିଟର ଆଦାୟ ହେଉଛି
1: ମୋର ଏବେ 40 ଏବେ ହେଉଛି ସବୁ ଗର୍ଭ ଅଛନ୍ତି ଏବେ 60 କ୍ଷୀର ଜମା ହେଉଛି ଦିନ ଭରି ଆଉ ମାସେ ଦୁଇ ମାସ ପରେ 150 ଉପରେ ହେଇଯିବ।
0: ଆମେ ଜାଣିଛେ ଆଜ୍ଞା ଗାଈ ମୋର ଦେଲେ ଘାସ କ୍ଷୀର ଦୁଇବା 12 ଆପଣ କେମିତି ସେମାନଙ୍କ ଯତ୍ନ କେମିତି କରୁଛନ୍ତି?
1: ଖାଇବା ପାଇଁ ମୁଁ ତାଙ୍କୁ ମେନ୍ ଖାଦ୍ୟ ତାଙ୍କର ମାଇକ୍ରୋନ୍ୟୁଟ୍ରିଏଣ୍ଟ ଅଭାବ ରହୁଛି ସବୁବେଳେ ଖଣିଜ ଲବଣ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଫୁଲଫିଲ୍ କରିବା ପାଇଁ ଗୋଟେ ଆଜଲା କରିଛି ମୁଁ ଆଜଲା ଡେଲି ଗୋଟେ ଆଭରେଜ୍ ଗୋଟେ କେଜି ଦେଉଛି ତା ବାଦେ ଆଉ ଖାଦ୍ୟସାର ଇଏ ଆଜିକାଲି ଫଡ଼ର ଜାଗା ବହୁତ କମିଗଲାଣି ତେଣୁ ମୁଁ ଘରେ ଫଡ଼ର ତିଆରି କରୁଛି ମକାକୁ ହାଇଡ୍ରୋପୋନିକ ଦେଉଛି ଖାଇବାକୁ ଯାହାକି ଫଳରେ ଗୋଟିଏ ଗାଈ 3 ଖାଇଲି 6 ଖାଇବ ଗୋଟିଏ କେଜି ମକା 6 ହାଇଡ୍ରୋପୋନିକ ହେଉଛି ତାହେଲେ 3 ଦାନା ସହିତ ସମାନ ଗୋଟିଏ ମକାର ଦାମ ମ୍ୟାକ୍ସିମମ୍ 15 ପଡ଼ୁଛି 3 ଦାନା 60 ଆଉ 3 ଦାନା ଯାହା ମିଳିବା କଥା ତା ଚେ ବହୁତ କିଛି ମିଳୁଛି ହାଇଡ୍ରୋପୋନିକରେ।
0: ଘାସ ଚାଷ କରୁଛନ୍ତି?
1: ହଁ, ଘାସ ଚାଷ କରୁଛି
0: CO3
1: 2 ଖଣ୍ଡେ କରିଛି।
0: ସେ ପୁରା ଗାଈମାନଙ୍କୁ ଯୋଗାଇ ଦେଉଛି?
1: ନାଇଁ, ମୁଁ ସେଗୁଡ଼ା ସବୁବେଳେ ଫୁଲଫୁଲ ହେଇପାରୁନି ତେଣୁ ନଡ଼ା ବି ଅଛି ଡ୍ରାଏ ଫଡ଼ର ଆଉ ଗ୍ରୀନ ଫଡ଼ରରୁ ଘାସ ଚାଷ ହେଉଛି ଆଜଲା ହେଇଯାଉଛି ହାଇଡ୍ରୋପୋନିକ ଦେଉଛି ହାଇଡ୍ରୋପୋନିକ ଫୁଲଫିଲ୍ କରୁଛି।
0: ଏହା ସହିତ ସେମାନଙ୍କର ଅନ୍ୟାନ୍ୟ ଯାବତୀୟ ଯତ୍ନ ତଦାରଖ କେମିତି କରୁଛନ୍ତି?
1: ପିଲାମାନେ ଅଛନ୍ତି ମୋର, ତେଣୁ ମୋ ଲାଗି 10 ପିଲା ସବୁବେଳେ ତାଙ୍କର ମଜୁରୀ ପାଇପାରୁଛନ୍ତି ଭଲରେ ବଞ୍ଚୁଛନ୍ତି ସେମାନେ।
0: ଦେଖିଲ ନା
2: ଏଇ ତାଙ୍କେ ଜୈବିକ ପଦ୍ଧତିରେ କେମିତି କୃଷି କରୁଛନ୍ତି ଶୁଣିକି ଭଲ ଲାଗିଲା। ଆମମାନେ ତ ସବୁ ରାସାୟନିକ ପଦ୍ଧତିରେ କରୁଛୁ ନା, ଆମେ ତାଙ୍କଠୁ ବି କେତେ ଜ୍ଞାନ ଟିକେ ପାଇଲୁ। ହେଲେ ଜୈବିକ ପଦ୍ଧତିରେ କରିବା ଦ୍ୱାରା କଣ, ଆମର ଟିକେ ଖର୍ଚ୍ଚ ଅଧିକ, ମାତ୍ର ଭଲ ଭିଟାମିନ ତ ପାଇବା ନା,
3: ବୁଝିଲେ? ଭଲ ଜିନିଷ ପାଇବା ଆଉ ସୁସ୍ୱାଦ ଜିନିଷ ମଧ୍ୟ ପାଇବାକୁ ହବ। ଯେ ଆମେ ଖାଲି ରାସାୟନିକ ସାର ତ ଆମେ ବାରମ୍ବାର କହୁଛେ ବୈଠକରେ ଯେତେ ପରିମାଣର କମ୍ ବ୍ୟବହାର କରିବା ଆଉ ଜୈବିକ କୃଷି ପଦ୍ଧତିଟାକୁ ଆମେ ଅଧିକ ଜୈବିକ ସାରଟା ବ୍ୟବହାର କରିବା। ଏମିତି କଥାବାର୍ତ୍ତା କରୁଥିବା ନା, ସିଆଡ଼େ ସମୟ ମଧ୍ୟ ହେଲାଣି, ଦେଖ
2: ସମୟ ତ ହେଲାଣି
3: ଆଉ ଝିପିରି ଝିପିରି ମଧ୍ୟ ଆରମ୍ଭ ହେଲାଣି।

0: ଜର ହେଲେ ଯାଇପାରିବା ନାହିଁ, ମାତ୍ର କହିବା କଥା ମନ ରଖିଥିବ, ଗଛଟା ଲଗେଇ ଛାଡିବା ନା ଆମେ,
1: ନା ନାଇଁ କାଲି ଆସିକି ତାର ଟିକେ ଯତ୍ନ ନବା ନା,
0: ଯତ୍ନ କଲେ ରତ୍ନ ମିଳିବ,
1: ହେଲେ ଉଠିବା
0: ଉଠିବା ଯିବା ଯିବା ଯିବା।

ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ଉପସ୍ଥାପନା କଲେ ସୁବ୍ରତ କୁମାର ବିଶ୍ୱାସ ରାଏ ଏବଂ ସୁପ୍ରଭା ପାତ୍ର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ତୋର ଦିନକୁ ମୋର ଦିନେ, ଏହି କଥାଚିତ୍ରରୁ ଗୀତଟିଏ। କଣ୍ଠଶିଳ୍ପୀମାନେ ହେଲେ ନିବେଦିତା ଏବଂ ଆର୍ଏସ୍ କୁମାର। ଗୀତ ରଚନା କରିଛନ୍ତି ମୋହିତ ଚକ୍ରବର୍ତ୍ତୀ, ସଙ୍ଗୀତରେ ସଜେଇଛନ୍ତି ମଳୟ ମିଶ୍ର। କଥାଚିତ୍ର ତୋର ଦିନକୁ ମୋର ଦିନେ।

ଶୁଣୁଥିଲେ ତୋ ଆଖି ମୋ ଆଇନା କଥାଚିତ୍ରରୁ ଗୀତଟିଏ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ଥିଲେ ସୋନୁ ନିଗମ ଏବଂ ପମେଲା ଜୈନ। ଗୀତ ରଚନା କରିଥିଲେ ଶୀର୍ଷାନନ୍ଦ ଦାସ କାନୁନଗୋ, ସଙ୍ଗୀତରେ ସଜେଇଥିଲେ ଦୀପକ କୁମାର। କାର୍ଯ୍ୟକ୍ରମ ଶେଷରେ ଶୁଣିବା ରଜା ଝିଅ ସାଙ୍ଗେ ହେଇଗଲା ଭାବ, ଏହି କଥାଚିତ୍ରରୁ ଗୀତଟିଏ। ଯୁଗଳକଣ୍ଠରେ ଶିଳ୍ପୀମାନେ ହେଲେ ନିବେଦିତା ଏବଂ ସୌରିନ। ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ।

ଏହି ଗୀତଟି ସହିତ ଶେଷ ହେଲା ଓଡ଼ିଆ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଧାରାବାହିକ ପରଜାର 13ତମ ଭାଗ। ଏହାର ମୂଳ ରଚନା କରିଛନ୍ତି ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର କରିଛନ୍ତି ସତ୍ୟନାରାୟଣ ମହାପାତ୍ର, ପ୍ରଯୋଜନା କରିଛନ୍ତି ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ତେବେ ଶୁଣିବା ଧାରାବାହିକ ପରଜା।

0: ଧାରାବାହିକ ନାଟକ ପରଜାର ଦ୍ୱାଦଶ ଭାଗରେ ଆପଣମାନେ ଶୁଣିଥିଲେ ଜିଲିର ପରିବର୍ତ୍ତିତ ମନୋଦଶାର କାହାଣୀ। ଜିଲି ଆଉ ସେହି ସରଳ ପରଜା ଧାଙ୍ଗିଡ଼ି ଜିଲି ନୁହେଁ, ସେ ବର୍ତ୍ତମାନ ତୋଟାଗୁଡ଼ା ସାହୁକାର ରାମ ବିଷୟର ସ୍ତ୍ରୀ ସାହୁକାରିଣୀ। ମନରେ ତାର ଭୀଷଣ ଅହଙ୍କାର, ସେ ବର୍ତ୍ତମାନ ସାହୁକାରର ପ୍ରଥମ ସ୍ତ୍ରୀକୁ ପାଦରେ ତଳିଦେବାକୁ ଚାହେଁ। ସାହୁକାର ତ ସାହୁକାର, ସେ ତାର ଖେଳ ଖେଳି ଚାଲିଛି। ତାର ଜମି ଦରକାର, ଟଙ୍କା ସୁନା ଦରକାର, ନୀତି ନୂଆ ନୂଆ ଯୁବତୀ ଦରକାର। ସାହୁକାରର ପଶା ପାଲିରେ ଜିଲି ଗୋଟିଏ ପଶା କାଠି ମାତ୍ର। ଏଣେ ଜମି କେସ୍ରେ ମାଜିଷ୍ଟ୍ରେଟଙ୍କଠାରୁ ତାରିଖ ପାଇ ମାଣ୍ଡିଆ, ଶୁକ୍ର ଓ ଟିକ୍ରା ଖୁସିରେ ମସ୍କୁଲ। ସେମାନଙ୍କର ବିଶ୍ୱାସ, ସେମାନେ ସାହୁକାର ସହ ଏ ଯୁଦ୍ଧରେ ନିଶ୍ଚୟ ଜିତିବେ। ସତରେ କ'ଣ ସରଳ ପରଜା ସାହୁକାର ସହ ଯୁଦ୍ଧ କରି ଜିତିଲା?
1: ମାଣ୍ଡିଆ, ଏ ମାଣ୍ଡିଆ, ସାହୁକାର ପୁଣି ସାକ୍ଷୀ ମନକେ ଶିଖାଇଲାନି।
2: ଏମିତି ସେମିତି ତାଙ୍କ

0: ପାଖକୁ ଝିକିକି ନେଇଯିବି ଜାଣିଛୁ ନା, ଦେଖିବୁ ସେତିକି ବେଳେ ପରସ୍ତ ପରସ୍ତ କରି ବୁଝେଇଲେ ମିଶା ପାଶୁରୀ ପକେଇବ, ବୁଦ୍ଧି ନଥିଲା ଦେଶିଆ ମାନେ ଆହୁରି ଆସିକି ଦାବା ମାନେ ଆମକୁ ଦୋଷ ଦେବେ କି ବୋଲୁଛୁ?
1: ମୁଇଁ କହିଲି ବାବା ସାହୁକାର ସେ ବଡ଼ ଲୋକ ଦାବୁ ରହିବା ଲୋକ ଗୁଲା ସଂସାର ଯାକର ଲୋକ ତାର ଆକା ଆମେ ରହିବା ଲୋକ କିଏ ଅଛ ଦାବା ତ ମଲା ବୁଢ଼ା ହରି ଉଠି ନା ପାରିଲି ବିଲି ମିଶା ମୋକେ ଗାଲି କରୁଛି ହୋ ଯୁ
2: ଇଜତ କଥା ବଡ଼ ଲୋକର ଆକା ସବୁ ଡାବୁରେ ଲା ଲୋକର ସବୁ ଗାଲା ଗାଲା ମୋର ବେଡ଼ା ତ ଗାଲା ଆରି ଝିକିରି କି ଲାଭ ଅଛେ ହୋ
3: ଏ ଶୁକ୍ରୁ ଏତେ କିସ ପାଇଁ ଦୁଃଖ କରୁଛୁ ହୋ ଭୂମି ସାହୁକାରଟା ସାହୁକାର ନେଲା ମାତ୍ର ଏ ଜମି କାର ପାଇଁ ଗଲା ତୋର ଟକି ଝିଲି ପାଇଁ ସାହୁକାରକୁ ମନ କଲା ତା ସାଙ୍ଗେ ସାଙ୍ଗେ ଗଲା ଆଗେ ତ ସେ ଗାଡ ଜମାନ ସଙ୍ଗେ ମିଶା ସିଏ ଧନ୍ଦା କରିଥିଲା ସବୁ ତ ଝିଲି ପାଇଁ ଏକା ହେଲା ବୁଝିଲୁ ଏଟା ପାଇଁ ତୁଇ କାହିଁକି ଦୁଃଖ କରୁଛୁ ହୋ
4: ଚି ସେମିତି କହ ନା ବୁଝିଲୁ କି କଣ୍ଡେ ଜମି ତ ମୁଇଁ ଦେଇଛି ତତେ ଆରେ ଲୋଡ଼ା ଥିଲେ କୁଟି ହେଲେ ଦେଖବା ନାଇଁ କି
2: ନାଇଁ ନାଇଁ
4: ତତେ ବନ୍ଦୋବସ୍ତ କରବାକୁ ପଡ଼ବ ନା
5: ଦେଖବା ନାଇଁ କି ବ୍ୟାଗ ଛିଡ଼ି ଗଲେ ମିଶା ମୁଇଁ ଜମି ଛାଡ଼ିବି ନାହିଁ ମୁଇଁ ତ ସେଡ଼େ ବେଲା ଏକା କହିଥିଲି ମୁଇଁ ସେଡ଼େ ବେଲେ କହିଥିଲି ଲୋଡ଼ା ନାଇଁ ଆମକେ ଦବା ଦରବାର ଆମର ଜମି ଆମେ କରି ଖାଇବା ସାହୁକାର ତାର ବାପା ପାଖେ ଯାଅ ନହେଲେ ତାର କୁନ୍ତି ଯେ ଗଲେ ଯାଅ ଏବେ ଏତିକି ହିନସ୍ତା ଆମକେ ଗଲା ଏବେ ଦେଖବା
0: ଦଣ୍ଡ ମିଳିବ ଦେଖ ଲୋକ ମାନେ ଅତି ଦାବା ମରିଗଲା ବୋଲିକିରି ଇଟା ତ କାହାର ଭାଗ୍ୟରେ ଲେଖା ହେଇଛି ରେ ଯୋଉଟା ହେଲେ ମିଶା ତୋର କପାଳରେ ଏକା ଲେଖାବାର ସେଟା ହେଲା ଏଠି ବୁଝିଲୁ କି ନାଇଁ ଏ ଭାଗ୍ୟ ଧରମ କପାଳ ସବୁ
5: ଅଛି ବୁଝିଲୁ କି ନାଇଁ ସାହୁକାର ଆମକେ ଗତି ଖଟାଇ କରି ଆମର ଭୂମି ନେବାଟା ଅସଲ ଧରମ ବୁଝିଲା କି ନାଇଁ ହେ ମକେ ଲଡ଼ା ନାଇଁ ତମର ଧରମ ଭରମ ଆମେ ରୋହିତ ପିଲା ତାସ କଲେ ଆମେ ଖାଇବୁ ନହେଲେ ଚିରିବୁ ନା ବୋଲେ ମରବୁ ବୁଝିଲା କି ନାଇଁ ମକେ ଲଡ଼ା ନାଇଁ
2: ଇ ଚିକନ ଟଣ୍ଟା ଆମର ଚିକନ ଚିକନ କଥା କହିକିରି ଆମକେ ମାରିଦେଲା ରେ ମାଣ୍ଡିଆ ଆମକେ ମାରିଦେଲା ଅନ୍ୟାୟ କରିଦେଲା
5: ବୁଝିଲୁ ସୁବା ତୁଇ ମୁଇଁ ଆରି ଟିଗ୍ରା କାଲି ଅନ୍ଧାର ଅନ୍ଧାର ସାହୁକାର ପାଖେ ଟିକେ ଯୁ କଦମ ଜଲାଇ ସେ ରହିସି ଏଟା ସରାସରି ପଦେକ ତାକେ କହି କରି ଦେଖୁ
2: ଆରେ କାହି ଆଶା ଅଛେ ଛାଡ଼ ବେଡ଼ା ଗଲା ଆରି ନ ଆସେନି ଯାହା ମୋର ଦରମ ସେଟା ମୋର କରମ।

0: କରୁଥିଲୁ କି ଜିଲି ହେଲା ଜିଲି ଧର୍ମର କେମିତି ଜୟ ହେଲା ଦେଖ ମକଦମା କେମିତି ମଲା ହେ ତୋଠୁ ତୋର ବାପା ଆରି ଭାଇ ସେମ ଭୂମି ଝିକୁଥିଲେ ପାରିଲେ ନାହିଁ ତାଙ୍କର ଉପରେ ଆହୁରି ଗତି ଟଙ୍କା ବାକି ଅଛି ବୁଝିଲୁ କି ଦେଲେ ଦେବେ ନଇଲେ ଦେବା ପକାଇବି ବୁଝିଲୁ କିସ ବୋଲି କହୁଛୁ ଟଙ୍କା ଛାଡ଼ିଦେବୁ କି କିସ ବୋଲୁଛୁ
1: ତୋର ସେ ଦାବା ଧର୍ମ ମାଡ଼ଗଲ ଏଟା ମନରେ ମତେ କିସ ମିଳିବ କିସ ମିଳିବ ଏକାତା ମନ ଭିତରେ ମୋର ମନ ନାହିଁ କେଡେ ସୁନ୍ଦର ଜନ ରାତି ହେଇଛି ସବୁ ବାଟେ ଜନ ବିଚି କରି ପଡିଛି
0: ଶୁନ
1: ଆରେ
0: ଶିବର୍ଯ୍ୟା

0: ମୁଇଁ ଡକରା ଲୋକ, ମୋକେ ଡାବୁ ନାହିଁ, ମୁଇଁ ଗର୍ବି ଲୋକ, ତୁଇ ଡାବୁରେଲା ଲୋକ ସାହୁକାର, ତୋକେ ଭୂମି ଅଛେ, ଆମେ ନଇଲା ଲୋକ ଏତେ ସାହୁକାର, ସେଟା ଆମର ପେଜ ହାଣ୍ଡି ସାହୁକାର, ଆମର ଦାଦି ଆନିର କମେଇ ସାହୁକାର, ତଲେ ଦର୍ତନୀ ଅଛି ଉପରେ ଧରମ ଦେବତା, ଆମର ବେଡ଼ା ଆମକେ ଛାଡ଼ିଦେ ସାହୁକାର, ତୋର ଧର୍ମେ ଆମେ ଜିଇଁବୁ ଖାଇବୁ ସାହୁକାର, ଦୟା କର ସାହୁକାର।
1: ହଇ ସାହୁକାର, ଆମର ଦୁଃଖ ଟିକେ ବୁଝ ସାହୁକାର,
2: ଆମର ଦୁଃଖ ଦେଖ,
1: ଆମର ଭୂମି ଟିକେ ଛାଡ଼ି ଦେ ସାହୁକାର।
2: ଆରେ ସୁପରଜାନି ମୋର ମୋର ମୋର ମୋର ଏ ମଣ୍ଡିଆ ମୋର ମୋର ମୋର ମୋର ହେ ନମର ଭୂମି ଚାଲ ଦେବି ଫଟକାର ବଦମାସ ମନେ ରେ ଦେବ ପକାଇ ତଲ ପରା ମୋର ଉପରେ ଭୂମି ହକ ପାଇଲ କି ରେ ଯିବ କି ସମାନ ପଣ୍ଡେ ସଙ୍ଗେ ପୁଟବି ଗପଲେ ତ ପ୍ରମର ଚାଲ
0: ଜିଲି
2: ମୋର
0: ଜିଲି ଏ ଜିଲି
1: ଏ ଜିଲି
2: ଜିଲି ଜିଲି ନାଇଁ କି ଜିଲି ଜିଲି ହରିକର ଜିଲି ଅଛି ପରା ରେ ତାକୁ ବି ଆଣିକରି ମତେ ଦିଅ
0: ସେମିତି କଣ ନାଇଁ ସାହୁକାର
2: ଜମି ନେଲି
0: ସେମିତି କଣ ନାଇଁ ସାହୁକାର
2: ଜିଲି ଗୋଟେ ଭଉଣୀ କି ନେଲି ଏ ଡକରା ତୋର ବେଟିକି ନେଲି ଗୋଟେ ବେଟିକି ଆହୁରି ଗୋଟେ ଭଉଣୀ କି ନେବି ତାର ଏ ଡକରା ତୋର ଆଣିକର ବେଟିକି ନେବି
0: ସେମିତି କଣ ନାଇଁ ସାହୁକାର
1: ସେମିତି
2: ସବୁକୁ ନେବି ତମ ଗାଁ ସବୁ ତାଙ୍କରି ଟକିକି ନେବି
0: ଦେବୁ କି ଉତ୍ପାତ ନୁହଁ ସାହୁକାର ଦେବୁ କି ଉତ୍ପାତ
2: ନୁହଁ ଏକରଥ ରାଜ୍ୟ ଯାକ ବୁଲାଇବି ରାଜ୍ୟ ଯାକ ନେବି
0: ସେମିତି କହିଲୁ
2: ଲାଜ
1: ନାଇଁ
2: ଆମର ଜମି ନେଲୁ ଖାଣ୍ଡବାକୁ ନେବି ତୋ ଜିଲିକେ ନେଲି
0: ଅଧର୍ମ କରି ଆମର ଭୂମି ନେଲୁ ସିନା ବୋକୁରି ପାରୁ।

0: ಬಿಸ್ಸ ಚಾಟಿ ಚಬಲಿ ಬಿಸ್ಸ ಆಹಾಯಿಸ ಚಾಟಿ ಚಬಲಿ.
1: ଶୁଣିଲେ ଧାରାବାହିକ ପରଜାର ତ୍ରୟୋଦଶ ଭାଗ। ଏହାକୁ ରଚନା କରିଥିଲେ, ମୂଳ ରଚନା କରିଥିଲେ ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର କରିଥିଲେ ସତ୍ୟନାରାୟଣ ମହାପାତ୍ର, ପ୍ରଯୋଜନା କରିଥିଲେ ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବା ଖୟାଲ, ପରିବେଷଣ କରୁଛନ୍ତି ପଦ୍ମା ତଲୱାଲକର, ରାଗ କେଦାର।

0: ଶୁଣୁଥିବା
1: ଆକାଶବାଣୀ ଦିଲ୍ଲୀରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ମାସିକ ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ ବିଜ୍ଞାନିକା। ଏହି କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନା କରୁଛନ୍ତି ରାଜେଶ ରୟ।
2: ନିୟନ୍ତ୍ରିତ ପଦ୍ଧତିର ଧାରାକୁ ଅନୁସରଣ କରି ବିଶେଷ ଜ୍ଞାନର ମଧୁ ବାଣ୍ଟୁଥିବା ଶକ୍ତିର ନାଁ ବିଜ୍ଞାନ, ଯାହାର ମୂଳପିଣ୍ଡ ଆଧ୍ୟାତ୍ମିକ ପୃଷ୍ଠଭୂମି ସହ ଜଡ଼ିତ। ହଁ, ବାର ମାସରେ ପାଳନ ହେଉଥିବା ବିଭିନ୍ନ ପର୍ବପର୍ବାଣୀ କଥା କୁହନ୍ତୁ କିମ୍ବା ଉପାସନାର ନୀତି, ସବୁଥିରେ ବିଜ୍ଞାନର ଛାପ ରହିଛି। ଏଇ ଯେମିତି ବିଜ୍ଞାନକୁ ନେଇ ଆମର ଶାସ୍ତ୍ର, ତେବେ ସେହି ବିଜ୍ଞାନର ବିଚିତ୍ରମୟ କଥାକୁ ଆପଣଙ୍କ ସାମ୍ନାରେ ରଖିବା ପାଇଁ ପ୍ରସ୍ତୁତ ହୋଇଥିବା ମାସିକ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ବିଜ୍ଞାନିକାକୁ ହୃଦୟରୁ ସ୍ୱାଗତ କରୁଛି। ମୁଁ ରାଜେଶ ରାୟ, ନମସ୍କାର। ବନ୍ଧୁ, ଆମେ ଜାଣିଛୁ କୋଟି ଓଡ଼ିଆଙ୍କ ମୌଢ଼ ମଣିଷେ ବ୍ରହ୍ମାଣ୍ଡର ନାୟକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରମ୍ପରାରେ ବିଜ୍ଞାନର ନିଦର୍ଶନ ଖୁବ୍ ନିଖୁଣ ଭାବେ ଉଙ୍କି ମାରେ। ସେଇଥିପାଇଁ ତ କୁହାଯାଇଛି ବିଜ୍ଞାନର ଚମତ୍କାରିତା ମହାପ୍ରଭୁଙ୍କ ପାଖେ ବିଦ୍ୟମାନ। ପ୍ରତିବର୍ଷ ଆଷାଢ଼ ମାସ ଆସିଲେ ଅନୁଷ୍ଠିତ ହୁଏ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ତେଣୁ ଏଥର ବିଜ୍ଞାନିକାରେ ଆପଣଙ୍କୁ ସ୍ୱତନ୍ତ୍ର ଭାବେ ଭେଟିଦେଉଛୁ ଶ୍ରୀ ଜଗନ୍ନାଥଙ୍କ ପରମ୍ପରାରେ ବିଜ୍ଞାନ। ଏହି ଶୀର୍ଷକରେ ଆସନ୍ତୁ ଶୁଣିବା ଏକ ସାକ୍ଷାତକାର। ଆମ ସହ ଯୋଡ଼ି ହୋଇଛନ୍ତି ଡକ୍ଟର ଅଭୟ କୁମାର ନାୟକ।

0: ସାର୍ ନମସ୍କାର।
1: ନମସ୍କାର,
0: ଆପଣଙ୍କୁ ସ୍ୱାଗତ କରୁଛୁ ବିଜ୍ଞାନିକା କାର୍ଯ୍ୟକ୍ରମକୁ। ଆପଣ ହେଉଛନ୍ତି ଡକ୍ଟର ଅଭୟ କୁମାର ନାୟକ, ଜଣେ ବିଶିଷ୍ଟ ଶିକ୍ଷାବିତ୍, ଦକ୍ଷ ପ୍ରଶାସକ। ଆପଣ ଓଡ଼ିଶା ପ୍ରଶାସନିକ ସେବାରେ ମଧ୍ୟ କାମ କରିଛନ୍ତି। ଆପଣ IIT କାନପୁର ଏବଂ ନାଇଜର ଭୁବନେଶ୍ୱର ପରି ଜାତୀୟ ସ୍ତରୀୟ ଶିକ୍ଷାନୁଷ୍ଠାନରେ କୁଳ ସଚିବ, ସହକୁଳ ସଚିବ ଭାବରେ ମଧ୍ୟ କାର୍ଯ୍ୟନିର୍ବାହ କରିଛନ୍ତି। ଆପଣ ଜଣେ ଲେଖକ, ଜଣେ ସ୍ତମ୍ଭକାର। ଏସବୁକୁ ଛାଡ଼ିଦେଲେ ସାର୍, ଆପଣଙ୍କର ଗୋଟିଏ ସ୍ୱତନ୍ତ୍ର ପରିଚୟ ମଧ୍ୟ ରହିଛି। ଆପଣ ହେଉଛନ୍ତି ଜଣେ ଜଗନ୍ନାଥ ପ୍ରେମୀ ଏବଂ ଜଣେ ଶ୍ରୀ ଜଗନ୍ନାଥଙ୍କର ସଂସ୍କୃତି ବିଶେଷଜ୍ଞ। ଆଜି ଆପଣଙ୍କୁ ଆମେ ଆମ କାର୍ଯ୍ୟକ୍ରମରେ ପାଇ ଖୁବ୍ ଗର୍ବିତ। ସାର୍, କେମିତି ଅଛନ୍ତି ଆପଣ?
1: ମହାପ୍ରଭୁଙ୍କର କରୁଣାରୁ ଆମେ ଠିକ ଅଛୁ ଏବଂ ମହାପ୍ରଭୁଙ୍କର ସେବା ପାଇଁ ଏ ବର୍ଷର ନୂତନ ଗ୍ରନ୍ଥ ମଧ୍ୟ ରଚନାରେ ଆମେ ନିଜକୁ ନିୟୋଜିତ କରିଛୁ, ଠିକ ଅଛୁ।
0: ଆଜ୍ଞା ସାର୍, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମାକୁ କିଏ ବା ବର୍ଣ୍ଣନା କରିପାରିବ? ତାହା ତ ରହସ୍ୟରେ ପରିପୂର୍ଣ୍ଣ। ତଥାପି ଆମେ ଆଜି ଚେଷ୍ଟା କରିବୁ ଶ୍ରୀ ଜଗନ୍ନାଥଙ୍କ ପରମ୍ପରା ସହ ଜଡ଼ିତ ଥିବା ବୈଜ୍ଞାନିକ ତତ୍ତ୍ୱକୁ ଆପଣଙ୍କ ପାଖରୁ ଚିମ୍ବୁକରେ ଆମ ଶ୍ରୋତାଙ୍କ ପାଖରେ ପହଞ୍ଚାଇବା ପାଇଁ କି। ଯେହେତୁ ଆପଣ ହେଉଛନ୍ତି ଜଣେ ଜଗନ୍ନାଥ ପ୍ରେମୀ, ଜଣେ ଜଗନ୍ନାଥ ସଂସ୍କୃତିର ବିଶେଷଜ୍ଞ, ଜଣେ ଗବେଷକ, ସାର୍ ଆମକୁ ଟିକେ କୁହନ୍ତୁ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ବିଜ୍ଞାନ ମଧ୍ୟରେ କ'ଣ ସମ୍ପର୍କ ରହିଛି?
1: ମୁଁ ତ ପ୍ରଥମେ ଧନ୍ୟବାଦ ଦେବି ଆପଣମାନଙ୍କର ଏଇ ପଦକ୍ଷେପକୁ, ଯେ କି ଆକାଶବାଣୀ ଜୟପୁର କେନ୍ଦ୍ର ଏମିତି ଗୋଟେ ଜଗନ୍ନାଥଙ୍କୁ ବିଜ୍ଞାନ ସାଙ୍ଗରେ ଯୋଡ଼ିକିରି ଯୋଉ କଥା ଆପଣ ଆପଣ ଆମର ଶ୍ରୋତାମାନଙ୍କୁ ଶୁଣାଇବା ପାଇଁ ଚାହୁଁଛନ୍ତି, ଏହା ଏକ ଅଭିନବ ପ୍ରୟାସ ଆପଣମାନଙ୍କର, ସେଥିପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବି।
0: ଆଜ୍ଞା
1: ଦେଖନ୍ତୁ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଲେ ଆପଣ ଦେଖି କାଳିଆ ସାନ୍ତ ବୋଲିକି ଆମକୁ କହୁଥାଏ, କଳା ଠାକୁର ବୋଲି କହୁଥାଏ, ନା ନାଇଁ?
0: ଆଜ୍ଞା,
1: ମହାପ୍ରଭୁ କଳା ହେଲେ, କଳାର ଯୋଉ ତତ୍ତ୍ୱ ବୈଜ୍ଞାନିକ ଦୃଷ୍ଟିକୋଣରେ ଆମର ନାଇଜରର ଜଣେ ପ୍ରଫେସର ବେଦାଙ୍ଗ ଦାସ ମହାନ୍ତି ତାଙ୍କର ଯୋଉ ଗବେଷଣାକୁ ନେଇକରି ସିଏ ଶାନ୍ତିସ୍ୱରୂପ ଭଟ୍ଟନାଗର ଆୱାର୍ଡ ପାଇଲେ, ତାଥିରେ ସେ ବର୍ଣ୍ଣନା କରିଛନ୍ତି ଆମର ଯେତେ ଭିଜିବୁଲ ଏନର୍ଜି ବା ଭିଜିବୁଲ ମ୍ୟାଟର ଅଛି ସାରା ମାନେ ବିଶ୍ୱରେ ବ୍ରହ୍ମାଣ୍ଡରେ, ତାହା ମାତ୍ର 4%, ଅର୍ଥାତ୍ ଯୋଉଗୁଡ଼ିକ ଆମକୁ ଦୃଶ୍ୟମାନ ହଉଛି, ଆକାଶ, ଗ୍ରହ, ନକ୍ଷତ୍ର, ମଣ୍ଡଳ, ଅମକ ସମକ ଯାହା ଦେଖାହଉଛି, ଆମର ପୃଥିବୀ ସବୁକୁ ମିଶେଇଲେ ତାହା ମାତ୍ର 4%, ଆଉ 96% ଅଦୃଶ୍ୟ ମାନେ ଅଦୃଶ୍ୟ ମ୍ୟାଟର ଆଉ ଅଦୃଶ୍ୟ ଏନର୍ଜି ଭରପୁର ଅଛି। ଯଦି ସେଇଟା ଅଦୃଶ୍ୟ ବା ଡାର୍କ ମ୍ୟାଟର, ଯଦି ସେଇଟା କଳା, ତାହେଲେ ସେ କଳା କିଏ? ସେଇ କଳା ହଉଛନ୍ତି ଜଗନ୍ନାଥ। ଜଗନ୍ନାଥଙ୍କର ମୁହଁର ଯୋଉ କାଳ କଳା ହବାର କାରଣ ହଉଛି ଯେ କି ସାରା ବିଶ୍ୱ ଯେତେବେଳେ କଳା, ତାର ଯୋଉ ରୂପ ତାରି ଭିତରୁ ହିଁ ସୃଷ୍ଟି ହଉଛି ଏଇ ପୃଥିବୀ, ସୂର୍ଯ୍ୟ, ଗ୍ରହ, ନକ୍ଷତ୍ରକୁ ସେ ସୃଷ୍ଟି କରିକି ପଠଉଛନ୍ତି ଆଲୋକିତ କରିବା ପାଇଁ, ଦୁନିଆକୁ ଦେଖେଇବା ପାଇଁ, ନା ନାଇଁ? ସେଇଥିପାଇଁ ପ୍ରଭୁଙ୍କର ଦୁଇଟାକୁ ଆଖିକୁ କୁହାଯାଏ, ଗୋଟିଏ ସୂର୍ଯ୍ୟ ଆଉ ଗୋଟିଏ ଚନ୍ଦ୍ର। ଅର୍ଥାତ୍ ଜଗନ୍ନାଥଙ୍କର ତତ୍ତ୍ୱ ଭିତରେ ସୂର୍ଯ୍ୟ ଚନ୍ଦ୍ର ରହିଲେ, ଯେ କି ଆମର ବିଜ୍ଞାନର ଯେ କି ଆମକୁ କିରଣ ଦଉଛନ୍ତି, ଯିଏ ଆଲୋକ ମାନେ ପ୍ରଦାନ କରୁଛନ୍ତି ଚନ୍ଦ୍ର, ତେଣୁ ପ୍ରଭୁଙ୍କର ଦୁଇଟାକୁ ଆଖି ହଉଛନ୍ତି ସୂର୍ଯ୍ୟ ଚନ୍ଦ୍ର, ନା ନାଇଁ?
0: ଆଜ୍ଞା,
1: ତାଙ୍କ ବଦନଟା ହଉଛି କଳା, ଅର୍ଥାତ୍ ସେଇ ଯୋଉ 96% ଯୋଉ ରହିଲା ଯାହା ପ୍ରଫେସର ବେଦାଙ୍ଗ ଦାସ ମହାନ୍ତି ତାର ଉପଲବ୍ଧି ଦେଇଛନ୍ତି ଏବଂ ତାହା ସିଦ୍ଧ, ତାହା ଗ୍ରହଣୀୟ ହେଇଛି ବିଜ୍ଞାନ ମହଲରେ ବା ବିଜ୍ଞାନ ତତ୍ତ୍ୱରେ ତାହା ଆଧାରିତ ହେଇଛି। ତେଣୁ ଏଇ ଯୋଉ କଥା ଆପଣ ଜାଣିବା ଦରକାର, ଆର ମଧ୍ୟ ଏଇ ତତ୍ତ୍ୱର ଭିତ୍ତିଭୂମି ମଧ୍ୟ ଜଗନ୍ନାଥ ଦାସ ତାଙ୍କ ଭାଗବତରେ କହିଛନ୍ତି, ବ୍ରହ୍ମାଣ୍ଡ ମାଳମାଳ ହୋଇ ତୋ ଲୁମ କୁପେଛନ୍ତି ରହି, ଅର୍ଥାତ୍ ଏଇ ଯୋଉ ବ୍ରହ୍ମାଣ୍ଡ ମାଳମାଳ ଆମେ ଦେଖୁଛେ, ପୃଥିବୀ ଅମକ ସମକ ଦେଉଛେ, ତାହା ମହାପ୍ରଭୁଙ୍କର ଏ ଲୋମ କୂପରେ ମଧ୍ୟ ବ୍ରହ୍ମାଣ୍ଡ ମାଳମାଳ ହେଇକି ଅଛନ୍ତି। ଏତେ ବ୍ରହ୍ମାଣ୍ଡ ଏତେ ବିସ୍ତୀର୍ଣ୍ଣ ହେଇକି ଅଛନ୍ତି ପ୍ରଭୁ ମହାପ୍ରଭୁ, ତା ଭିତରେ ଆମେ ଛାର, ଏଇ ପୃଥିବୀ ମଧ୍ୟ ଛାର ସେଇ ତାର ଦୃଷ୍ଟିକୋଣରୁ। ତେଣୁ ଆମେ ଯଦି ଏଇ କଥା ଦେଖିବା ଯେ କି ଜଗନ୍ନାଥ ଯୋଉ କଳା ମୁହଁ, ତାହା ହଉଛି ବିସ୍ତୀର୍ଣ୍ଣ, ଯାହାକୁ ଆମେ ଅଦୃଶ୍ୟମାନ, ଆଉ ଯିଏକି ସୂର୍ଯ୍ୟଚନ୍ଦ୍ର ଆକାରରେ ତାଙ୍କର ନେତ୍ର ଦୁଇ ନେତ୍ର ହେଇକରି ଅଛନ୍ତି, ସିଏ ମଧ୍ୟ କଳା କଥା ମାନେ ବା ଆଲୋକିତ ଆଲୋକ ପ୍ରଦର୍ଶନ କରିବାର କଥା। ତେଣୁ ଏଇ ଯୋଉ କଳା ବଦନ ଆମକୁ ଦେଖୁଛେ, ତାର ମଧ୍ୟ ଆହୁରି ତତ୍ତ୍ୱ ଅଛି, ଯୋଗୁଁ ରାହୁରେଖା ଲାଗୁଛି, ରାହୁଲେଖା

0: ରେଖା ଲାଗିବାର କଥା ହଉଛି ଯେ କି ଏଇଟା ହଉଛି ଆଷ୍ଟ୍ରୋ ଆଷ୍ଟ୍ରୋଲୋଜିର କଥା। ରାହୁ ରେଖା ଗୋଟେ ତାଙ୍କର ଚାରି ମୁହଁ ଚାରିପାଖେ ଲାଗେ। ତେଣୁ ଏଇସବୁ ଯୋଉ ତତ୍ଵକୁ ନେଇକିନି ଯୋଉ ଜଗନ୍ନାଥଙ୍କର ଯୋଉ ବିଗ୍ରହ ବିଗ୍ରହ ଭିତରେ ବିଜ୍ଞାନ ହଉଛି ଯେ କି କଳାବଦନ ହେଇଥିବାରୁ ତା 96-90% ଯାହା ମାନେ ଡାର୍କ ମ୍ୟାଟର ଡାର୍କ ଏନର୍ଜି ଅଛି ସେଇଟା, ଆଉ ଯୋଉଟା ତ ଅନ୍ୟମାନଙ୍କୁ ଦୃଶ୍ୟମାନ ହଉଛି ଧଳା କଳା ଧଳା ନାଲି ଇତ୍ୟାଦି ଇତ୍ୟାଦି, ତାହା ହଉଛି ଆମର ଯୋଉ ଦୃଶ୍ୟମାନ ଶରୀରର କଥା। ତେଣୁ ବ୍ରହ୍ମାଣ୍ଡ ମାଳମାଳ ବ୍ରହ୍ମାଣ୍ଡ ଯୋଉଠି ଜଗନ୍ନାଥଙ୍କ ଭିତରେ ଅଛନ୍ତି ତାହାର ତତ୍ତ୍ୱ ମଧ୍ୟ ଏଇଥିରେ ଦେଖାଯାଏ।
1: ଆଚ୍ଛା ସାର୍, ଆଉ ଗୋଟେ କଥା ହଉଛି, ପ୍ରତିଦିନ ମହାପ୍ରଭୁଙ୍କର ଶ୍ରୀ ମନ୍ଦିରରେ ଯେଉଁ ନୀତିକାନ୍ତି ସବୁ ଅନୁଷ୍ଠିତ ହୋଇଥାଏ, ସେ ନୀତିକାନ୍ତି ପଛରେ କ'ଣ ସବୁ ବୈଜ୍ଞାନିକ ତତ୍ତ୍ୱ ଗୁଡ଼ିକ ଲୁଚିକରି ରହିଛି, ଯାହା ଆପଣ ନିଜେ ଅନୁଭବ କରିଛନ୍ତି, ଆପଣ ନିଜେ ଗବେଷଣା କରିଛନ୍ତି, ଏ ସମ୍ପର୍କରେ କ'ଣ କହିବେ?
0: ଦେଖନ୍ତୁ, ଯଦି ଦୈନନ୍ଦିନ ନୀତିରେ ଯଦି ପ୍ରଭୁଙ୍କର କଥା ବିଚାର କରିବେ ତାହେଲେ ପ୍ରଥମେ ଆସୁଛି ଅବକାଶ ନୀତି। ସକାଳୁ ସକାଳୁ ଯୋଉଟାକ ପ୍ରଭୁଙ୍କର ଦ୍ୱାର ଫିଟା ହେଇସାରିଲା ପରେ ପ୍ରଭୁ ଅବକାଶ ନୀତିରେ ବସନ୍ତି। ଅବକାଶ ନୀତି ହଉଛି ଏଇଥିପାଇଁ ଯେ କି ଯେତେବେଳେ ତଡ଼ପ ଲାଗି ହୁଏ, ତଡ଼ପ ମାନେ ଗୋଟେ ପତଳା ପତଳା ଗାମୁଛାଟେ ପିନ୍ଧିବେ, ସେଇ ସମୟରେ ତାଙ୍କର ଯୋଉ ଆମର ଯେମିତି ଲାଟ୍ରିନ୍ ଯିବା, ଆମର ଯେମିତି ସ୍ନାନ ଶୌଚ କରିବା ଇତ୍ୟାଦି ଇତ୍ୟାଦି କାର୍ଯ୍ୟ ଆରମ୍ଭ ହୁଏ।
1: ଆଜ୍ଞା,
0: ତ ଦୈନନ୍ଦିନ ନୀତିରେ ଯୋଉ ବିଜ୍ଞାନ ଯାହାକୁ ଆମ ସମ୍ମତ କରୁଛେ, ଏଇ ଗୋଟେ ଶରୀର ଭିତରେ ଦିନଭରିର କଥା ଖାଦ୍ୟ ଖାଉଛେ, ତାର ଯୋଉ ପାଚନ ହବ
1: ଆଜ୍ଞା
0: ସେଇଟାକୁ ଆଖି ଆଗରେ ରଖିକିରି ଆମେ ଠାକୁରଙ୍କର ମଧ୍ୟ ମାନବୀୟ ଲୀଳାର କଥା ଆମେ କରୁଥାଉ। ଅର୍ଥାତ୍
1: ଆଜ୍ଞା,
0: ମାନବ ଶରୀରରେ ଯାହା ଯଥା ଦେବେ ତଥା ଦେହେ, ଅର୍ଥାତ୍ ଦେବତା ମାନେ ଯାହା କରନ୍ତି ଆମ ଦେହରେ ଆମ ଶରୀରରେ ସେୟା ହିଁ ହୁଏ, ଆମେ ଯାହା କରୁଥାଉ ମହାପ୍ରଭୁଙ୍କର ମଧ୍ୟ ସେୟା ହଉଛି। ଅର୍ଥାତ୍ ପ୍ରଭୁଙ୍କର ମାନବୀୟ ଲୀଳାରେ ଏଇଟା ପ୍ରଦର୍ଶିତ ହଉଛି ଯେ କି ସିଏ ତାଙ୍କର ମଧ୍ୟ ଆମର ଯେମିତି ବିଜ୍ଞାନ ଆମକୁ ସମ୍ମତ କରୁଛି ଯେ କି ତମେ ସକାଳୁ ଉଠିଲା ପରେ ତମେ ମୁହଁ ଧୋଇବ, ଦାନ୍ତ ଘଷିବ, ଇତ୍ୟାଦି ଇତ୍ୟାଦି କରିବ, ଅବକାଶ ନୀତିରେ ଏକ୍ଜାକ୍ଟଲି ସେୟା ହୁଏ। ଆମକୁ ତଡ଼ପ ଲାଗି ମାନେ ଆମକୁ ପ୍ରଭୁଙ୍କର ମଧ୍ୟ ଲାଟ୍ରିନ୍ ଯିବାର ବ୍ୟବସ୍ଥା କରାଯାଏ। ଦାନ୍ତ ଘଷିବ ମାନେ ତାଙ୍କୁ ମୁତୁରୀ ଦାନ୍ତ ଘାଟି କିମ୍ବା ଅଁଳା ଦାନ୍ତ ଘାଟିରେ ଦାନ୍ତ ଘଷା ହବ। ଦାନ୍ତ ଘାଟିରେ ଯେମିତି ଆମର ଯେମିତି ପେଷ୍ଟ ଲଗଉଛୁ, ପେଷ୍ଟ ନ ଲଗେଇକିରି ସେଥିରେ ତାଙ୍କର କର୍ପୁର ଆଉ କର୍ପୁର ଗୁଣ୍ଡରେ ତାଙ୍କୁ ମାର୍ଜନା କରାଯାଏ। ଆପଣ ଜାଣିବା ଦରକାର ଯେ କି ଯେତେବେଳେ ଏତେ ବଡ଼ ବିଗ୍ରହ ହବ ଦାନ୍ତ ଘଷେଇ ହବ ନାହିଁ, ଏତେ ବଡ଼ ବିଗ୍ରହ ତ ଦେଇ ହବ ନାହିଁ। ସେଇଥିପାଇଁ କ'ଣ କରାଯାଏ ନା, ମହାପ୍ରଭୁଙ୍କର ତିନି ବିଗ୍ରହରେ ତିନିଟା କାଂସ୍ୟ ଦର୍ପଣ ରଖାଯାଏ। କଂସାର କଂସା ତିଆରି ଦର୍ପଣ, କଂସା ତିଆରି ଦର୍ପଣ ଉପରେ ତାଙ୍କର ବିଗ୍ରହ ପ୍ରତିଫଳିତ ହୁଏ। ବିଗ୍ରହକୁ ନେଇକି କାଂସ୍ୟ ଦର୍ପଣ ଉପରେ ସବୁ କରାଯାଏ, ଅର୍ଥାତ୍ ତାଙ୍କ ଦାନ୍ତ ପାଖରେ ସେଇ ଦାନ୍ତ ଘାଟିରେ ଘଷି ଦିଆଯାଏ। ସେ ଯାହା ହଉଥିବ ସବୁ ସେଇ ଦର୍ପଣ ଉପରେ ହଉଥିବ, ତାଙ୍କୁ ଗାଧେଇ ହେବା ମାନେ ଦର୍ପଣ ଉପରେ ଗାଧେଇ ଦିଆ ହବ। ତାଙ୍କୁ ଯେତେବେଳେ ଯାହା ସବୁ ମାନେ କାର୍ଯ୍ୟକ୍ରମ ସବୁ ସେଇ ଦର୍ପଣରେ ହୁଏ, ସେଟା କାଂସ୍ୟ ଦର୍ପଣ ବ୍ୟବହାର କରାଯାଏ। ତେଣୁ ଏଇଟା ହଉଛି ଅବକାଶ ନିଶ୍ଚର କଥା। ଆପଣ ଦେଖିବେ 6 ଥର ପ୍ରଭୁଙ୍କର ପାଖରେ ଭୋଗ ଲାଗି ହୁଏ, ମାନେ ସକାଳ ଅବକାଶ ନୀତି ପରେ ପରେ ପ୍ରଭୁଙ୍କର ଗୋପାଳ ବଲ୍ଲଭ ଭୋଗ ହୁଏ। ଗୋପାଳ ବଲ୍ଲଭ ଭୋଗରେ କ'ଣ ହବ ନା, ଲାଇଟ୍ ଫୁଡ୍, ଆମର ଯେମିତି ବିଜ୍ଞାନ କହୁଛି କି ସକାଳୁ ସକାଳୁ ଉଠିଲା ବେଳେ ହେଭି ଫୁଡ୍ ଖାଇବ ନାହିଁ, ଲାଇଟ୍ ଫୁଡ୍ ଖାଇବ। ପ୍ରଭୁଙ୍କର କ'ଣ କ'ଣ ଭୋଗ ଲାଗି ହୁଏ ନା, ଖଇ, ନଡ଼ିଆ, କଦଳୀ, ଲଡ଼ୁ କି ଇଏ ଏମିତି ସବୁ ଛୋଟ ଛୋଟ ପିଠା ଭୋଗ ଇତ୍ୟାଦି ଇତ୍ୟାଦି ହୁଏ, ଯୋଉଟା କି ଅତି ଲାଇଟ୍ ଫୁଡ୍, ଏଇଟା ହଉଛି ସକାଳର କଥା। ତାମାନେ ଏଇଟା ମଧ୍ୟ ବିଜ୍ଞାନ କହୁଛି ଯେ କି ନାଇଁ, ସକାଳୁ ଆମର ଶରୀର କାଳେ ବେଶୀ ଭାର ହେଇଯିବ, ତାକୁ ଲାଇଟ୍ ଫୁଡ୍ ଖାଇଲେ ତୁମ ମନ ପ୍ରଫୁଲ୍ଲିତ ରହିବ, ଆଗକୁ କାମ କରିବା ପାଇଁ ଭଲ ହବ। ତେଣୁ ଲାଇଟ୍ ଫୁଡ୍ ଖାଇକରି ପ୍ରଭୁ ସାହାଣ ମେଳା କରନ୍ତି। ସାହାଣ ମେଳା ମାନେ ଯେତେବେଳେ ଦୁଃଖୀ ରଖି ଗରିଦ୍ର ଯେଉଁମାନେ ଅପେକ୍ଷା କରିଥାନ୍ତି ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ, ସେମାନେ ସିଂହାସନ ରତ୍ନ ସିଂହାସନ ପର୍ଯ୍ୟନ୍ତ ଯାଇକରି ଦର୍ଶନ କରିବାର ବ୍ୟବସ୍ଥା ମଧ୍ୟ ରହିଛି।
1: ଆଜ୍ଞା,
0: ତେଣୁ ସେଟା ସାହାଣ ମେଳା। ତାପରେ ଆପଣ ଯୋଉ ଭୋଗ ଲାଗି ହୁଏ, ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ, ରାତ୍ରି ଭୋଜନ, ଏଗୁଡ଼ା ସବୁ ଭୋଜନ ବିଭିନ୍ନ ସମୟର ଭୋଜନ ସବୁ ରଖାଯାଇଛି। ତାପରକୁ ଯେତେବେଳେ ସକାଳ ଧୂପ ହବ, ସକାଳ ଧୂପ ମଧ୍ୟ ସେମିତି ଖିଚୁଡ଼ି ଅମକ ସମକ ସେଇ ଯୋଉ ଖିଚୁଡ଼ି ଭୋଗ ହବ, ଖିଚୁଡ଼ିର ଟିକେ ସ୍ୱାସ୍ଥ୍ୟ ପ୍ରତି ଭଲ, ତେଣୁ ଖିଚୁଡ଼ି ଟିକେ ଖାଇବି ପ୍ରଭୁ, ବୁଝିପାରୁଛନ୍ତି ତ?
1: ତେଣୁ
0: ସେଇଟା ଇଏ। ତାପରେ ଯେତେବେଳେ ଭଣ୍ଡ ଭୋଗ ହବ ବା ବଡ଼ ଭୋଗ ହବ, ଯାହା ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ଥାଏ, ପ୍ରଭୁ ଟିକେ 56 ଭୋଗ ଖାଇବେ, ତା ଦେହରେ ବିଭିନ୍ନ ପ୍ରକାର ଭୋଗ ଭୋଗ ରହିଛି, ବିଭିନ୍ନ ପ୍ରକାର ଖାଦ୍ୟ କାହିଁକି ରହିଛି, ପ୍ରଭୁ ଆମକୁ ଜଣେଇ ଦେବାକୁ ଚାହୁଁଛନ୍ତି, ମୁଁ ପୁଷ୍ଟିସାର ଖାଇବି, ମୁଁ ସ୍ନେହସାର ଖାଇବି, ମୁଁ ଲହୁଅ ଖାଇବି, ମୁଁ ଶାଗ ଖାଇବି।

0: ସାଙ୍ଗରେ ମଧ୍ୟ ବିଭିନ୍ନ ପ୍ରକାର ସବୁ ଲୌହ ପଦାର୍ଥ ରହିଛି ବା ଇଏ ଲବଣ ଇତ୍ୟାଦି ରହିଛି। ତେଣୁ ମୋର କହିବାର ଉଦ୍ଦେଶ୍ୟ ହଉଛି, ଆପଣ କହିବେ ଯେ ସପନ ଭୋଗ କାହିଁକି ହୁଏ, ସପନ ଭୋଗ ଏଇଥିପାଇଁ ହୁଏ, ଆମେ ଯଦି ଗୋଟିଏ ପ୍ରକାର ଖାଦ୍ୟ ଖାଇବା, ଖାଲି ପୁଷ୍ଟିସାର ଖାଇବା, ଆମ ଦେହ ତ ସନ୍ତୁଳିତ ହବ ନାହିଁ। ତେଣୁ ବିଜ୍ଞାନ କହୁଛି ମାନେ ସବୁ ପ୍ରକାର ଖାଦ୍ୟ ଖାଇବା ଦରକାର। ତେଣୁ ମହାପ୍ରଭୁଙ୍କ ଭିତରେ ଏଇ ଯୋଉ ସପନ ଭୋଗ ଭିତରେ ବିଭିନ୍ନ ପ୍ରକାର ସାର ଯୁକ୍ତ ବା ପୁଷ୍ଟିସାର, ସ୍ନେହ ସାର, ଲୌହ ଇତ୍ୟାଦି ଇତ୍ୟାଦି ଖାଦ୍ୟ ତାଦେହରେ ଥାଏ। ତେଣୁ ଏଇଟା ମଧ୍ୟ ସ୍ୱାସ୍ଥ୍ୟ ବିଜ୍ଞାନ ବା ମାନେ ମେଡିକାଲ ସାଇନ୍ସ ଦୃଷ୍ଟିରୁ ଏଇଟା ହଉଛି ଠିକ। କାହିଁକି ପ୍ରଭୁଙ୍କର 6 ଥର ବସ୍ତ୍ର ଉଲ୍ଲାଗି ହୁଏ, ଉଲ୍ଲାଗି ମାନେ ବସ୍ତ୍ର ଖୋଲିବେ ପୁଣି ବସ୍ତ୍ର ପିନ୍ଧିବେ, ଅର୍ଥାତ୍ ଗୋଟିଏ ବସ୍ତ୍ରକୁ ଯଦି ଦିନ ସାରା ପିନ୍ଧିବ, ମେଡିକାଲ ସାଇନ୍ସ କହିବ ଯେ କି ଏଇଟା ତମ ଦେହ ପାଇଁ ସେଇଠି କାଛୁ କୁଣ୍ଡିଆ ଭଲ ମନ୍ଦ ସବୁ ହବାକୁ ଲାଗିବ, ତେଣୁ ତମେ ବସ୍ତ୍ର ପରିବର୍ତ୍ତନ କରିବା କଥା। ଆଜି ସକାଳେ ଯୋଉ ବସ୍ତ୍ରଟା ପିନ୍ଧିଥିବ, ମଧ୍ୟାହ୍ନରେ ସେଇ ବସ୍ତ୍ର ପିନ୍ଧିବ ନାହିଁ, କାହିଁକିନା ତମକୁ ଅଫିସ ଆଟେଣ୍ଡ କରିବାର ଅଛି। ତେଣୁ ବସ୍ତ୍ର ପରିବର୍ତ୍ତନ ଦରକାର। ଯେତେବେଳେ ରାଜସିଂହାସନରେ ବସିକିରି ପ୍ରଭୁ ରାଜାଧିରାଜ ବେଶ ହେଇଥିବେ, ସେତେବେଳେ ଖଣ୍ଡୁଆ ପାଟ ପିନ୍ଧିବେ, ସକାଳେ ପିନ୍ଧିଥିଲେ ଯେ କି ଅବକାଶ ନୀତି ପାଇଁ ତଡ଼ପ ପିନ୍ଧିଥିଲେ ବା ପତଳା ଗାମୁଛା ପିନ୍ଧିଥିଲେ, ଏବେ କିନ୍ତୁ ଖଣ୍ଡୁଆ ପାଟ ପିନ୍ଧିକିରି ବସିବେ ନା ନାହିଁ। ତେଣୁ ଏମିତି ଏଇ ଦିନ ଚର୍ଯ୍ୟା ଭିତରେ ସବା ଶେଷରେ ବଡ ସିଂହାର ବେଶ ସମୟକୁ ମଧ୍ୟ ପ୍ରଭୁଙ୍କର 6 ଥର ବେଶ ଉଲ୍ଲାଗି ହୁଏ ବା ବେଶ ମୈଲମ ହୁଏ, ବେଶ ବଦଳା ହବ, ପୁଣି ନୂଆ ବସ୍ତ୍ର ପିନ୍ଧିବେ, 6 ଥର ହୁଏ ଏଇଟା। ସେମିତି ଆପଣ ଯଦି ଦେଖିବେ ପ୍ରଭୁ ପାନ ଖାଆନ୍ତି, ଖାଇସାରିଲା ପରେ ମହାପ୍ରଭୁଙ୍କୁ ପାନ ସେବନ ପାଇଁ ରଖାଯାଏ। ପାନ ଏଇଥିପାଇଁ ଦିଆଯାଏ, ପାନଟା ଗୋଟେ ଡାଇଜେଷ୍ଟିଭ ସିଷ୍ଟମ, ବର୍ତ୍ତମାନ ଭଲ ଡାଇଜେସନ କରିବ, ତେଣୁ ଆମେ ସେଇଟାକୁ ପ୍ରଭୁଙ୍କର ସେଇଟା ଆମକୁ ସୁଯୋଗ ଦିଅନ୍ତି ଯେ କି ବିଡ଼ିଆ ପାନ ଥିବ, ତା ଦେହରେ ପାନ ଟିକେ ଥିବ, ଗୁଆ ଟିକେ ଥିବ, ଆଉ ଲବଙ୍ଗ ଟିକେ ଥିବ, ଖାଲି ପାନ ଦିହରେ। ଏଇଟା କଣ, ଏତିକି ଯଦି ଖାଇବେ ଦେଖିବେ ଖାଇ ସାରିଲା ପରେ ଆମର ଡାଇଜେଷ୍ଟିଭ ସିଷ୍ଟମଟା ଭଲ ରହିବ। ପ୍ରଭୁ ପାନ ଖାଇଥିବେ ଆମକୁ କହୁଛନ୍ତି ଯେ କି ତୁମେ ମଧ୍ୟ ପାନ ଖାଇବା ଦରକାର, କାହିଁକିନା ସେଇଟା ଡାଇଜେଷ୍ଟିଭ ସିଷ୍ଟମକୁ ଭଲ କରିବ। ତେଣୁ ଏଇଟା ମଧ୍ୟ ପ୍ରଭୁ ଗୀତ ଶୁଣିବା ପାଇଁ ଭଲ ପାଆନ୍ତି। ପ୍ରଭୁଙ୍କର ଶେଷରେ ଯେତେବେଳେ ଗୀତଗୋବିନ୍ଦ ବୋଲା ହୁଏ, ମାନେ ମନ ପ୍ରଫୁଲ୍ଲିତ ରଖିବା ପାଇଁ, ସେଥିପାଇଁ ଆପଣଙ୍କ ମାନେ ଇଏ ଥେରାପି ଯୋଉ ଆଜିକାଲି ଚାଲିଛି କଣ ନା ହିୟରିଂ ଥେରାପି, ସେ ଯୋଉ ଥେରାପି ମଧ୍ୟ ସେତେବେଳେ ଥିଲା ଯେ କି ପ୍ରଭୁ ଗୀତ ଟିକେ ଶୁଣୁଥିଲେ, ନାଚ ଦେଖୁଥିଲେ, ମାହାରି ନୃତ୍ୟ ହଉଥିଲା ସେଇଟା ମଧ୍ୟ ଦେଖୁଥିଲେ ନା ନାହିଁ। ଶେଷରେ ମଧ୍ୟ ପ୍ରଭୁଙ୍କର ଯେତେବେଳେ ବଡ ସିଂହାର ବେଶ ହବ, ତା ପୂର୍ବରୁ ଚନ୍ଦନ ଲାଗି ହୁଏ, ଅର୍ଥାତ୍ ଦେହରେ ଚନ୍ଦନ ବୋଳାଯାଏ। ଚନ୍ଦନ କାହିଁ ଦିଆଯାଏ, ନା ଦିନ ସାରା ଯୋଉ ପରିଶ୍ରମ କରିଥାନ୍ତି, ନିଜକୁ ଟିକେ ଆପଣ ଆସିଲେ ଯେତେବେଳେ ଘରେ ଆସି ପହଞ୍ଚୁଛନ୍ତି, ଆପଣ ଯାଇକିରି ଫ୍ରେଶ ହେଇସାରିଲା ପରେ ଟିକେ ପକେଇ ଦଉଛନ୍ତି କଣ ବାସ୍ନା, ଅତର ଫତର ଟିକେ ମାରିଦେଲା ବେଳେ ଟିକେ ଫ୍ରେଶ ଲାଗୁଛି, ଇଏ କରୁଛି। ସେମିତି ପ୍ରଭୁ ମଧ୍ୟ ଟିକେ ଚନ୍ଦନ ତାଙ୍କର ଅତି ପ୍ରିୟ, ତେଣୁ ଚନ୍ଦନ ମଧ୍ୟ ତାଙ୍କ ଦେହରେ ଲାଗି ହୁଏ। ଏଇଟା ହଉଛି ଦୈନନ୍ଦିନ ନୀତି ଭିତରେ କିଛିଟା ମୁଁ ଆପଣମାନଙ୍କୁ କହିଲି, କିନ୍ତୁ ତାହାର ତ ବିସ୍ତାର ଯେ ଅଛି, ମୁଁ ଏବେ ମୋର ଆଚରଣରେ ଶ୍ରୀଜଗନ୍ନାଥର ଦୈନନ୍ଦିନ ନୀତି ଆଧାରରେ 250 ପୃଷ୍ଠାର ବହି ହେଇଛି, ସେଥିରେ ଦିନ ଭିତରେ କଣ ଆଚରଣ କରି ପ୍ରଭୁ ଦେଖଉଛନ୍ତି, କଣ ତା ଦେହରେ ବିଜ୍ଞାନ ତା ଭିତରେ ଅଛି ଲୁଚିକିରି, ତାହା ଆମେ ଅବଲୋକନ କରାଇଛୁ ଏବଂ ଉପସ୍ଥାପିତ କରାଇଛୁ। ଯଦି ଆପଣମାନେ ଚାହିଁବେ ତାକୁ ମଧ୍ୟ ସଂଗ୍ରହ କରି ପଢ଼ିପାରିବେ। ତେଣୁ ଏଇଆ ହଉଛି କଥା, ବିଭିନ୍ନ ସମୟରେ ବିଭିନ୍ନ ବେଶରେ ବିଭିନ୍ନ ନୀତିରେ ସବୁଥିରେ ବିଜ୍ଞାନ ତାର ମାନେ ବାର୍ତ୍ତା ଦଉଛି।
1: ଆଜ୍ଞା ସାର, ଇଏ ତ ଗଲା ନୀତିକାନ୍ତିର କଥା। ପ୍ରତିବର୍ଷ ଯେତେବେଳେ ଆଷାଢ଼ ମାସ ଆସେ, ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୁଏ। ରଥଯାତ୍ରାର ପୂର୍ବରୁ ମହାପ୍ରଭୁଙ୍କର ମହାସ୍ନାନ କରାଯାଏ। ସ୍ନାନ ପୂର୍ଣ୍ଣିମା ପରେ ପରେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୁଅନ୍ତି, ଅନବସର ଘରେ ମହାପ୍ରଭୁ ରୁହନ୍ତି, ଏବଂ ତାକୁ ନେଇକି ମଧ୍ୟ ଅନେକ କଥା ରହିଛି। ଯେଉଁ କଥା କୁହାଯାଏ ମହାପ୍ରଭୁଙ୍କର ଉପଚାର କରାଯାଏ, ଆୟୁର୍ବେଦିକ ଉପଚାର, ସେ ସମ୍ପର୍କରେ ଆମକୁ ଟିକେ କୁହନ୍ତୁ। ଏଇ ଯେଉଁ ସ୍ନାନ ପୂର୍ଣ୍ଣିମା, ସ୍ନାନ ଯାତ୍ରା ପଛରେ କଣ ବୈଜ୍ଞାନିକ ପୃଷ୍ଠଭୂମି ରହିଛି, ଏ ସମ୍ପର୍କରେ କଣ କହିବେ ସାର?
0: ଦେଖନ୍ତୁ, ମହାପ୍ରଭୁଙ୍କର ସ୍ନାନ ଯାତ୍ରା ହଉଛି ଦ୍ୱାଦଶ ଯାତ୍ରାର ପ୍ରଥମ ଯାତ୍ରା, ସ୍ନାନ ଯାତ୍ରା, ସେଉଠୁ ହିଁ ତାଙ୍କର ବର୍ଷ ସାରାର ପର୍ବ ସେଉଠୁ ଆରମ୍ଭ ହୁଏ। ତେଣୁ ସ୍ନାନ ଯାତ୍ରା ସମୟରେ ଯେତେବେଳେ ଜ୍ୟେଷ୍ଠ ମାସରେ ହୁଏ, ଆପଣ ଦେଖିବେ ପ୍ରବଳ ଗରମ, ଝାଳ ବହୁତ ହବ। ଝାଳ ବହୁଥିବା ସମୟରେ ଯଦି ଆପଣ ଥଣ୍ଡା ପାଣିରେ ମାନେ ବର୍ଷ ସାରା ବନ୍ଦ ହେଇଥିବା ପାଣି 108 ଗରାର ପାଣିରେ ପ୍ରଭୁ ଗାଧେଇବେ, ଟିକେ ଶରୀରକୁ ଶୀତଳ କରିବା ପାଇଁ। 108 ଗରା ପାଣି ଶୀତଳରେ ଗାଧୋଉ ଗାଧୋଉ କଣ ହବ ନା, ଆମର ଯୋଉଟାକ ବିଜ୍ଞାନ କହୁଛି ଯେ କି ଯଦି ଆପଣଙ୍କର ଲୋମକୂପ ଓପନ୍ ଥିବ, ଝାଳ ଦ୍ୱାରା ଓପନ୍ ହେଇକିରି ଥିବ, ସେଇ ସମୟରେ ଯଦି ପାଣି ତା ଭିତରକୁ ପଶିଲା, ତମକୁ ଜ୍ୱର ହବ। ତେଣୁ ଏଇଟା ବିଜ୍ଞାନ କହୁଛି ଯେ କି ବିଜ୍ଞାନ ପୃଷ୍ଠଭୂମିରେ ଯେ କି ଯଦି ଜଳକଣା ଆପଣଙ୍କ ଶରୀର ଭିତରକୁ

0: ଦୃଷ୍ଟିରୁ ଗଲା ତାହେଲେ ଆପଣଙ୍କୁ ଜ୍ୱରରେ ଆକ୍ରାନ୍ତ ହେବାକୁ ପଡିବ। ତେଣୁ
1: ଆଜ୍ଞା
0: ସେଇ ଆଧାରରେ ପ୍ରଭୁ ଜ୍ୱରରେ ପଡିଲେ, ଜ୍ୱରରେ ପଡିଲେ ତ ପୁଣି ଉପଶମ ହେବ, ଉପଶମ ଦରକାର। ସେତେବେଳେ ତ ଆମର ଏଲୋପାଥି କିମ୍ବା ହୋମିଓପାଥି କି ମେଡିସିନ ନଥିଲା। ଗୋଟିଏ ଥିଲେ ରାଜବୈଦ୍ୟ, ସେ ପ୍ରଭୁଙ୍କର ସେବା ପାଇଁ କଣ କଲେ ଯଦି ପ୍ରଭୁ ଶୀଘ୍ର ଉପଶମ ପାଇବେ ବା କେମିତି ଜ୍ୱରରୁ ମୁକୁଳିବେ ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। କଣ କରାଯାଇଛି ନା, ପଞ୍ଚମୀ ଦିନ ଅର୍ଥାତ 5 ଦିନ ବେଳକୁ ମହାପ୍ରଭୁ ତୁଷିତରେ ମାନେ ଜ୍ୱରରେ କପୁ ଦେବେ। ତେଣୁ ତା ପାଇଁ ଆମର ଗୋଟେ ଫୁଲୁରି ତେଲ ମାନେ ବ୍ୟବହାର କରାଯାଏ,
1: ଆଜ୍ଞା,
0: ଯାହା ଗୋଟେ ବର୍ଷ ପୂର୍ବରୁ ମାଟିରେ ପୋତା ହେଇକି ଥାଏ। ସେଇ ଫୁଲୁରି ଗଛର ତେଲକୁ ନେଇକିରି ପ୍ରଭୁଙ୍କୁ ମାଲିସ କରାଯାଏ।
1: ଆଚ୍ଛା,
0: ମାଲିସ କଲେ କଣ ହବ ନା, ସେଇଟା ତାଙ୍କର ଯୋଉ ଶରୀର ପୀଡା ଥିବ ଇତ୍ୟାଦି ଥିବ, ସେ ଧୀରେ ଧୀରେ ଧୀରେ ଧୀରେ ଉପଶମକୁ ହବାକୁ ଲାଗେ। ଦଶମୀ ଦିନକୁ ଦଶମୂଳାଦିଷ୍ଟ ଅର୍ଥାତ ଦଶ ମୂଳକୁ ନେଇକିରି ଯୋଉ ଔଷଧ ତିଆରି ହୁଏ, 15 ଦିନ ଯାଏ ଅଣସରରେ ଥାନ୍ତି। ଅଣସରରେ ରହିବା ପରେ ଦଶମୀ ଦିନରେ ତିଥିରେ ବଡ ଠାକୁରଙ୍କୁ ଦଶମୂଳାଦିଷ୍ଟ ଉପଚାର ପାଇଁ ଉପଚାର ଦିଆଯାଇଥାଏ। ବୈଦ୍ୟଙ୍କ ପରାମର୍ଶରେ ଔଷଧ ପ୍ରସ୍ତୁତ ହୋଇଥାଏ। ଠିକ ଅଛି,
1: ଆଜ୍ଞା,
0: କୁହାଯାଏ ଯଦି ଦଶମୂଳର ଔଷଧ ସମର୍ପଣ କରିବା ଦ୍ୱାରା ତାକୁ ପାଚନ ମାନେ ତାକୁ ସିଝେଇକିରି ତାର ଯୋଉ ରସକୁ ବାହାର କରିକି ତାକୁ ଯେତେବେଳେ ଅନ୍ୟାନ୍ୟ ତେଲ କୁଆ ବେଲ ମହୁ ଦେଶୀ ଘିଅ ନବାତ ଏଗୁଡ଼ା ସବୁ ତାକୁ ମିଶ୍ରଣ କରାଯାଏ ତା ଭିତରେ। ଦଶମୂଳକୁ ସିଝେଇଲା ପରେ ତା ଦୂରୁ ଯୋଉଟାକ ବାହାରେ ତା ଦେହରେ ଖୁଆ ମହୁ ବେଲ ଦେଶୀ ଘିଅ ନବାତ ଇତ୍ୟାଦି ମିଶ୍ରଣ କରିକିରି ପ୍ରଭୁଙ୍କୁ ମୋଦକ କରିକିରି ଖାଇବାକୁ ଦିଆଯାଏ। ତେଣୁ ସେ ଯୋଉ ଦଶମୂଳାରିଷ୍ଟର ପ୍ରସ୍ତୁତ ଏଇ ଯୋଉ ମୋଦକ ଖାଇଲା ପରେ, ଯେମିତି ଆମର ଗୋଟେ ବଟିକା ଖାଉଛେ, ତେଣୁ ସିଏ ମଧ୍ୟ ମୋଦକ ଖାଇକିରି ପ୍ରଭୁ ସୁସ୍ଥ ହୁଅନ୍ତି ଏବଂ ତାପରେ ତାଙ୍କର ନବଯୌବନ ବେଶ ହୁଏ। ନବଯୌବନରେ ପୁଣି ନୂଆ ନୂଆ ଜନ୍ମ ପାଇଲା ଭଳି ବା ନୂଆ ସତେଜ ହେଇକିରି ସେ ପୁଣି ଆମକୁ ଦର୍ଶନ ଦିଅନ୍ତି, ତାପରେ ପ୍ରଭୁ ରଥଯାତ୍ରାକୁ ଯାଆନ୍ତି। ତେଣୁ ଏଇ ଯୋଉ ଉପଚାର ହୁଏ ଏଇଟା ସବୁ ଆୟୁର୍ବେଦିକ ପଦ୍ଧତିରେ ହୁଏ। ତେଣୁ ରାଜବୈଦ୍ୟଙ୍କର ପରାମର୍ଶ କ୍ରମେ ତାଙ୍କର ସେବକ ମାନେ ଯୋଉମାନେ ଦଇତାପତି ସେବକ ଥାନ୍ତି ସେମାନେ ଏଇସବୁ ଉପଚାର କରନ୍ତି।
1: ଆଜ୍ଞା ସାର୍, ମହାପ୍ରଭୁଙ୍କର ତ ଅନେକ ଲୀଳା ରହିଛି, ସେ ଲୀଳାକୁ ବର୍ଣ୍ଣନା କଲେ ତ ସମୟ ସରିବ ନାହିଁ, ତଥାପି ଆମେ କିଞ୍ଚିତ ଆମ ଶ୍ରୋତାଙ୍କ ପାଖରେ ପହଞ୍ଚଉଛୁ। ଆଉ ଗୋଟିଏ କଥା ହେଉଛି ରୋଷଶାଳାର କଥା, ସେ କଥା ଆଜି ବି ଯେଉଁମାନେ ଶୁଣନ୍ତି ସେମାନେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୁଅନ୍ତି। ମହାପ୍ରଭୁଙ୍କର ରୋଷଶାଳା, ଯାହାକୁ ଗୋଟିଏ ବିଶାଳ ରୋଷଶାଳା ବୋଲି କୁହାଯାଏ, ସବୁଠାରୁ ବଡ଼ ରୋଷଶାଳା, ସେଠାରେ ଯେଉଁ ଆମେ କହୁଛୁ ପାକ କରିବାର ଯେଉଁ ପ୍ରକ୍ରିୟା ରହିଛି, ସଭା ଉପରେ ଥିବା ଆଟିକାଟି ଆଗ ପାକ ହେବ, ସାର୍ ଏହା ପଛରେ କଣ ରହିଛି ବୈଜ୍ଞାନିକ କାରଣ, ଏ ସମ୍ପର୍କରେ ଆମକୁ ଟିକେ କୁହନ୍ତୁ।
0: ଦେଖନ୍ତୁ, ଏଇ ଯୋଉ ପ୍ରଶ୍ନ ଆପଣ କଲେ ଏଇଟା ତ ପୁରାପୁରି ମାନେ ଠିକ ପ୍ରଶ୍ନ, ମାନେ ପ୍ରଶ୍ନ ଆପଣଙ୍କର କୌଣସି ଆଧାର ତ ବା ତା ଦେହରେ ପୃଷ୍ଠଭୂମି କିଛି ନାହିଁ ଯୋଉ ପ୍ରଶ୍ନ ଆପଣ ପଚାରିଛନ୍ତି। ତାର କାରଣ ହଉଛି ଯୋଉ ସାଧାରଣ ଲୋକଙ୍କ ଭିତରେ ଯୋଉ ପଶେଇ ଦିଆଯାଇଛି ଯେ କି ସବୁଠୁ ଉପର ହାଣ୍ଡିଟା 8ଟା କି 10ଟା ଥୁଆ ହେଇଥିବ ସବୁଟା ଉପରଟା ହବ, ସେଇଟା ସମ୍ପୂର୍ଣ୍ଣ ଭୁଲ।
1: ଆଚ୍ଛା,
0: କାହିଁକି ନା, ଆପଣ ଯୋଉ ସବୁଠାରୁ ବଡ ରୋଷଶାଳା ଏଇଟା ନିଶ୍ଚୟ ମହାଲକ୍ଷ୍ମୀଙ୍କର ତତ୍ତ୍ୱାବଧାନରେ ରୋଷେଇ ହୁଏ ସେଇଟା ଠିକ। ଯୋଉ ଚୁଲା କରାଯାଏ, ଯେମିତି ଆମର ତଳେ ଗୋଟେ ବଡ ଶିରା ଭଳିଆ ଗୋଟେ ହେଇଥିବ, ତାପରେ ଦିପଟରେ ମାନେ ଆମର ଯୋଉ ଚୁଲି ରହେ ଯୋଉ ଝିଙ୍କା ଯେମିତି ତିଆରି କରାଯାଏ ସେମିତି ତିଆରି କରାଯାଇଥିବ, ସେଥିରେ ବଡ ବଡ ବାଇ ହାଣ୍ଡିରେ ସେମାନଙ୍କୁ ରୋଷେଇ ହୁଏ। ବଡ ବଡ ବାଇ ହାଣ୍ଡି ତା ଭିତରେ ଅଥାଏ,
1: ଆଚ୍ଛା,
0: ସେଗୁଡ଼ିକ ତାର କଡ଼ରେ ଯୋଉ ଫ୍ଲେମ ଗୁଡାକ ଟିକେ ବଢିଯାଏ ଯେତେବେଳେ ମାନେ ତଳେ ନିଆଁଟା ଜଳା ହବ, କାଠ ନିଆଁରେ ସେଟା ଚୁଲିଟା ତିଆରି ହୁଏ। କାଠ କାଠ ନିଆଁରେ ହିଁ ତିଆରି ହୁଏ, ପ୍ରଭୁଙ୍କର ଯେତେ ବ୍ୟଞ୍ଜନ ତିଆରି ହୁଏ ସବୁ କାଠ ଚୁଲିରେ ହିଁ ତିଆରି ହୁଏ।
1: ତେଣୁ
0: ଯୋଉ କାଠ ଯୋଉ ଜଳୁଥିବ ତାର ଯୋଉ ଫ୍ଲେମଟା ବାହାରେ, ସେ ଫ୍ଲେମ ଗୁଡା କାହିଁକି ଆଗକୁ ପଳେଇବ ବା କାହାକୁ ନଷ୍ଟ ହେଇଯିବ, ସେ ଫ୍ଲେମ ଯୋଉଟାକୁ ବାହାରୁଥିବ ବଡ ବଡ ହାଣ୍ଡି ବସେଇ ସାରିଲା ପରେ ତା କଡ଼ରେ ଆଉ କିଛି କିଛି ହାଣ୍ଡି ବସେଇ ଦିଆଯାଏ ଛୋଟ ଛୋଟ ହାଣ୍ଡି।
1: ଆଚ୍ଛା,
0: ସେ ମାତ୍ର ଗୋଟିଏ ଲେୟାର କିମ୍ବା ଦୁଇଟା ଲେୟାରରେ ହିଁ ରୋଷେଇ ହୁଏ। ଯୋଉ ଧାରଣା କରିଦିଆ ହେଇଛି କି 10ଟା ଲେୟାର ଥିବ ସବୁଟା ଉପର ଉପରଟା ଆଗ ହବ, ସେଇଟା ସମ୍ପୂର୍ଣ୍ଣ ଭୁଲ। ତେଣୁ ଆମର ସେଇ ଗୋଟିଏ କିମ୍ବା ଦୁଇଟି ଲେୟାରରେ ହିଁ ରୋଷେଇ ହୁଏ। ତେଣୁ ଯେପର୍ଯ୍ୟନ୍ତ ଅଗ୍ନି ନ ଲାଗିଛି କୋଉଠି ନା ହାଣ୍ଡି ସାଙ୍ଗରେ, ହାଣ୍ଡିର ତଳେ ଯେତେବେଳେ ଯେତେବେଳେ ଉତ୍ତାପ ନ ଦେଇଛନ୍ତି ତାହା ତ କେବଳ ସିଦ୍ଧ ହବନି, ତେଣୁ ପାଣି ଗରମ ହବନି। ତେଣୁ ସେଇଥିପାଇଁ ଅତି ପାଖରେ ହିଁ ତାଙ୍କୁ ରୋଷେଇ କରାଯାଏ। ତେଣୁ ଆମର ଯୋଉ ଲୋକଙ୍କ ଭିତରେ ଯୋଉ ଧାରଣା ଅଛି ଯେ କେମିତି ଥାକ ଥାକ ହେଇ ଥୁଆ ହେଇଥିବ, ତଳେ ନିଆଁ ଜଳିବ, ଉପ

0: ଯୋଉଟା ପ୍ରଥମ ହବ ସେଇଟା ସବୁ ଭୁଲ। ଏ ଯୋଉ ଛୋଟ ଛୋଟ ଦେଖୁଛନ୍ତି ସେ ଯୋଉ ବଡ ଯାଇ ହାଣ୍ଡିରେ ଯୋଉଟା ରୋଷେଇ ହେଇଥାଏ ସେମାନେ ନୂଆ ହାଣ୍ଡିରେ ତାକୁ ଭରିକିରି ମାନେ ମାର୍କେଟକୁ ତାକୁ ବିକିବା ପାଇଁ ଛୋଟ ବଡ ଛୋଟ ଆଉ ଟିକେ ବଡ ଆଉ ଟିକେ ବଡ ଆଉ ଟିକେ ବଡ କରିକିରି ସେମାନେ ମାର୍କେଟକୁ ବିକ୍ରି କରିବା ସକାଶେ ପଠେଇଥାନ୍ତି। କିନ୍ତୁ ଏହା ଠିକ ନୁହଁ ଯେ କି ଉପରଟା ପ୍ରଥମ ହବ ତଳଟା ପଛରେ ହବ, ସେଇଟା ନୁହଁ।
1: ଆଚ୍ଛା ସାର୍, ଗୋଟେ ବଡ଼ କଥା ହେଉଛି ନବକଳେବରର କଥା, ମାନେ ଯେମିତି ଆମ ଶରୀରର ମୃତ୍ୟୁ ଘଟୁଛି, ଆଉ ଗୋଟିଏ ନୂତନ ଶରୀର ଆଉ ଜଣେ କିଏ ଜନ୍ମ ନେଉଛନ୍ତି। ମହାପ୍ରଭୁଙ୍କର ଯେତେବେଳେ ନବକଳେବର ହୁଏ, ସମସ୍ତଙ୍କ ମନରେ ଏଇ ପ୍ରଶ୍ନଟି ଥାଏ ଯେ ନବକଳେବରରେ କ'ଣ ପାଇଁ ନିମ୍ବ ଗଛକୁ ମାନେ ମହାପ୍ରଭୁ ବାଛନ୍ତି ତାଙ୍କର ନୂତନ ବିଗ୍ରହ ପ୍ରସ୍ତୁତ କରିବା ପାଇଁ? କି ଏହା ପଛରେ କ'ଣ ରହିଛି ବୈଜ୍ଞାନିକ ତତ୍ତ୍ୱ, ଏ ସମ୍ପର୍କରେ ସଂକ୍ଷେପରେ କ'ଣ କହିବେ ସାର୍?
0: ସଂକ୍ଷେପରେ ଏଠି କହିବା ଯେ କି ନିମ୍ବ ଗଛର ଯୋଉ ଥିକନେସ ବା ତାର ଯୋଉ ଟର୍ଡିନେସଟା ଯୋଉଟାକ ବେଶୀ ଦିନ ରହିବା ବା ବେଶୀ ପାକଳ ହେଇକିରି ରହିବା ଇଏ କରିବା ସେଟା ନିମ୍ବ ଗଛ ହିଁ ମାନେ ଦେଇଥାଏ। ଆଉ ନିମ୍ବ ଗଛର ଯୋଉ ହାୱା ବା ନିଜ ଧର ନିମ୍ବ ଗଛର ଆପଣ ନିମ୍ବ ଗଛ ତଳେ ବସିଛନ୍ତି, ନିମ୍ବ ଗଛ ତଳେ ବସିଲେ ନିମ୍ବର ହାୱାରେ ଯୋଉ ଦେହରେ ବାଜିବ ସେଥିରେ କିଛି ହୁଏ ନାହିଁ, କ'ଣ ଦେହର
1: ଚର୍ମ ରୋଗ ପରୀକ୍ଷା ହୁଏ ନାହିଁ,
0: ଅଧିକାଂଶ ରୋଗ ବା ଅଧିକାଂଶ ଇଏ ସବୁ ଭଲ ହେଇଯାଏ।
1: ଆଜ୍ଞା।
0: ତେଣୁ ମହାପ୍ରଭୁ ସେ ତାଙ୍କର ତାଙ୍କ ଶରୀରରୁ ବାହାରୁଥିବା ବାସ୍ନାକୁ ଯଦି ଆମେ ତାକୁ ଶରୀରରେ ଧାରଣ କରାଯିବ ତାହେଲେ ସେଇଟା ଲୋକମାନଙ୍କ ପାଇଁ ସେଇଟା ସୁଖପ୍ରଦ ହେଇଥାଏ।
1: ଆଜ୍ଞା
0: କଥା
1: ସାର୍,
0: ହେଉଛି
1: ଏକଥା ମଧ୍ୟ କୁହାଯାଏ ଯେ ନିମ୍ବ କାଠରେ କିଛି ଏଭଳି ରାସାୟନିକ ପଦାର୍ଥ ଅଛି ଯାହାକୁ ସହଜରେ ଅଣୁଜୀବ ମାନେ, ପୋକ ମାନେ, କୀଟ ମାନେ ସହଜରେ ପ୍ରବେଶ କରିପାରନ୍ତି ନାହିଁ।
0: ସେଇଟା ସତ, ସେଇଟା ହିଁ
1: ଆଜ୍ଞା
0: ସତ। ସେଇଥିପାଇଁ ମୁଁ କହିଲି ଯେ କି ତାଙ୍କର ଯୋଉ ମାନେ ଯେତେବେଳେ ନିମ୍ବ ଗଛଟା ତାର ବେଦ ବା ଯେତେବେଳେ ଚଉଡ଼ା ହବାକୁ ସୃଷ୍ଟି କରେ ସେ ବହୁତ ବର୍ଷ ଲାଗେ ତାକୁ, ତେଣୁ ସେ ଯୋଉ ବହୁତ ଦିନ ଧରିକି ଯୋଉ ଯୋଉ ଗଣ୍ଡିଟା ତିଆରି ହେଇଥାଏ ତା ଭିତରେ କୀଟ ପତଙ୍ଗ ଇତ୍ୟାଦି ଇତ୍ୟାଦି ପ୍ରବେଶ କରିବାକୁ କଷ୍ଟ ହୁଏ। ତେଣୁକରି 19 ବର୍ଷ 20 ବର୍ଷ ପର୍ଯ୍ୟନ୍ତ ଯୋଉ ବିଗ୍ରହଙ୍କୁ ଆମେ ପୂଜା କରୁଛୁ ତାହା କେମିତି ସୁସ୍ଥ ଭାବରେ ରହିବ ବା ତା ଭିତରେ କୀଟ ପଶିବେ ନାହିଁ କିଛି କରିବେ ନାହିଁ ସେଇଥିପାଇଁ ନିମ୍ବ ଗଛକୁ ବଛା ଯାଇଥାଏ।
1: ଆଚ୍ଛା, ନିହାତି ଭାବରେ
0: ଆଉ ଆଉ ସେଇଟା ପୁଣି ସେଇ ଯୋଡ଼ା ଆଷାଢ଼ରେ ସେଇଟା କରାଯାଇଥାଏ। ଯୋଡ଼ା ଆଷାଢ଼ରେ ଏଇଥିପାଇଁ କରାଯାଏ ଯେ କି ଆଷ୍ଟ୍ରୋଲୋଜି ମଧ୍ୟ ସେଇଠି ଆସୁଛି ଯେ କି ଯେପର୍ଯ୍ୟନ୍ତ ଯୋଡ଼ା ଆଷାଢ଼ ନ ପଡ଼ିଛି ଆପଣ ନବକଳେବର କରିବେ ନାହିଁ। ତେଣୁ
1: ଆଚ୍ଛା,
0: ଏଇଠି ମଧ୍ୟ ବିଜ୍ଞାନ ଆସିଲା ଯେ କି ଆଷ୍ଟ୍ରୋଲୋଜି ମଧ୍ୟ ବିଜ୍ଞାନରେ ଯାଉଛି, ତେଣୁ ସେଇଟା କଥା। ତେଣୁ ଆମର ଯେତେବେଳେ ନବକଳେବରେ ହୁଏ ଆମର ଯେମିତି ଅସ୍ଥି ମଜା ରକ୍ତ ମାଂସ ସବୁ ଅଛି ଆମ ଶରୀରରେ ସେମିତି ମଧ୍ୟ ସପ୍ତା ବରଣ ଦିଆଯାଏ,
1: ଆଚ୍ଛା
0: ଅର୍ଥାତ୍ 7ଟା ଆବରଣ ଦିଆଯାଏ। ଆପଣ ଦେଖିବେ ସେ କାଠ ଉପରେ ବି ଆହୁରି ଅନ୍ୟାନ୍ୟ କ୍ରୀଡ଼ା ଭଲ ମନ୍ଦ କିଛି ଯେମିତି ଆଘାତ ନ ହବ ତାପରେ ସପ୍ତ ଆବରଣ ଦିଆଯାଏ, ସେଗୁଡ଼ାକ ହଉଛି ତାକୁ ସେଠି ଆମର ଯେମିତି ଅସ୍ଥି ମଜା ନାଡି କୋଷ ଇତ୍ୟାଦି ଇତ୍ୟାଦି ଅଛି ସେଠି ମଧ୍ୟ ତାର ସବୁ ସପ୍ତାବରଣର କଥା ମଧ୍ୟ ଅଛି, ସପ୍ତଟା ଆବରଣ ଦିଆଯାଏ। ଆମର ଯେମିତି ଶରୀରରେ ମାନେ ହାଡ଼ ଠାରୁ ଆରମ୍ଭ କରି ରକ୍ତ ମାଂସ ମଜା ନାଡି ଇତ୍ୟାଦି ଇତ୍ୟାଦି ତା ଭିତରେ ଅଛି ସେମିତି ମଧ୍ୟ ମହାପ୍ରଭୁଙ୍କର ସେମିତି ସୃଷ୍ଟି କରାଯାଏ।
1: ଆଜ୍ଞା ସାର୍, ଆପଣ ଆମ ସହିତ ଯୋଡ଼ି ହେଲେ ମହାପ୍ରଭୁଙ୍କ ବିଷୟରେ ଆମେ ଆଉ କ'ଣ ବା କହିପାରିବା, ତଥାପି ଯେତିକି ଆମେ ଶ୍ରୋତାଙ୍କ ପାଖରେ ପହଞ୍ଚାଇଲେ ଆପଣ ବହୁତ ସାରା ସୂଚନା ଆମକୁ ଦେଲେ, ସେଥିପାଇଁ କି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କ ମୂଲ୍ୟବାନ ସମୟ ବିଜ୍ଞାନିକାକୁ ଦେଲେ, ଆକାଶବାଣୀ ଜୟପୁରକୁ ଦେଲେ, ସେଥିପାଇଁ କି ଆପଣଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛୁ ସାର୍।
0: ଜୟ ଜଗନ୍ନାଥ, ଆପଣମାନଙ୍କୁ ମଧ୍ୟ ଶୁଭେଚ୍ଛା। ଆଗାମୀ ରଥଯାତ୍ରା ଆପଣ ପାଇଁ ମଙ୍ଗଳମୟ ହଉ, ସମସ୍ତେ ରଥଯାତ୍ରା ମହାପ୍ରଭୁଙ୍କର ଆଶୀର୍ବାଦ ସମସ୍ତଙ୍କ ଉପରେ ଝଡ଼ି ପଡ଼ୁ। କୋରାପୁଟ ବା ଜୟପୁର ଯୋଉଠି ଶାବର ଶ୍ରୀକ୍ଷେତ୍ର ରହିଛନ୍ତି, ଆମେ ଏଇ ଅଳ୍ପ ଦିନ ପୂର୍ବରୁ ଶାବର ଶ୍ରୀକ୍ଷେତ୍ର ଯାଇଥିଲୁ, ଶାବର ଶ୍ରୀକ୍ଷେତ୍ରରେ ମଧ୍ୟ ପ୍ରଭୁ ତାଙ୍କର ଆଶିଷ ବଣ୍ଟନ କରୁଛନ୍ତି। ଆପଣମାନେ ଧନ୍ୟ, ଯେହେତୁ ପ୍ରଭୁ ହେଉଛନ୍ତି ଶବରଙ୍କର ମାନେ ରାଜା ଥିଲେ, ଯୋଉ ବିଶ୍ୱବସୁ ଥିଲେ ତାଙ୍କର ଠାକୁର ପୂଜିତ ବିଗ୍ରହ ହେଉଛନ୍ତି ମହାପ୍ରଭୁ ନିଜେ, ତେଣୁ ସେ କାଠର ଠାକୁର ସେଇ ଶବର ମାନଙ୍କର ଠାକୁର। ଆପଣମାନେ ଯେହେତୁ ଜୟପୁରର ଅଛନ୍ତି ମାନେ କୋରାପୁଟର, ତାପରେ ଶାବର ଶ୍ରୀକ୍ଷେତ୍ରରେ ମଧ୍ୟ ମହାପ୍ରଭୁ ଅଛନ୍ତି, ସେ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ। ଏତିକି ମୋର ସବୁ ଶ୍ରୋତାମାନଙ୍କୁ ମଧ୍ୟ ମୁଁ ତାଙ୍କର ଆଶୀର୍ଷ ପ୍ରାପ୍ତ ହେବା ପାଇଁ ମୁଁ ମହାପ୍ରଭୁଙ୍କୁ ନିବେଦନ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
2: ବନ୍ଧୁ, ଯେଉଁମାନେ ବିଜ୍ଞାନ ଏବଂ ଆଧ୍ୟାତ୍ମିକତାକୁ ଅଲଗା ଦୃଷ୍ଟିରେ ଦେଖୁଛନ୍ତି ସେମାନେ ବୁଝିବା ଦରକାର ଯେ ଆଧ୍ୟାତ୍ମିକତାର ଗର୍ଭରୁ ହିଁ ବିଜ୍ଞାନର ସୃଷ୍ଟି, ଏବଂ ଦୁହେଁ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି। ତେବେ ଆଜି ତ ସମୟ ହୋଇଗଲାଣି ଏହି ମାସର

ତାଲିକାକୁ ଏଇଠି ରଖିବାକୁ ପଡ଼ିବ। କିନ୍ତୁ ଯିବା ପୂର୍ବରୁ ଆପଣଙ୍କୁ କହି ରଖୁଛୁ, ଯଦି ଆଜିର ବିଜ୍ଞାନିକା ଆପଣଙ୍କୁ ଛୁଇଁଛି ତେବେ ଲେଖନ୍ତୁ ଆମ ପାଖକୁ। ପୁଣି ଥରେ ଆପଣଙ୍କ ସହ ଭେଟ ହେବ ଆସନ୍ତା ମାସରେ କିଛି ନୂଆ କଥା ନେଇ। ସେ ପର୍ଯ୍ୟନ୍ତ ବିଦାୟ ନେଉଛି ମୁଁ ରାଜେଶ ରାୟ। ନମସ୍କାର।

0: ଶୁଣୁଥିଲେ ମାସିକ ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ ବିଜ୍ଞାନିକା। ଏହି କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କରିଥିଲେ ରାଜେଶ ରାୟ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ର 103.6 MHz ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ରାତି 10:00 ବାଜିବାକୁ ଯାଉଛି। ଶୁଣିବା ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀଯୁକ୍ତ ସିପି ରାଧାକ୍ରିଷ୍ଣନ ଓଡ଼ିଶା ଗସ୍ତ ସମ୍ପର୍କରେ ଆସିଥିବା ଏକ ବେତାର ବିବରଣୀ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସିପି ରାଧାକ୍ରିଷ୍ଣନଙ୍କ ଓଡ଼ିଶା ଗସ୍ତର ଶୁଣନ୍ତୁ ବେତାର ବିବରଣୀ।
2: ଶ୍ରୋତାବନ୍ଧୁ, ଭାରତ ସରକାରଙ୍କ ମତ୍ସ୍ୟ ସମ୍ପଦ ବିଭାଗ ଆନୁକୂଲ୍ୟରେ ଭାରତର ଗଭୀର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଏବଂ ସନ୍ତୁଳିତ ଉପଯୋଗ ପାଇଁ ଏକ ଜାତୀୟ ପଦକ୍ଷେପର ଶୁଭାରମ୍ଭ ଉଦ୍ଦେଶ୍ୟରେ ଆଜି ପୂର୍ବାହ୍ନରେ ନିଜର କାର୍ଯ୍ୟସୂଚୀ ଅନୁଯାୟୀ ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସିପି ରାଧାକ୍ରିଷ୍ଣନ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ପହଞ୍ଚିଥିଲେ। ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କୃଷି ସେବା ସଦନ ଅଡିଟୋରିୟମରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମତ୍ସ୍ୟ ପଶୁପାଳନ ଦୁଗ୍ଧ ଉତ୍ପାଦନ ଏବଂ ପଞ୍ଚାୟତିରାଜ ମନ୍ତ୍ରଣାଳୟର ମାନ୍ୟବର ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂହ, ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମତ୍ସ୍ୟ ପଶୁପାଳନ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଏସ୍ପି ସିଂହ ବାଘେଲ, ଓଡ଼ିଶା ସରକାରଙ୍କ ରାଜ୍ୟ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଭାରତ ସରକାରଙ୍କ ମତ୍ସ୍ୟ ବିଭାଗର କେନ୍ଦ୍ରୀୟ ସଚିବ ଡକ୍ଟର ଅଭିଲକ୍ଷ ଲିଖି, ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବ ଶ୍ରୀମତୀ ଅନୁ ଗର୍ଗ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜାତୀୟ ସଙ୍ଗୀତ ଏବଂ ଜାତୀୟ ଗାନ ପରିବେଷଣ କରାଯାଇଥିଲା। ଏହାପରେ ପ୍ରଦୀପ ପ୍ରଜ୍ୱଳନ ସହ ଆନୁଷ୍ଠାନିକ ଭାବରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଭାରତ ସରକାରଙ୍କ ମତ୍ସ୍ୟ ସମ୍ପଦ ବିଭାଗର କେନ୍ଦ୍ରୀୟ ସଚିବ ଡକ୍ଟର ଅଭିଲକ୍ଷ ଲିଖି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପରେ ପରେ ମାନ୍ୟବର ଉପରାଷ୍ଟ୍ରପତି ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିବା ଅବସରରେ ନିଜର ଅଭିଭାଷଣରେ କହିଥିଲେ,
3: ମୁଁ ଭାରତ ମାତା ଯେହି ସର୍ବଶକ୍ତିମାନ ଓ ସର୍ବଦୟାଳୁ ତାଙ୍କ ଶ୍ରୀ ଚରଣ କମଳ ମୋର ଭକ୍ତି ବୋଧା ପ୍ରଣାମ ଜଣାଉଛି। ଜୟ ଜଗନ୍ନାଥ। ଅନ୍ ଦିସ୍ ଗ୍ରେଟ୍ ଅକେଶନ୍ ଏ ନ୍ୟୁ ହିଷ୍ଟୋରିକାଲ ମାଇଲଷ୍ଟୋନ୍ ଅଫ୍ ଦିସ୍ ନ୍ୟାସନାଲ ଲଞ୍ଚ ପ୍ରୋଗ୍ରାମ ଫର୍ ପ୍ରମୋଟିଂ ସଷ୍ଟେନେବଲ ହାର୍ନେସିଂ ଅଫ୍ ଫିସରିଜ୍ ଇନ୍ ଦି ହାଇ ସିଜ୍। ଦି ଡିଗ୍ନେଟରିଜ୍ ହୁ ଆର୍ ସେୟାରିଂ ଦି ଡାୟସ୍ ୱିଥ୍ ମି, ଆୱାର ଅନରେବଲ୍ ଗଭର୍ଣ୍ଣର ଅଫ୍ ଓଡ଼ିଶା ଶ୍ରୀମାନ ହରିବାବୁଜୀ, ଆୱାର ଅନରେବଲ୍ ଚିଫ୍ ମିନିଷ୍ଟର ଅଫ୍ ଓଡ଼ିଶା ଶ୍ରୀମାନ ମୋହନ ସରନ ମାଝିଜୀ, ଅନରେବଲ୍ ୟୁନିୟନ ମିନିଷ୍ଟର ଅଫ୍ ଏଜୁକେଶନ ଶ୍ରୀମାନ ଧର୍ମେନ୍ଦ୍ର ପ୍ରଧାନଜୀ, ଅନରେବଲ୍ ମିନିଷ୍ଟର ଅଫ୍ ଫିସରିଜ୍ ଆନିମାଲ ହଜବେଣ୍ଡ୍ରି ଆଣ୍ଡ ଡାଇରିଙ୍ଗ ଆଣ୍ଡ ପଞ୍ଚାୟତରାଜ ଶ୍ରୀମାନ ରାଜୀବ ରଞ୍ଜନ ସିଂଜୀ, ଅନରେବଲ୍ ୟୁନିୟନ ମିନିଷ୍ଟର ଅଫ୍ ଷ୍ଟେଟ୍ ଫର୍ ଫିସରିଜ୍ ଆନିମାଲ ହଜବେଣ୍ଡ୍ରି ଆଣ୍ଡ ଡାଇରି ଆଣ୍ଡ ପଞ୍ଚାୟତରାଜ ପ୍ରଫେସର ଏସ୍ ପି ସିଂ।

ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସିପି ରାଧାକ୍ରିଷ୍ଣନଙ୍କ ଓଡ଼ିଶା ଗସ୍ତର ଶୁଣିଲେ ବେତାର ବିବରଣୀ। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ମୃତ୍ୟୁଞ୍ଜୟ ବିଶ୍ୱାଳ, ଶବ୍ଦଗ୍ରହଣ ରାଜୀବ କୁମାର ମହନ୍ତ, ବୈଷୟିକ ସହାୟତା ତ୍ରିଲୋଚନ ବେହେରା ଓ କୃଷ୍ଣ ଦୟାଲ ତ୍ରିପାଠୀ।

ଶୁଣିଲେ ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀଯୁକ୍ତ ସିପି ରାଧାକ୍ରିଷ୍ଣନଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ଏକ ବେତାର ବିବରଣୀ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ। ଏଫ୍ଏମ୍ର 103.6 ମେଗାହର୍ଜରେ ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଶ୍ରୋତାବନ୍ଧୁ, ଶୁଣିବା କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତି ଜନ କାର୍ଯ୍ୟକ୍ରମରେ ଜୁଲାଇ ମାସ 12 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ବୋଲି କାଇଟା। ଏ ସମ୍ପର୍କରେ ଆପଣ ଜୁଲାଇ ମାସ 12 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ବୋଇଲେ କାଇଟା। କାର୍ଯ୍ୟକ୍ରମ ସମ୍ପର୍କିତ ଘୋଷଣାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।

ଶୁଣନ୍ତୁ ଚାନ୍ଦିନୀ କଥାଚିତ୍ରରୁ ଗୀତଟିଏ। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି। ସଙ୍ଗୀତରେ ସଜେଇଛନ୍ତି ସିଫାରୀ।